ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:30। ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 19ତମ ଦିନ 2026 ମସିହା ଜୁନ୍ ମାସର 9 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ। ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ AIR ଆପ୍ ଓ FM ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ଲିପିକା ବିଭାରଙ୍କ କଣ୍ଠରେ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। ଗୀତ ରଚନା ରତନ କୁମାର ପୂଜାହାରୀ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ ଶୁଣିଲେ ରଘୁନାଥ ପାଣିଗ୍ରାହୀ ଅକ୍ଷୟ କୁମାର ମହାନ୍ତି, ଶଙ୍କର ପ୍ରସାଦ ଦତ୍ତ, ଭିକାରୀ ଚରଣ ବଳ ଓ ଲିପିକା ବିଭାରଙ୍କ କଣ୍ଠରେ କେତୋଟି ଭକ୍ତିଗୀତ। ଗୀତ ରଚନା ଗୌରହରି ପରିଚ୍ଛା, ସୁଦର୍ଶନ ପ୍ରଭାକର ପାଣିଗ୍ରାହୀ ଓ ରତନ କୁମାର ପୂଜାହାରୀ।

ଛୋଟ ମୋର ଗାଁଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ଏମିତି ଏକ ଗାଁରେ ସେ ଜନ୍ମ ହୋଇଥିଲେ। ଗାଁ ପାଖ ସ୍କୁଲରେ ପାଠ ପଢ଼ି ସାରିଲା ପରେ ହାଇସ୍କୁଲ ଶିକ୍ଷା ପାଇଁ ସହରକୁ ଆସିଲେ। ତାପରେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷା ପରେ ଶିକ୍ଷା। ମା ବାପା ଗାଁରେ ରହନ୍ତି, ଚାଷବାସ କରି ଯାହା ଉପାର୍ଜନ ହୁଏ ପୁଅର ପାଠପଢ଼ା ପାଇଁ ପଠାନ୍ତି। ପୁଅ ବଡ଼ ହୋଇ ହାକିମ ହେବ, ସେମାନଙ୍କ ସୁଖ ଦୁଃଖରେ ସାଥୀ ହେବ। ପୁଅ ବଡ଼ ହୁଏ, ବଡ଼ ଚାକିରି କରେ, ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତ ଘରେ ବାହା ହୁଏ, ସହରରେ ଘର କରେ, ପିଲାଛୁଆଙ୍କୁ ପାଠ ପଢ଼ାଏ, ବାହାସାହା ମଧ୍ୟ କରେ। ଏସବୁ କରୁ କରୁ ଚାକିରିରୁ ଅବସର ନେବା ସମୟ ଆସେ, କିନ୍ତୁ ଯେଉଁ ଗାଁରୁ ଆସିଥାଏ ସେଆଡ଼କୁ ଆଉ ମୁହଁ ଫେରାଏ ନାହିଁ। କହେ, ଏଠି ସବୁ ପ୍ରକାର ସୁବିଧା ଅଛି, ପୁଅ ଝିଅ ଏଠି ଏଷ୍ଟାବ୍ଲିଶ୍ କରିବା ପାଇଁ ଚାହୁଁଛନ୍ତି। ଇତିମଧ୍ୟରେ ମା ବାପା ମଧ୍ୟ ଏ ସଂସାର ଛାଡ଼ି ଚାଲିଯାଇଥାନ୍ତି। ସେମାନେ ଯେତେବେଳେ ଥିଲେ ଘର କଥା, ଜମିବାଡ଼ି କଥା ବୁଝୁଥିଲେ। ଏବେ ଘରର ଛାତ ଭୁଶୁଡ଼ି ପଡ଼ିଲାଣି, ଜମିର ହିଡ଼ ଘୁଞ୍ଚି ଘୁଞ୍ଚି ଯାଉଛି, ପଡ଼ୋଶୀମାନେ ଆକ୍ରମଣ କରି ଚାଲିଛନ୍ତି। ହେଲେ ସାହେବଙ୍କ ପାଖରେ ଫୁର୍ସତ କାହିଁ ଗାଁକୁ ଯିବାକୁ? ଆଗରୁ ତ ସମୟ ହେଉନଥିଲା, ଏବେ ଅବସର ପରେ ଗାଁରେ ଯାଇ ରହିଲେ ଜୀବନଯାକର ସଞ୍ଚିଥିବା ଇଜ୍ଜତ ମାଟିରେ ମିଶିଯିବନି? ପୁଅ ଝିଅର ବାହାଘର ବେଳେ ଛପାଯାଉଥିବା ନିମନ୍ତ୍ରଣ କାର୍ଡ଼ରେ ନିଜ ନାଁ ତଳେ ଲେଖାଯାଇଥିବା ରିଟାୟାର୍ଡ ସେବା ଓ ପଦବୀର ମର୍ଯ୍ୟାଦା ମଫସଲି ଲୋକ କ'ଣ ବୁଝିପାରିବେ? ସେଥିପାଇଁ ପରା କହନ୍ତି, ଇଂରେଜମାନେ ଆସିଲେ, ରହିଲେ, ଶାସନ କଲେ, ଆଉ ଶେଷରେ ଦେଶ ଛାଡ଼ି ଚାଲିଗଲେ, ହେଲେ ଆମକୁ ନେବା ପାଇଁ ଭୁଲିଗଲେ। ଆଜି ସମସ୍ତେ ସାହେବ ହେବାର ସ୍ୱପ୍ନରେ ମସ୍କୁଲ। ପେଟ ପାଟଣା ପାଇଁ ନିଜର ବିଦ୍ୟାବୁଦ୍ଧି ଓ ସାମର୍ଥ୍ୟ ଅନୁସାରେ ଚାକିରି ତ କରୁଥିବେ,

କିନ୍ତୁ ମନରେ ତାଙ୍କ ଖୁବ୍ ଦୁଃଖ। ମୁଁ ନହେଲେ କ'ଣ ହେଲା, ଦେଖିବ ମୋର ପୁଅକୁ କେମିତି ସାହେବ କରୁଛି। ଜୀବନସାରା ମୁଁ ଯାହା କରିପାରିଲିନି ସେ ଏକାଥରକେ ବାଡ଼ିବ। ଆମର ଏ ଚିନ୍ତାଧାରା ଫଳରେ ଆମ ଦେଶର ରୂପରେଖ ବଦଳିବାକୁ ବସିଲାଣି। ଯେଉଁ ହିସାବରେ ଲୋକେ ଗାଁ ଛାଡ଼ି ସହର ଓ ସହରତଳି ଅଞ୍ଚଳରେ ଘର ବନେଇବା ଆରମ୍ଭ କଲେଣି, ସାରା ଦେଶ ଯେ ଦିନେ ଯୋଡ଼ି ହୋଇ ଏକ ସହରରେ ପରିବର୍ତ୍ତିତ ହୋଇଯିବ ଏଥିରେ ସନ୍ଦେହ ନାହିଁ। ଜମି କିଣିବା ଭଳି ଆଉ ଇନଭେଷ୍ଟମେଣ୍ଟ ନାହିଁ ନାଁରେ ଲୋକେ ଜମି କିଣି ଚାଲିଛନ୍ତି ଯେ ଚାଲିଛନ୍ତି। ଗାଁରେ ଏକଡ଼ ଏକଡ଼ ଜମିରେ ମୂଷା ଗାତ ଖୋଳୁଥାନ୍ତୁ ପଛେ, ସହରରେ ଦୁଇ ତିନୋଟି ପ୍ଲଟ୍ ରହିବା ନିହାତି ଆବଶ୍ୟକ। ହିସାବ କିତାବରେ ଯଦି ପରିବର୍ତ୍ତନ ନ ଆସେ, ଜାତିର ଜନକ ମହାତ୍ମା ଗାନ୍ଧୀ ଯେଉଁ କହିଥିଲେ ଭାରତର ଜୀବନ ଗାଁରେ ଅଛି ବୋଲି, ତାହା ପରିବର୍ତ୍ତିତ ହୋଇଯିବ ଭାରତର ଜୀବନ ସହରରେ ଅଛି। ସ୍ୱାଧୀନତା ପରେ ଆମ ଦେଶର ସରକାର କୃଷି ଓ ଗ୍ରାମୀଣ ଅର୍ଥନୀତି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ହେଲେ ଗାଁ ଲୋକ ଆସି ଯଦି ସହରରେ ଧ୍ରୁବତାରା ସାଜିବେ ଏବଂ ଯେଉଁମାନେ ଏବେ ଗାଁରେ ରହୁଛନ୍ତି ସେମାନେ ଏକ ସହରୀ ଜୀବନର ସ୍ୱପ୍ନ ଦେଖିବା ଆରମ୍ଭ କରିବେ, ତାହେଲେ ଦେଶର ଅବସ୍ଥା ଯେ କ'ଣ ହେବ। ଆମର ମାନସିକତାରେ ପରିବର୍ତ୍ତନ, କୁଟୀର ଓ କୃଷିଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱାରୋପ, ଉଚ୍ଚଶିକ୍ଷା ଲାଭ କରି କୃଷି ଭଳି ମହତ୍ କାର୍ଯ୍ୟକୁ ଗୌଣ ନ ଭାବିବା ଆଦି ପରିସ୍ଥିତିକୁ ସମ୍ଭାଳିବାରେ ସମର୍ଥ ହୋଇପାରିବ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 406ତମ ଭାଗ।

ପୃଥିବୀ ଦେବୀଙ୍କ ସ୍ତୁତିରେ ପ୍ରୀତ ହୋଇ ଶ୍ରୀକୃଷ୍ଣ ନାରକାପୁତ୍ର ଭଗବଦତ୍ତକୁ ଅଭୟ ପ୍ରଦାନ କରିଛନ୍ତି ଏବଂ ଷୋହଳ ସହସ୍ର ଏକଶତ ନାରୀକୁ ଦ୍ୱାରକା ପଠାଇଛନ୍ତି। ସତ୍ୟଭାମାଙ୍କ ସହିତ ଯାଇଛନ୍ତି ସ୍ୱର୍ଗକୁ। ଇନ୍ଦ୍ରମାତାଙ୍କୁ ରତ୍ନକୁଣ୍ଡଳ ପ୍ରତ୍ୟର୍ପଣ କରି ଫେରିବା ବେଳେ ପାରିଜାତ ହରଣ କରି ଆଣିଛନ୍ତି। ଦ୍ୱାରକାରେ ଆସି ପତ୍ନୀମାନଙ୍କ ଗୃହରେ ସାଧାରଣ ବ୍ୟକ୍ତିଟିଏ ପରି ନିରନ୍ତର ବିହାର କରିଛନ୍ତି।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନ ଆତିଥ୍ୟ ଭିତ୍ତିଭୂମି ଲାଗି

ବ୍ୟାଙ୍କ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ଗଲାକାଲ ରାଜ୍ୟ କ୍ୟାବିନେଟ୍ର 41 ନମ୍ବର ବୈଠକ ହୋଇଯାଇଛି। ବୈଠକଟି 5ଟା ବିଭାଗର ମୋଟ 10ଟା ପ୍ରସ୍ତାବ ଉପରେ ଆଲୋଚନା ହୋଇକରି ଅନୁମୋଦନ କରାଯାଇଛି। ଏଥି ହୀରାକୁଦ ସହିତ ରାଜ୍ୟର ଭିନ୍ ଭିନ୍ ଜରୁରୀ ପର୍ଯ୍ୟଟନସ୍ଥଳୀ ସାମିଲ ରହିବା, ଏଥିଲାଗି ମୋଟ 1500 କୋଟି ଟଙ୍କା ଖର୍ଚ୍ଚ କରାଯିବା, ସମ୍ବଲପୁର ଆଉ ତାର ପାଖର ଇଲାକାକେ ପିଇବାର ପାଇଁ ଯୋଗାବାର ସୁନିଶ୍ଚିତ କରିବାର ଲାଗି ଗୋଟିଏ ଅନ୍ତଃ ନଦୀ ଜଳାଶୟ ତିଆରି କରାଯିବା, ଏହି ପ୍ରକଳ୍ପ ତିଆର ଆଉ ପରିଚାଳନା ଲାଗି 440 କୋଟି 33 ଲକ୍ଷ 93 ହଜାର ଟଙ୍କାର ଟେଣ୍ଡରକେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଇତର ଛଡ଼ା ଭିନ୍ ଭିନ୍ ସହରାଞ୍ଚଳ ଦେଇକି ଯାଉଥିବା ନଦୀ ଖଣି ଆଉ ସହର ଭିତରେ ଥିବା ଜଳଭଣ୍ଡାରମାନଙ୍କୁ ବିଲ୍ ବିକାଶ କରାଯିବା, ଏଥିଲାଗି ରାଜ୍ୟ ସରକାର ଜଳତଟ ବିକାଶ ଯୋଜନା ମୂଲ କରିବେ, ଏଥି 5 ବର୍ଷରେ 500 କୋଟି ଟଙ୍କା ଖର୍ଚ୍ଚ କରାଯିବା। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁଗର ଗଣମାଧ୍ୟମକେ ସୂଚନା ଦେଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ମଠ ପରିଦର୍ଶନ କରିଛନ୍। ବିଶ୍ୱ ଶାନ୍ତି ଆଉ ସମୃଦ୍ଧି କାମନା କରିବାର ସହିତ ମଠର ସାଧୁସନ୍ଥ ଆଉ ସ୍ଥାନୀୟ ଲୋକଙ୍କ ସାଙ୍ଗେ ରାଜ୍ୟପାଳ ଆଲୋଚନା କରିଛନ୍। ଭିଏତନାମନୁ ବୁଦ୍ଧଙ୍କର ଅବଶେଷ ଆନ୍ବାର୍ଥି ମଠର ଭୂମିକାକେ ସୁର୍ତା କରିକରି ରାଜ୍ୟପାଳ ତାର ଆଧ୍ୟାତ୍ମିକ ଆଉ ସାଂସ୍କୃତିକ ଅବଦାନକେ ପ୍ରଶଂସା କରିଛନ୍। ସକାଳବେଳା ରାଜ୍ୟପାଳ ମହେନ୍ଦ୍ରଗିରି ମେଳାର ମହାଯଜ୍ଞଥି ଯୋଗ ଦେଇକରି କୁନ୍ତି ମନ୍ଦିରନ ପୂଜାପାଠ କରିଛନ୍। ଏହି ଅବସରରେ ରାଜ୍ୟପାଳ ମହେନ୍ଦ୍ରଗିରିକେ ଓଡ଼ିଶାର ଆଧ୍ୟାତ୍ମିକ ଉତ୍ତରାଧିକ ବୋଲି କହିଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର ଗଲାକାଲି 10 ନମ୍ବର ଦିନ ସରିଛି। ବେଲବୋର୍ଡର 6 ବଜେ ତକ ରାଜ୍ୟ 2,70,00,000ରୁ ଅଧିକା ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଏ ବାବଦ ଅଧିକା ସୂଚନା ଓ ସାହାଯ୍ୟ ପାଇବାର ଲାଗି ନିର୍ବାଚନ ବିଭାଗ ତରଫରୁ ଜାରି କରାଯାଇଥିବା ମାହାଲିଆ ହେଲ୍ପଲାଇନ୍ ନମ୍ଘର 1950 ସାଧାରଣ ଲୋକେ ଯୋଗାଯୋଗ କରିପାରିବେ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ପରୀକ୍ଷା ଫଲ ଗଲାକାଲି ବାହାରିଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଲ ଘୋଷଣା କରିବାର ସହିତ ଫଳାଫଲ ପୁସ୍ତିକାକେ ଉନ୍ମୋଚନ କରିଛନ୍। 16ଟା ବୈଷୟିକ ବୃତ୍ତିଗତ ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ଆଧାରିତ ପରୀକ୍ଷା ରାଜ୍ୟ 30ଟା ଜିଲ୍ଲା ସହିତ କୋଲକାତା, ପାଟନା ଆଉ ରାଞ୍ଚିର 9ଟା କେନ୍ଦ୍ରନ କରାଯାଇଥିଲା। ବି ଫାର୍ମାଥି ଶୁଭାଂଶୁ ସୁତାର, ଏଲିଟେକ୍ଥି ଅରୁଣ କୁମାର ଜେନା, ଏମ୍ବିଏଥି ତ୍ରିବିକ୍ରମ ପ୍ରଧାନ, ଏମ୍ସିଏଥି ନରେନ୍ ପାତ୍ର ଆଉ ଏମ୍ଟେକ୍ଥି ସ୍ୱାଗତ କୁମାର ବେହୁରା ପହିଲାଠାରେ ରହିଛନ୍। ଗଲା ମେ 4-10 ତାରିଖ ତକ ହୋଇଥିବା ପରୀକ୍ଷାର୍ଥୀ ମୋଟ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ମାସ 3 ନମ୍ବର ହପ୍ତାନୁ କାଉନ୍ସେଲିଂ ମୂଲ ହେବା। ଭୁବନେଶ୍ୱର ବିଧାନସଭା ପରିସର ଆଜି ଶହୀଦ ବିର୍ସା ମୁଣ୍ଡାଙ୍କର ତିରୋଧାନ ଦିବସ କାର୍ଯ୍ୟକ୍ରମ ହେବା। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଆଉ ଅଲଗା ଅତିଥିମାନେ କାର୍ଯ୍ୟକ୍ରମଟି ଯୋଗ ଦେଇକରି ପରିସର ନଥିବା ଶହୀଦଙ୍କ ପ୍ରତିମୂର୍ତ୍ତିଠି ମାଲ୍ୟାର୍ପଣ କରିବେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ତରଫରୁ ଜିଲ୍ଲା ଟାଉନ୍ ହଲ୍ର 90 ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଆଉ ସମ୍ବର୍ଦ୍ଧନା ସଭା ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆକାଶବାଣୀ ଇତିହାସ ଓ ଜନସମ୍ପର୍କ ବାବଦେ କହିଥିଲେ। ଏହି ଅବସରରେ ନିୟମିତ ଶ୍ରୋତା ଚିତ୍ରସେନ ସବର, ମନୋଜ ପଟେଲ, ସୀମାଞ୍ଚଳ ସବର, କ୍ଷମାସାଗର ସାହୁ ଆଉ ବରିଷ୍ଠ କଳାକାର ଶଶାଙ୍କ ଶେଖର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇତାର ସହିତ ନାକରା କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ 2 ନମ୍ବର ପ୍ରସ୍ତୁତି ବୈଠକ ହୋଇଯାଇଛି। ସରକାରଙ୍କର 2 ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉତ୍ସବ ଆଉ ବିକାଶଧାରା ଓଡ଼ିଶା ସାରା ଶୀର୍ଷକ କାର୍ଯ୍ୟକ୍ରମ ଜିଲ୍ଲାନ ଆଇବା ଜୁନ୍ 12 ତାରିଖରୁ ମୂଲ ହେବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଇହାଦେ ଦେଶର କେତେଟା ରାଜ୍ୟନ ପହଞ୍ଚିଛେ। ଗୁଜରାତ ଛଡ଼ା ଦେଶର ଅଲଗା ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ଦେଖବାର୍କେ ମିଳିଛେ। ସେଆଡ଼େ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ରାଜ୍ୟର କିଛିଟା ଇଲାକାନ ପହଞ୍ଚିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଇତାର ସହିତ କାଲବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ସହିତ ରାଜ୍ୟର 11ଟା ଜିଲ୍ଲାନ ଜବର ଧୁକା ଗଡ଼ି ସାଙ୍ଗେ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ଟିଟିଲାଗଡ଼ନ 42 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧନ 41.5, ବଲାଙ୍ଗୀରନ 41.1, ଭବାନୀପାଟଣାନ 41 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଅଂଶୁଘାତ ଓ ଜଳଶୂନ୍ୟତାର ଲକ୍ଷଣ ଏବଂ ଚିକିତ୍ସା। ଏ ବିଷୟରେ କହିବେ ଡକ୍ଟର ଜ୍ୟୋତ୍ସ୍ନାମୟୀ ମହାରଣା। 7:35 ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। 7:55 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଆଶିଷ ମହାନ୍ତି ସମ୍ବଲପୁରୀ ଗୀତ ଶୁଣିପାରିବେ। 8:30 ସମୟରେ କଣ୍ଠଶିଳ୍ପୀ ଫକୀରମୋହନ ପଟ୍ଟନାୟକ, ମକରଧ୍ୱଜ ପଟେଲ ଓ ରାମେଶ୍ୱର ମାକର। 8:45 ସୁଗମ ସଙ୍ଗୀତ ଶିଳ୍ପୀ ଅନିତା ପତି ଏବଂ ବି ବୁଦ୍ଧପ୍ରସାଦ ରାଓ। 10:05 ବିଶେଷ କାର୍ଯ୍ୟକ୍ରମ 12 ବର୍ଷ ଭରିଛି ହସ। 11:05 ସମୟରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। କଣ୍ଠଶିଳ୍ପୀ କାଳୀପ୍ରସାଦ ଷଡ଼ଙ୍ଗୀ, ରାଜେନ୍ଦ୍ର କୁମାର ବେହେରା ଏବଂ ଉଷାରାଣୀ ବାରିକ। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। 12:30 ସମୟରେ ଦିନ 1:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ରତ୍ନାକର ରାଉତ ଏବଂ ପାର୍ବତୀ ଜେନା। ଦିନ 1:20 ବିଶେଷ କାର୍ଯ୍ୟକ୍ରମ 12 ବର୍ଷ ଭରିଛି ହସ। ତା ସହିତ ଘର ସଂସାର କାର୍ଯ୍ୟକ୍ରମରେ ଶୁଣିପାରିବେ ହେଲୋ ସଖୀ, ବିଷୟ ସଭ୍ୟତାର ଉନ୍ନତି ପାଇଁ ଆବଶ୍ୟକ ସଭ୍ୟ ମାନବ। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ତଥା ଉପସ୍ଥାପନ ସନ୍ତୋଷ ପିଂ। ଶୁଣିପାରିବେ ନାଟକ ପରଛାଇ। ଅପରାହ୍ନ 4:02 ସମୟରେ ମୂଳ ତେଲୁଗୁ ରଚନା ଆଦି ବିଷ୍ଣୁ, ହିନ୍ଦୀ ଭାଷାନ୍ତର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ
3: नमस्कार आकाशवाणी कटक आंचलिक संवाद पढ़ुंट सत्यव्रत बेहुरा मुख्यमंत्री मोहन चरण माझी अध्यक्षत भुवनेश्वर लोकसेवा भवन में राज्य कैबिनेट बैठक अनुष्ठित बैठक पर मुख्य शासन सचिव अनु गर्ग कहते कैबिनेट पांचटी विभाग मोट दसटी प्रस्ताव को अनुमोदन देखते जलतट विकास योजना को मंजूरी मिली। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022 ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
4: ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4,000 ସଂଖ୍ୟାର ଗୋଟେ ବଡ଼ ହଷ୍ଟେଲ, ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯେଉଁ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
3: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି, କରୁଣା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ

0: ଲୋକତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଉଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆନ୍ତଃ 16 ବର୍ଷୀୟ ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ପଏଣ୍ଟରେ ସମ୍ବଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେକୁଲ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ଅଂଶୁଘାତ ଓ ଜଳଶୂନ୍ୟତାର ଲକ୍ଷଣ ଓ ଚିକିତ୍ସା ଏ ବିଷୟରେ କହିଛନ୍ତି ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା।
2: ଗ୍ରୀଷ୍ମ ଋତୁରେ ସାଧାରଣତଃ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍, ଜଳଶୂନ୍ୟତା, ଡିହାଇଡ୍ରେସନ୍, ଖାଦ୍ୟ ବିଷାକ୍ତ ବା ଫୁଡ଼୍ ପଏଜନିଂ, ହାଡ଼ ଫୁଟି, ମିଳିମିଳା, ମମ୍ସ ଯେଉଁଟାକୁ ଆମେ ଓଡ଼ିଆରେ ଗାଲୁଆ କହୁ, ଆଖିଧରା, ଚର୍ମରୋଗ ଓ ଘାମିଚିରି ଇତ୍ୟାଦି ରୋଗ ଦେଖାଯାଏ। ଅତ୍ୟନ୍ତ ଗରମ ପାଗକୁ ଆମ ଶରୀର ସହିପାରେ ନାହିଁ, କାରଣ ଆମ ଶରୀରର ତାପମାତ୍ରା 37 ଡିଗ୍ରୀ ସେଣ୍ଟିଗ୍ରେଡ଼, କିନ୍ତୁ ବାହାରର ତାପମାତ୍ରା 37 ଡିଗ୍ରୀ ସେଣ୍ଟିଗ୍ରେଡ଼ ଠାରୁ ଅଧିକା। ଆମ ଶରୀର ବାହାର ତାପମାତ୍ରା ସହ ଆଡ଼ଜଷ୍ଟ କରିପାରେ ନାହିଁ, ତେଣୁ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉ। ଅଂଶୁଘାତ ଏକ ମୁଖ୍ୟ କାରଣ ହେଲା ଅତ୍ୟଧିକ ଗରମ ପାଗ। ଖରାରେ ବାହାରକୁ ବାରମ୍ବାର ବାହାରିଲେ ବା ଖରାରେ ବହୁତ ସମୟ ବାହାରେ ରହିଲେ, ପାଣି କମ୍ ପିଇଲେ, ଛାଇରେ ନ ରହି ବହୁତ ସମୟ ବିନା ଛତା ଓ ବିନା ପାଣିରେ ରହିଲେ ହିଟ୍ ଷ୍ଟ୍ରୋକ୍ ହୋଇଥାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଦୁର୍ବଳ ଲାଗିବା, ଆଖିକୁ ଅନ୍ଧାରୁଆ ଦେଖାଯିବା, ହଠାତ୍ ଶରୀର ଶୂନ ଲାଗିବା, ହାର୍ଟବିଟ୍ ବଢ଼ିଯିବା, ସମୟ ସମୟରେ ବାନ୍ତି ବାନ୍ତି ଲାଗିବା ଏହାର ମୁଖ୍ୟ ଲକ୍ଷଣ। ଆମେ ଜାଣିପାରିବାନି ଯେ ଆମ ଶରୀରକୁ ସେ ସମୟରେ ଥଣ୍ଡା ଚିକିତ୍ସା ଦରକାର। ଏହାର ଆଶୁ ଚିକିତ୍ସା ନକଲେ ଆମେ ମୃତ୍ୟୁମୁଖର ସମ୍ମୁଖୀନ ହେବା। ହିଟ୍ ଷ୍ଟ୍ରୋକ୍ ହେଲେ ଏମାନଙ୍କୁ ତୁରନ୍ତ ନିକଟସ୍ଥ ପ୍ରାଥମିକ ଚିକିତ୍ସାଳୟକୁ ନେଇଯାଆନ୍ତୁ। ତା ପୂର୍ବରୁ ଆମେ ତାଙ୍କୁ ଏୟାର କଣ୍ଡିସନ୍ ରୁମ୍ ରଖିବା, ନଚେତ୍ ଥଣ୍ଡା ପାଣିରେ ଗାଧୋଇଦେବା, ଦେହକୁ ଓଦା ଟାୱେଲ୍ରେ ପୋଛିବା ଏବଂ ଆଇସ୍ ପ୍ୟାକ୍ ବି ଦେଇପାରିବା। ORS ପିଇବାକୁ ଦେବେ। ORS ଯଦି ନାହିଁ, ଘରେ ବନେଇବା ORS ମଧ୍ୟ ଦେଇପାରିବେ। 2 ଚାମଚ ଲୁଣ, 1 ଚାମଚ ଚିନି, କିଛି ଲେମ୍ବୁ ରସ ମିଶାଇ ଦେଇପାରନ୍ତି। ଯଦି ରୋଗୀ ଅସୁସ୍ଥତା ଅନୁଭବ କରୁଛି, ତୁରନ୍ତ ତାକୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଆନ୍ତୁ। ବାହାରକୁ ବାହାରିବା ପୂର୍ବରୁ ଶ୍ରମିକ ହେଉ ବା କୃଷକ ହେଉ, ଖାଲି ପେଟ ରଖିବେ ନାହିଁ। ହାତରେ ଛତା, ମୁଣ୍ଡରେ କିଛି କପଡ଼ା ଗୁଡ଼ାଇବେ, ପାଣି ବୋତଲ ନିଶ୍ଚିନ୍ତ ନେବେ, ବାରମ୍ବାର ପାଣି ପିଇବେ। 12 ସୁଦ୍ଧା ସେମାନେ ଘରକୁ ଫେରିବା ଉଚିତ। ଆଉ ସାଧାରଣତଃ ଆଗରୁ ଶ୍ରମିକ ବା କୃଷକମାନେ ଆମର ପିଆଜ ପକେଟରେ ରଖିକି ଯାଉଥିଲେ, ସେଇଟା ବି ଗୋଟେ ଅଂଶୁଘାତକୁ ରକ୍ଷା କରେ। ଅଧିକ ଗରମ ଓ ଗୁଳୁଗୁଳି ଲାଗି ଶରୀରରୁ ଅଧିକ ଝାଳ ବାହାରେ, ଯାହାଦ୍ୱାରା ଆମ ଶରୀର

0: ର ଜଳୀୟ ଅଂଶ ଶୁଷ୍କ ହୋଇଯାଏ, ତା ସହିତ ଶରୀରରୁ ଲବଣ ଅଂଶ ମଧ୍ୟ କମିଯାଏ। ଆମେ ଜାଣିଛେ ଜଳ ହିଁ ଜୀବନ, ପାଣି ଦ୍ୱାରା ଶରୀରର ଅନେକ ଫଙ୍କସନ୍ ହୁଏ। ଜଳ ଶୂନ୍ୟତାରୁ ବଞ୍ଚି ରହିବା ପାଇଁ ଆମକୁ ଅଧିକ ପାଣି ପିଇବାକୁ ପଡ଼ିବ। ଆମେ ଏହାକୁ ଚିହ୍ନଟ କରିବାର ମୁଖ୍ୟ ଲକ୍ଷଣ ହେଲା ଚର୍ମ ଶୁଖିଯାଏ ଓ ଓଠ ଓ ପାଟି ଶୁଖିଯାଏ। ଗ୍ରୀଷ୍ମ ଋତୁରେ ଜଳ ଶୂନ୍ୟତା ବା ଡିହାଇଡ୍ରେସନ୍ ହେଲେ ORS ସାଚେଟ୍ 200 ml ପାଣିରେ ମିଶାଇ ସେବନ କରିବା ଉଚିତ। ଅତ୍ୟଧିକ ଝାଳ ଶରୀରରୁ ବାହାରିଲେ ଇଲେକ୍ଟ୍ରୋଲାଇଟ୍ର ଇମ୍ବାଲାନ୍ସ ହୁଏ, ଏଣୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ମାନଙ୍କରେ ମାଗଣାରେ ମିଳୁଥିବା ORS ସାଚେଟ୍ ବ୍ୟବହାର କରି ଡିହାଇଡ୍ରେସନ୍ରୁ ମୁକ୍ତି ପାଆନ୍ତୁ। ଏହା ମଧ୍ୟ ତରଳ ଝାଡ଼ା ଓ ବାନ୍ତି ଅଧିକ ହେଲେ ଦିଆଯାଏ। ଦିନ 12-4 ପର୍ଯ୍ୟନ୍ତ ବାହାରକୁ ଯିବା ଅନୁଚିତ। ଗ୍ରୀଷ୍ମ ଋତୁରେ ବାହାରକୁ ବେଶୀ ବାହାରନ୍ତୁ ନାହିଁ। ବାହାରିଲେ ଛତା, ପାଣି ବୋତଲ, ଧଳା ଓ ଢିଲା ପୋଷାକ ପିନ୍ଧି ବାହାରନ୍ତୁ। ଘର ତିଆରି ଖାଦ୍ୟ ନେଇ ବାହାରକୁ ଯାଆନ୍ତୁ। ରାସ୍ତା କଡ଼ରେ ବିକ୍ରି ଖାଦ୍ୟ ଖାଆନ୍ତୁ ନାହିଁ। ଛାଇ ତଳେ ରୁହନ୍ତୁ। ପେଟ ଖାଲି ଲାଗିବା ମାତ୍ରେ କିଛି ଖାଇବା ଉଚିତ। ଛୋଟ ଶିଶୁ ଓ 60 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ବେଶୀ ଖରା ଥିବା ସମୟରେ ବାହାରକୁ ବାହାର କରନ୍ତୁ ନାହିଁ। କୃଷକ ଓ ଶ୍ରମିକମାନେ 11 ପର୍ଯ୍ୟନ୍ତ କାମ କରି ଘରକୁ ଫେରିବା ଦରକାର। କାମରେ ଥିବା ସମୟରେ ବାରମ୍ବାର ପାଣି ପିଅନ୍ତୁ ଓ ମୁଣ୍ଡରେ କପଡ଼ା ବାନ୍ଧନ୍ତୁ। ଯଦି ଖରା ଅଧିକ ରହୁଛି, ଝାଳ ଅଧିକା ବାହାରୁଛି, ଓଦା ଟାୱେଲରେ କପାଳ ଓ ବେକକୁ ପୋଛନ୍ତୁ। ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ମାଗଣାରେ ମିଳୁଥିବା ORS ସାଚେଟ୍କୁ ବ୍ୟବହାର କରନ୍ତୁ। ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ। ଚର୍ମରୋଗରୁ ରକ୍ଷା ପାଇବା ପାଇଁ ଅଧିକ ଫଳ ଖାଆନ୍ତୁ। ଛାଚ ପାଣି, ଲେମ୍ବୁ ପାଣି, ପଇଡ଼ ପାଣି ଏସବୁ ପିଇଲେ ଡିହାଇଡ୍ରେସନ୍ରୁ ଆମେ ରକ୍ଷା ପାଇଥାଉ। ତେଣୁ ଆପଣମାନେ ଏହିସବୁ ବ୍ୟବହାର କରି ନିଜକୁ ଡିହାଇଡ୍ରେସନ୍ରୁ ବଞ୍ଚାନ୍ତୁ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଅଂଶୁଘାତ ଓ ଜଳ ଶୂନ୍ୟତାର ଲକ୍ଷଣ ସମ୍ପର୍କରେ। ଏ ବିଷୟରେ କହିଲେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା LPMSର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଦ୍ୱିଗୁଣିତ ହେବ। ନବସୃଜନ, ବିଶ୍ୱ ସହଭାଗିତା ଏବଂ ବ୍ୟାପକ ଆନ୍ତର୍ଜାତିକ ବଜାର ପ୍ରବେଶ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଫାର୍ମା କ୍ଷେତ୍ର ଆଧାରିତ ବିଶ୍ୱ ସମ୍ମିଳନୀ ଏବଂ ବିଶ୍ୱ ଫାର୍ମା ନିୟାମକ ସମ୍ମିଳନୀ ଓ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଆନ୍ତର୍ଜାତିକ ପ୍ରଦର୍ଶନୀର ପୂର୍ବାବଲୋକନ ସମାରୋହକୁ ଗତକାଲି ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଇତିମଧ୍ୟରେ ଭାରତ ବିଭିନ୍ନ ରାଷ୍ଟ୍ର ସହ 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ଏହାଦ୍ୱାରା 50ରୁ ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ

କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ 3 ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍ପାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର GI ଟ୍ୟାଗ୍ ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମ ଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1.75 ଟଙ୍କାର ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ 5 ଟଙ୍କାର ଡାକଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ, ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 1,80,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି।
ଆମେରିକାର ଏଚ୍ ୱାନ୍ ବି ଭିସା ଆବେଦନ ପାଇଁ $1,00,000 ଆମେରିକୀୟ ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା ୟୁଏସ୍ ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ୟୁଏସ୍ କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ କୋର୍ଟର ଏହି ନିଷ୍ପତ୍ତିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ

0: ଗୋଷ୍ଠୀ ସ୍ୱାଗତ କରିଛନ୍ତି। ଏଚ୍ ୱାନ୍ ବି ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟ ଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ବଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟର ଅଧିକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ, ଗୋଆ, ତାମିଲନାଡ଼ୁ, ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପକୂଳ, କେରଳମ୍, ମାହେ, କର୍ଣ୍ଣାଟକର ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍, ରୟାଲସୀମା, ତାମିଲନାଡ଼ୁ, ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଚାଷୀମାନେ ତ ପ୍ରାୟ ସବୁ କିସମର ଫସଲ ଚାଷ କରୁଛନ୍, ହେଲେ ଯେତେବେଲେ ବି ଯେନ୍ସି ବି ହଉ ଫସଲ ଚାଷ କରିବାକେ ଯୋଜନ ବେଲେ ପହେଲା ବିହନ ଦରକାର ପଡ଼୍ସି। ଯଦି ଚାଷୀମାନେ ତେଲବିଜା ଫସଲ ଚାଷ କରୁନ୍, କି ଫଲଜାତିଆ ଫସଲ ଚାଷ କରୁନ୍, କି ଡାଲ ଜାତୀୟ ଫସଲ ଚାଷ କରୁନ୍, କି ଶାଗ ଜାତୀୟ ଫସଲ ଚାଷ କଲେ ବି ପହେଲା ବିହନଟା ହଉଛେ ମୂଲ। ଯେନ୍ସି ବି ହଉ ଫସଲ ବିହନ ଯେତେବେଳେ ଚାଷୀମାନେ ଯୋଗାଡ଼ କରୁଛନ୍, ନୋକ ବିହନ ଯୋଗାଡ଼ କରବା କଥା। ଆରୁ ବିହନ ଯେତେବେଳେ ବୁନୁଛନ୍ କି ପଲ୍ହା ପକଉଛନ୍, ସେ ସମୟକେ ବିହନକେ ବିଶୋଧନ କରିକରି ହିଁ ଯୋଗାବାର କଥା କି ବୁନ୍ବାର କଥା। କେତେବେଳେ ବିହନ ନୁହେଇକରି ପଛେ କେତନି କିଛି କିସମର ରୋଗ ଲାଗ୍ବାର ଡର ଥିସି, ସେଥିର୍ଲାଗି ବୋଲିକି ଚାଷୀମାନେ ବିହନ ବିଶୋଧନ କରବାରଟା ଗୁଟେକେ ମୁଖ୍ୟା କଭାର ହିସାବରେ ନେବାର କଥା। କେତେବେଳେ ବେଲେ ବିହନ ଯଦି ବିଶୋଧନ କରିଦେଲେ କି ବିହନ ନୁହେଇକରି ପଛେ ଗଛ୍କେ ଯେନ୍ ରୋଗ ଲାଗ୍ବାର ଡର ଥିସି, ଡର୍ ନିଥେ ଗଛ୍କେ ରୋଗ ଲାଗିନିପାରେ ଆର୍ ଗଛ୍ଟା ବର୍କସ୍ ନିରୋଗୀ ହେଇକରି ବଢ଼ିପାର୍ସି। ଚାଷୀମାନେ ଯଦି ବିହନକେ ବିଶୋଧନ କରବାକେ ଯାଉଛନ୍, କମ୍ ଖର୍ଚ୍ଚା ଦିନ ବି ବିହନ ବାହି ଯେନ୍ ଜୀବାଣୁମାନେ ଅଛନ୍, କି ଆମର ଫିପିମାନେ ଅଛନ୍, ଯେନ୍ ପୋକମାନେ ଅଛନ୍, ଇ ପୋକମାନେ ଇ ସବୁକେ ଆୟତ କରିପାରିବେ, ଫସଲକେ ଇ ପୋକମାନେ ଲାଗିନିପାରନ୍। ପହେଲା ଯେନ୍ ଗଜ୍ର ସମୟ ଥିସି, ପହେଲା ସମୟକେ ଯେନ୍ ବିହନ ନୁହେଇକରି ରୋଗ ଲାଗ୍ବାର ଡର ଥିସି, କି ମ୍ୟାଟ୍ ନୁହେଇକରି ଯେନ୍ ରୋଗ ଜୀବାଣୁମାନେ ଅଛନ୍, ସେଟା ରାସାୟନିକ ଆର୍ ଜୈବିକ ଦୁଇ କିସମ ଥିନ୍। ଯଦି ବିହନକେ ବିଶୋଧନ କରିବେ ବେଲେ ବିହନ ବିଶୋଧନ ହେଇପାର୍ବା ଆର୍ ସେନ ପର୍କସ୍ ନିରୋଗୀ ପଲ୍ହା ପାଇପାର୍ବେ। ସେଥିର୍ଲାଗି ବୋଲିକିରି ବିହନକେ ମୋଟାମୋଟି ପୁରା ନିରୋଗୀ କର୍ବାର୍ ଲାଗି ବୋଲିକିରି ବିହନ ବିଶୋଧନ କର୍ବାର୍ଟା ଜରୁରୀ ଏ। ହେନ୍ତା ଦେଖ୍ବାର୍କେ ଗଲେ ଚାଷୀମାନେ ଯଦି ବିହନ ବିଶୋଧନ କରୁଛନ୍, ଭୌତିକ ପ୍ରଣାଳୀ ତିନି ବି ବିହନକେ ବିଶୋଧନ କରିପାରିବେ। ଯେତେବେଲେ ଖରା ହେଉଛେ, ଖରା 3-4 ଘଣ୍ଟା ତକ୍ ବିହନକେ ଶୁଖେଇ ନେବେ ବେଲେ ବି ବିହନ ବିଶୋଧନ ହେଇପାର୍ବା। ତାରୁ ତାରୁ ଯେନ୍ ଜୀବାଣୁମାନେ ଅଛନ୍, ପୋକମାନେ ଅଛନ୍, ଜୀବାଣୁମାନଙ୍କର୍ ନୁ ହେଇକରି ଯେନ୍ ଫସଲକେ ରକ୍ଷା କର୍ବାର୍ ଲାଗି ବୋଲିକିରି ବିହନକେ 52°C ଗରମ ଯେନ୍ ଥିବା, ଇ ଗରମ ପାନ୍ ଥିନ୍ ବି ଯଦି ବୁଡ଼େଇକରି ପ୍ରାୟ 10-15 ମିନିଟ୍ ତକ୍ ଯଦି ରଖିନେବେ ବେଲେ ବି ବିହନ ବିଶୋଧନ ହେଇପାର୍ବା। ହେନ୍ତା ଚାଷୀମାନେ ରାସାୟନିକ ପ୍ରଣାଳୀ ଥିନ୍ ବି ବିହନକେ ବିଶୋଧନ କରିପାର୍ବେ। ରାସାୟନିକ ଫିମ୍ପିନାଶକ ଯେନ୍ ଅଛେ, କି ଆମର ଯେନ୍ କୀଟନାଶକ ଉଷୋ ଅଛେ, ଇ କୀଟନାଶକ ଉଷୋକେ ଦେଇକରି ବି ବିହନକେ ବିଶୋଧନ କରାଯାଇପାର୍ବା। ହେନ୍ତା ଆର୍ ବି ଚାଷୀମାନେ ବିହନ ବିଶୋଧନ କର୍ବାର୍ ଲାଗି ବୋଲିକିରି ଯଦି ଯିବେ ବେଲେ ଜୈବିକ ପ୍ରଣାଳୀ ଥିନ୍ ବି ବିହନକେ ବିଶୋଧନ କରିପାର୍ବେ। ଶୁଖା ବିହନକେ ବିଶୋଧନ କର୍ବାର୍ ଲାଗି ବୋଲିକିରି ବିହନକେ ଯେତ୍କି ଦରକାର ହେନ୍ତା ବିଶୋଧକ ଯେନ୍ ଉଷୋ ଅଛେ,

0: ଏଇ ଯେନ୍ ମାଠିଆ ଅଛେ ନେ ତ ବିହନ ବିଶୋଧନ ଯେନ୍ ଡ୍ରାମ୍ ଅଛେ ସେ ଡ୍ରାମ୍ ଭିତରେ ବି ସାନି କରି ବିଶୋଧନ କରିପାରିବେ। ହେନ୍ତା ଉଦା ହିସାବେ ବିହନକେ ବିଶୋଧନ କରବାର୍ ଲାଗି ବୋଲିକି ଯେନ୍ ଚାଷୀମାନେ ଯଦି ବିହନକେ ବୋତରେ ନେଇକରି ଗଜା କରିକରି ବୁନୁଛନ୍ କି ପଲା ପକଉଛନ୍ କି କୁସେର ଆଲୁ ଅଦା ହଲ୍ଦି ଇସବୁ ଖଣ ଖଣ କରିକରି ଯେନ୍ କାଟିକରି ସେ ବିହନକେ ଆମର୍ ଯେନ୍ ଔଷଧ ବିଶୋଧକ ଔଷଧମାନେ ଅଛେ ସେ ଔଷଧକେ ଗୁଲି ନେଇକରି ସେ ଗୁଲାପ ପାନ୍ଥିନି ବି ବୋତରେ କରି ବିହନ ବିଶୋଧନ କରିପାରିବେ। ଚାଷୀମାନେ ଯେନ୍ସି ବି ହଉ ଫସଲ ଚାଷ୍ କରବାକେ ଯାଉଛନ୍ ସେଥିର୍ଲାଗି ବୋଲିକିରି ପହେଲାନୁ ମୁଖିଆ କରି ଦେଖ୍ବେ ଯେ ସବୁ ଫସଲ ଲାଗି ବୋଲିକିରି ବିହନ ବିଶୋଧନ କର୍ବାର୍ଟା ହଉଛେ ମୁଖିଆ କବାରେ। କେଁଥିର୍ଲାଗି ବେଲେ ବିହନନୁ ପଛେ ଆରୁ ରୋଗ ଲାଗିନିପାରେ, ଗଛ୍କେ ଯେନ୍ ବିହନନୁ ହେଇକରି ଯେନ୍ ଗଛ୍କେ ରୋଗ ଲାଗିଥିସି ସେ ରୋଗଟା ଲାଗିନିପାରେ, ଗଛ୍ଟା ବର୍କସ୍ ହେଇକରି ବଢ଼ିପାର୍ସି। ଚାଷୀ ଭାଇମାନେ ସୋର୍ ରଖୁନ୍ ଯେ ଯେନ୍ସି କିସମର ବି ହଉ ଫସଲ ଚାଷ୍ କର୍ବାର୍କେ ଯାଉଛନ୍ ପହେଲାନୁ ବିହନକେ ବିଶୋଧନ କରିକରି ହିଁ ପଲା ପକାବେ, ନାଇଁ ତ ବିହନକେ ବୁନିବେ। କେଁଥିର୍ଲେ ବେଲେ ବିହନନୁ ହେଇକରି ଗଛ୍କେ ପଛେ ରୋଗ ଲାଗିଥିସି, ଯେନ୍ଥିଲେ ବୋଲିକିରି ଗଛ୍ଟା ଖେତ୍ ସାର୍ ପାଇଲେ ବି ବର୍କସ୍ ହେଇକରି ବଢ଼ିନିପାରେ, ବେମରିଆ ହେଇଯାଏସି। ସେଥିର୍ଲାଗି ବୋଲିକିରି ବିହନ ବିଶୋଧନ କର୍ବାର୍ଟା ହଉଛେ ଗୁଟେ ମୁଖ୍ୟ କବାରେ। ଯେନ୍ସି ବି ହଉ ଚାଷୀମାନେ ଯଦି ରାସାୟନିକ ପ୍ରଣାଳୀ ଥିନ୍ ବି ବିହନ ବିଶୋଧନ କରିବେ ବେଲେ ବି କରିପାରିବେ, ହେନ୍ତା ଜୈବିକ ପ୍ରଣାଳୀ ଥିନ୍ ବି ଯଦି ବିହନ ବିଶୋଧନ କର୍ବାର୍କେ ଯାଉଛନ୍ ବେଲେ ବି ବିହନ ବିଶୋଧନ କରିପାରିବେ, ଆରୁ ଭୌତିକ ହିସାବେ ବି ଯଦି ବିହନ ବିଶୋଧନ କର୍ବାର୍କେ ଯାଉଛନ୍ ବେଲେ ବି ବିହନ ବିଶୋଧନ କରିପାରିବେ। ହେଲେ ବିହନକେ ବିଶୋଧନ ଯଦି ଥରେ କରିନେବେ ବେଲେ ପଛେ ଗଛ୍କେ ଅରୁ ଅମଲ ହେବାର ତକ୍ ରୋଗ ବେମାର ଲାଗିନିପାରେ, ଯେନ୍ଥିଲାଗି ବୋଲିକିରି ଗଛ୍ଟା ନିରୋଗୀ ହେଇକରି ବର୍କସ୍ ହେଇକରି ବଢ଼ିପାର୍ବା, ଅତ୍କା ଫଲ ଫଲିପାର୍ବା ଆର୍ ଅତ୍କା ଫାଇଦା ବି ମିଲିପାର୍ବା।
1: ଶୁଣିଲେ ଚାଷର ହାଲ।

ଶ୍ରୋତବନ୍ଧ ବାର ମାସକୁ ଛଅଟି ଋତୁ ଆମେ ଆମ ଦେଶରେ ଅନୁଭବ ହେବାର କଥା ଆମେ ସଭିଏ ପିଲାଟି ଦିନୁ ପଢ଼ିଛନ୍ତି ଆଉ ଶୁଣିଛନ୍ତି ମଧ୍ୟ। କିନ୍ତୁ ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ବିଶେଷତଃ ଗ୍ରୀଷ୍ମ, ବର୍ଷା, ଶୀତ ଏହି ତିନୋଟି ଋତୁ ସହିତ ଆମେ ପରିଚିତ। ଆଉ ଏହିସବୁ ଋତୁର ପ୍ରଭାବ ଅନୁଯାୟୀ ଆମ ଶରୀରରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ତେଣୁ ଏକ ସନ୍ତୁଳିତ ସୁସ୍ଥ ଶରୀର ପାଇଁ ଆମକୁ କେତେଟା ବିଶେଷ ନିୟମକୁ ପାଳନ କରିବାକୁ ପଡ଼ିବ। ଦେଶ ସାରା ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିଛି, ତେଣୁ ଅଂଶୁଘାତର ସମ୍ଭାବନାକୁ ଆମେ ଅଣଦେଖା କରିପାରିବା ନାହିଁ। ତେବେ ଆସନ୍ତୁ ଅଂଶୁଘାତ ପ୍ରତି ସାବଧାନ ହେବା। ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ORS ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଓ ଆଖୁରସ ପିଅନ୍ତୁ। କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ।

ଆପଣଙ୍କ ତଥା ଆପଣଙ୍କ ପରିବାରଜନଙ୍କ ଜୀବନ ମୂଲ୍ୟବାନ। ସାମାନ୍ୟତମ ଅସାବଧାନତା ଏହାକୁ ମୂଲ୍ୟହୀନ କରିଦେଇପାରେ। ତେବେ ଆସନ୍ତୁ ଜାଣିବା ବୈଦ୍ୟୁତିକ ନିରାପତ୍ତା ସମ୍ବନ୍ଧୀୟ ସତର୍କ ସୂଚନା। ଘରେ ଥିବା ଆର୍ଥିଙ୍କୁ ଠିକ୍ ଭାବରେ ଯାଞ୍ଚ କରାଇ ନିଅନ୍ତୁ। ଏହା ଠିକ୍ ଭାବରେ କାମ କରୁନଥିଲେ ନୂତନ ଆର୍ଥିଙ୍ଗ କରାଇ ନିଅନ୍ତୁ। ଏହା ଆପଣଙ୍କ ଜୀବନ ବଞ୍ଚାଇ ଦେଇପାରେ। ସର୍ବଦା ଅଭିଜ୍ଞ ବିଦ୍ୟୁତ୍ କାରିଗରଙ୍କ ଦ୍ୱାରା ନିଜ ଘର ବିଦ୍ୟୁତ୍ ମରାମତି କାର୍ଯ୍ୟ କରନ୍ତୁ। ସର୍ବଦା ଉପଯୁକ୍ତ ISI ମାର୍କ ଥିବା ବିଦ୍ୟୁତ୍ ତାର କିମ୍ବା ବିଦ୍ୟୁତ୍ ସରଞ୍ଜାମ ବ୍ୟବହାର କରନ୍ତୁ। ଆପଣଙ୍କ ଘର ପାଖ ଦେଇ ଯାଇଥିବା କୌଣସି ବିଦ୍ୟୁତ୍ ତାର କିମ୍ବା ଖୁଣ୍ଟରେ କିଛି ଅଘଟଣ ବା ସମସ୍ୟା ଥିଲେ ତୁରନ୍ତ କାର୍ଯ୍ୟାଳୟରେ କିମ୍ବା ନିକଟସ୍ଥ ଫ୍ୟୁଜ୍ କଲ୍ କେନ୍ଦ୍ରରେ ଜଣାନ୍ତୁ। ବର୍ଷା ହେବା ସମୟରେ କିମ୍ବା ଘଡ଼ଘଡ଼ି ସମୟରେ ବିଦ୍ୟୁତ୍ ଖୁଣ୍ଟ ତଳେ କିମ୍ବା ପାଖରେ ରୁହନ୍ତୁ ନାହିଁ। ହୁକିଂ ପକାଇ ବିଦ୍ୟୁତ୍ ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କର ଜୀବନକୁ କେତେବେଳେ ବି ନେଇପାରେ। ବିଦ୍ୟୁତ୍ ଲାଇନ୍ ତଳେ ଘର କିମ୍ବା କୌଣସି ଅସ୍ଥାୟୀ ତମ୍ବୁ ତିଆରି କରନ୍ତୁ ନାହିଁ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। ତଥ୍ୟ ସଂଗ୍ରହ ତଥା ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ ପିଙ୍ଗ, ଉପସ୍ଥାପନା ଅବିନାଶ ମହାପାତ୍ର।

0: ଜ୍ୟେଷ୍ଠ ମାସ ନିଦାଗ ରୌଦ୍ର ମଧ୍ୟରେ ଭକ୍ତିର ଶୀତଳ ପବନ ନେଇ ଆସୁଛି ଶୀତଳ ଷଷ୍ଠୀ। ହଁ ଶ୍ରୋତାବନ୍ଧୁ, ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଦ୍ୱାର ଦେଶରେ ଆଉ କିଛିଦିନ ପରେ ବାହାରିବ ରୋଷଣୀ ବର ଶୋଭାଯାତ୍ରା। ବାଜିବ ସାହାନାଇ, ଦୁଲୁକିବ ସମ୍ବଲପୁର, ଯେଉଁଥିପାଇଁ ଏବେଠୁ ଆରମ୍ଭ ହେଲାଣି ଶୀତଳ ଷଷ୍ଠୀର ମାହୋଲ। ଶିବ ଏବଂ ଶକ୍ତିଙ୍କ ଏହି ଦିବ୍ୟ ମିଳନ କେବଳ ବିବାହ ଉତ୍ସବ ନୁହେଁ, ଏ ହେଉଛି ମାନବ ହୃଦୟର ଆସ୍ଥା, ପ୍ରେମ ଏବଂ ସଂସ୍କୃତିର ଅମର ଉତ୍ସବ। ଆଉ ଗ୍ରୀଷ୍ମର ଏହି ସକାଳରେ ମୌସୁମୀର ଆଗମନ କାମନା କରି ଆସନ୍ତୁ ଆରମ୍ଭ କରିବା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଳବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ଅବିନାଶ ମହାପାତ୍ର। ଜୁନ୍ ମାସ 3 ତାରିଖ ଥିଲା ବିଶ୍ୱ ସାଇକେଲ ଦିବସ। ସାଇକେଲ ବ୍ୟବହାର ଦ୍ୱାରା କିଭଳି ଶାରୀରିକ ସୁସ୍ଥତା ବଜାୟ ରଖିବା ତା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖାଯାଇପାରିବ, ସେଭଳି ବାର୍ତ୍ତା ନେଇ ସମ୍ବଲପୁରରେ ଆୟୋଜନ ହୋଇଥିଲା ସାଇକ୍ଲୋଥନ୍। ମୋର ଯୁବ ଭାରତ, ସମ୍ବଲପୁର ଓ ଲୋକସେବା ସଂଗଠନର ମିଳିତ ଉଦ୍ୟମରେ ଏହାର ଆୟୋଜନ କରାଯାଇଥିଲା। ମହାନଦୀ ରିଭରଫ୍ରଣ୍ଟ ସମଲେଶ୍ୱରୀ ମନ୍ଦିର ନିକଟରୁ ସାଇକ୍ଲୋଥନ୍ ଶୋଭାଯାତ୍ରା ବାହାରିଥିଲା। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ ଓ ସମ୍ବଲପୁର ସାଂସଦ ପ୍ରତିନିଧି ସୁଧୀର ବହିଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ସମସ୍ତ ଅଂଶଗ୍ରହଣକାରୀ ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ସାଇକେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମକୁ ନେଇ ମୋର ଯୁବ ଭାରତର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ,
1: ମୋର ନାଁ ପ୍ରସନ୍ନ ମେହେର, ମୁଁ ଜିଲ୍ଲା ଯୁବ ଅଧିକାରୀ, ମେରା ଯୁବା ଭାରତ ସମ୍ବଲପୁର। ଆଜି ଆମେ ବିଶ୍ୱ ବାଇସାଇକେଲ ଦିବସ ଆମେ ସେଲିବ୍ରେଟ କରିଥିଲୁ। ସମ୍ବଲପୁର ଆମର ଜିଲ୍ଲାର ଏବଂ ଗାଁ

0: ସମ୍ବଲପୁର ଗଙ୍ଗାଧର ମଣ୍ଡପ ପଡ଼ିଆଠାରେ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ସମ୍ବଲପୁର କପ୍ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରରେ କବାଡ଼ି ପ୍ରେମୀଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆନ୍ଧ୍ର, ଛତିଶଗଡ଼, ମହାରାଷ୍ଟ୍ର ଆଦି ଭାରତର ବିଭିନ୍ନ ରାଜ୍ୟର ପ୍ରାୟ 10 ଦଳ ଭାଗ ନେଇଥିଲେ। ଜୁନ୍ ମାସ 4 ତାରିଖ ଗୁରୁବାର ସନ୍ଧ୍ୟାରେ ଏହାର ଶୁଭାରମ୍ଭ ହୋଇଥିଲା। 7 ତାରିଖ ଦିନ ଫାଇନାଲ ମ୍ୟାଚ୍ ଜବଲପୁର ଏବଂ ଭୋପାଳ ମଧ୍ୟରେ ହୋଇଥିଲା। ଜବଲପୁର ଦଳ ବିଜୟୀ ହୋଇଥିଲେ। ଏଥିରେ ବିଜେତା ଦଳକୁ ଚାମ୍ପିୟନ ଟ୍ରଫି ସହ 1,00,000 ଟଙ୍କା, ଉପବିଜେତାକୁ 70,000 ଟଙ୍କା ଓ ତୃତୀୟ ବିଜେତା ଦଳକୁ 30,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କବାଡ଼ି ପ୍ରତିଯୋଗିତାର ଆୟୋଜନର ଉଦ୍ଦେଶ୍ୟକୁ ନେଇ ପ୍ରତିଯୋଗିତାର ମୁଖ୍ୟ ପୃଷ୍ଠପୋଷକ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହନ୍ତି,
1: କବାଡ଼ି ସମ୍ବଲପୁର ଗୋଟେ ଲୋକପ୍ରିୟ ଖେଳ ହେ, ତ ଆମେମାନେ ଦେଖିଲୁ ଯେତେବେଳେ କବାଡ଼ିର ବହୁତ ପଟେନ୍ସିଆଲ କବାଡ଼ିରେ କିମ୍ବା ଭାରତୀୟ ଦଳରେ କିମ୍ବା ଅନ୍ୟାନ୍ୟ ରେଲୱେ ଖେଳିବେ ଦଳରେ ଚାନ୍ସ ମିଳିବା ତାଙ୍କର ଏକ୍ସପୋଜର ଦରକାର। ସେଥିଲାଗି ଆମେ କବାଡ଼ି ଟିମ୍ଟେ ବି ବନେଇଛୁ, ଆଉ ସେ କବାଡ଼ି ଟିମ୍ଟାକୁ ପରମାନେଣ୍ଟ ରଖମୁ ବୋଲିକରି ବି ଭାବିଛୁ, ଆଉ ତାକୁ ପୁରା ଭାରତବର୍ଷରେ ବୁଲେଇ ବୁଲେଇକରି କବାଡ଼ି ଆମେମାନେ ଖେଳାଉ। ଇଟା ହେଲା ଲକ୍ଷ୍ୟ, ଆମର ପିଲାମାନେ ଆଗକୁ ବଢ଼ୁନ୍ କବାଡ଼ିରେ। ତ ଏଥିଲାଗି ମାନେ ଆମେ ବି କବାଡ଼ି ଟୁର୍ଣ୍ଣାମେଣ୍ଟ କରୁଛୁ, ତାପରେ ଫୁଟବଲ ଏକାଡେମୀ ଜାଣିଛନ୍, ତାପରେ ଆମେ ଗୋଟେ କବାଡ଼ି ଏକାଡେମୀ ବି କରବାର୍ ଲାଗିଛୁ। ଆଉ ଆପଣମାନେ ଜାଣିକରି ଆଉ ଗୋଟେ ଖୁସି ହେବେ ଯେ କୁଞ୍ଜେନପଡ଼ାରେ ଗୋଟେ କବାଡ଼ି ଷ୍ଟେଡିୟମ ବି ଆମେ ବନାବାର୍ ଲାଗି ଯାଉଛୁ। ଓଡ଼ିଶା ସରକାରଙ୍କର ଅର୍ଥରେ ଗୋଟେ କବାଡ଼ି ଷ୍ଟେଡିୟମ ବି ହେବା, ଯାହାର ମାନେ ବହୁତ ଜଲ୍ଦି ଆମେ ଶୁଭ ଦେବାର୍ ଲାଗି ଯାଉଛୁ। ତ ଆମେ ତାକୁ ଜାତୀୟ ସ୍ତରରେ ଗୁରୁତ୍ୱ ଦେବା ସାଙ୍ଗେ ସାଙ୍ଗେ ଏଇଟା ଗୋଟେ ଦେଇକରି ପ୍ରତ୍ୟେକ ବର୍ଷ କରିପାରୁ, ସେଥିଲାଗି ଆମେମାନେ ଚେଷ୍ଟା କରୁଛୁଁ। ଆଉ ଦୀର୍ଘ ଦିନ ଇଟାର ଆକାର ଆଉ ବଢ଼େଇକରି ବହୁତ ବଢ଼ିଆ ଯେନ୍ତା କବାଡ଼ି ପ୍ରତିଯୋଗିତା ହେବା ସେଥିଲାଗି ଚେଷ୍ଟା କରୁଛୁ।
0: ମିୟାଜାକି, ଥାଇ ବନାନା, ରେଡ୍ ଆଇଭାରି, ସୁବର୍ଣ୍ଣରେଖା, ଦଶେରି, ଲଙ୍ଗେଡ଼ା, ଆମ୍ରପଲ୍ଲୀ, ମଲ୍ଲିକା, ହେମସାଗର, ଗୁଲାବକାଶ, ବାଇଗଣପଲ୍ଲୀ, ସୁନ୍ଦରୀ, କେଶର, ନୀଳାଚ। ହଁ ଶ୍ରୋତାବନ୍ଧୁ, ଏସବୁ ହେଉଛି ଦେଶୀ ଏବଂ ବିଦେଶୀ ବିଭିନ୍ନ ଆମ୍ବ କିସମର ନାଁ। ସମ୍ବଲପୁର ସହରର ଜେଲ୍ ଛକସ୍ଥିତ ଆହାର କେନ୍ଦ୍ରରେ ଆୟୋଜିତ ଗାଁ ଆମ୍ବ ପସରାରେ ମିଳୁଛି ଏସବୁ ଆମ୍ବ। ଏବେ ଚାଲିଛି ଆମ୍ବ ଋତୁ। ସମ୍ବଲପୁର ଜିଲ୍ଲାରୁ ଉତ୍ପାଦିତ ଆମ୍ବ ସାଉଦି ଆରବ, ଜାପାନ, ଆମେରିକା ଆଦି ବଜାରକୁ ରପ୍ତାନୀ କରାଯାଉଥିବା ବେଳେ ଏବେ ସହରରେ ଚାଲିଛି ସ୍ୱତନ୍ତ୍ର ବଜାର ଗାଁ ଆମ୍ବ ପସରା। ସିଧାସଳଖ ଚାଷୀଙ୍କଠାରୁ ଉତ୍ପାଦିତ କେମିକାଲ ମୁକ୍ତ ଆମ୍ବ ଏଠାରେ ବିକ୍ରି କରାଯାଉଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଓର୍ମାସର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଛି। ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦାର ଏବଂ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରିହାନ ଖତ୍ରୀ ପ୍ରମୁଖ ଉପସ୍ଥିତ ରହି ଜୁନ୍ 5 ତାରିଖ ଦିନ ଏହାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ମେଳା ଜୁନ୍ 11 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିବ ବୋଲି ସୂଚନା ମିଳିଛି। ଆସନ୍ତୁ ଶୁଣିବା ଆମ୍ବ ପସରା ସମ୍ପର୍କରେ ବିକ୍ରେତା ଏବଂ ଗ୍ରାହକଙ୍କ ପ୍ରତିକ୍ରିୟା।
2: ବହୁତ ଖୁସି ଲାଗିଲା ଆଜ୍ଞା, ଆମେ ଗାଁ ଗହଳିରେ ଚାଷ କରିଛୁ, ଆଉ ଗାଁ ଗହଳିରେ ବିକିବାର ଦ୍ୱାରା ବହୁତ କମ୍ ପଇସାରେ ବିକୁଥିଲୁ, କିନ୍ତୁ ଆସିବା ଦ୍ୱାରା ବେଶୀ ପଇସାରେ ବିକ୍ରି କରିଛୁ। ମୋର ଗାଁ ହଉଛି ବର୍ଷେରେ, ଜେନପାଲି ଗ୍ରାମ ପଞ୍ଚାୟତ, ବ୍ଲକ ହଉଛି ଜୁଜୁମୁରା, ଆଉ ମୁଇଁ ହଜାରେ ଗଛ ଯୋଗେଇଛେ, ଆଉ ବିଭିନ୍ନ ଧରଣ ଗଛ ଯୋଗେଇଛେ, ଆର୍ ପାଂଶୁ ଠାରୁ ଆରମ୍ଭ କରି ଆମର ମିଆଜାକି ବ୍ଲାକ୍ଟା ଅଛେ, କିଙ୍ଗ ଅଫ୍ ଚକାପାତ ଅଛେ, ବନାନା ମେଙ୍ଗ ଅଛେ, ଏମିତି ଅଠରଟା କି କୋଡ଼ିଏଟା ଭେରାଇଟିର ଯୋଗେଇଛେ, ଆଉ ଆଣିଥିଲି ଏମିତି ବହୁତ ଖୁସି ଲାଗିଲା, ଆଉ ବହୁତ ରେଟ୍ରେ ବି ବିକ୍ରି।
0: ଏନେଇ ସମ୍ବଲପୁର ଜିଲ୍ଲାପାଳ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,
3: ଆମ ସମ୍ବଲପୁରରେ ଯୋଉ ମ୍ୟାଙ୍ଗୋ ଫେଷ୍ଟିଭାଲ ଗାଁ ଆମ୍ବ ପସରା କରାଯାଉଛି, ବିଭିନ୍ନ ଚାଷୀମାନେ ତାଙ୍କର ଆମ୍ବ ଯୋଉ ଗାଁରେ ହଉଛି ତାକୁ ଏଠି ଆମର ସମ୍ବଲପୁର ବାସୀଙ୍କ ପାଇଁ, ସହର ବାସୀଙ୍କ ପାଇଁ ବିକିବା ପାଇଁ ଆଣିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଲା ଆମ ଜିଲ୍ଲାରେ ଯୋଉ ଭେରାଇଟିଜ ହଉଛି ସମସ୍ତଙ୍କ ପର୍ଯ୍ୟନ୍ତ ସେଟା ଓରିଜିନାଲ ଯେମିତି ରହୁଛି ସେଇ ହିସାବରେ ତାଙ୍କୁ ସମସ୍ତଙ୍କ ପରେ ପହଞ୍ଚାଇବା, ଅର୍ ତା ସହିତ ଆମର ସମ୍ବଲପୁର ଆମ୍ବ ବିଭିନ୍ନ ଦେଶରେ ମଧ୍ୟ ଯାଉଛି, ଯେମିତି ୟୁଏରେ ହଉ କି ଅଲଗା ଅଲଗା କଣ୍ଟ୍ରିଜରେ ମଧ୍ୟ ଆମେ ଏକ୍ସପୋର୍ଟ କରୁଛୁ। ତ ୟାର ଗୋଟେ ଡିମାଣ୍ଡ, ୟାର ଯୋଉ ଆଗ୍ରହ ଅଛି ସମ୍ବଲପୁରରେ ବଢୁଛି, ସେ ଉଦ୍ଦେଶ୍ୟରେ ହିଁ ଆମର ଆମ୍ବ ଯୋଉ ମ୍ୟାଙ୍ଗୋ ଫେଷ୍ଟିଭାଲ ସମ୍ବଲପୁରରେ ହଉଛି।
0: ଜୁନ୍ ମାସ 6 ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଆସିଥିଲେ। ଏ ଗସ୍ତ ପରିପ୍ରେକ୍ଷୀରେ ସେ ସମ୍ବଲପୁର ଫୁଟବଲ ଏକାଡେମୀ ପରିଦର୍ଶନ କରି ସେଠାରେ ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣର ମାନକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାୟକ, ପୁଲିସ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ପ୍ରମୁଖ ଉପସ୍ଥିତ ଥିଲେ। ପରେ ସନ୍ଧ୍ୟାରେ ସର୍ବଭାରତୀୟ କବାଡ଼ି ଟୁର୍ଣ୍ଣାମେଣ୍ଟ ସମ୍ବଲପୁର କପ୍ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏ ଅବସରରେ ସମ୍ବଲପୁର ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ,
4: ସମ୍ବଲପୁର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ମାନ ଆମ ସରକାରଙ୍କ ତରଫରୁ ନିଆଯାଉଛି, ସେଥିପାଇଁ 25 କୋଟି ଟଙ୍କା ବୈଠକରେ ସମ୍ବଲପୁରର ଭିଏସ୍ଏସ୍ ଷ୍ଟାଡିୟମର ପୁନର୍ବିନ୍ୟାସ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଏ କାମ ମଧ୍ୟ ଆରମ୍ଭ ହେବା ପାଇଁ ଯାଉଛି, ଏବଂ ଏଥିରେ କ୍ରୀଡ଼ାବିତ ମାନେ କିଭଳି ଭାବରେ ବିଶ୍ୱସ୍ତରୀୟ ସୁବିଧା ମାନ ପାଇପାରିବେ ତାହାର ମଧ୍ୟ ବ୍ୟବସ୍ଥା ଆମ ସରକାର କରୁଛନ୍ତି। ସେହିଭଳି ଆପଣଙ୍କର ମଣ୍ଡୁଲିଆ ଖେଳ ପଡ଼ିଆରେ ଏହାର ଉନ୍ନୟନ ପାଇଁ ମଧ୍ୟ 15 କୋଟି ଟଙ୍କାର ବ୍ୟବସ୍ଥା ଆମ ସରକାର କରିଛନ୍ତି। ଫିଫା ଯୋଗ୍ୟତା ଅନୁଯାୟୀ ଏକ ଅତ୍ୟାଧୁନିକ ଫୁଟବଲ ଷ୍ଟାଡିୟମ ମଧ୍ୟ ଏଥିରେ ନିର୍ମାଣ କରାଯାଉଛି। ଯୁବ କ୍ରୀଡ଼ା ପ୍ରତିଭା ମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପାଇଁ 100 ଜଣ ଖେଳାଳିଙ୍କର ପାଇଁ ଏକ କ୍ରୀଡ଼ା ଛାତ୍ରାବାସ ମଧ୍ୟ ଏଥିରେ ନିର୍ମାଣ କରାଯିବ, ଏବଂ ପିଲାମାନେ ସେଥିରେ ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା ସହିତ ଉନ୍ନତ କ୍ରୀଡ଼ା ପ୍ରଶିକ୍ଷଣ ନେବେ, ଏବଂ ଅଭ୍ୟାସ କଲା ପରେ ସେମାନେ ଆଗାମୀ ଦିନରେ ଆମ ସମ୍ବଲପୁର ପାଇଁ, ଆମ ଓଡ଼ିଶା ପାଇଁ ସେମାନେ ନିଶ୍ଚିତ ଭାବରେ ସୁନାମ ଆଣିପାରିବେ।
0: ମଣିଷର ସବୁଠାରୁ ବଡ଼ ଶକ୍ତି ହେଉଛି ତା ମାନସିକ ବଳ। ମନ ସଶକ୍ତ ଏବଂ ସୁଦୃଢ଼ ହେଲେ କୌଣସି ବି ପରିସ୍ଥିତିର ମୁକାବିଲା ଆମେ କରିପାରିବା, ଏଭଳିକି କ୍ୟାନ୍ସରକୁ ବି ପରାସ୍ତ କରିପାରିବା। ଜୁନ୍ ମାସ 7 ତାରିଖ ଦିନ ବରଗଡ଼ରେ ଆୟୋଜିତ କ୍ୟାନ୍ସର ସର୍ଭାଇଭର୍ସ ଡେ ପାଳନ ପରିପ୍ରେକ୍ଷୀରେ ବକ୍ତାମାନେ ଏଭଳି ଆହ୍ୱାନ ଦେଇଥିଲେ। ଫାଇଟର ଗ୍ରୁପ ବରଗଡ଼ ପକ୍ଷରୁ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ ଗ୍ରୁପ୍ର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସାଧାରଣ ସମ୍ପାଦକ ଅସୀମା ବିଷୋଇ ବାର୍ଷିକ ବିବରଣୀ ଉପସ୍ଥାପନ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ,
5: କ୍ୟାନ୍ସର ଭଳି କଠିନ ରୋଗ ସହ ସଂଘର୍ଷ କରୁଥିବା ରୋଗୀ ଏବଂ ତାଙ୍କ ପରିବାରକୁ ସହଯୋଗ, ପରାମର୍ଶ ଓ ସମର୍ଥନ ଯୋଗାଇବା ଆମର ପ୍ରମୁଖ ଲକ୍ଷ୍ୟ। ଯେହେତୁ ଆମେ ଫାଇଟର୍ସ ଗ୍ରୁପ୍ର ପ୍ରତ୍ୟେକ ସଦସ୍ୟ ଏହିଭଳି ସମସ୍ୟାର ସାମ୍ନା କରି ଆସିଛୁ, ଏବଂ କୌଣସି ପୀଡ଼ିତ ଚିକିତ୍ସା ପାଇଁ ଆମ ଭଳିଆ ସମସ୍ୟାର ସମ୍ମୁଖୀନ ନ କରନ୍ତୁ, ସେହି ଲକ୍ଷ୍ୟ ନେଇ ଫାଇଟର୍ସ ଗ୍ରୁପ୍ ଗଠନ ହୋଇଛି। ଗତ 1 ବର୍ଷ ମଧ୍ୟରେ ଆମ ସଂଗଠନ ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ, ରୋଗୀ ସହାୟତା, କାଉନ୍ସିଲିଂ, ରୋଗୀ ମାର୍ଗଦର୍ଶନ ଏବଂ ସମାଜ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାର ପ୍ରୟାସ କରିଛି।
0: ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଫାଇଟର ଗ୍ରୁପର ପଦକ୍ଷେପକୁ ପ୍ରଶଂସା କରି କହିଥିଲେ,
6: ଚିକିତ୍ସା ହେଉଛି

0: ପୋଲିସମାନେ ପ୍ରତିଷ୍ଠା ହେଉଛି। ଆମର ଚେଷ୍ଟା ଓ ପ୍ରୟାସ ରହୁଛି ଯେ ଆମେ କେନ୍ତା ବରଗଡ଼ରେ ଯେହେତୁ ଓଡ଼ିଶା ଭାରତବର୍ଷର ଓଡ଼ିଶାରେ ସବୁଥିରେ 1 ନମ୍ବରରେ ଭାରତବର୍ଷର 2 ନମ୍ବର ସ୍ଥାନରେ କ୍ୟାନ୍ସର ପୀଡ଼ିତମାନଙ୍କର ଜାଗା ହୋଇଯାଇଛି ଆମର ବରଗଡ଼ ଜିଲ୍ଲା। ଆମେ ସମସ୍ତେ ଚିନ୍ତିତ ଅଛୁ ଯେ ଆମେ କେତେ ବି ଗୋଟେ କ୍ୟାନ୍ସର ହସ୍ପିଟାଲ ଯେଉଁକି ସମ୍ବଲପୁରକେ ଭୁବନେଶ୍ୱର ଯାଉଛନ୍, ଟାଟା ମେମୋରିଆଲ ହସ୍ପିଟାଲ ବହୁତ ଜାଗା ଯାଉଛନ୍, ଚିକିତ୍ସା ହେବା ପାଇଁ ପଇସା ଖର୍ଚ୍ଚ ହେଉଛି, ଯେଉଁକି ଯାଇକିରି ମାନସିକ ସ୍ଥିତି ଆର୍ଥିକ ବହୁତ ଉଠାଉଛନ୍। ଆମର ସମସ୍ତଙ୍କର ଗୋଟେ ପ୍ରୟାସ ରହୁଛି ଏବଂ ବିଶେଷ ଭାବେ ଅଶ୍ୱିନ ଭାଇଙ୍କର ନେତୃତ୍ୱରେ ଯେ କ୍ୟାନ୍ସର ସର୍ଭାଇଭର ଫାଇଟର୍ସ ଗ୍ରୁପ୍ ଗଠନ ହୋଇଛି, ସେମାନେ ଆରମ୍ଭରୁ ପ୍ରୟାସ କରୁଛନ୍ ଯେ କ୍ୟାନ୍ସର ହସ୍ପିଟାଲ ଗୋଟେ ବରଗଡ଼ରେ ସ୍ଥାପିତ ହେବାର କଥା। ସେ ବିଷୟରେ ମୁଁ ଏ ଲୋକସଭାର ସାଂସଦ ହିସାବରେ ନିର୍ବାଚିତ ହୋଇଗଲା ପରେ ସ୍ୱାସ୍ଥ୍ୟ ବିଭାଗର ମାନ୍ୟବର ମନ୍ତ୍ରୀ ଜେପି ନଡ୍ଡାଜୀଙ୍କୁ ମୁଁ ଏ ସ୍ୱତନ୍ତ୍ର ହିସାବରେ ଭେଟିକିରି ଗୋଟେ ଚିଠି ବି ତାଙ୍କୁ ଦେଇଛେ, କଥାବାର୍ତ୍ତା ହେଇଛେ। ମୁଁ କହିଲି ଆଜ୍ଞା, ବରଗଡ଼ରେ ଗୋଟେ କ୍ୟାନ୍ସର ହସ୍ପିଟାଲର ପ୍ରକ୍ରିୟା ବିଗତ ଦିନର ସରକାର ସମୟରେ ଆରମ୍ଭ ହୋଇଥିଲା ଏବଂ ସେ ହସ୍ପିଟାଲଟା ପୂର୍ଣ୍ଣାଙ୍ଗ କରିବାର ଆବଶ୍ୟକତା ଅଛି, ଯେହେତୁ କ୍ୟାନ୍ସର ପେସେଣ୍ଟ ଆମ ଅଞ୍ଚଳରେ ବହୁତ ବେଶୀ ସଂଖ୍ୟାରେ ବଢ଼ିଯାଇଛନ୍। ସେଇଠି ତାଙ୍କେ ଗମ୍ଭୀରତା ସହ ନେଇଛନ୍, ଆଲୋଚନା ହେଇଛି। ଲୋକସଭା ଭିତରେ ମୋତେ ସୁଯୋଗ ମିଳିଲା 377 ଧାରା ହିସାବରେ ଆମେ ସାଂସଦମାନେ କେନ୍ସି ପ୍ରଶ୍ନ କେନ୍ସି ପ୍ରସଙ୍ଗ ଆମେ ଲେଖିକିରି ଦେଲା ପରେ ଲଟେରୀରେ ଯଦି ସେଟା ପିଟୁଛେ ଲୋକସଭା ଭିତରେ ତାର ଦୃଷ୍ଟି ଆକର୍ଷଣ ସରକାରକେ ଆମେ କରିପାରୁଛୁ। ଥରେ 0 ଆୱାରରେ ଏବଂ ଥରେ 377 ଧାରାରେ ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ କେନ୍ଦ୍ର ସରକାର ଏହି ପାର୍ଲାମେଣ୍ଟରେ ମୁଁ ଦୃଷ୍ଟି ଆକର୍ଷଣ କରିଛି ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସାଙ୍ଗରେ ଦୁଇଥର ସେ ବିଷୟରେ ମୁଁ ଆଲୋଚନା କରିସାରିଲିନ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ସେ ପ୍ରତିଶ୍ରୁତି ଦେଇଛନ୍ ଯେ ଯେନ୍ କ୍ୟାନ୍ସର ହସ୍ପିଟାଲ ସ୍ଥାପି ଦେଇଛେ ବରଗଡ଼ରେ ଆମର ସମସ୍ତଙ୍କର ଉତ୍ତରଦାୟିତ୍ୱ, କ୍ୟାନ୍ସର ହସ୍ପିଟାଲକେ ଆମେ ପୂର୍ଣ୍ଣାଙ୍ଗ କରମା।
1: କାର୍ଯ୍ୟକ୍ରମରେ କ୍ୟାନ୍ସର ନିରାକରଣ ତଥା ମୁକାବିଲା ପାଇଁ କାମ କରୁଥିବା ବ୍ୟକ୍ତିବିଶେଷ ଏବଂ କିଛି କ୍ୟାନ୍ସର ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ପରେ 2 ଅଧିବେଶନରେ କ୍ୟାନ୍ସରର କାରଣ ନିରାକରଣ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବିଷୟ ବିଶେଷଜ୍ଞ ଡକ୍ଟର ନିର୍ମାଲ୍ୟ ଦେଉ, ଡକ୍ଟର ସତରୂପା ମହାପାତ୍ର, ଡକ୍ଟର ପ୍ରତୀକ ମହାରଣା, ସାମ୍ବାଦିକ ଅଶୋକ ପ୍ରଧାନ, ଫାଇଟର୍ସ ଗ୍ରୁପ୍ ପ୍ରତିଷ୍ଠାତା ସଦସ୍ୟ ବିଜନ କାନ୍ତି ମିଶ୍ର, କ୍ୟାନ୍ସର ସର୍ଭାଇଭର୍ସ ଦୁର୍ଲଭୀ ବିଶ୍ୱାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆସନ୍ତା 14 ପତରପେଣ୍ଡି ପରମ୍ପରାଠାରୁ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ନୃସିଂହ ନେଉତା, ଦେବ ନିମନ୍ତ୍ରଣ, ବରାନୁଗମନ, ବିବାହ ପାଣିଗ୍ରହଣ, ଦେବଦମ୍ପତିଙ୍କ ଯୁଗଳ ଶୋଭାଯାତ୍ରା ଆଦି ପରେ 20 ମନ୍ଦିର ପ୍ରବେଶ ନୀତି ସମ୍ପନ୍ନ ହେବ। ଯାତ୍ରାର ସଫଳ ଆୟୋଜନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପଟେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ଯାତ୍ରା କମିଟିଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। କନ୍ୟା ଏବଂ ପରପକ୍ଷର ମଧ୍ୟ ବିବାହ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି। ଯାତ୍ରା ପ୍ରସ୍ତୁତିକୁ ନେଇ ସମ୍ବଲପୁରର ସର୍ବପୁରାତନ ବାଲିବନ୍ଧାର ସୋମନାଥ ବାବା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ବିଜୟ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,
2: କନ୍ୟା ପିତା ହାଟପଡ଼ା ନିବାସୀ ମଣ୍ଟୁ ଝରଝରିଆ, ମଣ୍ଟୁ ଝରଝରିଆ କନ୍ୟା ମାତା, କନ୍ୟା ମାତା ହୋଇଛ ସବିତା ଦେବ, ହାଟପଡ଼ା ନିବାସୀ ସମ୍ବଲପୁର, ଆଉ ଆମର ବର ପିତା ହୋଇଛ ଗୋପୀନାଥ ନାୟକ, ଆମର 15 ପତରପେଣି, 16 ଗୋଳାଗଡ଼ା, 18 ବିବାହ ବାହାରିବେ ମାପୁର, 19 ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବ, ପ୍ରସେସନ ନାମରିବାଠୁ ବାହାରିବେ କୁଜେଲପଡ଼ା, କୁଜେଲପଡ଼ା ପଟ୍ଟାକଡ଼ା, ପଟ୍ଟାକଡ଼ାରୁ ବୈଦ୍ୟନାଥ ଛଅ, ବୈଦ୍ୟନାଥ ଛଅରୁ ସିଧା ପିରବାବା ଛଅ, ପିରବାବା ଛଅରୁ ମୁନିସିପାଲିଟି ଛଅ ହେଇକିରି ଦୋଲେପଡ଼ା ହେଇକିରି ହାଟପଡ଼ାରେ ଯିବା, ହାଟପଡ଼ାରେ କନ୍ୟା ମାତା ହେଉଛି ଆମେ ପ୍ରସେସନ ନେଇକିରି ଯିବୁ, ଘଣ୍ଟ ହେବା, ଦୁଲି ହେବା, ଆଦିବାସୀ ନୃତ୍ୟ ହେବା, ତାପରେ ଛତିଶଗଡ଼ରୁ ଆମର ଆଦିବାସୀ ସ୍ପେଶିଆଲ ନୃତ୍ୟ ଗୋଟେ ଆମେ ଠିକ୍ କରିଛୁ, ଯେଉଁମାନେ ପ୍ରତି ବର୍ଷ ଆମେ ଆସୁଛନ୍ ସେମାନେ ଆସିକିରି ସାମିଲ ହେବେ, କାଳୀ ମାତା ନୃତ୍ୟ, ସବର ନୃତ୍ୟ, ସମ୍ପ୍ରଦା ଆସ୍ବା, ଉଜୟରୁ ଡବରୁ ପାଟି ଆସୁଛନ୍, ଆଉ ଆମର ଲୋକାଲ ଜୀବନ ବେଳୁନି ଯେଉଁଟା ଦୁଦୁଲି ଦୁଦୁଲିରେ ଭରପୁର, ଏମାନେ ସମସ୍ତେ ସାମିଲ ହେବେ ଆମର ବିବାହ ଶୋଭାଯାତ୍ରାରେ, ଆଉ ଆମେ ନିମନ୍ତ୍ରଣ କରୁଛୁ ଆପଣମାନଙ୍କୁ ସମସ୍ତେ ଆପଣମାନେ ଆମର ବିବାହ ଶୋଭାଯାତ୍ରାରେ ସାମିଲ ହେବୁ।
1: ତେବେ ଏ ପରିପ୍ରେକ୍ଷୀରେ ଆମେ ନନ୍ଦପଡ଼ା ଯାତ୍ରା କମିଟିର କନ୍ୟା ପିତାମାତାଙ୍କ ପ୍ରତିକ୍ରିୟା ସଂଗ୍ରହ କରିଛୁ, ଆସନ୍ତୁ ଶୁଣିବା ସେମାନେ କ'ଣ କହୁଛନ୍ତି।
3: ମୋ ନାଁ ବୀଣାପାଣି ମିଶ୍ର। ହଁ, ବହୁତ ଭଲ ଲାଗୁଛି, ବହୁତ ଖୁସି ଲାଗୁଛି।

0: ମାନେ ଯେନ୍ତା ଗୋଟେ ଝିଅ କେ ବଡ କରିକିରି ମଣିଷ କରିକିରି ବିଦା କଲା ବେଳେ ଯେନ୍ ଫିଲିଙ୍ଗସ ଟା ଆସି ମାଙ୍କୁ ଆଣବାର ଆଉ ଇଏ କରବାର ସେ ଜିନିଷଟା ଫିଲ ହଉଛି, ବହୁତ ଖୁସି ବି ଲାଗୁଛି ଆଉ ମାନେ ଦୁଃଖ ବି ଲାଗୁଛି ଯେ ତାଙ୍କୁ ବିଦା କରିବା ହିଁ ପଡ଼ବା ବୋଲି। ଆଉ ସବୁ ତ ତାଙ୍କର ଭଗବାନଙ୍କର ଆଶୀର୍ବାଦରୁ କାମ ଠିକ ଚାଲିଛି, ଆମେ ସବୁ ରେଡି ବର୍ତ୍ତମାନ କରୁଛୁ ଏଇ ଗାଁରେ ହେବା। ଗାଁରେ ଆମର ଘର ମାନେ ସବୁ ସଜାସୁଜି ଲାଇଟ ଚୂନ ଏସବୁ ଚାଲିଛି କାମ ବର୍ତ୍ତମାନ। ମାଙ୍କର ଅଳଙ୍କାରରେ ଯେମିତି ହାର ଗୋଟେ ଚାପେଶ୍ୱରୀ ଗୋଟେ ମାଳା ଆଉ ଚୁଡି ମୁଦି ରଥ ଆଉ ଇଏ ଆମର ମଥାମଣି ଏଇସବୁ ମାଙ୍କର ମୁଦି ହେଇଯାଇଛି ଗୋଟେ ମୁଦି। ଶିବଙ୍କରଟା ଗୋଟେ ମାଳି ଆଉ ଗୋଟେ ସୁନାର ମୁଦି ହେଇଛି, ବାକି ତାଙ୍କର ରୂପାର ନାଗ ବେଲପତ୍ର ପାନପତ୍ର ଏଗୁଡାକ କଠଉ ଶିବଙ୍କରଟା ହେଇଛି ସବୁ।
1: ଆଉ ବହୁତ ଖୁସିର କଥା, ମାଙ୍କୁ ପାଇବାର ଲାଗି ବହୁତ ମାନେ ଚେଷ୍ଟା ଦରକାର, ବହୁତ ସିନ୍ସରିଟି ଦରକାର। ଆଉ ବହୁତ ଧନ୍ୟ ତାଙ୍କୁ ପାଇକିରି। ଆଉ ଆମେ ମୋର ତ ଭାଙ୍ଗିକୁ ମୁଁ ଗୋଟେ କନ୍ୟାଦାନ କରିଥିଲି, ମୋର ଜଣେ ଖରାପ ହେଇଯାଇଥିଲେ, ତାପରେ ଦୁଇ ଝିଅ କନ୍ୟାଦାନ କରିଛି, ଏଇଟା ମା ଚାର ନମ୍ବର ଅଛନ୍ ମା। ଆଉ ସେମାନେ ଆମେ ନିମିତ୍ତ ମାତ୍ର, ଆଉ ସବୁ ସେମାନେ କରଉଛନ୍, ଆମେ ଚେଷ୍ଟା କରୁଛୁ ପାରୁ ପର୍ଯ୍ୟନ୍ତ ଠିକ ଭାବରେ କରବାର ଲାଗି।
2: শ্রোতাবন্ধু, এইটি শেষ হলো এ সপ্তাহর কার্যক্রম সম্বলবাণী। কার্যক্রম প্রযোজনা সন্তোষ পিং, তথ্য সংগ্রহ ও সম্পাদনা শুভেন্দ্র কুমার সাহু, এবং উপস্থাপনায় ছিলাম মু অবিনাশ মহাপাত্র। নমস্কার।

ଶୁଣିଲେ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। ତଥ୍ୟ ସଂଗ୍ରହ ତଥା ସମ୍ପାଦନା ସୁଭେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ ପିଂ, ଉପସ୍ଥାପନା ଅବିନାଶ ମହାପାତ୍ର। ଆକାଶବାଣୀ ସମ୍ବଲପୁର। ଆଶିଷ ମହାନ୍ତି ଗାଇଥିବା ସୁଗମ ସଙ୍ଗୀତଟି ଶୁଣନ୍ତୁ। ଗୀତ ରଚନା ହରିହର ଦାଣ୍ଡିଆ।

ଇଂରାଜୀରେ ସମ୍ବାଦ ଶୁଣିଲେ ରିଲେକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଫକୀରମୋହନ ପଟ୍ଟନାୟକ ଗାଇଥିବା ଏହି ଗୀତଟି। ଗୀତ ରଚନା ବିଭୂତିଭୂଷଣ ନାଥ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଏଥର ଶୁଣନ୍ତୁ ମକରଧ୍ୱଜ ପଟେଲଙ୍କ ନିଜସ୍ୱ ରଚନାରୁ, ତାଙ୍କରି କଣ୍ଠରେ ଏହି ଗୀତଟି।

ସଂଲିଖିତଡ଼ି ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅନିତା ପତି ଗାଇଥିବା ଏହି ଗୀତଟି। ଗୀତ ରଚନା ମହେନ୍ଦ୍ର ପ୍ରଧାନ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ପରବର୍ତ୍ତୀ ଗୀତଟି ବି ବୁଦ୍ଧପ୍ରସାଦ ରାଓଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ଗଣକବି ବୈଷ୍ଣବ ପାଣି।

0: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ ଅନିତା ପତି ଓ ବି ବୁଦ୍ଧପ୍ରସାଦ ରାଓଙ୍କ କଣ୍ଠରେ କେତୋଟି ଗୀତ। ଗୀତ ରଚନା ମହେନ୍ଦ୍ର ପ୍ରଧାନ, ଗଣକବି ବୈଷ୍ଣବ ପାଣି ଓ ଭିକାରୀ ଚରଣ ଚୌଧୁରୀ।
1: ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ ଯେପରି ମଦ, ବିଡ଼ି, ସିଗାରେଟ୍, ତମାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ସବୁବେଳେ ସତର୍କ ରୁହନ୍ତୁ, ଅଂଶୁଘାତକୁ ପ୍ରତିରୋଧ କରନ୍ତୁ।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର ବେଟାର ଏହି ଗୀତଟି। ଗୀତ ରଚନା ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ। ଗୀତଟି ଉଦ୍ୱତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅନୁରାଧା ପଡ଼ୱାଲ।

ପ୍ରସନ୍ନ ଯୋଶୀଙ୍କ ଗୀତ ରଚନାରୁ କଥାଚିତ୍ର ଫନାର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ଯତିନ ଲଲିତ, କଣ୍ଠଦାନ କରିଛନ୍ତି ସୋନୁ ନିଗମ, ସୁନିଧି ଚୌହାନ, ଅମୀର ଖାନ ଓ କାଜଲ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ମୁସେ ଦୋସ୍ତି କରୋଗି କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, ଆଶା ଭୋସଲେ ଓ ଅଲକା ୟାଗ୍ନିକ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଶର୍ମା।

ଜାଭେଦ ଅଖତରଙ୍କ ରଚନାରୁ କଥାଚିତ୍ର ଏକ୍ ଥା ଦିଲ୍ ଏକ୍ ଥି ଧଡ଼କନର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ଆନନ୍ଦରାଜ ଆନନ୍ଦ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଓ ସାଥୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର କହୁ ନା ପ୍ୟାର ହେ। କଣ୍ଠଦାନ କରିଛନ୍ତି ଲକି ଅଲି ଓ ରମ୍ୟା। ଗୀତ ରଚନା ଇବ୍ରାହିମ ଇସ୍କ, ସଙ୍ଗୀତ ରାଜେଶ ରୋଶନ।

ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପହିଲା ଶୁଣିବା କଥାଚିତ୍ର ତୋ ଆଖି ମୁଁ ଆଇନାର ଏଇ ଗୀତଟାକେ ଗୀତଟାକେ ଲେଖିଛନ୍ ଦେବଦାସ ଛୋଟରାୟ, ସଙ୍ଗୀତ ସହିଛନ୍ ଦୀପକ କୁମାର, ଗୀତଟାକେ ଗାଇଛନ୍ ସୋନୁ ନିଗମ ଆଉ ପାମେଲା ଜୈନ୍।

ଶ୍ରୀକାନ୍ତ ଗୌତମଙ୍କର ଲେଖାଥୁ ଆର୍ ଗୁଟେ କଥାଚିତ୍ରର ଗୀତ ଶୁଣମା, କଥାଚିତ୍ର ପରଶୁରାମ। ଗୀତକେ ଗାଇଛନ୍ ସରିନ୍ ଆଉ ନିବେଦିତା, ସଙ୍ଗୀତ ସହିଛନ୍ ମନ୍ମଥ ମିଶ୍ରା।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏହାଦେ ମୂଲ କରୁଛୁଁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜ ଏ କ୍ରମଥି ଶୁଣୁନ୍ ବେଟା ସିନେମାର ଗୀତମାନେ। ଗୀତମାନଙ୍କୁ ଲେଖିଛନ୍ ନକ୍ସ ଲୀଲାପୁରୀ ଆର୍ ସୁରେଶ ସଜେଇଛନ୍ ଅମୃତପାଲ। ପହିଲା ଶୁଣୁନ୍ ଇ ଗୀତଟା। ଗୀତଟାକେ ଗାଇଛନ୍ ଅନୁରାଧା ପଡ଼ୱାଲ ଆର୍ ବାବଲା ମେହେତା।

ଶୁଣୁ ଚନ୍, ବେଟା ସିନେମାର ଗୀତମାନେ ଗୀତରାକେ ଗାଇଥିଲେ ଅନୁରାଧା ପଡ଼ୱାଲ ଆର୍ ଉଦିତ ନାରାୟଣ। ଇହାଦେ ଶୁଣୁନ୍, ଅନୁରାଧା ପଡ଼ୱାଲ ଗାଇଥିବାର ସିନେମାର ଆର୍ ଗୋଟେ ଗୀତ ଲେଖିଛନ୍ ସମୀର ଆର୍ ସୁରେଶ ସଜେଇଛନ୍ ଆନନ୍ଦ ମିଲିଅନ୍ଦ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଶୁଣୁନ୍ କାର୍ଯ୍ୟକ୍ରମ ଥି କୃଷ୍ଣଚନ୍ଦ୍ର ବାରିକ ଲେଖିଥିବାର ଗୀତମାନେ। ପହିଲା ଶୁଣୁନ୍ ଏ ଗୀତଟା, ଗୀତଟାକେ ଗାଇଛନ୍ ରାଜେନ୍ଦ୍ର କୁମାର ବେହେରା।

ଶୁଣୁଥିଲି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା ଆଇଜେଥି ଗୀତମାନଙ୍କୁ ଗାଇଥିଲେ କାଳୀପ୍ରସାଦ ଷଡ଼ଙ୍ଗୀ, ରାଜେନ୍ଦ୍ର କୁମାର ବେହେରା ଆର୍ ଉଷାରାଣୀ ବାରିକ। ଗୀତମାନଙ୍କୁ ଲେଖିଥିଲେ ନୃସିଂହ ପ୍ରସାଦ ଗୁରୁ, ଚିତ୍ତରଞ୍ଜନ ନାୟକ ଆର୍ କୃଷ୍ଣଚନ୍ଦ୍ର ବାରିକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ମୂଲ କରୁଛୁ ଆମର୍ ହିନ୍ଦୀ ସିନେମା ଗୀତ୍କେ ନେଇକିରି ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଝରକା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଜନେ ନାକରା ଅବସର ପାଇସାରିଥିବା ଆଇପିଏସ୍ ଅଫିସର ସମାଜସେବୀ ଆର୍ ଆଗ୍ଲିର ସମିଆର ଜନେ ଟେନିସ୍ ଖେଳାଳି ତାର ସଙ୍ଗେ ରାଜନୀତିର ଜଣେ ଦକ୍ଷ ରାଜନେତ୍ରୀ ହେବାର ସଙ୍ଗେ ସଙ୍ଗେ ସେ ଇହାଦେ ପୁଡ଼ୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ପଞ୍ଜାବ ବିଶ୍ୱବିଦ୍ୟାଳୟ ଚଣ୍ଡିଗଡ଼, ଦିଲ୍ଲୀ ବିଶ୍ୱବିଦ୍ୟାଳୟ IIT ଦିଲ୍ଲୀନୁ ଉଚ୍ଚଶିକ୍ଷା ପାଇକରି ସେ IPS ଅଫିସର ହୋଇଥିଲେ। ବ୍ରିଜ ବେଦୀଙ୍କୁ ସେ ବିହା ହୋଇଥିଲେ। ତାଙ୍କର ଝିଅ ଗୋଟେ ଅଛନ୍, ତାଙ୍କର ନାଁ ହେଲା ସାନା। ଫେର ଜନ୍ମା କିରଣ ବେଦୀଙ୍କର ବାପ୍ତେ ଆକେ ଇହାଦେ ଶୁଣୁନ୍। ମେହବୁବା ସିନେମାରେ ଗୀତଟା ଗାଇଛନ୍ ଲତା ମଙ୍ଗେସ୍କର ଆର୍ କିଶୋର କୁମାର, ଗୀତଟାକେ ଲେଖିଛନ୍ ଆନନ୍ଦ ବକ୍ସି, ସୁରେଶ ସଜେଇଛନ୍ ଆର୍ ଟି ବର୍ମନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କିରଣ ବେଦୀ 2008-2011 ଭିତରେ ଆପ୍କେ କଚେରୀ ନାଥି ଗୋଟିଏ କୋର୍ଟ ଶୋର ଆୟୋଜନ କରିଥିଲେ। ଇହାଦେ ପୁଡ଼ୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ କାମ କରୁଥିବାର କିରଣ ବେଦୀ ସବୁ ଟୁକେଲ୍ କର ଲାଗି ଗୋଟେ ଉତ୍ସାହ ଆନ୍। ନ୍ୟାୟ ବ୍ୟବସ୍ଥା କାନୁନ ପୁଲିସର ନାଥି ଘବରାଉଥିବାର ମହିଳାମାନେ ଖାଲି ନୁହେଁ, ସେ ପୁରୁଷମାନେ ବି ତାକନୁ ଆମେ ଇ ଶିକ୍ଷା ଗ୍ରହଣ କର୍ମା ଯେ ଅସମ୍ଭବ କିଛି ନାହିଁ, ସେ ଚେଷ୍ଟା ଜାରି ରହିବାର କଥା। ଆଜିର ଦିନେ ତାକର ସୁସ୍ଥ ଆଉ ଦୀର୍ଘ ଜୀବନର କାମନା ସଙ୍ଗେ ଶୁନ୍ମା କାର୍ଯ୍ୟକ୍ରମର ଶେଷ ଗୀତଟା। କାମଚୋର ସିନେମାରେ ଗୀତଟାକେ ଗାଇଛନ୍ କିଶୋର କୁମାର ଆର୍ ଅଲକା ୟାଗ୍ନିକ, ଲେଖିଛନ୍ ଇନ୍ଦିବର ଆର୍ ସୁରେଶ ସଜେଇଛନ୍ ରାଜେଶ ରୋଶନ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 meter ତଥା 945 kHz ଯୋଗେ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଘନିଷ୍ଠ ନନ୍ଦିନୀ ଶତପଥୀ ଏକାଧାରରେ ଥିଲେ ଜଣେ ସୁସାହିତ୍ୟିକା, ଦକ୍ଷ ରାଜନେତ୍ରୀ ଏବଂ ଅନେକ ପୁରସ୍କାର ବିଜୟିନୀ। ଦୁଇଥର ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ନନ୍ଦିନୀ ଦେବୀ ପିଲାବେଳୁ ହିଁ ସାହସିକତାର ସହିତ ଅନେକ ଆନ୍ଦୋଳନର ପୁରୋଧା ସାଜିଥିଲେ। ଓଡ଼ିଶା ରାଜ୍ୟ ବିଧାନସଭା ତଥା କେନ୍ଦ୍ରରେ ରାଜ୍ୟସଭାର ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ। ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ତାଙ୍କ ବିଷୟରେ ଜାଣିବା ଆହୁରି କିଛି।

ଏଥିରେ ଶୁଣନ୍ତୁ କାର୍ଯ୍ୟକ୍ରମରେ ଦିଲ୍ ସେ କଚ୍ଛା ଚିତ୍ରର ଏହି ଗୀତଟି। ସୁଖବିନ୍ଦର ସିଂ ଏବଂ ସ୍ୱପ୍ନା ଅବସ୍ତି ଗାଇଥିବା ଏହି ଗୀତଟିକୁ ରଚନା କରିଛନ୍ତି ଗୁଲଜା। ସଙ୍ଗୀତ ନିର୍ଦ୍ଦେଶନା

ନନ୍ଦିନୀ ଦେବୀଙ୍କର ସାହିତ୍ୟ କୃତି ମଧ୍ୟରେ ଗଳ୍ପ, ଅନୁବାଦ ସାହିତ୍ୟ ତଥା ଉପନ୍ୟାସ ରହିଛି। ଅନାଥ, କେତୋଟି କଥା, ସପ୍ତଦଶୀ ଭଳି ଗଳ୍ପ ସହିତ ଟିକି ସୁନା ହଜିଗଲା ଉପନ୍ୟାସ ସହିତ ରହିଛି ଅନେକ ଅନୁବାଦ ସାହିତ୍ୟ। ଅନୁବାଦ ସାହିତ୍ୟ ମଧ୍ୟରେ ଜ୍ଞାନପୀଠ ବିଜୟିନୀ ଅମୃତା ପ୍ରୀତମଙ୍କ ଆତ୍ମଜୀବନୀ, ରେଭିନ୍ୟୁ ଟିକଟର ଓଡ଼ିଆ ଅନୁବାଦ ରସିଦ ଟିକଟ ପାଇଁ 1995 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ନନ୍ଦିନୀ ଶତପଥୀଙ୍କୁ ମିଳିଥିଲା।

ଆପଣମାନେ ଶୁଣୁଛନ୍ତି ସର୍ଫରୋଜ କଥାଚିତ୍ରର ଏହି ଗୀତଟି ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ଯତୀନ ଲଲିତ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

ସନ୍ତତିକୁ ପାଇ ଓଡ଼ିଶା ମାଟି ଧନ୍ୟ ହୋଇଛି। ତନ୍ମଧ୍ୟରୁ ମନେ ପଡ଼ନ୍ତି ନନ୍ଦିନୀ ଶତପଥୀ। ତତ୍କାଳୀନ ସମାଜରେ ନାରୀ ଯେ ଘରୁ ବାହାରି ରାଜ୍ୟ ଶାସନର ମଙ୍ଗ ସମ୍ଭାଳିପାରେ, ଏହା ସେ କାମରେ କରି ଦେଖାଇଥିଲେ। ଏଇଭଳି ଜଣେ ବିଶିଷ୍ଟ ନାରୀଙ୍କୁ ତାଙ୍କର ଜନ୍ମଦିବସରେ ଭାବପୂର୍ଣ୍ଣ ହୋଇ ନତମସ୍ତକ ହେବା ସହିତ କାର୍ଯ୍ୟକ୍ରମର ଶେଷ ଗୀତ ସଲାମୀ କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଆଶା ଭୋସଲେ। ଗୀତ ରଚନା ମଦନ ପାଲ, ସଙ୍ଗୀତ ନଦୀମ ଶ୍ରବଣ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ସମ୍ବଲପୁର ଶୁଣିଲି ହିନ୍ଦୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରତ୍ନାକର ରାଉତ। ଗୀତଗୁଡ଼ିକୁ ରଚନା କରିଛନ୍ତି ବିନୋଦ କୁମାର ପସାୟତ।

ଏଥର ପାର୍ବତୀ ଜେନାଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା ବିନୋଦ କୁମାର ପସାୟତ।

ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ରତ୍ନାକର ରାଉତ ଏବଂ ପାର୍ବତୀ ଜେନାଙ୍କ ଦ୍ୱୈତ କଣ୍ଠରେ କାର୍ଯ୍ୟକ୍ରମର ଶେଷ ଗୀତ।

0: ଶୁଣୁଥିଲେ କେତୋଟି ସମ୍ବଲପୁରୀ ଗୀତ। ଶିଳ୍ପୀମାନେ ଥିଲେ ରତ୍ନାକର ରାଉତ ଏବଂ ପାର୍ବତୀ ଜେନା। ଗୀତଗୁଡ଼ିକୁ ରଚନା କରିଥିଲେ ବିନୋଦ କୁମାର ପସାୟତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ କରାଯାଇଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଦାୟିତ୍ୱରେ ମୁଁ ସୁଇଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ପରିବେଶ ସଂରକ୍ଷଣ ଦିଗରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଙ୍ଗାନଦୀ ଏବଂ ତା'ର ଉପନଦୀମାନଙ୍କର ସଫେଇ ଏବଂ ତା'ର ପରିବେଶରେ ସୁଧାର ଆଣିବା ପାଇଁ 2014 ନମାମି ଗଙ୍ଗେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ମୋଟ 524 ପରିଯୋଜନାଗୁଡ଼ିକୁ ମଞ୍ଜୁର କରାଯାଇଥିଲା, ଯେଉଁଥିରୁ 355 ପରିଯୋଜନାଗୁଡ଼ିକ ପୂରଣ ହୋଇସାରିଛି। ଆକାଶବାଣୀ ସହିତ କଥାବାର୍ତ୍ତା ସମୟରେ ସୌରଭ ଗୁପ୍ତା କହିଲେ କି ଏହି ଯୋଜନା କାରଣରୁ ଗଙ୍ଗା ନଦୀର ସ୍ୱଚ୍ଛତା ଉପରେ ଉଲ୍ଲେଖନୀୟ ଉନ୍ନତି ଆସିଛି।
2: ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ

0: ଗଙ୍ଗା ନଦୀକୁ ସ୍ୱଚ୍ଛ ଏବଂ ଏହାର ପୁନରୁଦ୍ଧାର ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ଅବଶିଷ୍ଟ ଜଳର ପ୍ରବନ୍ଧନ, ନଦୀକୂଳମାନଙ୍କର ଉପଚାର, ବୃକ୍ଷରୋପଣ, ଜୈବବିବିଧତାର ସଂରକ୍ଷଣ ଏବଂ ଜନତାଙ୍କ ଅଂଶଗ୍ରହଣଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।
1: ଦେଶରେ ଜଙ୍ଗଲମାନଙ୍କର ସଂରକ୍ଷଣ ଏବଂ ପ୍ରସାର ନିମନ୍ତେ 2015 ଗ୍ରୀନ୍ ଇଣ୍ଡିଆ ମିଶନ ଯୋଜନାର ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସମୟରେ ଭାରତର ଅରଣ୍ୟ କ୍ଷେତ୍ର 8 ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ହୋଇସାରିଛି, ଯାହାକି ଭାରତର ମୋଟ ଭୌଗୋଳିକ କ୍ଷେତ୍ରର 25% ଅଟେ। ସେହିଠାରେ ମୋଟ ଅରଣ୍ୟ କ୍ଷେତ୍ର ତୁଳନାରେ ବର୍ତ୍ତମାନ ଭାରତ ନବମ ସ୍ଥାନ ଗ୍ରହଣ କରିଛି। ଏହାଛଡ଼ା 2024 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ୍ ମା କେ ନାମ ଯୋଜନା ଆରମ୍ଭ କରିଥିଲେ, ଯାହାକି ଦୁନିଆର ସର୍ବବୃହତ ଜନସାଧାରଣଙ୍କ ଅଂଶଗୃହୀତ ପରିବେଶ ଅଭିଯାନ ଭାବେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ଡିସେମ୍ବର 2024 ପର୍ଯ୍ୟନ୍ତ 262 କୋଟିରୁ ଅଧିକ ବୃକ୍ଷରୋପଣ ହୋଇସାରିଛି। ଆକାଶବାଣୀ ସହ କଥାବାର୍ତ୍ତା ସମୟରେ ହରିୟାଣାର ଅଶୋକ ଭାରଦ୍ୱାଜ କହିଲେ ଯେ ସେମାନେ ଏହି ଅଭିଯାନ ମାଧ୍ୟମରେ ତାଙ୍କ ଜିଲ୍ଲାରେ ଅନେକ ବୃକ୍ଷରୋପଣ କରିସାରିଛନ୍ତି।
2: ଆମେମାନେ ଯେଉଁ ସବୁ ବୃକ୍ଷରୋପଣ କରିଛୁ ତାର ସଂରକ୍ଷଣ ମଧ୍ୟ ଜରୁରୀ, ଏବଂ ମୁଁ ଆଉ ଆମ ସହଯୋଗୀମାନେ ନିୟମିତ ଭାବେ ଗଛଗୁଡ଼ିକୁ ପାଣି, ସାର ଏବଂ ସୁରକ୍ଷା ପ୍ରଦାନ କରୁଛୁ, ଯାହାଫଳରେ ଗଛଗୁଡ଼ିକ ବଞ୍ଚି ରହିପାରିବ।
1: ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଇବା ପାଇଁ 2022 ମିଶନ ଲାଇଫ୍ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆଦରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ତାଛଡ଼ା ଭାରତ 2005 ସ୍ତର ତୁଳନାରେ କାର୍ବନ ନିର୍ଗମନକୁ 33-35% ହ୍ରାସ କରିବାର ଲକ୍ଷ୍ୟକୁ ଧାର୍ଯ୍ୟ ସମୟର 11 ପୂର୍ବରୁ ହିଁ ହାସଲ କରିସାରିଛି। 2015 ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ସୌର ମହାମିଳନ ଭାରତର ଏକ ବଡ଼ ସଫଳତା, ଯାହାକି ସ୍ୱଚ୍ଛ ଶକ୍ତିର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିସାରିଛି। ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଚାପ ଭଳି ସମସ୍ୟାର ସମ୍ମୁଖୀନ ହେଉଛି, ସେତେବେଳେ ଭାରତ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଅବିରତ ଆଗକୁ ବଢ଼ୁଛି। ଏନ୍ଡିଏ ସରକାରଙ୍କ 12 ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ଭରିଛି ହସ ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ସ୍ୱିଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆକାଶବାଣୀ ସମ୍ବଲପୁର ଆରମ୍ଭ କରିଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

নমস্কার শ্রোতা ভৌণী, আজিର ହ୍ୟାଲୋ ସଖୀ କାର୍ଯ୍ୟକ୍ରମରେ ଆମେମାନେ ଆପଣମାନଙ୍କର ଫୋନ୍ଗୁଡ଼ିକୁ ସାମିଲ କରିପାରିବୁ ନାହିଁ। ବିଏସ୍ଏନ୍ଏଲ୍ ଲ୍ୟାଣ୍ଡଲାଇନ୍ ଫୋନ୍ର ବୈଷୟିକ ତ୍ରୁଟି ଯୋଗୁଁ ଆମେ ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ସ୍ଥଗିତ ରଖୁଛୁ। ତେବେ ଆଜି ସୁନ୍ଦର ବିଷୟଟିରେ କଥା ହେବା। ଆପଣମାନଙ୍କ ସହିତ କଥା ହେବା ପାଇଁ, ସୁନ୍ଦର ଗୀତ ଶୁଣିବା ପାଇଁ ଆଜି ଆପଣଙ୍କ ସହିତ ମୁଁ ଉପସ୍ଥିତ ଅଛି, ଆଜିର ଉପସ୍ଥାପିକା ବିଶ୍ୱଭାରତୀ।

ସଭ୍ୟତାର ବିକାଶ ପାଇଁ ଆବଶ୍ୟକ ସଭ୍ୟ ମାନବ, ଏଇ ବିଷୟରେ ଆଜି ଟିକେ କଥା ହେବା। ଶ୍ରୋତା ଭଉଣୀ, ବ୍ୟକ୍ତି, ବ୍ୟକ୍ତିଠୁ ପରିବାର, ପରିବାରଠୁ ସାହି, ସାହିରୁ ପୁଣି ଗ୍ରାମ ବା ସହର, ସେଇଠୁ ପୁଣି ରାଜ୍ୟ, ରାଜ୍ୟଠାରୁ ଦେଶ, ଦେଶରୁ ମହାଦେଶ, ମହାଦେଶରୁ ସମଗ୍ର ପୃଥିବୀ। ଖାଲି କହିବାକୁ କୌଣସି ସାମାଜିକ

ବା ଭୌଗୋଳିକ ଅବସ୍ଥା ବା ବ୍ୟବସ୍ଥା ନୁହେଁ, ବରଂ ଏହି ନିୟମରୁ ବ୍ୟକ୍ତିଠୁ ସମାଜ ପାଇଁ ଆଉ ଏକରୁ ଅନେକର ଚିନ୍ତାଧାରା।

ଆଜି ବିକଳ ଲାଗେ ଭାବିଲେ ମାନବ ସଭ୍ୟତାର କଥା। କେଉଁ ଆଦିକାଳୁ ସୃଷ୍ଟ ମାନବ ସମୟକ୍ରମେ ସଭ୍ୟ ତଥା ସଂସ୍କାରିତ ହୋଇ ଗଢ଼ିଛି ଅନେକ ସଭ୍ୟତା। ପ୍ରାଚୀନ ସମୟଠୁ ଏ ଯାବତର ଯାତ୍ରାକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଆମେ ସଭ୍ୟତାର ଚରମ ଶିଖରରେ। ଏଇଠି ପ୍ରଶ୍ନ ଉଠେ, ସଭ୍ୟତାର ବିକାଶ ପାଇଁ ସଭ୍ୟ ମାନବର ଆବଶ୍ୟକ କ'ଣ ପାଇଁ ବା ଏହାର ପ୍ରୟୋଜନ କାହିଁକି? କଥା ହେବା ଆଗକୁ।

ସାମାଜିକ ଓ ଅର୍ଥନୈତିକ ପ୍ରତ୍ୟେକ କ୍ଷେତ୍ରରେ ଆମେ ଯଦି ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବଞ୍ଚୁଛେ ତେବେ ତା ବିକାଶର ଧାରାରେ ପ୍ଲାବିତ। କିନ୍ତୁ ପରଖିବା ସାମ୍ପ୍ରତିକ ପରିସ୍ଥିତିକୁ ପ୍ରଥମେ ବ୍ୟକ୍ତି ପରିବାର ସମାଜ ଏହି କ୍ରମରେ ଥରେ ଖୋଜିବା ନିଜକୁ।

ବ୍ୟକ୍ତି ଆଜି ଯେତେ ସମୃଦ୍ଧ ହେଲେ ସୁଦ୍ଧା ହଜାଇ ଦେଇଛି କେଉଁଠି ନା କେଉଁଠି ନିଜର ମାନସିକ ଶାନ୍ତିକୁ। ଉଚ୍ଚ ପଦାଧିକାରୀ ହୁଅନ୍ତୁ ଅବା ଜୀବନ ଜିଇଁବା ପାଇଁ ସଂଗ୍ରାମ କରୁଥିବା ଫୁଟପାଥର ମଣିଷ, ସଭିଙ୍କୁ ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୌଳିକ ଚାହିଦା ସାଙ୍ଗକୁ ଲୋଡ଼ା ପଡ଼େ ପାରିବାରିକ ତଥା ସାମାଜିକ ବାତାବରଣ।

ଅଧୁନା ହଜିଯାଇଛି ସମ୍ପର୍କ। ସାମାଜିକ ଗଣମାଧ୍ୟମରେ ହଜାର ସଂଖ୍ୟାର ବନ୍ଧୁ, ଲକ୍ଷ ସଂଖ୍ୟାରେ ଫଲୋଅର୍ସ ଥାଇ ବି ପଡ଼ିଶା ଘର କଥା ବାବଦକୁ ଆମେ ଅଜଣା। ଅଡ଼ୁଆ ଲାଗେ ସ୍ୱାମୀ ସ୍ତ୍ରୀ ଭଳି ଅନ୍ତରଙ୍ଗ ସମ୍ପର୍କ ଆଉ ପିଲାମାନଙ୍କ ସହ ପିତାମାତାଙ୍କର ମଧ୍ୟ ସେହି ଭାବ ଆଉ ନାହିଁ। ହଜିଯାଇଛି କି ଆମ ଭିତରୁ ସାଧାରଣ ମଣିଷର ଭାବ।

ସମାଜ ଦେଶ ବିଦେଶ କଥା ବିଚାର କଲେ କେମିତି ଆମେ ହଜେଇ ଦେଇଛେ ସହିଷ୍ଣୁତା, ତାର ବିକଳ ଚିତ୍ର ନଜରରେ ପଡ଼େ। ନିମିଷକେ ସଭ୍ୟତା ଜନବସତିକୁ ଯୁଦ୍ଧର ହୁଙ୍କାର ଧୂଳିସାତ କରିଦେଉଛି। ଦୁଃଖ ଓ ପରିତାପର ବିଷୟ ଏଇଆ ଯେ ଆମେ ସବୁ ଜାଣି ଅଜଣା ଚାଉଳର ଭାତ

ଏବେ ଅନ୍ତତଃ ଆମେ ସଭ୍ୟ ବୋଲି କହିବା ପୂର୍ବରୁ ଟିକିଏ ଚିନ୍ତା କରିବା। କାଗଜପତ୍ରର ଡିଗ୍ରୀ ସାକ୍ଷ୍ୟ ନୁହେଁ ସଭ୍ୟତାର। ମନୁଷ୍ୟ ଜନ୍ମ ତ ଅତି ସହଜ, କିନ୍ତୁ ମନୁଷ୍ୟତା କଠିନ ପ୍ରଯତ୍ନ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ନା ବ୍ୟକ୍ତି ହେବାର ସାର୍ଥକତାକୁ ଜିଇଁବା ମନଭରି, ନିଜ ପାଇଁ ନୁହେଁ ଭାବିବା ଜଗତ ପାଇଁ। ତେବେ ଆଜି ତ ସମୟ ହୋଇଗଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଜି ପାଇଁ ବିଦାୟ ଦିଅନ୍ତୁ।

ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ। ଶୁଣିପାରିବେ ଓଡ଼ିଆରେ ସମ୍ବାଦ କିଛି ସମୟ ପରେ ରିଲେ କରିବ ଆକାଶବାଣୀ କଟକରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବାବେଳେ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି, ସରକାର ସୁଶାସନ, ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରି ଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21 ଦେଶର କୃଷିମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ନବସୃଜନ, ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ତାରିଖରେ ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ର ଚାଷୀ, ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ତାରିଖରେ ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବର୍ଷ ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା
ଐତିହାସିକ ଉଲ୍ ଗୁଲାନ୍ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ, ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୋକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧରତୀ ଆବାଙ୍କ ଜୀବନ ସାହସ, ଆତ୍ମସମ୍ମାନ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି, ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲ୍ଗୁଲାନ୍ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି, ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା LPMSର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା

0: ଏବଂ ଲ୍ୟାଣ୍ଡ ପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି, ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି, ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44 ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ପୂରଣ କରିଛି। 2016 ଜୁନ୍ ମାସ 9 ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ଭୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ପୂର୍ବରୁ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଭାରତ 50 6 ହରାଇ 277 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଋତୁରାଜ ଗାଇକ୍ୱାଡ ଶତକୀୟ ପାଳି ଖେଳିଥିବା ବେଳେ ଅଧିନାୟକ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ରିରାଜ 2 ୱିକେଟ୍ ନେଇଛନ୍ତି। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ର ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government empowered youth, women and farmers in last 12 years. India hits out at Pakistan in the United Nations, calls it factory of hate. 5-day BRICS agriculture ministers meeting begins in Indore to focus on food security and empowerment of farmers. Strategic road project Zojila Tunnel achieves final breakthrough, bringing all-weather connectivity between Kashmir Valley and Ladakh closer to reality. Pradhan Mantri Surakshit Matritva Abhiyan completes 10 years. Nationwide celebrations to begin from today. IMD issues red alert for heavy rainfall over Karnataka, Kerala and Mahe. Also predicts heat wave conditions over Delhi, Punjab, Himachal Pradesh, Jammu and Kashmir, Ladakh, Uttar Pradesh, Vidarbh and West Rajasthan. And in men's cricket, India A set target of 278 runs against Sri Lanka A in Tri-Nation A series at Dambulla, Sri Lanka. Prime Minister Narendra Modi today said the government has spared no effort in empowering the country's youth, women and farmers over the past 12 years. In a social media post, Mr. Modi said, with the blessings of 1.4 billion citizens and the spirit of nation first, the government is dedicated to trust, development and public welfare. The Prime Minister noted that as a result of these tireless efforts to

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି, କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟ ପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3 କିସ୍ତିରେ ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4,00,000 କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ପୂର୍ବରୁ 2,00,000 କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32 ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2 ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ୍, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି ଭିଡିଏଫ୍ ଏବଂ ବିଏସ୍ଏଫ୍ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି।

ମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ହୋଇଥିବା 4 ସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ମଡେଲ ସୋଲାର ଭିଲେଜ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଗ୍ରାମକୁ ମଡେଲ ସୋଲାର ଭିଲେଜ୍ ଭାବେ ଚୟନ କରାଯାଇ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଏନ୍ଇଟି ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ବର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ଆୟୋଜିତ ହୋଇଛି। ସେମିଫାଇନାଲ୍ରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। 4ଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ବଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋତ୍ସାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3ରୁ 4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

আকাশবাণী সম্বলপুর। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ରଇସ୍ କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଓ ହର୍ଷଦୀପ କୌର। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ଜିମ୍ ଇଟ୍।

0: ଶୁଣୁଥିଲେ ରାଜି କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଥିଲେ ହର୍ଷଦେବ କୌର, ବିଭାସ ରାବ ଏବଂ ଶଙ୍କର ମହାଦେବନ। ଗୀତ ରଚନା ଗୁଲଜାର, ସଙ୍ଗୀତ ଶଙ୍କର ଏହସାନ ଲୟ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
0: ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସନମରେ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅମାଲ ମଲ୍ଲିକ, ଅରମାନ ମଲ୍ଲିକ ଏବଂ ପଲକ ମୁଚଲ। ଗୀତ ରଚନା ମନୋଜ ଯାଦବ, ସଙ୍ଗୀତ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକାବୁବୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଂ।
1: ଜୁହାର। ନାମେ ଇ ସଂସାର ନୁ, ନାମେ ଇ ରାଜି ନୁ, ଏ ରାଖାତରାଲି ଯେ ଇଏ ହାଦୁସଣ୍ଟା ମନସ ନେକାଏ। କୁକ୍କୁ ହାଦୁସଣ୍ଟା, କୁକ୍କୁ ହାଦୁସଣ୍ଟା ମଞ୍ଜାସାଲେ ଏଙ୍ଗେ ବଂଶବୋଧ ବାଢ଼ର ଦିନେ। ଆଉ ଏନ୍ କେଚକାନ ଚପକାନ କେରକାନ ହେଲେ ଏଙ୍ଗା ପିଣ୍ଡଦାନଣ୍ଟା କାମସିନେ। ଇ ପ୍ରକାର ଭାବନା ଯେତିର ଗିଆଥିଲି ଆର୍ ବଡ଼ ଭାଗି ଆଲାର ଚାହନାର ଯେ ପହେଲା ଇଙ୍ଗେ କୁକ୍କୁ ହାଦୁସଣ୍ଟା ମାଞ୍ଚକୁନ୍ ଭଲ ମାନ ଦେନେ ବୋଲିକିରି। ହେଲେ ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟର ଯେ ନାତଲନାର କୁକ୍କୁ ହାଦୁସ କେନ୍ତି ଜହ ଭଲ ହାକନାର କୁକାଏ ହାଦୁନ। କୁକାଏ ହାଦୁନଟା ମାଞ୍ଜା ହେଲେ ଯେତେର ଲକ୍ଷ୍ମୀ ବାର୍କିଛି ବୋଲିକିରି ଖୁସି ବାସିନୁ ଆନନ୍ଦ ଉତ୍ସବ ବି କାମନାର। ଇଦା ଜାଣା ଖାତିରି ଭେତକି ବାକେନ୍ ଯେ ନାମେ ଭିନ୍ ଭିନ୍ ଯେନ୍ କାର୍ଯ୍ୟକ୍ରମ ଗୁଠି ଆତିଲି ଜନ୍ମାର୍କାନ୍ତି ଖିନାତକ ଆ ସାଂସ୍କୃତିକ କାଥାବନ ଯଦି ନାମ ବିଚାର କାମ ଥିଲେ ଏରା ଖାତରାଲି ଯେ ଯେତେବେଳେ କୁକାଏ ହାଦୁଗେ ବେଞ୍ଜା ମାନାଲି ହଉ ବାକେନ୍ କୁକାଏ ହାଦୁଗେ ତାର୍ତି ଏକା ନେକିରି ଭାରା ମା ଖାତର କୁକାଏ ତାମ୍ବାସ ଏକା ନେକିରି ତାଙ୍କେ ହାଦୁବନ ଠିକ୍ ହିସାବେ ବାଟି ଅସ୍ ଆଦାନ ଚିନ୍ତା କାମିକିରି ନାମେ ପୁରୁଖାର କାପାଚି ଗୁଠିଆର ଇନ୍ନେ ବ୍ୟବସ୍ଥା କାମଚକାନାର ଯେ କୁକ୍କୋସ ତାର୍ତି ଯେତେତ କାଲି କୁକ୍କୋସ ଆ କାନିଆ କୁକାଏବନ ଅନ୍ଦ୍ରାଗେ ଲାଗାନ ଯେନ୍ଟା ବିଧି ବ୍ୟବସ୍ଥା ଆତିଲି ଇ କୁଣା ସମ୍ପ୍ରଦାୟର ଗେ ଆଦ୍ଗେ ଲାଗାନ କାନିଆ ମୁଲି ଚିଆଲ ଦାସ ସୁକମୁଲ ହେସୁ ଚିଆଲ ଦାସ ଯେତ୍କି ଜିନିଷ ମାଡ଼ୁଆନୁ ଲାଗି ଆଦ୍ଗେ ଭି ଖର୍ଚ୍ଚା ଇ କୁକ୍କୋସ ତାର୍ତି କୁକାଏ ଗୀ ତାରା କାଲି। ତା ଇ କଥାନ୍ତି ଜାଣା ଖାତରାଲି ଯେ ନାମେ ଇ କୁଣା ସମ୍ପ୍ରଦାୟର ଗେ କୁକାଏ ଗୁଠିରିନ୍ ଏକାନେ ଗୁରୁତ୍ୱ ଚିଆଲନାର ତାମାନ ଏକାନିକିରି ଦୁଃଖ କଷ୍ଟ ମାମାନ ଆ କଥାନ ଭାବଚକାନାର ବୋଲିକିରି ଇ ପରମ୍ପରାବଦ ଏତା ବାରାଲି। ତା ଇନ୍ନୁନ୍ତି ନାମେ କୁଣା ସମ୍ପ୍ରଦାୟର ଗେ କୁକାଏ ହାତଦାର ଗେ ଲାଗାନ ଯେନ୍ ସମ୍ମାନ ଆତିଲି ଯେନ୍ ଭଲ ହାକନା ଆତିଲି ଆଦାଦ ଚଲୋ ଚଲୋ ଏଥରାଲି। ଆର୍ ହନ୍ନେ ଭି ଯଦି ନାମ ଭାବତ ହେଲେ କୁକାଏ ହାଦୁ ଗେ ଜନମ୍ବନ ଅଣ୍ଟା ବାଢ଼େଟେ ଆଶୀର୍ବାଦ ବୋଲିକିରି ବାନାର। କୁକାଏ ହାଦୁ ନାମେ ଇ ସମାଜ ଗେ ବହୁତ କିଛି କାମ ଆଙ୍ଗି ଆଲାର ଭାବନାର କାନ ଯେ କୁକାଏ ହାଦୁ ଦଣ୍ଟା ଅବଳା ଦୁର୍ବଳା ବୋଲିକିରି କିନ୍ତୁ ତାଙ୍ଘେ ସାନ୍ ଯେନ୍ ଶକ୍ତି ଆତିଲି ଏକା ସାନ୍ ହିଁ ମାନ୍ଲା ଦିନ। ଆର୍ ଇନ୍ନେ ଭି ଏରା ଖାତିର କିଛି ଯେ କୁକାଏ ହାଦୁ ଦଣ୍ଟା ଯେତ୍କି ବେଲେ ବେଞ୍ଜରାଲି ଆରୁ ତାଙ୍ଘେ ଶାଶ୍ ଶ୍ୱଶୁରକେ ଆଡ଼ପା କାଲି ଆ କୁକାଏ ଦଲ୍ହାଲି ଯେତେର ସାନ୍ ଗୁହାରି ମାନିକିରି ତାଙ୍ଘେ ବୁଆସ୍ ସାନ୍ ଓହ୍ଲାଲି ତାଙ୍ଘେ ମାଛ ସାନ୍ ଓହ୍ଲାଲି ତାଙ୍ଘେ ଭାଇ ଭଉଣୀ ଯେତ୍କି ତାଙ୍ଘେ ସାଙ୍ଗସାଥି ଆତଲନାର ଯେତେର ସାନ୍ ଗୁହାରି କାମିକିରି ଓହ୍ଲାଲି ତାଙ୍ଘେ ମା ସାନ୍ ଯେତେବେଳେ ତାନ୍ ଓହ୍ଲି ତେଙ୍ଗି ଯେ ମାୟୋ ଏନେରା ହାଲେନ୍ ଯେ ନେନ୍ ଚାଲେର ନୋ ମା ଇନ୍ନେ ବୁଲିକିରି ହି ଆଦ ଓହ୍ଲି ଆରୁ ତାଙ୍ଘେ ଆଡ଼ପା ପାଲିନ୍ ଆମ୍ବି ଆରୁ ତାଙ୍ଘେ ଶାଶ୍ ଶ୍ୱଶୁରକି ଆଡ଼ପାନୁ କାଇ। ତା ଯେନ୍ କୁକାଏ ବୋଧ ତେଙ୍ଗାଲି ଯେ ମାୟୋ ଏନେରା ହାଲେନ୍ ଯେ ନେନ୍ ଚାଲେର ନୋ ମା କିନ୍ତୁ ଯଦି ନାମ ଏରତ ଇ ସଂସାର ବନ୍ଦ ଆ କୁକାଏ ହାଦୁଦ ହିଁ ଚାଲାବାଲି ଆଡ଼ପାନୁ ନାମେ ପରିବାରନୁ ନାମେ ଯଦି କୁକାଏ ହାଦୁନ୍ଟା ମାନ୍ଲା ଦିନ ହେଲେ ଆ ପରିବାର ପରିବାର ଲେଖା ମାନ୍ଲା ଜାଣା ଖାତରୁ। କୁକାଏ ହାଦୁଗେ ଗୁରୁତ୍ୱ ଇନ୍ନେ ଆତିଲି ସମାଜନୁ ଯେ ନାମ ଯଦି ଆଦ୍ଗେ ଅବଦାନ ବନ୍ ଯଦି ନାମ କଳନା କାମତ ହେଲେ ଯାଇ ନାମ ଆହା ଅଙ୍ଗତ। କୁକାଏ ହାଦୁଗେ ଜନମ୍ବଦ ଦୁର୍ଗା ଲେଖାଦୁ ଯଦି ସମାଜନୁ କିଛି ଅନ୍ୟାୟ ଅତ୍ୟାଚାର କା ଭିନ୍ ଭିନ୍ ଅସୁବିଧା ମାଞ୍ଜା ହେଲେ କୁକାଏ ହାଦୁଦ ହି ଇଲାଲି କୁକାଏ ହାଦୁଦ ତାଙ୍କେ ମା ବୁଆର୍ଗେ ପାଖିଆ ମାନାଲି ତାଙ୍କେ ଭାଇସେ ପାଖିଆ ମାନାଲି ତାଙ୍କେ ଭାଇସ୍ ଏକାନେ ଭଲକିରି ରସ୍ ଆଦ୍ଗେ ଲାଗାନ ମହାପୁରୁଣ ପ୍ରାର୍ଥନା କାମାଲି ଆରୁ ତାଙ୍କେ ମଙ୍ଗଲ କାମନା କମାଲି ତା ଆଦ ଆଦକେ ଲାଗନ୍ ଦୁର୍ଗା ଦୁ ଆ କୁକାଏ ବୋଧ ଲକ୍ଷ୍ମୀ ହିସାବ ନୁ ଯେତେ ରିନ୍ ଅନାମ ହାଙ୍ଗି ଚିଆଲି ଏକାନକିରି ଏଙ୍ଗି ହାଦୁସ ଅନସ ମହସାରୁ ସ୍କୁଲ କସ୍ କାପାଡ଼ା ପାଟକି କସ୍ ତାଙ୍କେ ମାଦ ଭାବାଲି ଏକାନକିରି ଏଙ୍ଗେ ଦାଦାସ କାଙ୍ଗେ ଭାଇ ସଣ୍ଟା ବର୍ଚା ହାଜେ ଆମୁ ଟିକେ ଚିଏନ୍ ବାଲିଆରୁ ଆ ବୁହଣୀ ଭାବାଲି ଆଜି ଦଣ୍ଡା ଭାବାଲି ଯେଙ୍ଗେ ଏଙ୍ଗେ ନାତ ନାତିଣୀ ଗୁଠିଆର ଏକାନେ ଭଲକିରି ଅନର ମହର ଆଦ୍କେ ଲଗାନ୍ ଆଦ ଭି ଚିନ୍ତା କମାଲି ତେଙ୍ଗନା କଥା ମଞ୍ଜା ଯେ ନେ ଅନାଗି ମହାଗି ଚିଆଲି ହାଦୁ ବଚୋରିନ୍ ଯେତେ ରିନ୍ ତାଙ୍କେ ପାଛିଲି ତା ନନାଲି ବେଲେ ଆଦ ପ୍ରକୃତିରେ ଲକ୍ଷ୍ମୀ ଲେଖା ଯେତେ ରିନ୍ ପହଁସାଲି ଆର ଉଣ୍ଟା କଥା ଯେ ଯେତେବେଲେ ସମାଜ ବୋଧ ଅଣ୍ଟା ଭୁଲ ପାବୁନୁ କାଲି ହେତ୍କି ବେଲ୍କେ ଆ କୁକାଏଦ ଆଦ କାନିଆ ରୂପରେ ହେଉ ହାଦୁ ରୂପରେ ହେଉ କା ମା ହିସାବେ ହେଉ ଭଲ ପାବୁବନ୍ ବାତି ଆଦ ତେଙ୍ଗି ଏ ବାବୁ ହୋଇ ଆମା କାଲା ଇ ପାବୁନୁ କେର୍କୁନ୍ ଇନ୍ନେ ଅସୁବିଧା ମାନି ବୋଲିକିରି ଆ ମାଦ କା ବୋହଣୀ ତେଙ୍ଗି କା କାନିଆଦ ଭି ତାଙ୍ଗେ ଆଲା ସିଂ ଯେତ୍କି ବେଲେ ବୁଝାବି ଯେ ଇନ୍ନେନ୍ନେ କାମନା ବୋଧ ଭଲ ମାରିଲି ଇ ପାବୁନୁ କଥାଲି ନା ନିଜେ ଠିକ୍ ହିସାବନୁ ରଦ ଆରୁ ଆମେ ପାଡ଼ା ପାଟକି ଦିହି ଭଲ ହିସାବନୁ ର ବୋଲିକିରି ତାଙ୍ଗାନି ଭି ଅଣ୍ଟା ଭଲ ପାବୁ ଅଣ୍ଟା ଏଦି ତା ତେଙ୍ଗନା କଥା ମାଞ୍ଜା ଯେ ଅଣ୍ଟା କୁକାଏ ଦିହି ଯେ ଅନ୍ଧାର ପକ୍ତି ଉଜ୍ଜଲ ପକ୍ ତାରା ହନାଗେ ଲେଖା ତାଙ୍କେ ବୁଧିଛି କା ପାବୁ ଏଦି ତା ସରସ୍ୱତୀ ଲେଖା ଆଦିହି ଅଣ୍ଟା ଭଲ କଥା ତେଙ୍ଗି ବୋଲିକିରି ଆମେ ସମାଜକେ ନା ଭୁଲ ପାବୁନ୍ତି ଫେର ଭଲ ପାବୁଗେ ପାରାଙ୍ଗଦାତ ତା ମୋଟାମୋଟି ଭାବେ ଯଦି ନାମ ଇଶାନ ଆଲୋଚନା କାମତ ଯେ କୁକା ହାଦୁ ଯଦି ସମାଜନୁ ବାର୍ଚ୍ଚା ନାମେ ପରିବାରନୁ ବାର୍ଚ୍ଚା ହେଲେ ତାଙ୍କେ ବଢ଼େଇଟି ଗୁରୁତ୍ୱ ଆତିଲି ଆ ଗୁରୁତ୍ୱବୋଧ ନାମେ ଏଇ କୁଣା ସମ୍ପ୍ରଦାୟର ଭଲକିରି ଆକ୍କାନାର ଆରୁ ତା କୁକା ହାଦୁନ୍ ହିଁ ଭଲକିରି ଯତ୍ନାଲନାର ସାଉଟାଲନାର ଆଉ ତାଙ୍କେ ଆଡ଼ପା ଦେଖାନିକିରି ଅକ୍କ ଆ ବିଧି ବ୍ୟବସ୍ଥା କାମିକିରି ଆନ୍ଦାନ ବାଟିଆଲନାର ଆରୁ ତମେ ଆଡ଼ପା ଦି ଭଲକିରି ଚାଲରାଲି ଆରୁ ଇ କଥା ବୋଧ ସରକାର ଭି ଭଲକିରି ଆକିଛି ଆରୁ ଆଦ୍ଗେ ଲାଗନ୍ତା ଇ କୁକା ହାଦ୍ଦାର୍ଗେ ଭଲ ଲାଗନ୍ କୁକା ହାଦ୍ଦାର ଏକାନିକିରି ଉନ୍ନତି ନାନର ତମେ ହେଡ଼ୁନୁ ତମ ନିଜେ ଇଲର ଆରୁ ଏକାନିକିରି ତମେ ଅଣ୍ଟା ବାଢ଼ିଟି ଅବଦାନ ରହି ନମେ ସମାଜକେ ତମ ଏନ୍ଦିର କାମାଙ୍ଗନାର ଆ କଥାନ ବୁଝିକିରି ସରକାର ଭି ତମେ ଲାଗନ୍ ଭିନ୍ ଭିନ୍ ଯୋଜନା ଏଇ କିଛି ଆର ହନ୍ନେ ଭିନ୍ ଭିନ୍ ଯୋଜନା ଭିତରେ ଅଣ୍ଟା ଯୋଜନା ମାନାଲି ସୁକନ୍ୟା ସମୃଦ୍ଧି ଯୋଜନା

0: ବ୍ୟାଙ୍କ ବଦ ଇଣ୍ଟରେଷ୍ଟ ଆଉ ଆଗେ ଇ ଆକାଉଣ୍ଟକେ ଇଣ୍ଟରେଷ୍ଟ ବଦମାଲି 7.6% ମାନେ 6.5% ଥି 9% ଅଧିକା ମାନେ 31 ତାରିଖ ବୋଲେ 31 ତାରିଖ ବେଲେ ଖାତାନୁ ଚଢ଼ରକ
1: ଆଚ୍ଛା ବୋଲେ ଯେତ୍କି ପଇସାର ହୁଦ୍ଗେ ହିସାବ ନୁ
0: 7.6
1: ହିସାବ ନୁ ଯେତ୍କି ପଇସା ମାନ ଆନୁ ତମେ ଆକାଉଣ୍ଟ ନୁ ବୁଙ୍ଗ
0: ହଁ ମୂଲ ସଙ୍ଗେ ସୁଧ ବି
1: ମେସରକ ହେଲେ ଇ ଯେନ୍ ପଇସା ବଦର ଏକଲା ଇଦା ପୂର୍ତ୍ତି ମାନ ତାଙ୍କେ ମେଚୁରିଟି ପିରିୟଡ଼ ଯେନ୍ ବାଲ ଦା ଯେ ତାଙ୍କେ
0: ଇନୁ ମନାଲି ଧରା ନିମ୍ ବର୍ଷେ କୁକା ହାତ ଦୁଃଖେ ବର୍ଷେ ତି ଯଦି ନିମ୍ ଖୁଲ୍ଚକାର ତାଙ୍କେ ମାନେ ବ୍ୟାଙ୍କ ବାଲି ଯେ ଡେଟ୍ ଅଫ୍ ଓପନିଂସ୍ ତି 21 ବର୍ଷ ବନ୍ନା କମ୍ପ୍ଲିଟ୍ ବନ୍ନା କଥା ଆଉ ପଇସା ବଦ 14 ବର୍ଷ ତକ ଚିଆ ଲାଗ ଆଉ 14 ବର୍ଷ ତି ଯେନ୍ 21 ବର୍ଷ ମାନ ମାନେ ଡେଟ୍ ଅଫ୍ ଓପନିଂସ୍ ତି 14 ବର୍ଷ 14 ବର୍ଷ ତି 21 ମାନେ
1: 7 ବର୍ଷ
0: ଆଉ 7 ବର୍ଷ ବଦ ବନାଲି ଏକ୍ସଟେଣ୍ଡେଡ଼୍ ଏନ୍ଦ୍ରେ କି କୁକା ହାତଦାର ଯେତେବେଳେ 18 ବର୍ଷ ମାନକ ଆକାଉଣ୍ଟ ଖୁଲ୍କିଲା ସେ 18 ବର୍ଷ ଆନୁ ମନାଲି 50% ତମ ଉଡ୍ର କାମ ଆଙ୍ଗର ଯେତ୍କି ଡିପୋଜିଟ୍ କମ କର
1: ଆଚ୍ଛା ବୋଲେ
0: ହଇ ଆ 50% ବଦ ମନାଲି କୁକା ହାତୁ ଯଦି +2 ପାଢ ହଇ 10 କ୍ଲାସ୍ ତକ ତ ଅନେ ଇଆ ଇଆ କରି ଚାଲା କରା +2 ପାଢ ଭଲ ମାନେ କଲେଜ ନୁ ପାଢ ଆଜିକାଲି ସରକାର ବି ବ୍ୟବସ୍ଥା କାମ ଦେଇଛି ଯେ 18 ବର୍ଷ କମ୍ପ୍ଲିଟ୍ ମଞ୍ଚା ବେଲେ ତାଙ୍କେ 50% ଉଡ୍ର କାମ ଆଙ୍ଗର ଇ ଇ ସ୍କିମ୍ ସୁକନ୍ୟା ସମୃଦ୍ଧି ସ୍କିମ୍
1: ଯେହେତୁ ଆ ସ୍କିମ୍ ବୋଧି ନିମ୍ ଟିକେ ଆଗଲିନ ଦେଙ୍ଗାଲକାର ଯେ ବେଟି ବଚାଓ ବେଟି ପଢ଼ାଓ ହେଲେ ପଢ଼ାକେ ଲାଗାନି
0: ହଇ ପଢ଼ାକେ ଲଗାନ ବୋଧ ଇ ସ୍କିମ୍ ବତାଦଲି ଯେ ହୁଦଲା ତିଙ୍କି ଯେ ସରକାର ଯେ 18 ବର୍ଷ କମ୍ପ୍ଲିଟ୍ ମଞ୍ଚା ହେଲେ ନିମ୍ 50% ଉଡ୍ର କାମ ଆଙ୍ଗର ମାନେ ଉଚ୍ଚ ଶିକ୍ଷା ଲାଗି ଲଗାନ
1: ଆଚ୍ଛା ଆଚ୍ଛା ହେଲେ ଆରୁଣ୍ଡା କଥା ହେଇସାନ ଟିକେ ଏମାନ ଆଉ ଟିକେ କ୍ଲିଅର କାମା ଯେ ଆ କୁକା ହାତକୁ ଯଦି ବର୍ଷେ ମାଞ୍ଜା ଆରୁ ଆକାଉଣ୍ଟଟା ଖୁଲ୍ଚାର ଆଉ 9 ବର୍ଷ ମାଞ୍ଜା ଆରୁ ଆକାଉଣ୍ଟଟା ଖୁଲ୍ଚାର ବାକି ଏକା କୁକାଏ ବର୍ଷେ ମାଞ୍ଜା ଆରୁ ଆକାଉଣ୍ଟ ଖୁଲ୍ଚାର ହେଲେ ଇଁ ବରସ ତ ତାମାଚିଆ ଖାତ
0: ହଇ ଇ ଦନ ଆମେ କ୍ଲିଅର ତେଙ୍ଗମଚ
1: ହଁ
0: ଇ ବୋଧ ମନାଲି ଯେହେତୁ ବେଟି ପଢ଼ାଓ ବେଟି ବଚାଓ ବର୍ଷେ ଭିତରେ ଖୁଲ୍ଚକୁନ୍ କୁକା ହାତ ଦୁଃଖେ ଲାଭ ଆଦଲି
1: ଆଚ୍ଛା
0: ଏନ୍ଦ୍ରକେ ଆଉ 18 ବର୍ଷ କିଏ ଲଗାନ 50% ଉଦ୍ର କାମ ଆଙ୍ଗିଲି 21 ବର୍ଷ ନୁ ଆଦ ନିଜର ବେଞ୍ଜରା କି ଲଗାନ କା ଆହୁରି ହାୟର ଷ୍ଟଡି କି ଲଗାନ ଆନୁ ତ ପଇସା ବି ଉର୍ଖା କାଲି ମାନେ ମା ବୁଆର କି ଆଉ ଚିନ୍ତା ମା ଲାଗି ହଇ ଆର୍ ଯେନ୍ ବର୍ଷକେ ବର୍ଷ ଯେନ୍ 1.5 ଲକ୍ଷ ଟଙ୍କା ତକ ଆକାଉଣ୍ଟ ଚିକ୍କାର ଆବ ତମେ ଉଚ୍ଚ ଶିକ୍ଷା କି ଲଗାନ କା ବେଞ୍ଜା କି ଲଗାନ ତମେ ବି ଭାରମା ଖାତରି
1: ଆଉ ଧାରା କୁକା ହାତୁକେ ବୟସ ଯଦି ମାନତେ ମାନତେ 9 ବର୍ଷ ମାଞ୍ଜା କରା ତାଙ୍କେ ମା ବୁଆ ଘର ପାଛିଲି ଆଖାର ଯେ ଓହୋ ଇନ୍ୟଟା ଯୋଜନା ଆତଲି ବୋଲିକିରି ବୋଲେ ଆର 9 ବର୍ଷ ମାନାଲି ଆର ହୁଟ ସମୟାନୁ ଯଦି କାମଚାର ବାକି ଇଁ ବରସ ତାମାଚିଆ ଖାତର ଆର ଏକଲା ମେଚୁରିଟି ମାନ
0: ହୁଦି ଆଉଣ୍ଟା ଦିନ ଡେଟ୍ ଅଫ୍ ଓପନିଂସ୍ ତି 14 ବର୍ଷ ବନାଲି ପଇସା ଚିଓର ଆକାଉଣ୍ଟ ଓପନିଂସ୍ ତି 14 ବର୍ଷ ତକ ପଇସା ଚିଓର ଆଉ 21 ବର୍ଷ ମେଚୁରିଟି ମାନ
1: ଆଚ୍ଛା ଆଚ୍ଛା ହଁ ନାଇଁ
0: ହଁ ନାଇଁ
1: ହଁ ବୋଲେ ଯେତ୍କି ଲେଟ୍ କାମ ଆଇ ଲେଟ୍ ନୁର୍ଖ
0: ହଁ ଲେଟ୍ କାମ ଲେଟ୍ ନୁର୍ଖ ନି ବର୍ଷେ ଭିତରେ ଯଦି ଖୁଲର ଆ ବେନିଫିଟ୍ ବଢ଼ିଆ କରି ହୁଅ
1: ଠିକ୍ ତେଙ୍ଗାଲଦାର ହେଲେ ଯଦି ନାମ ଇନୁ ହେଲା କାମ ତାର ଟିକେ ଲେଟ୍ କାମ ଅଛ ତାହେଲେ ଆ ଯେତେବେଳେ ପଇସା ହାକତ ହେତ୍କି ବେଳେ ନାମେ ଜରୁରତ ମୁଞ୍ଜରା ଖେଳିକିର ଆଉ ଯଦି ଠିକ୍ ସମୟାନୁ ଯଦି ନାମ ଖୁଲ ତାହେଲେ ଯେତେବେଳେ ତାଙ୍କେ ଦରକାର କୁକା ହାତ ଦୁଃଖେ ଆଦାନ ଅଥରା ଅଙ୍ଗ ତାର ତାଙ୍କେ ଆଦାନ ବ୍ୟବହାର କାମ ଅଙ୍ଗ
0: ଇନୁ ଆକାଉଣ୍ଟ ଖୁଲାଗେ ଲାଗାନ କୁକା ହାତ ଦୁ ସାଙ୍ଗେ ନେତ୍ ଖୁଲର ମା ଖୁଲନାର ବା ବୁଆସ ଖୁଲନା ଦୁଇ ଲୋକର ଗେ ଜଏଣ୍ଟ ଫଟୋ ମା ବୁଆର ଗେ ନେତ୍ ଖୁଲର ଆର୍ ଗେ ଆଧାର କାର୍ଡ଼ ଆଉ ଆଧାର କାର୍ଡ଼ ମା ରାଜକୁନ୍ ବି ଆକାଉଣ୍ଟ ଖୁଲାଙ୍ଗର କିନ୍ତୁ ସବସିକ୍ୱେଣ୍ଟଲି ନା ତମ ବ୍ୟାଙ୍କ ନୁ 6 ମାସ ଭିତରେ ପେନ୍ ନମ୍ବର ମାନେ ଡିପୋଜିଟ୍ କମର ବ୍ୟାଙ୍କକେ
1: ଡିପୋଜିଟ୍
0: ଏନ୍ଦ୍ରକେ ଇନୁ ଯେନ୍ ATC ନୁ ଯେନ୍ ଆତଲି ଇନକମ୍ ଟ୍ୟାକ୍ସ ବେନିଫିଟ୍ ମାନେ ଡାଇରେକ୍ଟ ଡିଡକ୍ସନ୍ ଇ ବୁଆସ ଯଦି ଚାକିରି କମାଲା ଯଦି ବୁଆସ ଗେ ନାମେ ଯଦି ହାତ ଦୁଧ ଖୁଲାଲି ବୋଲେ ତାହିଁ ବୁଆସ ଆ ବେନିଫିଟ୍ ହସ୍ ଏନ୍ଦ୍ରକେ ତାହିଁ ପର୍ସନାଲ PPF ଆକାଉଣ୍ଟ ମା ଖୁଲିକିରି ଇ ସକୁନେ ସମୃଦ୍ଧିନ୍ତା ସ୍କିମ୍ ନୁ ଆସ 1.5 ଲକ୍ଷ ଟଙ୍କା ତକ ବେନିଫିଟ୍ ହୁଅ ଡାଇରେକ୍ଟ ଡାଇରେକ୍ଟ ମାନେ ଗ୍ରସ୍ ସେଲେରି ତାଙ୍କେ ଡିଡକ୍ସନ୍ ମାନଙ୍କ
1: ଏଇ ପ୍ରକାର ସୁବିଧା ଆସିଲି ତା ତମେ ବି ଏଇ ପ୍ରକାର ମାନେ କାଗଜପତ୍ର ବି ଲାଗ
0: ହଁ
1: ହେଲେ ଆରୁଣ୍ଡା କଥା ତେଙ୍ଗା ଯେ ଏମିତି ଭାବାଲ ତମ ଯେ ଖାଲି ବ୍ୟାଙ୍କ ନୁ ଖୁଲା ମାନ କା ଦୁସରା ଏକା ସାଙ୍ଗେ ଯଦି ବି ଆର୍ ଚାହଁ ହେଲେ ଖୁଲାଙ୍ଗର ଏନ୍ଦ୍ରକେ ଯେ ନାମେ ଆଲାର ଗୁଠି ହନେ ପାଦାନ ଗୁଠି ଆତଲନାର ଠିକ୍ ସୁବିଧା ମାରିଲା ଦିନ ଟାଉନ୍କେ 12 ଖୁଲର କା ତମେ ଚାହାନୁ ଏକା ବ୍ୟାଙ୍କ ଆସିଲି ଯେ ଆସାନ ଖୁଲର ଏକା ଏକା ସାଙ୍ଗେ ଇଦାନ ଖୁଲାଗେ ସୁବିଧା ଆସିଲି
0: ଇନୁ ଆଗ୍ଲି ଟିକେ ଅସୁବିଧା ରାଚା ଏମ୍ ଯେତେବେଳେ ଛୋଟ ଛୋଟ ରାଚା ଆ ଟାଇମ୍ ନୁ ଖାଲି ଅଣ୍ଟା ନ୍ୟାସନାଲିଟି ବ୍ୟାଙ୍କ ଇଏ ଅଥରାଇଡ଼୍ ବ୍ରାଞ୍ଚ ଗୁଠି ରାଚା
1: ଆଚ୍ଛା
0: ଯେ ଏକା ଏକା ବ୍ୟାଙ୍କ ନୁ ବ୍ୟାଙ୍କ କାଗି ବ୍ରାଞ୍ଚ ନୁ ମାନେ ଗଭର୍ଣ୍ଣମେଣ୍ଟ ସ୍କିମ୍ ଗୁଠି ଆସିଲି ଯେ ଆସାନ ଆକାଉଣ୍ଟ ଖୁଲା ମାନ ଆଉ ଦୁସରା ବ୍ୟାଙ୍କ ନୁ ମାଲାରୁ ଆଜିକାଲି ବଦଳ ନଲି ଯେନ୍ତା ନାମ ସେଭିଂସ ବ୍ୟାଙ୍କ ଆକାଉଣ୍ଟ ଖୁଲାଲା ହନେ

ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ କଥାଚିତ୍ର କୁଛ କୁଛ ହୋତା ହେର ଏହି ଗୀତଟି। ସମୀରଙ୍କ ରଚନାକୁ ସଙ୍ଗୀତ ଦେଇଛନ୍ତି ଜତିନ ଲଲିତ। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

0: ଶୁଣିଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଏର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଦେଶର ଯୁଆନ ମହିଳା ଆଉ ଚାଷୀମାନଙ୍କୁ ସଶକ୍ତ କରିବାର ଲାଗି ସରକାର ସବୁ କିସମର ଚେଷ୍ଟା କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ନଗଲା 12 ଭିତରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ତକ ଦେଶ ବିଶ୍ୱସ୍ତର୍ଥି ସୃଷ୍ଟି କରିପାରିଛି ନିଜର ପରିଚୟ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଷ୍ଟାନୁ ମୂଲ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। ନୂଆଦିଲ୍ଲୀଠାରେ ଆଜ୍ ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବହୁତ ପରିମାଣର ଅସ୍ତ୍ରଶସ୍ତ ଆଉ ମାଓ ସାମଗ୍ରୀ। ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନତି ଆତିଥ୍ୟ ଭିତ୍ତିଭୂମି ଲାଗି ଭୂମି ବ୍ୟାଙ୍କ ଯୋଜନାକେ ରାଜ୍ୟ କ୍ୟାବିନେଟ୍ କରିଛି ଅନୁମୋଦନ। ଗଲାକାଲି ହୋଇଥିବାର ବୈଠକଟି ହୀରାକୁଦ ସହିତ ରାଜ୍ୟର ଭିନ୍ ଭିନ୍ ଜରୁରୀ ପର୍ଯ୍ୟଟନସ୍ଥଳୀ ହେବା ସାମିଲ। ପ୍ରଧାନମନ୍ତ୍ରୀ ମାତୃତ୍ୱ ଅଭିଯାନକେ ଆଇଚ୍ ପୁରିଲା 10। ଓଡ଼ିଶାର ପହିଲା ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କର ଜୟନ୍ତୀ ଅବସରରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଜଣାଇଛନ୍ ଶ୍ରଦ୍ଧାଞ୍ଜଳି। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନ ପତ୍ର ରହିଛି କାଏମ। ରାଜ୍ୟର ସବୁ ପୌରାଞ୍ଚଳନ 13 ନାଗରିକ ସମ୍ପର୍କ ଅଭିଯାନ ଆଷ୍ଟାନୁ ହୋଇଛି ମୂଲ। ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାଟି 10 ଭିତରେ 2,70,00,000 ଭୋଟରଙ୍କ ପାଖକେ ଫର୍ମ ପହଞ୍ଚାବାର୍ତି ସଫଲ ହୋଇଛି ପ୍ରଶାସନ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇର ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଚଳିତ ମାସର 3 ହପ୍ତାଥି ମୂଲ ହେବା କାଉନ୍ସିଲିଂ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଟି ବୌଦ୍ଧ ଜିଲ୍ଲାନ ସୌରଶକ୍ତିର ବହୁତରେ ପ୍ରସାର ଆଉ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାରକେ ତହକାବାର ଲାଗି ମୂଲ ହେଇଛି ମଡେଲ ସୋଲାର ଭିଲେଜ ଚୟନ ପ୍ରକ୍ରିୟା। ଆଉର୍ ଓଡ଼ିଶାକେ ଆଇବା 3-4 ଭିତରେ ମୌସୁମୀ ଛୁଇଁବା ବୋଲି ପାଣିପାଗ ବିଭାଗ କରିଛି ଅନୁମାନ। ଏଥିନେର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5
0: ଶୁଣିଲି ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ନାଟକ ପର୍ଛାଇ। ମୂଳ ତେଲୁଗୁ ରଚନା ଆଦି ବିଷ୍ଣୁ, ହିନ୍ଦୀ ଭାଷାନ୍ତର ଦଣ୍ଡମୁତି ମହିଧର, ଓଡ଼ିଆ ଭାଷାନ୍ତର ଡକ୍ଟର ପଞ୍ଚାନନ ମିଶ୍ର, ପ୍ରଯୋଜନା କୈବର୍ତ୍ତ ସାହୁ। ବିଭିନ୍ନ ଭୂମିକାରେ ଅଛନ୍ତି ମଙ୍ଗପତି ବିଭୂତିଭୂଷଣ ବିଶ୍ୱାଳ, ବାସବରାଜୁ ମାନସରଞ୍ଜନ ମିଶ୍ର, ବାସୁଦେବ ରାଓ ଅଜୟ କୁମାର ନାଥ, ଜଗନ୍ନାଥଜୀ ପ୍ରଦୀପ କୁମାର ପଣ୍ଡା, ପେରୁମଲ୍ଲୁ ଦିଲୀପ କୁମାର ଦେବ, ବୈକୁଣ୍ଠମ ବୃନ୍ଦାବନ ମିଶ୍ର, ଦମୟନ୍ତୀ ମାନସୀ ନନ୍ଦ। ଶୁଣନ୍ତୁ ନାଟକ ପର୍ଛାଇ।

0: ତାହେଲେ ସବୁଦିନ ପାଇଁ ତୋ ସହିତ ସମ୍ପର୍କ ତୁଟାଇ ଦେବି, ବୁଝିଲୁ?
1: ବାବୁ ବାବୁ ଯା, ବାବୁ ଚାଲିଗଲେ। ଆରେ ବାବୁ, ସେ ନିଜର ଭାବି କହୁଛନ୍ତି, ଅନ୍ୟ କିଛି ନୁହେଁ।
2: ନିଜର ଭାବି ଯା ଯା, ବଡ଼ କହିଲା ବାଲା, ସମ୍ପର୍କ ଆପଣାର ଭାବ ଏସବୁ କ'ଣ, ଏ ଭାବନା ସବୁ କ'ଣ? ଆରେ ମୁଁ ବି ବହୁତ କିଛି ଜାଣିଛି, ନିଜ ପୁଅ ପ୍ରତି କୌଣସି ବିପଦ ନ ଆସୁ। ବଡ଼ ଲାଟ ସାହେବ, ସତେ ଯେମିତି ୟାଙ୍କର ଖାଲି ଘରଟିଏ ଅଛି, ବଡ଼ ଆସିଲେ ଘରୁ ବାହାର କରିବା ବାଲା। ମୋ ବାପାଙ୍କ ସହିତ ବଡ଼ ଦୁର୍ଘଟଣା ଘଟିଗଲା, ନହେଲେ ମୁଁ ଯୁବରାଜ ହୋଇ ରାଜତ୍ୱ କରୁଥାନ୍ତି। ବାପା ନାହାନ୍ତି, ସେଇଥିପାଇଁ ଅପମାନ ସହି ଏଇଠି ପଡ଼ି ରହିଛି।
3: ତୁମେ ଏସବୁ କ'ଣ କହୁଛ ଭାଇ, ଏଠି ତୁମର କ'ଣ ଅଭାବ ଅଛି? ବାପା ତ ତାଙ୍କ କମ୍ପାନୀରେ ଚାକିରି ଦେଇ।
2: ଆରେ ଗୁଲି ମାର ସେ ଚାକିରି, ନିଜ ଭଣଜାକୁ ଅଲଗା କରି ଗୋଟାଏ ପର ଲୋକ ବାସୁଦେବ ରାଓକୁ ମ୍ୟାନେଜର କରିବା କେତେ ଦୂର ଠିକ କହିଲୁ? ବାସୁଦେବ ରାଓ ପାଖରେ ଏମିତି କି ଗୁଣ ଅଛି ଯାହା ମୋ ନିକଟରେ ନାହିଁ? ମୁଁ ବି ତ ବିଏ ପାସ୍ କରିଛି, ସେ ଚାକିରିଟା ସେ ମୋତେ ଦେଇପାରିଥାନ୍ତେ। ନା ପେରୁମାଲୁ, ନା, ମୋତେ ଦେବେନି, କାରଣ ମୋ ପରିବାର ପ୍ରତି ତାଙ୍କର ଆକ୍ରୋଶ ଅଛି, ଆଉ ମୋ ଉପରେ ତ ଆହୁରି। ଏ ଲୋକ ଗୋଳମାଳ ଭୟରେ ମୋତେ ଏଇଠି ଆଶ୍ରୟ ଦେଇଛନ୍ତି, ନହେଲେ
1: ନହେଲେ କ'ଣ କରନ୍ତେ?
2: ଏବେ ଏବେ ତ ଘରୁ ବାହାର କରିଦେବାର ଧମକ ଦେଇଗଲେ, ଏମିତି ଜବରଦସ୍ତି କେଉଁଥିପାଇଁ? ଭଗବାନ ମୋତେ ବି ଶକ୍ତି ଦେଇଛନ୍ତି ବଞ୍ଚିବା ପାଇଁ, JNB ନହେଲେ କ'ଣ ହେଲା? ହଁ, ଅନ୍ୟ କେଉଁ କମ୍ପାନୀରେ କାମ ମିଳିଯିବ, ଏମିତି ଚାକିରି ତ ମୋତେ ଅନ୍ୟ କୌଣସି ଠାରେ ମିଳିପାରେ।
1: ବାବୁ, ଆପଣଙ୍କର ଯଦି ଏତେ ଧୈର୍ଯ୍ୟ ଅଛି, କୁଆ ପରି ଉଡ଼ଞ୍ଚୁ କରୁନାହାନ୍ତି
2: କାହିଁକି? ନୁହେଁ, କ'ଣ ମୋ କଥା ଉପରେ ତୋର ବିଶ୍ୱାସ ନାହିଁ? ଠିକ୍ ଅଛି, ଜୀବନର ସଠିକ୍ ସୂତ୍ରଧର ତୁ ନା, ମୋର କ'ଣ କିଛି ମୂଲ୍ୟ ଅଛି?
1: ଆଚ୍ଛା ବାବୁ, ମଝିରେ ମଝିରେ ଆପଣ ମୋ ଉପରେ ବିରକ୍ତ କାହିଁକି ହୁଅନ୍ତି? ମୁଁ ଚାଲିଲି।
2: ଏତେ ଅହଙ୍କାର କ'ଣ ଭାବିଛି ନିଜକୁ? ଆଫ୍ଟର ଅଲ୍ ରାନ୍ଧୁଣିଆ, ୟାର ବି ମୋ ଉପରେ ତାଫିନ୍, ତେଲୁଗୁ ନାଟକର ଚପରାସି ପରି ଫୁଟାଣି ଦେଖାଉଛି, ଦେଖିନେବି। ଆଇ ୱିଲ୍ ସି ୟୁ।

0: ହ୍ୟାଲୋ, ଆପଣଙ୍କ ପାଖରେ ଖିଚିଡ଼ି ଚାଳ ଅଛି? ଖିଚିଡ଼ି କେଉଁ ଭେରାଇଟିର? କ'ଣ କହିଲେ, ଏହା ରାଇସ୍ ମିଲ୍ ନୁହେଁ, ଓକିଲ ବାବୁଙ୍କ ଘର। ତାହେଲେ କଥାବାର୍ତ୍ତା କରୁଛନ୍ତି କାହିଁକି? ରଙ୍ଗ ନମ୍ବର, ରଖିଦିଅନ୍ତୁ। ହ୍ୟାଲୋ, ଆଚ୍ଛା କ'ଣ ଜେମ୍ସ ବଣ୍ଡ ପିକ୍ଚର ଚାଲିଛି ନା ବଦଳି ଯାଇଛି? କ'ଣ କହିଲେ, ପେଟ୍ରୋଲ ପମ୍ପ, ରଙ୍ଗ ନମ୍ବର। ଗୁଡ଼ ମର୍ଣ୍ଣିଂ ସାର୍।
1: ଦ୍ୟାଟ୍ସ ଗୁଡ଼। ଫୋନ୍ କଲ୍ରେ ବ୍ୟସ୍ତ ଅଛ? ସବୁ ରଙ୍ଗ ନମ୍ବର ତ ନୁହେଁ,
0: କିଛି କାମ ନଥିଲା ତ ସେଥିପାଇଁ।
1: ଆରେ କାମ ନାହିଁ ତ ରଙ୍ଗ ନମ୍ବର ପଛରେ କାହିଁକି ପଡ଼ିଛ?
0: ଠିକ୍ ନମ୍ବର ମିଳୁନି,
1: ବଡ଼ ଖରାପ ଅଭ୍ୟାସ।
0: ଖାଲି ଅଭ୍ୟାସ ନୁହେଁ ସାର୍, ମୋ ଜୀବନଟା ବି ବହୁତ ଖରାପ।
1: ୱେଲ, ଜଗନ୍ନାଥଜୀ ଘରେ ଅଛନ୍ତି?
0: ହଁ ସାର୍, ଉପରେ ନିଜ କୋଠରୀରେ ଅଛନ୍ତି। ମୋର ଗୋଟିଏ ବ୍ୟକ୍ତିଗତ କଥା ଆପଣଙ୍କୁ ନିବେଦନ କରିବି ସାର୍, ଟିକେ ଶୁଣନ୍ତୁ, ତାପରେ ଉପରକୁ ଯିବେ।
1: ନୋ, ତୁମ ବ୍ୟକ୍ତିଗତ କଥାରେ ମୋର କୌଣସି ଇଣ୍ଟରେଷ୍ଟ ନାହିଁ, କେବଳ ଟାଇମ୍ ୱେଷ୍ଟ।
0: ମାମାଜୀଙ୍କୁ କେବଳ ଏତିକି କହିବେ ଯେ ମୁଁ ମୋ ଚାକିରିରୁ ଇସ୍ତଫା ଦେଇଛି, ବାସ୍।
1: ହ୍ୱାଟ୍?
0: ହଁ, ମାମାଜୀଙ୍କ JNP କମ୍ପାନୀରେ ମୁଁ ଆଉ ଚାକିରି କରିପାରିବିନି। ଏ ଚାକିରିରେ କିଛି ସୁଖ ନାହିଁ, ଘରେ ହେଉ କିମ୍ବା ବାହାରେ ଜୀବନରେ ଖୁସି ନାହିଁ, କିଛି ମଜା ନାହିଁ। ପଞ୍ଜୁରୀ ଭିତର ପକ୍ଷୀ ପରି ମୁଁ ଆଉ ଏଇଠି ରହିପାରିବିନି, ଏ କଥା ମାମାଜୀଙ୍କୁ ଆପଣ କହିଦେବେ।
1: ଜଲ୍ଦବାଜିରେ କୌଣସି ନିଷ୍ପତ୍ତି ନେବା ଠିକ୍ ନୁହେଁ।
0: ଜଲ୍ଦବାଜି? ଆପଣ ବି ଏବେ ତ ବହୁତ ବିଳମ୍ବ ହୋଇଯାଇଛି ସାର୍, ମାମଲା ସୀମା ଟପି ଯାଇଛି। ହଁ, ଗୋଟିଏ କଥା, ମୁଁ ନିଜେ ନିଜେ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଚାକିରି ଛାଡ଼ିବା ପାଇଁ ମାମାଜୀ ହିଁ ଷଡ଼ଯନ୍ତ୍ର କରିଛନ୍ତି। ଯଦି ଯିବାର ଅଛି ତ ଚୁପ୍ଚାପ୍ ଆଖି ବନ୍ଦ କରି ହଟିବିନି, ଏ ଘରେ ଗୋଟିଏ ପ୍ରଳୟ ସୃଷ୍ଟି କରିଯିବି। ଆଇ ୱିଲ୍ ସି ଦ ଏଣ୍ଡ ଅଫ୍ ମାମାଜୀ।
1: ଠିକ୍ ଅଛି, ପ୍ରୋସିଡ୍ ୱିଥ୍ ୟୋର୍ ପ୍ରୋଗ୍ରାମ୍।
0: ଆରେ ବାପରେ, ଖାଇଗଲା, ଇଏ ତ ଆକାଶବାଣୀର ନମ୍ବର। ହଁ ଦେଖନ୍ତୁ ମ୍ୟାଡ଼ାମ, ଏ ଘରର ଘଣ୍ଟା କାମ କରୁନି, ଆପଣ ଦୟାକରି ସମୟ କେତେ କହିପାରିବେ? ଥ୍ୟାଙ୍କ ୟୁ, ଆପଣଙ୍କ ସବୁ ପ୍ରୋଗ୍ରାମ ମୁଁ ଶୁଣେ, ମୋତେ ବହୁତ ଭଲ ଲାଗେ। ହଁ, ଯଦି ସମ୍ଭବ ହୁଏ ଚିଠିପତ୍ର କାର୍ଯ୍ୟକ୍ରମରେ ମୋ ନାଁଟା ବି ଯୋଡ଼ିଦେବେ। ମାଇ ନେମ୍ ଇଜ୍ ମଙ୍ଗ।

0: ଉଦ୍ୟୋଗପତି ନମସ୍କାର।
1: ବାବୁ, ଜଗନ୍ନାଥମ୍ ଜୀ ଘରେ ଅଛନ୍ତି?
0: ଆପଣ କିଏ?
1: ମୋ ନାଁ ବୈକୁଣ୍ଠମ୍।
0: ବହୁତ ସୁନ୍ଦର ନାଁ। ମାମାଜୀ ଅଛନ୍ତି?
1: କୋଉଠି?
0: ତାଙ୍କ ରୁମ୍ରେ।
1: ଆଚ୍ଛା, ମାମାଜୀ କହୁଛ, ତୁମେ ସୁନ୍ଦର ରାମାୟର ପୁଅ ନୁହଁ ତ?
0: ଆପଣ ତାଙ୍କୁ ଜାଣନ୍ତି?
1: ହଁ, ନିଶ୍ଚୟ। ମୁଁ ବି ମଙ୍ଗଳପୁରମର ବାସିନ୍ଦା। ତମକୁ ଛୋଟ ସମୟରେ ଦେଖିଥିଲି। ତୁମ ବାପା ତାଙ୍କ ଜୀବନକାଳ ଭିତରେ ସବୁବେଳେ ତୁମ କଥା ହିଁ କହୁଥିଲେ। କହୁଥିଲେ, ଆରେ ବୈକୁଣ୍ଠମ୍, ମୋ ପୁଅ ରାଜ କରିବ, ରାଜ।
0: ଖାଇଗଲା, ଏପରି କହୁଥିଲେ? ବନ୍ଦ କରନ୍ତୁ ସେ କଥା। ହଁ ବୈକୁଣ୍ଠମ୍ ଜୀ, କୁହନ୍ତୁ, କୁଆଡ଼େ ଆସିଲେ?
1: କିଛି କାମରେ ଆସିଛି।
0: ଆପଣ କାହିଁକି ଆସିଛନ୍ତି କୁହନ୍ତୁ?
1: ମାମାଜୀ ସଙ୍ଗରେ କଥାବାର୍ତ୍ତା କରିବା ପାଇଁ।
0: ଠିକ୍ ଅଛି, ସେ ଏବେ ତାଙ୍କ ରୁମ୍ରେ କଥାବାର୍ତ୍ତାରେ ବ୍ୟସ୍ତ ଅଛନ୍ତି। ଯଦି ଆପଣ ଯିବେ, ସେ ଆପଣଙ୍କୁ ଖାଇଯିବେ।
1: ଖାଇଯିବେ ମାନେ?
0: ହଁ, ଲୋକଙ୍କୁ ଖାଇଯିବା ମାନେ ବିରକ୍ତ ହେବା ମାମାଜୀଙ୍କର ଅଭ୍ୟାସ। ଆପଣ ଏଇଠି ରୁହନ୍ତୁ। ପେରୁମାଲୁ, ଓ ପେରୁମାଲୁ,
2: ଆପଣ ଡାକିଲେ ବାବୁ।
0: ଇଏ ପେରୁମାଲୁ, ଷ୍ଟେଟ୍ ରାନ୍ଧୁଣିଆ। ଆଜିକି 30 ବର୍ଷ ହେଲା ମାମାଜୀଙ୍କ ପାଖରେ ଅଛି। ପେରୁ, ଉପରେ ଯାଇ ମାମାଜୀଙ୍କୁ କହିବୁ ବୈକୁଣ୍ଠମ୍ ଜୀ ଦେଖା କରିବା ପାଇଁ ଆସିଛନ୍ତି।
2: ଠିକ୍ ଅଛି ବାବୁ।
1: ହଜାରରେ ଗୋଟିଏ ଏମିତି ମିଳିବେ।
0: ଆପଣ ପେରୁ କଥା କହୁଛନ୍ତି ନା? ନହେଲେ 30 ବର୍ଷ ହେଲା ମାମାଜୀଙ୍କ ପାଖରେ ରହି କାମ କରିବା କ'ଣ ସହଜ କଥା?
1: ନା ନା ନା, ମୁଁ ପେରୁ କଥା କହୁନି, ତୁମ ମାମାଜୀଙ୍କ କଥା କହୁଛି। ବଡ଼ ଉଦାର ସ୍ୱଭାବର, ମହାନ। ମା ବାପାଙ୍କର ଅଭାବ ପୂରଣ ପାଇଁ ତୁମର ଦେଖାଶୁଣା କରୁଛନ୍ତି ଠିକ୍ ନିଜ ପୁଅ ଭଳି। ଯେ କେହି ଲୋକ ଏ କାମ ଜମା କରିପାରିବନି।
0: ଦେଖନ୍ତୁ, ମୁଁ ଏ ଘରେ ଗୋଟାଏ ଗଧ ପରି ରହୁଛି। ଆଫ୍ଟର୍ ଅଲ୍ ଗଧ, ଗଧ। ମୋତେ ତୋଷାମତ କରି ଆପଣଙ୍କର କିଛି ଲାଭ ହେବ ନାହିଁ। ହଁ, ମାମାଜୀ ବୋଧହୁଏ ଆସୁଛନ୍ତି। ଏ ଗୀତ ଆପଣ ମାମାଜୀଙ୍କ ଆଗରେ ଗାଇବେ, ହୁଏତ ଆପଣଙ୍କ କାମ ହୋଇଯାଇପାରେ। ଆଚ୍ଛା, ମୁଁ ଆସୁଛି।
3: ନମସ୍କାର ବୈକୁଣ୍ଠମ୍ ଜୀ, ଆପଣଙ୍କ ସହିତ ବହୁତ ଦିନ ପରେ ମୋର ସାକ୍ଷାତ ହେଉଛି।
1: ଜୀ ନମସ୍କାର। ଆପଣଙ୍କ ସହିତ ଦେଖା କରିବା ପାଇଁ ମୁଁ ଅନେକ ଥର ଭାବିଛି, ହେଲେ ଏ ସୁବିଧା ଟିକେ ହେଉନଥିଲା।
3: ଆଚ୍ଛା, ସିଧା ମଙ୍ଗଳପୁରମ୍ରୁ ଆସୁଛନ୍ତି?
1: ଆଜ୍ଞା। ହଁ,
3: ସବୁ କୁଶଳ ମଙ୍ଗଳ ତ?
1: ଆପଣଙ୍କ ଦୟାରୁ ସବୁ ଠିକ୍ଠାକ୍।
3: କୁହନ୍ତୁ, ଆଉ ସମାଚାର କ'ଣ?
1: କ'ଣ କହିବି, କନ୍ୟା ପିତା ପାଖରେ ସମାଚାରର କ'ଣ ଅଭାବ ଥାଏ?
3: କ'ଣ ଅଭାବ ଥାଏ? ହଁ, ଏଇଟା ବି ସତ କଥା।
1: ହଁ, ମୋର ବଡ଼ ଝିଅର ବାହାଘର ବିଷୟରେ କଥାବାର୍ତ୍ତା ହେବା ପାଇଁ ଆସିଥିଲି।
3: ଆଚ୍ଛା ଆଚ୍ଛା, ଆପଣଙ୍କ ଝିଅ ବାହା ହେବା ବୟସର?
1: ହଁ ହଁ, ଏଇ 16 ପୁରୀ 17 ଚାଲୁଛି।
3: ଏବେ ତ ନାବାଳିକା, ଏତେ ଶୀଘ୍ର ବାହା କରିଦେବେ?
1: କ'ଣ କହିବି, ମାଙ୍କ ଏକା ଜିତ କହୁଛନ୍ତି, ବହୁତ ବିଳମ୍ବ ହୋଇଗଲାଣି ତାଙ୍କର ଜିତ ପାଇଁ। ମୁଁ ପ୍ରୟାସ ଜାରି ରଖିଛି।
3: ଆଚ୍ଛା, ଝିଅ କ'ଣ ପଢ଼ିଛି?
1: PUC ପାସ୍। ଆଗକୁ ପଢ଼ାଇବା ପାଇଁ ଚାହୁଁଥିଲି, ହେଲେ କ'ଣ କରିବି ଆଜ୍ଞା, ଏ ମାଙ୍କର ପସନ୍ଦ ହେଲାନି।
3: ଝିଅମାନେ ଏତେ ହିଁ ପଢ଼ିବା ଠିକ୍?
1: ମୋ ମାଙ୍କର ବି ଠିକ୍ ଏଇ କଥା।
3: ଆଚ୍ଛା, ଝିଅ ଗୋରୀ ନା କାଳୀ?
1: ମୁଁ ସିନା କଳା, ହେଲେ ମୋ ଝିଅ ମାର ରଙ୍ଗ ଆଣିଛି, ସୁନାର କଣ୍ଡେଇଟିଏ। ନିଜ ଝିଅର ପ୍ରଶଂସା କାହିଁକି କରିବି ଆଜ୍ଞା, ଚାଲି ଚଳନ ଚରିତ୍ର ସବୁ ଭଲ। ଆପଣଙ୍କର ଯଦି ଅସୁବିଧା ନ ହୁଏ, ଥରେ ମଙ୍ଗଳପୁରମ୍ ଝିଅ ଦେଖି ଆସିଲେ ହୁଅନ୍ତାନି?
3: କିଛି ଦରକାର ନାହିଁ, ଆପଣଙ୍କ କଥାକୁ ମୁଁ ବିଶ୍ୱାସ କରିବିନି। ମୋର ମଙ୍ଗଳପୁରମ୍ ଯିବା ଜମା ସମ୍ଭବ ନୁହେଁ। ମୁଁ ଯଦି ଏଇଠି ଗୋଟିଏ ମିନିଟ୍ ନ ରହେ, ସବୁ କାମ ବନ୍ଦ ହୋଇଯିବ। ଆଚ୍ଛା, ଯୌତୁକ ଦେବା ନେବା କଥାରେ ଆପଣଙ୍କ ଦମ୍ କେତେ?
1: ଏଥିରେ ଲୁଚାଇବାର କିଛି ନାହିଁ, ଭଗବାନ ମୋତେ ଯଥେଷ୍ଟ ଦେଇଛନ୍ତି। ପୁରା ମଙ୍ଗଳପୁରମ୍ରେ ମୋ ନାଁ ସବୁଠୁ ଉପରେ, ତେଣୁ ଯୌତୁକ ଦେବା ନେବା କଥାରେ ବି ମୁଁ ସମସ୍ତଙ୍କ ଠାରୁ ଆଗରେ। ମୋ ମାଙ୍କର ମଧ୍ୟ ଏଇ ଇଚ୍ଛା।
3: ଆଚ୍ଛା, କେହି ଲୋଭରେ ଯଦି 1,00,000 ଟଙ୍କା ମାଗେ,
1: ଖୁସିରେ ଖୁସିରେ ଦେବି?
3: ତାହେଲେ ତ କିଛି କଥା ନାହିଁ
1: ଆଜ୍ଞା।
3: ଝିଅର ଫଟୋ ଆପଣଙ୍କ ପାଖରେ ଅଛି?
1: ଫଟୋ କଥା ଆଗରୁ ଜାଣିଥିଲେ ନେଇ ଆସିଥାନ୍ତି ଆଜ୍ଞା। ମୁଁ ନିଶ୍ଚିତ ଥିଲି ଯେ ଆପଣ ମଙ୍ଗଳପୁର ମାସି ଝିଅକୁ ଦେଖିବେ, ମୋ ମା ବି ଏଇଆ ଚାହୁଁଥିଲେ।
3: କହିଲି ତ, ମୋର ଜମା ଫୁରସତ ନାହିଁ। ସେଠିକି ଯାଇ ଝିଅ ଦେଖି 10 ଜଣଙ୍କୁ କହିବା ଅପେକ୍ଷା ଝିଅର ଫଟୋଟିଏ ଥିଲେ ଭଲ।
1: ମୁଁ ଟିକେ ବୁଝିପାରିଲିନି ଆଜ୍ଞା, ଦଶ ଜଣଙ୍କୁ କହିବାର ଅର୍ଥ କ'ଣ?
3: ପାଖ ପଡ଼ୋଶୀରେ କିଏ ନଜରରେ ଆସିଲେ ଆପଣଙ୍କୁ ଖବର ଦେବାର ମୋର ଦାୟିତ୍ୱ, ଠିକ୍ ତ?
1: ଆପଣ କ'ଣ ଭାବୁଛନ୍ତି ଝିଅର ପ୍ରସ୍ତାବ ଖୋଜିବାକୁ କହିବା ପାଇଁ ଆସିଥିଲି?
3: ତାହେଲେ
1: କ୍ଷମା କରିବେ ଆଜ୍ଞା, ଆପଣ ଏମିତି ଭାବିଲେ କେମିତି? ମୁଁ ତ ଆପଣଙ୍କୁ ସମୁଦ୍ଧି କରିବା ପାଇଁ ଆସିଥିଲି।
3: ସମୁଦ୍ଧି?
1: ହଁ,
3: ମୋ ପୁଅ ସହିତ ଆପଣଙ୍କ ଝିଅର ବାହାଘର ପ୍ରସ୍ତାବ ନେଇ ଆସିଛନ୍ତି।
1: ଆଜ୍ଞା, ଆପଣ ହସୁଛନ୍ତି।
3: ଦେଖନ୍ତୁ, ମଣିଷର କିଛି ଆକାଂକ୍ଷା ଥାଏ, ତା ଠିକ୍। ଯଦି ପ୍ରତିଷ୍ଠା ପଦମର୍ଯ୍ୟାଦା କଥା ନ ଭାବି ଅଧିକ ଲୋଭର ବଶବର୍ତ୍ତୀ ହେଲେ, ମୁଁ ତ କହିବି ଆପଣ ବଡ଼ ସରଳ ମଣିଷଟି।
1: ମାନେ
3: ଆପଣଙ୍କ ସ୍ୱପ୍ନ ହୁଏତ ଆର ଜନ୍ମରେ ପୂରଣ ହୋଇପାରେ, କିନ୍ତୁ ଏ ଜନ୍ମରେ ନୁହେଁ।
1: ଆଶା ଆକାଂକ୍ଷା କଥା ଛାଡ଼ନ୍ତୁ, ହେଲେ ମୋ ମାନ ମର୍ଯ୍ୟାଦା ପ୍ରତିଷ୍ଠା ଉପରେ କିଛି କହନ୍ତୁ ନାହିଁ।
3: ମାନ ମର୍ଯ୍ୟାଦା ପ୍ରତିଷ୍ଠା କିଛି ଅଛି ଆପଣଙ୍କର?
1: ଜଗନ୍ନାଥଜୀ ରହିଯାଆନ୍ତୁ, ଆଗକୁ ଆଉ ପଦଟିଏ କଥା କହନ୍ତୁ ନାହିଁ। ମୋ ମାନ ମର୍ଯ୍ୟାଦା କଥାରେ ନୁହେଁ, କାମରେ ଦେଖେଇବି। 1 ଲକ୍ଷ ନୁହେଁ ମହାଶୟ, 2 ଲକ୍ଷରୁ ବି ଅଧିକ ଦେଇ ଦେଖେଇଦେବି ମାନ ମର୍ଯ୍ୟାଦା ପ୍ରତିଷ୍ଠା କ'ଣ।
3: ମୋ ଚିହ୍ନାର ମୂଲ୍ୟ କ'ଣ କେବଳ 2 ଲକ୍ଷ? ଦେଖ, ମୁଁ ତାକୁ କେତେ ଯତ୍ନରେ ପାଳି ପୋଷି ବଡ଼ କରିଛି ଆପଣ କ'ଣ ଜାଣିଛନ୍ତି? ସେ ଗୋଟାଏ ହୀରା, ହୀରା ହ, ଆରେ ଅନ୍ୟ ପିଲାଙ୍କ ପରି ନୁହେଁ, ଗୋଟାଏ ରତ୍ନ।
1: ସେଇଥିପାଇଁ ତ ମୁଁ ଏତେ ଦୂରରୁ ସମ୍ବନ୍ଧ ରଖିବା ପାଇଁ ଚାଲି ଆସିଛି।
3: ମୁସ୍କିଲ, ବହୁତ କଷ୍ଟ। ଚିହ୍ନାକୁ ପାଇବା ଆପଣଙ୍କ ପରି ସାଧାରଣ ଲୋକମାନଙ୍କ ପାଇଁ ସହଜ ନୁହେଁ। ଆଉ ଦ୍ୱିତୀୟ କଥା ହେଲା, ମଙ୍ଗଳପୁରମର ସମ୍ବନ୍ଧ ରଖି ବହୁତ ବଡ଼ ଧୋକା ଖାଇଛି। ମଙ୍ଗପତିକୁ ତ ଆପଣ ଦେଖିଛନ୍ତି, ସେ ହେଉଛି ପୁରା ତାର ଉଦାହରଣ।
1: ସୁନ୍ଦର ରାମାୟଣ କଥା ତ, ଏହା କର୍ମର ଦୋଷ। ଜଣେ ବ୍ୟକ୍ତି ପାଇଁ ସମଗ୍ର ଗ୍ରାମବାସୀଙ୍କୁ ବଦନାମ କରିବା ଉଚିତ ନୁହେଁ।
3: ସେ କଥା ଆଉ ମନେ ପକାନ୍ତୁ ନାହିଁ, ଆମ ପରିବାରର ଯେଉଁ କ୍ଷତି ହୋଇଛି ସେ କଥାକୁ ମନେ ପକାଇଲେ ମୁଁ ନିଜକୁ ସମ୍ଭାଳି ପାରିବିନି। ଦୟାକରି ଆପଣ ଚାଲି ଯାଆନ୍ତୁ, ଆଉ କେବେ ପ୍ରସ୍ତାବ ମୋ ପାଖକୁ ଆଣିବେ ନାହିଁ।
1: ଏହା ଆପଣଙ୍କ ନିଷ୍ପତ୍ତି?
3: ହଁ, ୟାଠୁ ଅଧିକା କହି ଆପଣଙ୍କୁ କଷ୍ଟ ଦେବାକୁ ମୁଁ ପସନ୍ଦ କରେ ନା। ଏ ବୋଝ ସହି ମୁଁ ଅର୍ଦ୍ଧମୃତ ହୋଇସାରିଛି, ମାମୁଁ ହୋଇ ଲଜ୍ଜା ଅନୁଭବ କରୁଛି। ମଙ୍ଗପତିକୁ ଏ ଘରେ ଆଶ୍ରୟ ଦେଇଥିବାରୁ ସେ କେବେ କେବେ ତାର ଅସଲ ରୂପ ମୋତେ ଦେଖି ଦେଇଥାଏ। ବାସ୍, ଏ ଦଣ୍ଡ ମୋ ପାଇଁ ଯଥେଷ୍ଟ।
0: ଦେଖନ୍ତୁ ଦେଖନ୍ତୁ ବୈକୁଣ୍ଠମ ବାବୁ, ଲଜ୍ଜା ବୋଲି ଗୋଟାଏ ଜିନିଷ ସହିତ ଆପଣ ପରିଚିତ।
1: ମୁଁ ସେ କଥା ଭାବିଲା ବେଳକୁ ତମେ ହିଁ ସେ କଥା ମୋତେ ପଚାରିଦେଲ।
0: ବୁଝିଲେ, ଏଇଟା ଗୋଟାଏ ପବିତ୍ର ବାସସ୍ଥାନ, ଏଠିକାର ସବୁ ପ୍ରାଣୀ ଦେବଲୋକରୁ ଆସିଛନ୍ତି। ଆଫ୍ଟରଅଲ୍ ବନ୍ଧୁ ବାନ୍ଧବ ସମ୍ପର୍କୀୟ, ଆଫ୍ଟରଅଲ୍ ଇତିହାସ ପୁରାଣ ଭିତରେ ଲୁଚିଯିବା ଭଳିଆ ଏମିତି ସେମିତି କେହି ନାହାନ୍ତି। ଏବେ ଆପଣ ଯାଇପାରନ୍ତି।
1: ବହୁତ ଭଲ କଥା କହିଲୁ ବେଟା, ନିଜକୁ ସୁନ୍ଦର ରାମାୟଣ ପୁଅ ବୋଲି ପରିଚୟ ଦେଇଦେଲୁ।
3: ମାଙ୍ଗା, ତୁ ଭିତରକୁ ଯା।
0: କିଏ କେମିତି ଜୀବନ ବିତାଉଛି ମୁଁ ଜାଣିଛି ମାମାଜୀ, ଛୋଟିଆ ଦୁର୍ବଳତାକୁ ଗୋଟାଏ ପାହାଡ଼ର ଆକାର ଦେଇ ଦେଖେଇବା ଠିକ୍ ନୁହେଁ। ଏମିତି ଗୋଟିଏ ଦିନ ଆସିବ ଯେଉଁଦିନ ମୋ ପାଇଁ ତୁମ ମନ ଭିତରେ ଥିବା ଈର୍ଷା ଦ୍ୱେଷ ବିରୁଦ୍ଧରେ ମୁଁ ପ୍ରହାର କରିବି, ସେଇଦିନ ମୋ ନାଁ ବଦଳେଇ ଦେବ, ଯେଉଁଦିନ ତୁମେ ଭୀରୁ କାପୁରୁଷ ପରି ମୋ ପାଦ ତଳେ ପଡ଼ିବ। ଚାଲନ୍ତୁ ବୈକୁଣ୍ଠମଜୀ, ଚାଲନ୍ତୁ।
1: ତୁମେ ମୋ ପାଇଁ କାହିଁକି କଷ୍ଟ ଉଠେଇବ? ବରଂ ତୁମେ ରୁହ, ମୁଁ ନିଜେ ଚାଲିଯିବି।
0: ସେମିତି କିଛି ନୁହେଁ, ମୋର ବି ଯିବାର ଅଛି, ଚାଲନ୍ତୁ। ଯେତେବେଳେ ପର୍ଯ୍ୟନ୍ତ ଆପଣ ଏଇଠି ରହିବେ ସେତେବେଳେ ପର୍ଯ୍ୟନ୍ତ ମୋ ବାପାଙ୍କ ବିରୁଦ୍ଧରେ ମୋତେ ଅନେକ କଥା ଶୁଣିବାକୁ ପଡ଼ିବ, ଏସବୁ ଭଲ ଲାଗିବନି। ଚାଲନ୍ତୁ, ଚାଲନ୍ତୁ ନା।
3: ଭାଙ୍ଗା, ତୁ କୁଆଡ଼େ ଯାଉଛୁ?
0: ପଞ୍ଜୁରୀରୁ ବାହାରି ଉଡ଼ି ଯାଉଥିବା ପକ୍ଷୀଟିକୁ ତୁ କୁଆଡ଼େ ଉଡ଼ି ଯାଉଛୁ ବୋଲି ପଚାରିବାର କିଛି ମାନେ ରୁହେ ନା ମାମାଜୀ।
3: ଷ୍ଟପ୍ ଡନ୍, ବିଷାକ୍ତ ସାପଟିଏ।
4: ମଙ୍ଗପତି ବାବୁ ଚାଲିଗଲେଣି।
3: କହୁଥିଲା ଏ ଘରଟା ଗୋଟେ ପଞ୍ଜୁରୀ, ଆଉ ପଞ୍ଜୁରୀ ଭିତରେ ବନ୍ଦ ଥିବା ସେ ଗୋଟେ ପକ୍ଷୀ, ଆଉ ଏବେ ପଞ୍ଜୁରୀ ଭିତରୁ ବାହାରି ସେ ଚାଲିଯାଇଛି।
5: ସାର୍, ମଙ୍ଗପତି ଗଲେଣି।
3: ଆରେ ଆରେ, ସେ ପରା ମୋତେ ଗୋଟେ ଦୁର୍ବଳ ଭୀରୁ କା ପୁରୁଷ ମଣିଷଟିଏ କରିଦେବ, ରାସ୍କେଲ, ପ୍ରତିଜ୍ଞା କରି ଚାଲିଗଲା।
6: ଆପଣ ଭାଇକୁ ଗାଳି କରିଥିଲେ?
3: ନା ନା ଚିନା, ସେ ନିଜେ ଚାଲିଗଲା।
6: ଭାଇ ତ ଖୁବ୍ ସରଳ ବାବୁଜୀ।
3: ଚିନା, ତା ବିଷୟରେ ତୋତେ କିଛି ଜଣା ନାହିଁ, ସେ ଗୋଟେ ସାପ, ବିଷାକ୍ତ ସାପ।

0: ସେ ଚାଲିଗଲା, ଭଲ ହୋଇଛି ଚିନା, ଆମ ସମସ୍ତଙ୍କ ପାଇଁ ଖୁବ୍ ଭଲ ହୋଇଛି।
1: ଭଗବାନ ତାଙ୍କୁ ମଣିଷଟିଏ କରି ପ୍ରଗଳ୍ଭ କରିଦେଇଛନ୍ତି।
0: ଯାହା ବି ହଉ, ମୋ ଆଗରେ ତା ନାଁ ଜମା ଧରିବନି। ଚିନା, ତୋର କଲେଜ ଟାଇମ୍ ହୋଇନି?
2: ଆଜି ସକାଳେ କ୍ଲାସ୍ ନାହିଁ ବାପା।
0: ତ ଯା, କମ୍ପାନୀ ଯା, ଆଉ ଗାଡ଼ି ପଠେଇଦେବୁ। ଆସୁ ଆସୁ।
2: ପେରୁମାଲୁ
3: ବାବୁ,
2: ଆଚ୍ଛା ବାପା କ'ଣ ମୋ ବିବାହ ବିଷୟରେ ଭାବୁଛନ୍ତି?
3: ମୋତେ ତ କିଛି କହିନାହାନ୍ତି।
2: ତାହେଲେ ବୈକୁଣ୍ଠମ ଏଠିକି ଆସିଥିଲେ କାହିଁକି?
3: ଝିଅ ସିଆଣିଆ ହୋଇଗଲେ ମା ବାପାଙ୍କର ବୋଝ ହେଇଯାଏ ବାବୁ।
2: ପୁଅ ବୋଝ ହୁଏନି?
3: ମୁଁ ଏକଥା ତୁମକୁ ବୁଝେଇ ପାରିବିନି ବାବୁ।
2: ପେରୁମାଲୁ, ଝିଅଙ୍କ ବିବାହ ତ ଶୀଘ୍ର କରନ୍ତି, ହେଲେ ପୁଅଙ୍କ ବିବାହ ବିଳମ୍ବରେ କରନ୍ତି କାହିଁକି? ଏମିତି ଭେଦଭାବ କାହିଁକି
3: ବାବୁ? ମନେ ହେଉଛି ବାହା ହେବା ପାଇଁ ତୁମର ଖୁବ୍ ଇଚ୍ଛା।
2: ଯା ଯା ପେରୁମାଲୁ, ମୁଁ ଯାହା ପଚାରିଲି ତାର ଉତ୍ତର ଦେଲୁନି, ମୁଁ କାହିଁକି କହିବି? କହିବିନି।
3: ଠିକ୍ ଅଛି, ନ କହ।
2: ପେରୁମାଲୁ, ତୁ ପୁଅ ଝିଅ ନାହାନ୍ତି?
3: ପୁଅଟିଏ ହୋଇଥିଲା ବାବୁ, ରାଜା ବେଟା। ହେଲେ ମା ପୁଅ ଦୁହିଁଙ୍କୁ ମୁଁ ବଞ୍ଚେଇ ପାରିଲିନି ବାବୁ, ଦୁଇ ଜଣଙ୍କୁ ମାରିଦେଲି, ବେମାର ଖାଇଗଲା ବାବୁ।
2: ତୋ ସହିତ ଅନ୍ୟାୟ ହେଲା।
3: ଆଉ କିଏ ହୋଇଥିଲେ ଦୁଃଖରେ ସେ ବି ମରିଯାଇଥାନ୍ତା ବାବୁ, ହେଲେ ମୋତେ ମରଣ ହେଲାନି ବାବୁ। ସେହି ସମୟରେ ମୁଁ ବାବୁଙ୍କ ପାଖରେ କାଶୀରେ ଥିଲି, ସେଠାରେ ପଢ଼ୁଥିଲେ, ସେ ସେଠାରେ ପଢ଼ୁଥିଲେ, ଆଉ ମୁଁ ତାଙ୍କ ପାଇଁ ରାନ୍ଧୁଥିଲି। ପ୍ରତିଦିନର ଅଧା ସମୟ ମୁଁ ଗଙ୍ଗା କୂଳରେ ବସୁଥିଲି। ବାବୁ ଯଦି ମୋତେ ଆଶ୍ରୟ ଦେଇନଥାନ୍ତେ, ମୋର ଯେ କ'ଣ ହୋଇଥାନ୍ତା କିଏ ଜାଣି ବାବୁ। ସେତେବେଳେ ମୋ ବୟସ କେତେ ବା ଥିଲା? କେତେ ଥିଲା ଜାଣିଛ ବାବୁ? 20 ବର୍ଷ। ଆଉ ସେ ବୟସରୁ ସଂସାର କ'ଣ ମୁଁ ଜାଣିନଥିଲି ବାବୁ। ଜୀବନରେ ବହୁତ କିଛି ବୁଝିଗଲି।
2: ତୋ ସ୍ତ୍ରୀ ମରିଗଲା ପରେ ଆଉ ଥରେ ବିବାହ ପାଇଁ ଇଚ୍ଛା ହେଲାନି?
3: ହେ ହତଭାଗ୍ୟ ଜୀବନରେ ଦ୍ୱିତୀୟ ବିବାହ, ପୁରୁଣା କଥା ମନେ ପକାଇ ଲାଭ କ'ଣ ବାବୁ। ଯାଅ ଯାଅ ବାବୁ, ପଢ଼ିବ ଯାଅ।
2: ବୁଝିଲୁ, ହେ ପାଠ ମୋତେ ମାରିଦେବ
3: ବାବୁ।
2: ହଁ, ପଢ଼ି ପଢ଼ି ବୋର୍ ହେଇଗଲିଣି। ପେରୁ, ବାପା ତାଙ୍କ ସମୟରେ ବନାରସରେ ପଢ଼ୁଥିଲେ, ହେଲେ ପଢ଼ିବା ପାଇଁ ମୋତେ ଜମା ବାହାରକୁ ଛାଡ଼ୁନାହାନ୍ତି। ଏ ସହରରେ ଆଉ କେତେ ବର୍ଷ ପଢ଼ିବି କହିଲୁ?
3: ସେମିତି କହନ୍ତିନି ବାବୁ, ସେମିତି କହନ୍ତିନି। ପାଠ ଯେଉଁଠି ପଢ଼ିଲେ ବି ସମାନ କଥା।
2: ଆଚ୍ଛା, ବାପା ମୋତେ ନାଗପୁର କାହିଁକି ଛାଡ଼ୁନାହାନ୍ତି କହିଲୁ?
3: ତୁମକୁ ସେତେ ଦୂରକୁ ପଠେଇ ସେ କ'ଣ ବଞ୍ଚିପାରିବେ ବାବୁ?
2: ହେଲେ ମୋ ବାପାଙ୍କୁ ତ ତାଙ୍କ ବାପା ବନାରସ ପଢ଼ିବାକୁ ପଠେଇଥିଲେ।
3: ସେଦିନ ଅଲଗା ଥିଲା ବାବୁ।
2: ତୁ ତ ଭାରି ଭଲ ଲୋକ, ଯାହା ପଚାରିଲେ କିଛି ନା କିଛି ବାହାନା କରୁଛୁ।
3: ବାବୁ, ଏଠି ତୁମର ଅସୁବିଧା କେଉଁଠି? ରାଜା ପରି ଗାଡ଼ିରେ ବସି କଲେଜ ଯାଉଛ, ତାହେଲେ ଅସୁବିଧା କେଉଁଠି?
2: ଗାଡ଼ିରେ ଯିବା ଆସିବାରେ କ'ଣ ସୁଖ ଅଛି? ମୋତେ ଏମିତିଆ ସୁଖ ଦରକାର ନାହିଁ। ଅନ୍ୟମାନଙ୍କ ପରି ଚାଲି ଚାଲି ଯିବା ଆସିବାର ମୋର ଭାରି ଇଚ୍ଛା। କାନ୍ଧରେ କାନ୍ଧ ମିଳାଇ ହସ ଖୁସି ମଉଜ ମଜଲିସ୍ କରି କଲେଜ ଯାଉଥିବା ପିଲାମାନଙ୍କ ସୁଖର ସାମ୍ନାରେ ମୋ ସୁଖର ମୂଲ୍ୟ କ'ଣ? ଖୋଲା ମନରେ କଥା ହେବା ପାଇଁ ମୋତେ ସାଙ୍ଗଟିଏ ବି ମିଳୁନାହାନ୍ତି। କାହା କାନ୍ଧରେ ମୁଁ ହାତ ରଖିବି? କାହା ସହିତ ହସଖୁସି ମଉଜ ମଜଲିସ୍ କରିବି? ଯେଉଁମାନେ ଚାଲି ଚାଲି କଲେଜ ଯାଆନ୍ତି ସେମାନେ ମୋତେ କ'ଣ କହନ୍ତି ଜାଣିଛୁ? ସୋନେ କି ଚିଡ଼ିଆ ବୋଲି କହନ୍ତି, ଆଉ ଖତେଇ ହୁଅନ୍ତି। ହେଲେ ସେମାନଙ୍କ ସହିତ ବନ୍ଧୁତା ପାଇଁ ମୁଁ କେତେ ଯେ ବ୍ୟଗ୍ର, ସେମାନେ ବା କାହୁଁ ଜାଣିବେ? ଘରେ ବି ମୋ ଅବସ୍ଥା ସେଇଆ, ମାମୁ ପୁଅ ଭାଇ ତା ସହିତ ମନ ଖୋଲି ଦୀପ କଥା ହୋଇପାରେନି। ଯେତେବେଳେ ବି ମୁଁ କଥା ହେବା ପାଇଁ ଚେଷ୍ଟା କରେ, ଭାଇ କହନ୍ତି, ବସବରାଜ, ବାଲକୁମାର, ଏବେ ତୁ କହ, ମୁଁ ଏଇଠି କ'ଣ ଖୁସିରେ ଅଛି? ଏଇଟା କ'ଣ ସୁଖ?
3: ବାବୁ, ଏମିତି କହି ନିଜକୁ ଦୁଃଖୀ କରନି। ତୁମ ପରି ଲୋକ ଅନ୍ୟ କାହା ସାଥିରେ ମିଳିମିଶି କଥା ହେବା ଉଚିତ ନୁହେଁ ତ?
2: ତାହେଲେ ସମସ୍ୟା ରହିଲା କେଉଁଠି?
3: ତୁମ ସହିତ କିଏ ବିଶ୍ୱାସଘାତକତା କରିପାରେ ସେ କଥା ତୁମେ ଜାଣିଛ, ଏ କଥା ବାବୁ କହନ୍ତି।
2: ଆଉ ସେଇଥିପାଇଁ ମୁଁ କ'ଣ ବନ୍ଧୁମାନଙ୍କ ପାଖରୁ ଦୂରେଇ ରହିବି, କଥାବାର୍ତ୍ତା କରିବିନି? ଏମିତି ଦଣ୍ଡ ଭୋଗିବା ଅପେକ୍ଷା ସେମାନଙ୍କ ସହିତ ବନ୍ଧୁତା କରି ଠକରେ ବରଂ ପଡ଼ିବା ଭଲ, ଏକଥା ତୁ ମାନୁଛୁ ନା ନାହିଁ ପେରୁ?
3: ବାବୁ, ଏକଥା ତୁମେ କେଉଁଠୁ ଶିଖିଲ?
2: ପୁଣି ତୁ ମୋ ଉପରେ ସନ୍ଦେହ କଲୁ? ମୁଁ କ'ଣ ଭାବନା ଶକ୍ତି ନାହିଁ ଯେ ମୋତେ କିଏ କିଛି କହିଲେ ମୁଁ ଭାବେ?
3: ବାବୁ, ଆମେ ତ ଏ ବିଷୟରେ

0: ଯେତେ କମ୍ ଚିନ୍ତା କରିବା ସେତେ ଭଲ, ଆଉ ଯଦି କଥାବାର୍ତ୍ତା ନ ହେବା ଆହୁରି ଭଲ।
1: କାହିଁକି?
0: ବାପାଙ୍କ କଥା ତ ତୁମେ ଜାଣିଛ।
1: ବାପାଙ୍କ କଥା ମୋ ଅପେକ୍ଷା ତୋତେ ବେଶୀ ଜଣା। ମୋ ମନରେ କ'ଣ ଅଛି ସେ କଥା ମୁଁ ତୋତେ କହିଦେଲି। ମୋ ଅନ୍ତର କଥା ତୋତେ କହିବାରେ କିଛି ବାଧା ଅଛି?
0: ନା ବାବୁ, ଜମା ନୁହେଁ। ହେଲେ ବାପାଙ୍କୁ ବି
1: କହିବି। ମୁଁ ଏଇଥିପାଇଁ ତୋତେ କହିଲି ଯେ ମୋତେ କିଛିଟା ଶକ୍ତି ମିଳିବ।
0: କି ଜମାନା ଆସିଗଲା କେଜାଣି, କ'ଣ ସବୁ କଥା ଶୁଣିବାକୁ ନ ପଡ଼ୁଛି, ଏକଦମ ଅବାସ୍ତବ କଥା। ଆଗକୁ କ'ଣ ହେବ କେ ଜାଣି।
1: ପେରୁମାଲୁ ଭାଇ ଆସିଗଲେ।
0: ବାବୁ, ବାବୁ ଆସିଗଲ?
2: ହଁ।
1: କୁଆଡ଼େ ଯାଇଥିଲ ଭାଇ?
2: ବୈକୁଣ୍ଠମ ବାବୁଙ୍କ ସହିତ କିଛି ଦୂର ଗଲି, ଆଉ ଫେରି ଆସିଲି।
0: କଫି ଆଣିବି ବାବୁ?
2: କିଛି ସମୟ ଗଲା ପରେ ଭୋଜନ କରିବି।
1: ମୁଁ ଭାବିଥିଲି ତମେ ଆଉ ଆସିବନି।
2: ହଁ, ମୁଁ ବି ଠିକ୍ ସେଇଆ ଭାବି ଜୋସ୍ରେ କିଛି ବାଟ ଗଲି, ହେଲେ ହଠାତ୍ ମୋ ପାଦର ବ୍ରେକ୍ ଲାଗିଗଲା। କ'ଣ କରିବି? ଆରେ, ପେରୁମାଲୁର ରନ୍ଧା ଖାଦ୍ୟ ଆଉ ଏ ଘରର ସହିତ ମୋର ଯେଉଁ ନିବିଡ଼ ସମ୍ପର୍କ, ଫେରି ନ ଆସି ଯିବି କୁଆଡ଼େ?
1: ଆଉ କେବେ ଯିବନି ତ?
2: ସେ କଥା କେମିତି କହିବି ଚିନ୍ନା, ତୋ ବାପା ଆଉ ମୋ ଭିତରେ ଏଇଟା ତ ସାଧାରଣ କଥା। ବର୍ତ୍ତମାନ କିନ୍ତୁ ମାମୁଁର ପଲାଟା ଭାରି ଅଛି।
0: ଯାହା ହେଲା ହେଇଗଲା, କମ୍ ସେ କମ୍ ଏବେ ତ ତାଙ୍କ କଥାର ଓଲଟା ଜବାବ ନଦେଇ ଟିକେ କାଏଦାରେ ରୁହନ୍ତୁ।
1: ବାପାଙ୍କ କଥାର ଓଲଟା ଜବାବ ନଦେଲେ ତାକୁ କ'ଣ କାଏଦା କୁହାଯିବ? ପେରୁମାଲୁ
2: ଖାଇଗଲା ଚିନ୍ନା, ଖାଇଗଲା, ଜବାବ ଦେଇଦେନା ପେରୁମାଲୁ।
0: ବାବୁ, ତୁମକୁ ଭୋକ ଲାଗୁଥିବ, ଗୋଟିଏ ମିନିଟରେ ଖାନା ତିଆରି କରିଦେଉଛି।
2: ଚିନ୍ନା, ପେରୁମାଲୁ ପଳେଇଲା, ସେ ଆଉ ଆମକୁ ସାମ୍ନା କରିପାରିବନି।
1: ଆଜି ମୁଁ ପେରୁମାଲୁ ନିକଟରେ ଗୋଟେ ପ୍ରଶ୍ନବାଚୀ ହୋଇ ରହିଗଲି ଭାଇ।
2: ଏବେ ତାହେଲେ ଉନ୍ନତି କରୁଛୁ, ଗୁଡ୍, ଭେରି ଗୁଡ୍। ମୋର ତ ତୋ ଉପରେ ଏବେ ଅପାର ପ୍ରେମ ଭାବନା ଆସୁଛି, ତୋ ବାପାଙ୍କ ଉପରେ ପ୍ରହାର କରିବା। ଚାଲ ମୋ କୋଠରୀକୁ ଚାଲ, ତୋତେ କିଛି ଗୀତାର ଉପଦେଶ ଦେବି।
1: ଚାଲ ଭାଇ।

0: ବନାରସରେ ପଢ଼ିବା ସମୟରେ ମୁଁ ବି ଠିକ୍ ଏଇ ବୟସରେ ଥିଲି, ଆଉ ତାହା ମୋ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ତୋର ମନେ ଅଛି ନା?
1: ସେ ପୁରୁଣା କଥା ଭୁଲି ଯାଆନ୍ତୁ ବାବୁ।
0: ଭୁଲିଯିବି? ଏହା କ'ଣ ସମ୍ଭବ? ତୁ ଭାବୁଛୁ ଅନେକ ବର୍ଷ ତଳର ସେ ପୁରୁଣା କଥା ମୁଁ ଭୁଲିଯାଇଛି? ନା ପେରୁ, ନା। ଭୁଲିଯିବାର ଅଭିନୟ କରୁଛି ପେରୁମାଲୁ, ଭୁଲିଯିବାର ଅଭିନୟ କରୁଛି। ଚିନା ଆଜି ସେ କାହାଣୀକୁ ପୁଣି ଥରେ ଜୀବନ୍ତ କରି ବାରମ୍ବାର ମନରେ ଆଘାତ ଦେଉଛି।
1: ବାବୁ, ମୁଁ ତ ଭାବୁଛି ଛୋଟ ବାବୁ ଏଯାଏ ଠିକ୍ ଅଛନ୍ତି। ଆପଣ କେତେ ସ୍ନେହ ପ୍ରେମରେ ଲାଳନ ପାଳନ କରୁଛନ୍ତି, ଆପଣଙ୍କ ସହିତ ସେ କେବେ ବି ଅନ୍ୟାୟ କରିବେନି ବାବୁ।
0: ଯେଉଁ କଥାକୁ ଧ୍ୟାନ ଦେଇ ମୁଁ ତାର ପ୍ରତିପୋଷଣ କଲି, ଏବେ ମୁଁ ଆଖି ସାମ୍ନାରେ ସେ କାହାଣୀର ପୁନରାବୃତ୍ତି କରୁଛି। ସବୁକିଛି ବେକାର ହୋଇଗଲା ପେରୁ, ସବୁକିଛି ବେକାର ହୋଇଗଲା। ମା ବାପଙ୍କ ଠାରୁ ଦୂରରେ ବନାରସରେ ରହି ମୁଁ ଗୋଟିଏ କାହାଣୀର ନାୟକ ହୋଇଥିଲି, ଆଉ ଆଜି ମୋ ସାମ୍ନାରେ ସେମିତି ଏକ କାହାଣୀର ନାୟକ ହୋଇଯାଇଛି, ଆଉ ସେ ମୋ ହାତ ପାହାନ୍ତାରେ ନାହିଁ ରେ ପେରୁମାଲୁ, ସେ ମୋ ହାତ ପାହାନ୍ତାରେ ନାହିଁ, ସେ ମୋ ଉପରେ କୁଠାରଘାତ କରିଛି।
1: ଆପଣ ଯାହା କୁହନ୍ତୁ ବାବୁ, ମୋର ତ କାହିଁକି ବିଶ୍ୱାସ ହେଉନି ଛୋଟ ବାବୁ ଭୁଲ ବାଟରେ ଯାଉଛନ୍ତି ବୋଲି।
0: ଦେଖେ ଏ ଫଟୋ ଦେଖେ, ଚିନାର କୋଠରୀକୁ ମୁଁ ରାତିରେ ଯାଇଥିଲି, ଏ ଫଟୋଟି ପାଇଲି। ଏ ଝିଅଟା କିଏ? ଚିନାକୁ ପୁରାପୁରି ନିଜର କବ୍ଜାରେ କରିସାରିଲେଣି।
1: ମୋତେ ତ ଡର ମାଡ଼ୁଛି ବାବୁ।
0: ଅନେକ ବର୍ଷ ହେଲା ତୁ ମୋ ପାଖରେ ଅଛୁ ପେରୁ, କହିଲୁ ମୁଁ ତାର କୌଣସି କାମରେ ଦଖଲ ଦେଇଛି? କେବେ ଏତେ ବ୍ୟସ୍ତ ହୋଇନାହିଁ। ହଁ, ମୁଁ ସ୍ୱପ୍ନରେ ବି ଭାବିନଥିଲି ଯେ ତାର କିଛି ନିଜର ବୋଲି କଥା ଅଛି। ମନେ ହେଉଛି ଏ ଭୂତ ତା ମୁଣ୍ଡରେ ଅନେକ ଦିନରୁ ପଶିଛି।
1: ହଁ ହଁ ବାବୁ, ବୋଧହୁଏ ସେ ଝିଅକୁ ଫୋନ୍ କରିଥିଲେ।
0: ମୋ ପାପ କଥା ମା ବାପା ନ ଜାଣି ଶାନ୍ତିରେ ମରିଗଲେ ପେରୁ, ହେଲେ ମୁଁ ତ ଶାନ୍ତି ବି ପାଇପାରିବିନି
1: ବାବୁ। ବାବୁ, କିଏ କିଏ ଆସୁଛି ବୋଧହୁଏ, ଆଉ ଆଉ କିଛି କହନ୍ତୁ ନାହିଁ।
0: ଷ୍ଟେସନ ଯିବାର ଥିଲା, ଗଲୁନି ଯେ ମାଙ୍ଗା?
2: ଓ, ତୁମ ବ୍ୟବହାରର ଜଣାପଡ଼ୁଛି ମୋତେ ଏବେ ଆସିବାର ନଥିଲା, ଏବେ ବାହାରକୁ ଚାଲିଯିବି।
0: ଯାହା କରିବାର ତ କରିସାରିଛୁ, ଅଭିନୟ କାହିଁକି କରୁଛୁ?
2: ୱାଃ ୱାଃ ମାମାଜୀ, ଜୋକ୍ କରିବାରେ ତ ତୁମକୁ କେହି ପାରିବେନି।
0: ଜୋକ୍? ଗୋଟେ ସରଳ ପିଲାକୁ ବରବାଦ କରିବାରେ ତୁ ତ କିଛି କମ୍ ଚେଷ୍ଟା କରିନୁ ରାସ୍କେଲ, ଶେଷରେ ତୁ ପ୍ରତିଶୋଧ ନେଇଗଲୁ।
2: ଅପମାନ ତ କଷ୍ଟଦାୟକ ମାମାଜୀ, ସରଳ ମାନେ ଚିହ୍ନାକୁ କହୁଛ?
0: ମାଙ୍ଗା, ମୁଁ ଆଉ କିଛି ସହ୍ୟ କରିପାରୁନି, ତତେ ମୁଁ ହାତ ଯୋଡ଼ୁଛି, ମୋ ସହିତ ଆଉ କଥାବାର୍ତ୍ତା ନକରି ମୋତେ ଏକୁଟିଆ ରହିବାକୁ ଦେ।
2: ହେଲେ ମାମାଜୀ, ମୁଁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥାବାର୍ତ୍ତା ହେବା ପାଇଁ ଆସିଛି। ଗଳି ଭିତରେ ମୁଁ ଗୋଟାଏ କଥା ଶୁଣିଲି, ତାହା କେତେଦୂର ସତ ମୁଁ ଜାଣିବାକୁ ଚାହୁଁଛି।
1: କ'ଣ ଶୁଣିଲେ ବାବୁ?
2: ଆମ ଘର କଥାରେ ଦଖଲ ନ ଦେଇ ଯା, ତୁ ତୋ କାମ କରିବୁ।
0: ପେରୁମାଲୁ ଏ ଘର ପାଇଁ ପର ନୁହେଁ, ସେ ଆମ ପରିବାରର ଆତ୍ମୀୟ, ତୋ ପରି ଅପଦାର୍ଥ ନୁହେଁ, ସେ ଆମର ସମ୍ପର୍କୀୟ, ସଖା, ସମ୍ବନ୍ଧୀ, ସବୁକିଛି।
2: ସେ ସ୍ୱାମୀ ଭକ୍ତ, ସଂକ୍ଷେପରେ କହିଲେ ସେ ଜଣେ ଦେବତା। ମୁଁ କିଏ କି ମାମାଜୀ? ଆଫ୍ଟର ଅଲ୍ ମୁଁ ଗୋଟାଏ ପୋକ, କେହି ନୁହେଁ, ଗୋଟାଏ ଛୋଟ ପିମ୍ପୁଡ଼ି।
1: ମୋତେ ନେଇ ଆପଣମାନେ ଝଗଡ଼ା କରୁଛନ୍ତି କାହିଁକି ବାବୁ?
2: ଏ ସମୟରେ ତୁ କିଛି କହନି ପେରୁମାଲୁ, ଅନ୍ତରର ଭାବନା ରହିଗଲେ ଠିକ୍ ପଏଣ୍ଟଟା ଛୁମନ୍ତର ହେଇଯାଏ। ମାମାଜୀଙ୍କ ମୁଣ୍ଡରେ ଗୋଟାଏ ଚୋର ପଶିଛି, ତାକୁ ମୁଁ ବାହାର କରିବାକୁ ଚାହୁଁଛି। ପ୍ରୋସିଡ୍ ମାମାଜୀ, ପ୍ରୋସିଡ୍, ଆପଣ ମୋ ବିଷୟରେ ଯାହା ବି ଭାବୁଛନ୍ତି ସବୁ ଖୋଲି କହିଦିଅନ୍ତୁ।
0: ଦେଖ, ସବୁ ସବୁ ମୋ ଭାଗ୍ୟର ପରିଣତି, ମୋ ପାପର ଫଳ। ମୁଁ ଏଇ ହାତରେ ପାଳି ପୋଷି ବଡ଼ କରି ନିଜ ଗଳାରେ ହିଁ ଫାଶୀର ରସିଟାକୁ ବାନ୍ଧିଛି, ବାସ୍ ଏଇ କଥା।
2: ଛି ଛି ଛି, ରିପିଟେସନ, ପୁନରାବୃତ୍ତି, ସବୁବେଳେ ସେଇ ପୁରୁଣା ଅଭିଯୋଗ, ଏହାର ପୂର୍ଣ୍ଣଚ୍ଛେଦ ପଡ଼ିବ ନା ନାହିଁ ଜଣାପଡ଼ୁନି। ହେଲେ ହେଲେ ତୁମେ ତ ଟିକିଏ ସମୟ ପାଇଲେ ମୋତେ ଖାଇଯାଉଛ ମାମାଜୀ, ଯଦି କିଛି ନୂଆ ଜାଣିଛ କୁହ।
0: ନା ନା, ଆଉ ହବନି।
2: ଗଳିରେ ଶୁଣିଥିବା ଖବର
0: ସେଇଠି ଯା, ଛାଡ଼ି ଦେଇ ଆସିବୁ।
3: ରାସ୍ତାରେ ଚିହ୍ନାର ଗାଡ଼ି ଦେଖିଲି, ମୋତେ ଦେଖି ସେ ଗାଡ଼ି ଅଟକେଇ ବସିବାକୁ କହିଲା। ଆରେ ବାପରେ, ବସିଲା ପରେ ଗାଡ଼ି ଖୁବ୍ ଜୋରେ ଚଳେଇ ନେଇ ଆସିଲା।
2: ସେ ଆପଣଙ୍କୁ କିଛି କହିଲାନି?
3: ଚିହ୍ନା ବହୁତ ଘାବରେଇ ଯାଇଥିଲା, ମୁଁ ପଚାରିଲି ହେଲେ ସେ କିଛି ଉତ୍ତର ଦେଲାନି।
2: ତାହେଲେ ଏଇଟା ଗୋଟାଏ ଘରୋଇ ବିଦ୍ରୋହ ବୋଲି ଜଣାପଡ଼ୁଛି।
0: ତୁ ମୁହଁ ବନ୍ଦ କର,
2: ବର୍ତ୍ତମାନ ଆମ ସମସ୍ତଙ୍କୁ ଏଇ କାମ ହିଁ କରିବାକୁ ପଡ଼ିବ।
4: ପେରୁମାଲୋ, ପେରୁମାଲୋ
1: ବାବୁ,
4: ତୁ ମୋ କୋଠରୀକୁ ଯାଇଥିଲୁ?
1: ନା।

0: ବଡ଼ ଉସ୍ତାଦ। ଯେତେବେଳେ ସେ ବନାରସରେ ଥିଲେ ସେତେବେଳେ ଜଣେ ଝିଅ ସହିତ ପ୍ରେମ ବିବାହ କରିଥିଲେ, ଯିଏକି ଗୋଟାଏ ଶିଶୁର ମା ହୋଇଥିଲା। ବୋଧହୁଏ ଏଇ ଘଟଣାକୁ ଏପର୍ଯ୍ୟନ୍ତ ସେ ଭୁଲି ନଥିବେ। ମୋ ଦୃଷ୍ଟିରେ ବଂଶ ମର୍ଯ୍ୟାଦା ଟଙ୍କା ପଇସା ପଦ ପ୍ରତିଷ୍ଠା ଠାରୁ ଉଚ୍ଚରେ। ଆପଣଙ୍କ ଉପରେ ଯଦି ଆପଣଙ୍କ ବଂଶର ପ୍ରଭାବ ପଡ଼େ ସାରା ଜୀବନ ମୋତେ ପଶ୍ଚାତ୍ତାପ କରିବାକୁ ପଡ଼ିବ। ଆମ ଦୁହିଁଙ୍କର ଯଦି ବିବାହ ହୁଏ ତ ସେତେବେଳେ ହେବ ଯେତେବେଳେ ଆପଣଙ୍କର ବାପା ଏ ଘଟଣାର ଜବାବ ଦେବେ, ଆଉ ଦଶ ଜଣଙ୍କ ସାମ୍ନାରେ ଆପଣ ମୋତେ ଆଶ୍ୱାସନା ଦେବେ। ସେତେବେଳ ପର୍ଯ୍ୟନ୍ତ ବିବାହ ପାଇଁ ମୋତେ ଜବରଦସ୍ତି କରିବେ ନାହିଁ। ଆପଣଙ୍କର
1: ଦମୟନ୍ତୀ।
2: ବାପା ବାପା ରୁହନ୍ତୁ, ବାପା ରୁହନ୍ତୁ, ଦମୟନ୍ତୀକୁ ଉତ୍ତର ଦେଇ ଯାଆନ୍ତୁ।
1: ଆଫ୍ଟର ଅଲ୍ ଚିହ୍ନା, ତୋର ଦମୟନ୍ତୀ ପରି ଝିଅ। ଆଫ୍ଟର ଅଲ୍ ଲେଟ୍ ବୋଥ୍ ଅଫ୍ ୟୁ ଗୋ ଟୁ ହେଲ୍। ଏଣୁ ତେଣୁ ଯେ କୌଣସି ଝିଅର ଆଫ୍ଟର ଅଲ୍ ତୋ ପ୍ରଶ୍ନର ଉତ୍ତର ଦେବାର ଉତ୍ତର ଦାୟିତ୍ୱ ମାମାଜୀଙ୍କର ନାହିଁ। ମାମାଜୀ, ଆପଣ କୋଠରୀକୁ ଯାଇ ନିଶ୍ଚିନ୍ତରେ ବିଶ୍ରାମ ନିଅନ୍ତୁ। ଏ ଚିଠିର ସଠିକ୍ ଜବାବ ମୁଁ ଦେବି। ଏମିତି ଖରାପ ଲୋକକୁ ମୁଁ ପାଠ ପଢ଼େଇବି।
3: ମାମା ବେଟା, ମୋ ପ୍ରତି ଏତେ ଦରଦ କାହିଁକି, ଏତେ କଷ୍ଟ କାହିଁକି କରିଛୁ? ମୋ ବହୁତ ବଡ଼ ଦୋଷୀ, ମୋ ଈର୍ଷାଳୁ।
1: ଯେଉଁ ଝିଅ ତମକୁ ବିଶ୍ୱାସ କରିଥିଲା ତାର କ'ଣ କୌଣସି ଭୁଲ ନାହିଁ? ଏ କଥା ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ। ତୁମ ସମ୍ପତ୍ତି ପାଇବା ଲୋଭରେ ହୁଏତ ସେ କିଛି ଯୋଜନା କରିଥାଇପାରେ, ତେଣୁ ଏଥିର ଜବାବ ଦେବାର କିଛି ଆବଶ୍ୟକତା ନାହିଁ। ଆଜି ପର୍ଯ୍ୟନ୍ତ ତୁମେ ଭାବୁଛ ଚିହ୍ନାକୁ ମୁଁ ସବୁ ଶିଖେଇଛି। ମାମାଜୀ, ମୁଁ କେବେ ବି ତୁମ ସହିତ ଛନ୍ଦ କପଟ କରିପାରିବିନି। ଏ ଘରେ ନିଆଁ କିଏ ଲଗେଇଛି ମୁଁ କହୁଛି, ଶୁଣ। ଏ ଘରେ ଗୋଟାଏ ପ୍ରଳୟ ସୃଷ୍ଟି କରି ମଜା ଦେଖିବାର ବ୍ୟକ୍ତି ଜଣକ କିଏ ଜାଣ? ତୁମର ଅତି ବିଶ୍ୱାସର ପାତ୍ର ବାସୁଦେବ ରାଓ, ଏବଂ ଏହି ବାସୁଦେବ ତୁମ ବିରୁଦ୍ଧରେ ଚିହ୍ନାକୁ ଉତ୍ତେଜିତ କରି ତୁମର ଶତ୍ରୁ ବନାଇଛି। ଏବେ ସିଧାସଳଖ ତାକୁ ପଚାର।
3: ବାସୁ, ତୁ ଏସବୁ କ'ଣ ସତ ବାସୁ?
4: ଆରେ ମୁଁ କେବେ ମିଛ କହିନି, କେବେ ବି କହିବିନି। ହଁ, ଚିହ୍ନାକୁ ମୁଁ ମୋର ହାତ ମୁଠାକୁ ନେଇ ଆସିଥିଲି। ହେଲେ ଆପଣ ପ୍ରଥମେ ଆପଣଙ୍କର ବନାରସର କାହାଣୀ କୁହନ୍ତୁ,
2: ମୁଁ ଏଇ ମୁହୂର୍ତ୍ତରେ ଶୁଣିବାକୁ ଚାହୁଁଛି।
3: କହୁଛି ଚିହ୍ନା, ଏବେ ହିଁ କହୁଛି। ନିଜ ମନ ଭିତରେ ଚାପି ରଖିଥିବା ସେଇ ତୁଚ୍ଛ କାହାଣୀ ସବୁଦିନ ପାଇଁ ଆଜି ପ୍ରକାଶ କରିଦେଉଛି। ପେରୁମାଲୁ, ମୋ ଚତୁରତା ଧରା ପଡ଼ିଗଲା।
5: ବାବୁ, ଆପଣ କିଛି କହନ୍ତୁ ନାହିଁ। ଆପଣଙ୍କୁ ବଦନାମ କରିବା ପାଇଁ ଏସବୁ କିଛି କରାଯାଉଛି।
2: ବଦନାମ? ମାଲିକର ବଦମାସି ଲୁଚେଇବା ପାଇଁ ଚେଷ୍ଟା କରନା। ହଁ ପେରୁମାଲୁ, ମୁଁ ତୋ ପ୍ରଭୁ ଭକ୍ତିର ଆଦର କରୁଛି, ହେଲେ ତୁ ଏମିତି ସବୁବେଳେ ସାନ୍ତ୍ୱନା ଦେଇ ତାଙ୍କ କୃତକର୍ମ ଉପରେ ପରଦା ପକାଉଛୁ। ଏବେ ତୁ ଚୁପ୍ ହେଇଯା ପେରୁମାଲୁ।
3: ଆପଣ ପ୍ରଥମେ ବନାରସର କାହାଣୀ କୁହନ୍ତୁ।
1: ଆଚ୍ଛା, ଆପଣ କହିଲେ ଆପଣ କୋଉ ସାହେବ ଏବଂ ଦମୟନ୍ତୀ ଆପଣଙ୍କର କିଏ?
3: ସେସବୁ ପଛରେ, ପ୍ରଥମେ ବନାରସ।
1: ତୁମେମାନେ ବାରମ୍ବାର ବନାରସ କଥା କହୁଛ, ସେଠି ଯାଇ ବୁଡ଼ି ମରୁନ କାହିଁକି?
3: ମାଙ୍ଗା ମାଙ୍ଗା, ମୋତେ କହିବା ପାଇଁ ଦେ ବେଟା। ହଁ, ମୋତେ କହିବା ପାଇଁ ଦେ। ଏତେ ବର୍ଷର ବୋଝକୁ ହାଲୁକା କରିବାକୁ ଦେ ବେଟା।
6: ଶୁଣ, ସମସ୍ତେ ଶୁଣ, ଆଉ ଗାଁ ଗାଁ ବୁଲି ପ୍ରଚାର କର, ମୋତେ ଅପମାନ କର।
3: ଏ ଦମୟନ୍ତୀ କିଏ ମୁଁ ଜାଣିନି, ହେଲେ ଏ ମୋର ଉପକାର ହିଁ କରିଛି। ହଁ, କିଛି ବର୍ଷ ତଳେ ବନାରସରେ ରହିବା ସମୟରେ ପାର୍ବତୀକୁ ମୁଁ ପ୍ରେମ ବିବାହ କରିଥିଲି। ସେ ମୋ ସ୍ତ୍ରୀ ଥିଲା, ଛୁଆଟିଏ ବି ଥିଲା। ପରେ ମୋତେ ମୋ ବଂଶର ଆଭିଜାତ୍ୟ କଥା ମନେ ପଡ଼ିଗଲା। ପାର୍ବତୀ ଓ ଶିଶୁଟିକୁ ଛାଡ଼ି ଗାଁକୁ ଚାଲି ଆସିବାର ନିଷ୍ପତ୍ତି ନେଲି। ସେ କାନ୍ଦିଲା, ପାର୍ବତୀ ପଚାରିଲା ଶିଶୁଟିର କ'ଣ ହେବ। ଯଦି ସେ ମୋ ସାଙ୍ଗରେ ଆସେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେ ବିଷୟରେ ତାକୁ ମୁଁ ବୁଝାଇଲି। 5,000 ଟଙ୍କା ଦେଇ ଚାଲି ଆସିଲି। ମୁଁ ଜାଣିଥିଲି ପାର୍ବତୀ ନିଜ ସନ୍ତାନ ସହିତ ପରଛାଇ ହୋଇ ମୋ ପିଛା କରିବ, ହେଲେ ସେ କାହାକୁ କିଛି କେବେ ବି କହିନଥିଲା ମୋ ସ୍ତ୍ରୀ ବୋଲି। ହଁ, ବଂଶର ଗୌରବ ରକ୍ଷା କରିବା ପାଇଁ ମୁଁ ଏ ଖରାପ କାମ କରିଥିଲି। ମୁଁ ମାନୁଛି, ଏହା ମୋର ଦୁର୍ବଳତା ଥିଲା। ଆଉ ଏଇଟା

0: ହେଉଛି ମୋ ଅତୀତ ଜୀବନର ସେ ଦୁର୍ବଳ ମୁହୂର୍ତ୍ତର କାହାଣୀ। ମୋ ମନଟା ଏବେ ବହୁତ ହାଲୁକା ହୋଇଯାଇଛି। ସମସ୍ତେ ଶୁଣିଲେ ନା, ଶୁଣିଲେ ନା ସମସ୍ତେ? ଆଉ କାହାର କିଛି କହିବାର ଅଛି, କିଛି ପଚାରିବାର ଅଛି?
1: ସମସ୍ତେ ଶୁଣିଲ ତ ବନ୍ଧୁ, ଆଜିର ଏଇ ମୁହୂର୍ତ୍ତ 25 ବର୍ଷ ତଳର ଗୋଟାଏ କୁତ୍ସିତ କାହାଣୀର କେତେ ସୁନ୍ଦର ଭାବରେ ପର୍ଦ୍ଦାଫାସ କରିଦେଲା। କ୍ଲିନ୍ କନ୍ଫେସନ, ନିଜ ଔରସର ଜନ୍ମିତ ସନ୍ତାନ ଚିହ୍ନ ପାଇଁ ଯଦି ଏ ଭୟ ଥାନ୍ତା କି ତାଙ୍କ କରିଥିବା ସେ ନିଚ କାମର ପୁନରାବୃତ୍ତି କରିବାକୁ ଯାଉଛି, ଯାହା ତାର କରିବାର ଅନୁଚିତ, ତାହେଲେ ସେ କୁଟିଳ କାର୍ଯ୍ୟର ସ୍ମୃତିକୁ ସେ ଆଉ 10 ବର୍ଷ ଲୁଚାଇ ରଖିଥାନ୍ତେ। ଏମ୍ ଆଇ କରେକ୍ଟ?
0: ହଁ, ଏହା ବି ସତ। ତୁମେମାନେ ତ କାହାଣୀ ଶୁଣିଲ, ଚୁପ୍ ରହିଲ କାହିଁକି? ଦିଅ ମୋତେ ଦଣ୍ଡ, ଦିଅ ଦଣ୍ଡ, ଦିଅ ମୋତେ ଦଣ୍ଡ, ଦିଅ।
1: ଏବେ ଦଣ୍ଡ ଦେଲେ ଆପଣ କ'ଣ ସନ୍ତୁଷ୍ଟ ହୋଇଯିବେ? ଅନେକ ବର୍ଷ ଧରି ସେହି ପାର୍ବତୀ ଅମ୍ମା ନିଜର ସନ୍ତାନ ସହିତ ଆଖି ଲୁହ ସବୁକୁ ପିଇ ଅସୀମ ଯନ୍ତ୍ରଣା ସହୁଥିଲା। ଆପଣ କଳ୍ପନା କରନ୍ତୁ, ଆଉ ତା ପାଇଁ ଦଣ୍ଡ କ'ଣ ହେଇପାରେ କିଛି କହିବା ଦରକାର ନାହିଁ। ଜଗନ୍ନାଥଜୀ ବାରମ୍ବାର ନିଜ ବାପାର ପରିଚୟ ପଚାରୁଥିବା ସେହି ନିଷ୍ପାପ ଶିଶୁକୁ ଆଖିରୁ ଲୁହ ଗଡ଼ାଇ ତାର ଉତ୍ତର ଦେବା ସେ ମା ପାଇଁ କେତେ ଯେ କଷ୍ଟକର, ଆପଣ ଭାବିପାରୁଛନ୍ତି? ଯଦି ଆପଣ ଜାଣିବା ପାଇଁ ଚେଷ୍ଟା କରିଥାନ୍ତେ ତ ଏତେ ବର୍ଷ ପରେ ଆପଣ କହନ୍ତେ ନାହିଁ ମୋତେ ଦଣ୍ଡ ଦିଅ। ତା ବାପାର ପରିଚୟ ସେ ପାଇନଥିଲା, ଭୋକ ଉପାସରେ ରହୁଥିଲା, ଧନ ସମ୍ପତ୍ତି ହକ୍ଦାର ଥାଇ ରାସ୍ତା କଡ଼ର ବତୀଖୁଣ୍ଟ ତଳେ ସେ ପାଠ ପଢ଼ିଥିଲା। ଜୀବନ ଯନ୍ତ୍ରଣାରୁ ନିଜକୁ ଦୂରେଇ ରଖି ମନ ଭିତରେ ବଞ୍ଚିବାର ଅମାପ ସ୍ୱପ୍ନ ଦେଖୁଥିଲା ସେ। ସେ ଶିଶୁର ଯନ୍ତ୍ରଣା ଜର୍ଜରିତ ଜୀବନ ପାଇଁ ସେ ବ୍ୟକ୍ତି ଆଖିରୁ ପରଳ ହଟାଇ ଯଦି ଏବେ ଚିତ୍କାର କରି କହେ ମୋତେ ଦଣ୍ଡ ଦରକାର, ଦଣ୍ଡ, ସତେ କ'ଣ ତାହା ବିଶ୍ୱାସଯୋଗ୍ୟ?
0: ତାହେଲେ ସେ ଶିଶୁଟି କିଏ?
1: ମୁଁ ସେହି ପାର୍ବତୀ ଅମ୍ମାର ପୁଅ, ଏହି ଭଲ ମଣିଷର ଅଭାଗା ସନ୍ତାନ ଯାହାକୁ ଜନ୍ମ ଦେଇ ଫିଙ୍ଗି ଦେଇଥିଲେ।
2: ଆପଣ ବାସୁଦେବ ରାହୁଜୀ, ଏଇଟା କ'ଣ ସତ
3: ବାବୁ?
1: ଓ, କେତେ ବର୍ଷ ପରେ ଯେ ମୋ ଜୀବନର ରହସ୍ୟ ଖୋଲି ପାରିଲି। ଆଇ ଏମ୍ ପ୍ରାଉଡ୍ ଅଫ୍ ମାଇ ବାର୍ଥ, ଆଇ ଏମ୍ ପ୍ରାଉଡ୍ ଅଫ୍ ମାଇ ବାର୍ଥ। ଆସ, ସମସ୍ତେ ମୋ ପାଖକୁ ଆସ। ଅନେକ ବର୍ଷ ଧରି ଯେଉଁ କ୍ଷୋଭକୁ ନେଇ ମୁଁ ବଞ୍ଚୁଥିଲି, ତାହା ଶୁଣିଲା ପରେ ମୋତେ ସାନ୍ତ୍ୱନା ଦିଅ। ଆତ୍ମବିଶ୍ୱାସ ଓ ଶକ୍ତି ବଳରେ ନିଜକୁ ପ୍ରତିଷ୍ଠା କରିବାର ସଫଳତା ପାଇଁ ମୋର ଜୟ ଜୟକାର କର। କିନ୍ତୁ ଏହା ପୂର୍ବରୁ ମୋର ଗୋଟାଏ ପ୍ରଶ୍ନର ଉତ୍ତର ଦିଅ। ଯେତେବେଳେ ମୋ ମା ବଞ୍ଚିଥିଲା, ମୋ ଜନ୍ମ ରହସ୍ୟ କହିବା ପାଇଁ କୁଣ୍ଠାବୋଧ କରୁଥିଲା, ହେଲେ ମରିବା ପୂର୍ବରୁ କହିଗଲା ପିତାଙ୍କ ପରିଚୟ। ପରେ ମୋର କ'ଣ କରିବା ଉଚିତ ତୁମେମାନେ ଭାବିଚିନ୍ତି କୁହ। ତାଙ୍କ ଗଳାରେ ଫୁଲମାଳ ଦେଇ ତାଙ୍କୁ ସ୍ୱାଗତ କରିବା, ନା ଜୋତାରେ ପିଟିବା ଦରକାର ଏଇ ଭଦ୍ର ସମାଜର ସେଇ ବ୍ୟକ୍ତିକୁ?
0: ମରିବା ଉଚିତ, ହଁ ମରିବା ଉଚିତ, ଗୁଳି କରି ହତ୍ୟା କରିବା ଦରକାର। ତୁ ଜୀବନ ପଥରେ ଯେଉଁ କଣ୍ଟା ମୁଁ ବିଛେଇଥିଲି, ତାର ଫଳ ମୋତେ ମିଳିବା ଦରକାର। ମୃତ୍ୟୁଦଣ୍ଡ, ମୃତ୍ୟୁଦଣ୍ଡ,
1: ମୃତ୍ୟୁଦଣ୍ଡ ଦେଇପାରିବିନି, କାରଣ ମୁଁ ପାର୍ବତୀ ଅମ୍ମାର ପୁଅ, ମା ତ ଧରିତ୍ରୀ ମାତା, ମୁଁ ତାର ସନ୍ତାନ। ଆପଣଙ୍କ ସବୁ କଥାକୁ ସହି ଆପଣଙ୍କ ବଡ଼ପଣକୁ ମୁଁ ଅନୁଗ୍ରହ କଲି। ଆପଣ କିଛି ନ ଜାଣିବି ଆପଣଙ୍କ କମ୍ପାନୀରେ ମୁଁ ଚାକିରି ହୋଇଗଲା, ଆପଣଙ୍କର ପ୍ରିୟ ଭାଜନ ହୋଇପାରିଲି, ହେଲେ ଏସବୁରେ ମୁଁ ତୃପ୍ତି ପାଇଲିନି। ମୋତେ ପୁଅ ବୋଲି ସ୍ୱୀକାର କରନ୍ତୁ, ସେଇଥିପାଇଁ ମୁଁ ଆପଣଙ୍କ ନିକଟରେ କେବେ କାକୁତି ମିନତି ହୋଇନି କି ଗୋଡ଼ ତଳେ ପଡ଼ିନି। ଆଉ ସେଥିପାଇଁ ସଂଯୋଜନା ପ୍ରସ୍ତୁତ କରି ଚିହ୍ନାକୁ ଅସ୍ତ୍ର ରୂପେ ବ୍ୟବହାର କଲି। ଜଗନ୍ନାଥଜୀ, ମୋ କାମ ସରିଯାଇଛି, ଏବେ ମୋତେ ଯିବାକୁ ଦିଅନ୍ତୁ। ନମସ୍କାର।
2: ଭାଇ ଭାଇ, ତମେ ଚାହ ନା ଭାଇ, ତମେ ଚାହ ନା, ଯଦି ତମେ ଯିବାକୁ ଚାହୁଁଛ ମୋତେ ସାଙ୍ଗରେ ନେଇଯାଅ। ହେ ଧନ ସମ୍ପତ୍ତି ମୋ ହାତରେ ଟେକିଦେଇ ଗୋଟାଏ ଉତ୍ତମ ଭବିଷ୍ୟତକୁ ନେଇ ତମେ ଚାଲିଯିବ। ନା ଭାଇ ନା, ସବୁ ସମାନ ଭାବରେ ବଣ୍ଟା ହେବ। ନା କୁହ ନା ଭାଇ, ନା କୁହ ନା।
1: ବସବରାଜୁ,
2: ହେ
3: ଓ ଏବେ ବୁଝିଲି, ଗଳିରେ ଗୋଟିଏ ଖବର ଶୁଣିବା କଥା କହିଥିଲି ନା।
1: ହଁ ବାବୁ, ଆଚ୍ଛା ସେ ଖବର କ'ଣ ଥିଲା?
3: ମାମାଜୀ ତାଙ୍କ ଓକିଲ ବିଶ୍ୱନାଥଙ୍କୁ କହି ଗୋଟାଏ ଇଚ୍ଛାପତ୍ର ତିଆରି କରିଥିଲେ। ଓକିଲର ମୁନ୍ସି ମୋତେ କହିଥିଲା ସେଥିରେ ଆମ ସମସ୍ତଙ୍କ ସହିତ ଏ ମ୍ୟାନେଜରର ବରାବର ଭାଗ ଥିଲା। ମାମାଜୀଙ୍କର ଏ ନିଷ୍ପତ୍ତି ମୋତେ ବୁଝା ପଡ଼ିଲାନି। ଚିନ୍ତା କଲି, ଅନେକ ଚିନ୍ତା କଲି, କିଛି ବୁଝିପାରିଲିନି। ହେଲେ ଏବେ ସବୁ ବୁଝିପାରୁଛି।
4: କ'ଣ କହିଲ, ଇଚ୍ଛାପତ୍ର ଲେଖା ସରିଛି? ମାନେ
0: ମାନେ ତତେ ପୁଅର ସ୍ୱୀକୃତି ଦେବା ପାଇଁ ମୋ ପଦ ମର୍ଯ୍ୟାଦା ପ୍ରତିଷ୍ଠା ମୋତେ ବାଧା ଦେଇଥିଲା, ହେଲେ ମୁଁ ମୋ କର୍ତ୍ତବ୍ୟରୁ ଓହରି ଯାଇପାରିଲିନି।
4: ତାହେଲେ ଆପଣ ପ୍ରଥମରୁ ମୋ ବିଷୟରେ ଜାଣିଥିଲେ?
0: ହଁ, ମୁଁ ସବୁ ଜାଣିଥିଲି, ସବୁ ସମୟରେ ଖୋଜ ଖବର ନେଉଥିଲି। ଯେତେବେଳେ ଚାକିରି ପାଇଁ ଏଠିକି ଆସିଲୁ, କିଛି ନ ପଚାରି ଜେଏନ୍ କମ୍ପାନୀର ମ୍ୟାନେଜର ପଦବୀରେ ରଖିଦେଇଥିଲି। ମ୍ୟାନେଜର ଚାକିରି କୌଣସି ସାଧାରଣ ଚାକିରି ନୁହେଁ। ସେ ପଦବୀରେ ନିଯୁକ୍ତି ଦେଇ ମୋର ଅଶାନ୍ତ ମନକୁ କିଛି ପରିମାଣରେ ସାନ୍ତ୍ୱନା ଦେଇଥିଲି। ଏତେ ସବୁ କରିବା ସତ୍ତ୍ୱେ ତୋ ସହିତ ମୋ ସମ୍ପର୍କର ପରିପ୍ରକାଶ ପାଇଁ ମୋର ଦ୍ୱିଧା ହେଉଥିଲା।
3: ଏ ପଦବୀରେ ନିଯୁକ୍ତି ପାଇଁ ଏ ବଡ଼ ଭାଇର ସେତେ ହାତ ନାହିଁ ଯେତେ ମାମାଜୀଙ୍କର ଅଛି। ହ୍ୟାଟ୍ସ ଅଫ୍ ମାମାଜୀ, ହ୍ୟାଟ୍ସ ଅଫ୍।
0: ମୁଁ ଆଦୌ ଜାଣିନଥିଲି ଯେ ତୁ ଏଠାକୁ ଆସିବା ପୂର୍ବରୁ ହିଁ ଜାଣିଥିଲୁ ମୁଁ ତୋ ବାପା ବୋଲି। ଆଉ ଏଇଟା ବି ଜାଣିନଥିଲି ଯେ ପ୍ରତିଶୋଧ ନେବା ପାଇଁ ତୁ ଚିହ୍ନାକୁ ଅସ୍ତ୍ର ରୂପେ ବ୍ୟବହାର କରୁଛୁ।
2: କ୍ଷମା କରନ୍ତୁ ବାପା, ଭାଇ ମୋତେ ବିଗାଡ଼ିବା ପାଇଁ ସେମିତି କିଛି କରିନଥିଲେ।
3: ତାହେଲେ ସେ ଝିଅ ଦମୟନ୍ତୀ କେଉଁଠୁ ଆସିଲା?
2: ଭଗବାନ କରାଣ ଭାଇ, ଦମୟନ୍ତୀ କିଏ ମୁଁ ଜାଣେ ନା। ଗୋଟାଏ ଦିନ ଭାଇ ମୋର ସାହାଯ୍ୟ ମାଗିଲେ, କହିଲେ ସେ ଯେଉଁ ନାଟକ କରିବାକୁ ଯାଉଛନ୍ତି ତାର ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ। ପ୍ରଥମେ ମୁଁ ମନା କଲି, ହେଲେ ଯେତେବେଳେ ସେ ଆଶ୍ୱାସନା ଦେଇ କହିଲେ ଏ ନାଟକ ସମସ୍ତଙ୍କ ପାଇଁ ଭଲ ଫଳ ଦେବ, ତାପରେ ମୁଁ ହଁ କଲି। ହେଲେ ଭାଇ ଭାଇ କହିନଥିଲେ ସେ କିଏ, ବୁଝିପାରିଲେ ନା? ଦମୟନ୍ତୀ ନଳର ପତ୍ନୀ।
1: ପେରୁମାଲୁ, ମୋ ମୁଣ୍ଡ ଚକର ଦଉଛି। ଏ ଘରେ ସମସ୍ତେ ମିଳିମିଶି ଗୋଟାଏ ଭଲ ନୌଟଙ୍କିର ପ୍ରଦର୍ଶନ କରିଛନ୍ତି, ଆମକୁ ବାଟ ବଣା କରିଦେଲା। ହେଲେ ଯାହା ହଉ, ମୁକ୍ତି ମିଳିଗଲା।
0: ବେଟା ବାସୁ, ତୁ ମୋ ଆଖି ଖୋଲି ଦେଇଛୁ, ମୋ ସାଙ୍ଗରେ ଲୁଚକାଳି ଖେଳୁଥିବା ପରଛାଇକୁ ଅଦୃଶ୍ୟ କରିଦେଇଛୁ। ମୁଁ ତୋ ଆଉ ତୋର ମା ପ୍ରତି ଯେଉଁ ଅନ୍ୟାୟ କରିଛି ତାକୁ ଭୁଲିଯାଇ ମୋତେ କ୍ଷମା କରିଦେ।
4: କ୍ଷମା? ନା ନା, ମୋ ନାଟକ ତୁଳନାରେ ଆପଣ ଯେଉଁ ଅନ୍ୟ ଏକ ଜବରଦସ୍ତ ନାଟକ କଲେ। ଆରେ ଭାଇ, ମୋ ମୁଣ୍ଡଟା ଘୁରି ଯାଉଛି, ମୋତେ ଟିକେ ଭାବିବାକୁ ଦିଅ।
1: ପେରୁମାଲୁ
5: ବାବୁ,
1: ପେରୁ, ବୋଧ ହୁଏ ତୋ ମୁଣ୍ଡ ଠିକ୍ କାମ କରୁଛି, ହେଲେ ଏଇଠି ଆମ ସମସ୍ତଙ୍କ ମୁଣ୍ଡ ଘୁରିବାରେ ଲାଗିଛି। ଏବେ କେହି କାହାରି କଥା ବୁଝିବା ସମ୍ଭବପର ନୁହେଁ, ଏଣୁ ତୁ ସମସ୍ତଙ୍କ ପାଇଁ ଖାଇବାର ବନ୍ଦୋବସ୍ତ କର।
5: ହଁ ବାବୁ।
1: ଆରେ ପେରୁ, ଟେକ୍ ୟୋର୍ ଓନ୍ ଟାଇମ୍, ଏକ ନମ୍ବର ଖାନା ତିଆରି କରିବୁ। ଚାଲ ବଡ଼ ଭାଇ ଆଉ ଛୋଟ ଭାଇ ଦୁହେଁ ଆସ, ମୋ କୋଠରୀରେ ବସିବା, ମାମାଜୀଙ୍କୁ ଏକାକୀ ରହିବାକୁ ଦିଅ। ଆସ,
2: ଚାଲ ଚାଲ ଚାଲ ଭାଇ, ଚାଲ
6: ଚାଲ ଯିବା, ଆରାମରେ ଆଜି ଖାଇବା।

ଶୁଣୁଥିଲେ ନାଟକ ପରଛାଇ, ମୂଳ ତେଲୁଗୁ ରଚନା ଆଦି ବିଷ୍ଣୁ, ହିନ୍ଦୀ ଭାଷାନ୍ତର ଦଣ୍ଡମୁଡ଼ି ମହିଧର, ଓଡ଼ିଆ ଭାଷାନ୍ତର ଡକ୍ଟର ପଞ୍ଚାନନ ମିଶ୍ର, ପ୍ରଯୋଜନା କରିଥିଲେ କୈବର୍ତ୍ତ ସାହୁ, ସହଯୋଗିତା ଜୟରାମ ମୁଣ୍ଡା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମାଙ୍ଗାପତି ବିଭୂତିଭୂଷଣ ବିଶ୍ୱାଳ, ବାସବରାଜୁ ମାନସରଞ୍ଜନ ମିଶ୍ର, ବାସୁଦେବ ରାଓ ଅଜୟ କୁମାର ନାଥ, ଜଗନ୍ନାଥ ଜୀ ପ୍ରଦୀପ କୁମାର ପଣ୍ଡା, ପେରୁମାଲୁ ଦିଲୀପ କୁମାର ଦେବ, ବୈକୁଣ୍ଠମ୍ ବୃନ୍ଦାବନ ମିଶ୍ର ଏବଂ ଦମୟନ୍ତୀ ମାନସୀ ନନ୍ଦ।

0: आकाशवाणी संबलपुर सुनंतु संबलपुरी मुख्य संवाद।
1: आकाशवाणी संबलपुर एचनर मुख्य खबर संगे मुई कृतांजलि त्रिपाठी। देशर जवान महिला आउ चाषी मानकु सशक्त करबा लागि सरकार सबु प्रकार चेष्टा करुछन कहले प्रधानमंत्री। मध्यप्रदेश इंदौर ठाने आष्टानु मुलेला ब्रिक्स कृषि सम्मेलनी। नूआदिल्ली ठाने आज ल्यांडपोर्ट परिचालना व्यवस्थार शुभारंभ करबे स्वराष्ट्रमंत्री। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଇବା ପାଞ୍ଚ ବଛର ଭିତରେ ଦ୍ୱିଗୁଣ ହେବା କହିଲେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ନୂଆଦିଲ୍ଲୀନ ଆଜି ପାଳନ କରାଯିବା 10 ବଛର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଗୋଟିଏ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ନିଆଁ ଲାଗିକରି 8 ଜଣଙ୍କର ଗଲା ଜୀବନ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱନ ଗଲା 12 ବଛର ଭିତରେ ଦେଶ ଲଗାତାର ବିକାଶ ପଥରେ ଆଗ୍କେ ବଢ଼ୁଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଓଏଏସ୍ ସତ୍ୟବ୍ରତ ରାୟଙ୍କୁ ଓପିଏସ୍ସି ସଚିବ ଭାବେ ଆଉ ଓଏଏସ୍ ସଞ୍ଜୀବିତା ରାୟଙ୍କୁ ଓପିଏସ୍ସି ଅତିରିକ୍ତ ସଚିବ ଆଉ ପରୀକ୍ଷା ନିୟନ୍ତ୍ରକ ଭାବେ ଦିଆଗଲା ଦାୟିତ୍ୱ। ସାଧାରଣ ପ୍ରଶାସନ ବିଭାଗ ତରଫୁ ଇତାକେ ନେଇକରି ବାହାରିଲା ବିଜ୍ଞପ୍ତି। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ବହୁତ ପରିମାଣର ଅସ୍ତ୍ରଶସ୍ତ୍ର ଆଉ ମାଓ ସାମଗ୍ରୀ ଜବତ କଲେ ସୁରକ୍ଷା ବାହିନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଦେଶବାସୀ ଜନାଉଛନ୍ ଶ୍ରଦ୍ଧାଞ୍ଜଳି। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନ ପତ୍ର ରହିଛି କାଏମ। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଷ୍ଟାନୁ ହୋଇଛି ମୂଲ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇରେ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଚଳିତ ମାସର 3 ନମ୍ବର ହପ୍ତାଥି ମୂଲ ହେବା କାଉନ୍ସେଲିଂ। ବ୍ରହ୍ମପୁରନ ଥିବା ମହାତ୍ମା ଗାନ୍ଧି ଷ୍ଟାଡିୟମ୍ରେ ଆୟୋଜିତ ହୋଇଛି କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍। ଇ ମେସ୍ତି 16 ବଛର ଭିତରେ ଥିବାର ବାଳକ ଆଉ ବାଳିକା ବର୍ଗର ଖେଳାଳିମାନେ କରିଛନ୍ ଅଂଶଗ୍ରହଣ। ଆଉର୍ ଆଭା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ସହିତ ରାଜ୍ୟର 11ଟା ଜିଲ୍ଲାର ଜବର ଧୁକାଗଡ଼ି ସଙ୍ଗେ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏଚନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ, ପରିବେଷଣ କରିଛନ୍ତି ଚିତ୍ରସେନ କୁଦେଇ ଏବଂ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିଲେ। ପରିବେଷଣ କଲେ ଚିତ୍ରସେନ କୁଦେଇ ଏବଂ ସାଥୀ। ସେମାନେ ହେଲେ ଜୟପ୍ରକାଶ କୁଦେଇ, କୃଷ୍ଣ ପଟା, ସୁଶୀଲ ଧରୁଆ ଏବଂ ଅମିଲ ଦଲ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ କରାଯାଇଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଦାୟିତ୍ୱରେ ମୁଁ ସୁଇଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ପରିବେଶ ସଂରକ୍ଷଣ ଦିଗରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଙ୍ଗାନଦୀ ଏବଂ ତା'ର ଉପନଦୀମାନଙ୍କର ସଫେଇ ଏବଂ ତା'ର ପରିବେଶରେ ସୁଧାର ଆଣିବା ପାଇଁ 2014 ମସିହାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ମୋଟ 524 ପରିଯୋଜନାଗୁଡ଼ିକୁ ମଞ୍ଜୁର କରାଯାଇଥିଲା, ଯେଉଁଥିରୁ 355 ପରିଯୋଜନାଗୁଡ଼ିକ ପୂରଣ ହୋଇସାରିଛି। ଆକାଶବାଣୀ ସହିତ କଥାବାର୍ତ୍ତା ସମୟରେ ସୌରଭ ଗୁପ୍ତା କହିଲେ କି ଏହି ଯୋଜନା କାରଣରୁ ଗଙ୍ଗା ନଦୀର ସ୍ୱଚ୍ଛତା ଉପରେ ଉଲ୍ଲେଖନୀୟ ଉନ୍ନତି ଆସିଛି।
1: ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଗଙ୍ଗା ନଦୀକୁ ସ୍ୱଚ୍ଛ ଏବଂ ଏହାର ପୁନରୁଦ୍ଧାର ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ଅବଶିଷ୍ଟ ଜଳର ପ୍ରବନ୍ଧନ, ନଦୀକୂଳମାନଙ୍କର ଉପଚାର, ବୃକ୍ଷରୋପଣ, ଜୈବ ବିବିଧତାର ସଂରକ୍ଷଣ ଏବଂ ଜନତାଙ୍କ ଅଂଶଗ୍ରହଣଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।
0: ଦେଶରେ ଜଙ୍ଗଲମାନଙ୍କର ସଂରକ୍ଷଣ ଏବଂ ପ୍ରସାର ନିମନ୍ତେ 2015 ଗ୍ରୀନ୍ ଇଣ୍ଡିଆ ମିଶନ ଯୋଜନାର ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସମୟରେ ଭାରତର ଅରଣ୍ୟ କ୍ଷେତ୍ର 8 ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ହୋଇସାରିଛି, ଯାହାକି ଭାରତର ମୋଟ ଭୌଗୋଳିକ କ୍ଷେତ୍ରର 25% ଅଟେ। ସେହିଠାରେ ମୋଟ ଅରଣ୍ୟ କ୍ଷେତ୍ର ତୁଳନାରେ ବର୍ତ୍ତମାନ ଭାରତ 9ମ ସ୍ଥାନ ଗ୍ରହଣ କରିଛି। ଏହାଛଡ଼ା 2024 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କି ନାମ ଯୋଜନା ଆରମ୍ଭ କରିଥିଲେ, ଯାହାକି ଦୁନିଆର ସର୍ବବୃହତ ଜନସାଧାରଣଙ୍କ ଅଂଶଗୃହୀତ ପରିବେଶ ଅଭିଯାନ ଭାବେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ଡିସେମ୍ବର 2024 ପର୍ଯ୍ୟନ୍ତ 262 କୋଟିରୁ ଅଧିକ ବୃକ୍ଷରୋପଣ ହୋଇସାରିଛି। ଆକାଶବାଣୀ ସହ କଥାବାର୍ତ୍ତା ସମୟରେ ହରିୟାଣାର ଅଶୋକ ଭାରଦ୍ୱାଜ କହିଲେ ଯେ ସେମାନେ ଏହି ଅଭିଯାନ ମାଧ୍ୟମରେ ତାଙ୍କ ଜିଲ୍ଲାରେ ଅନେକ ବୃକ୍ଷରୋପଣ କରିସାରିଛନ୍ତି।
2: ଆମେମାନେ ଯେଉଁ ସବୁ ବୃକ୍ଷରୋପଣ କରିଛୁ ତାର ସଂରକ୍ଷଣ ମଧ୍ୟ ଜରୁରୀ, ଏବଂ ମୁଁ ଆଉ ଆମ ସହଯୋଗୀମାନେ ନିୟମିତ ଭାବେ ଗଛଗୁଡ଼ିକୁ ପାଣି, ସାର ଏବଂ ସୁରକ୍ଷା ପ୍ରଦାନ କରୁଛୁ, ଯାହାଫଳରେ ଗଛଗୁଡ଼ିକ ବଞ୍ଚି ରହିପାରିବ।
0: ଜଳବାୟୁ ପରିବର୍ତ୍ତନର

0: ଅଭାବ କମାଇବା ପାଇଁ 2022 ମସିହାରେ ମିଶନ ଲାଇଫ୍ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆଦରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ତାଛଡ଼ା ଭାରତ 2005 ମସିହାରେ ସ୍ତର ତୁଳନାରେ କାର୍ବନ ନିର୍ଗମନକୁ 33-35% ହ୍ରାସ କରିବାର ଲକ୍ଷ୍ୟକୁ ଧାର୍ଯ୍ୟ ସମୟର 11 ବର୍ଷ ପୂର୍ବରୁ ହିଁ ହାସଲ କରିସାରିଛି। 2015 ମସିହାରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ସୌର ମହାମିଳନ ଭାରତର ଏକ ବଡ଼ ସଫଳତା, ଯାହାକି ସ୍ୱଚ୍ଛ ଶକ୍ତିର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିସାରିଛି। ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଚାପ ଭଳି ସମସ୍ୟାର ସମ୍ମୁଖୀନ ହେଉଛି, ସେତେବେଳେ ଭାରତ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଅବିରତ ଆଗକୁ ବଢ଼ୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବର୍ଷ ଭରିଛି ହସ। ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ସୁଇଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ।
1: ଆଜି ସନ୍ଧ୍ୟା ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ଶ୍ରୋତାବନ୍ଧୁ, ଆଜି ହେଉଛି ଜୁନ୍ ମାସ 9 ତାରିଖ। ଆସନ୍ତୁ ଜାଣିବା ଆଜି ଦିନରେ ଇତିହାସରେ କ'ଣ ସବୁ ଘଟଣା ଘଟିଯାଇଛି। 1964 ମସିହା 9 ଜୁନ୍ରେ ଲାଲବାହାଦୁର ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। 2006 ମସିହା 9 ଜୁନ୍ରେ ଜର୍ମାନୀର ମ୍ୟୁନିକ୍ ସହରରେ ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆକର୍ଷଣୀୟ ଓ ବାର୍ଣ୍ଣାଢ୍ୟ ଉଦ୍ଘାଟନ ଅନୁଷ୍ଠିତ ହୋଇଥିଲା। 1999 ମସିହା ଏହି ଦିନରେ ଦକ୍ଷିଣ ଆଫ୍ରିକାର କୁଲି ଓଡେଜୋ ବିଶ୍ୱର ପ୍ରଥମ ମହିଳା ଭାବେ ମାଉଣ୍ଟ ଏଭରେଷ୍ଟକୁ ଦକ୍ଷିଣ ଓ ଉତ୍ତର ଉଭୟ ପାର୍ଶ୍ୱରୁ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। 1959 ମସିହା 9 ଜୁନ୍ରେ ଡକ୍ଟର କିରଣ ମାର୍ଟିନ୍ଙ୍କ ଜନ୍ମ ହୋଇଥିଲା। ସେ ଜଣେ ପ୍ରଖ୍ୟାତ ଶିଶୁରୋଗ ବିଶେଷଜ୍ଞ ଏବଂ ସମାଜସେବୀ ଥିଲେ। 1913 ମସିହା ଜୁନ୍ 9 ତାରିଖରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ ନେତା ଚୌଧୁରୀ ଦିଗମ୍ବର ସିଂହଙ୍କ ଜନ୍ମ ହୋଇଥିଲା। ଏବଂ 1900 ମସିହାରେ ଆଜିର ଦିନରେ ଆଦିବାସୀ ସମାଜର ମହାନ ନେତା ଓ ଲୋକନାୟକ ବିର୍ସା ମୁଣ୍ଡାଙ୍କ ପରଲୋକ ଘଟିଥିଲା। ଏହା ଥିଲା ଇତିହାସ ତର୍ପଣରେ ଆଜି। ଶ୍ରୋତାବନ୍ଧୁ, ବିଜ୍ଞାନ ଓ ପ୍ରଯୁକ୍ତିର ଏହି ଦ୍ରୁତ ଅଗ୍ରଗତି ଯୁଗରେ ଯନ୍ତ୍ରମାନବ ବା ରୋବୋଟ୍ ମାନବ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ପାଲଟିବାକୁ ଯାଉଛି। ଆଗାମୀ ଦିନରେ ଏହା ଆମର ଜୀବନଶୈଳୀ, କାର୍ଯ୍ୟଧାରା ଓ ସମାଜ ବ୍ୟବସ୍ଥା ଉପରେ କିପରି ପ୍ରଭାବ ପକାଇବ ତାହା ଜାଣିବା ନିଶ୍ଚୟ ରୋଚକ। ତେବେ ଆସନ୍ତୁ ଭବିଷ୍ୟତରେ ଯନ୍ତ୍ରମାନବର ଭୂମିକା ସମ୍ପର୍କରେ ଶୁଣିବା ସୁଶ୍ରୀ ଶ୍ରୁତିତମୁନ୍ନ ମହାପାତ୍ରଙ୍କ ମୁଖରୁ।
2: ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସବୁଠାରୁ ଉଲ୍ଲେଖନୀୟ ଉଦ୍ଭାବନ ମଧ୍ୟରେ ଯନ୍ତ୍ରମାନବ ଗୋଟିଏ, ଅର୍ଥାତ୍ ଆମେ ଯାହାକୁ ରୋବୋଟ୍ ବୋଲି ବିବେଚନା କରୁଛୁ ସେଗୁଡ଼ିକ ହେଉଛି ସ୍ୱୟଂଚାଳିତ ଭାବରେ କିମ୍ବା ସର୍ବନିମ୍ନ ମାନବ ସହାୟତାରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଡିଜାଇନ୍ ହୋଇଥିବା ମେସିନ୍। କେତେକ ରୋବୋଟ୍ ସରଳ ଏବଂ ପୂର୍ଣ୍ଣାବୃତ୍ତି କାର୍ଯ୍ୟ ସମ୍ପାଦନ କରନ୍ତି, ଅନ୍ୟମାନେ ଅତ୍ୟଧିକ ଉନ୍ନତ ଏବଂ ଶିଖିବା, ଖାପ ଖୁଆଇବା ଏବଂ ନିଷ୍ପତ୍ତି ନେବା ପାଇଁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରନ୍ତି। ରୋବୋଟ୍ ଶବ୍ଦଟି ପ୍ରଥମେ ସିସ୍ ଲେଖକ କାରେଲ କାପେକ୍ ତାଙ୍କ 1920 ନାଟକରେ RUR ଉପସ୍ଥାପନ କରିଥିଲେ, ଯେଉଁଠାରେ କୃତ୍ରିମ ଶ୍ରମିକମାନେ ମଣିଷମାନଙ୍କ ସେବା ପାଇଁ ସୃଷ୍ଟି ହୋଇଥିଲେ। ସବୁଠାରୁ ରୋବୋଟ୍ ଗୁଡିକ କାଳ୍ପନଶୀଳ ଧାରଣାରୁ ବ୍ୟବହାରିକ ଉପକରଣରେ ବିକଶିତ ହୋଇଛନ୍ତି, ଯାହା ମାନବ ଜୀବନରେ ପ୍ରାୟ ପ୍ରତ୍ୟେକ ଦିଗକୁ ପରିବର୍ତ୍ତନ କରୁଛି। ଆଜି ଶିଳ୍ପ, ଡାକ୍ତରଖାନା, ଘର, ଫାର୍ମ, ପରୀକ୍ଷାଗାର ଏବଂ ଏପରିକି ବହ୍ୟ ମହାକାଶରେ ରୋବୋଟ୍ ବ୍ୟବହୃତ ହୁଏ। ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଜାରି ରଖିଥିବା ବେଳେ ମାନବତାର ଭବିଷ୍ୟତକୁ ରୂପ ଦେବାର ରୋବୋଟ୍ ଆହୁରି ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସେମାନେ କେବଳ ଉତ୍ପାଦକତା ଏବଂ ଦକ୍ଷତାର ଉନ୍ନତି ଆଣିବେ ନାହିଁ, ବରଂ ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନରେ ସମାଧାନ କରିବେ ବୋଲି ମଧ୍ୟ ସାହାଯ୍ୟ କରିବେ। ରୋବୋଟ୍ର ଭବିଷ୍ୟତ ସମାଜ, ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ଏବଂ ପରିବେଶର ଭବିଷ୍ୟତ ସହିତ ନିବିଡ଼ ଭାବେ ଜଡ଼ିତ। ରୋବୋଟ୍ ହେଉଛି ଏପରି ମେସିନ୍ ଯାହା ନିଜ ଆଖପାଖକୁ ଅନୁଭବ କରିପାରିବ, ସୂଚନା ପ୍ରକ୍ରିୟାକରଣ କରିପାରିବ ଏବଂ କାର୍ଯ୍ୟ ସମ୍ପାଦନ କରିପାରିବ। ସେଗୁଡ଼ିକ ସାଧାରଣତଃ ସେନ୍ସର, କଣ୍ଟ୍ରୋଲର, ଅଟୋକେଟର ଏବଂ ସଫ୍ଟୱେୟାରକୁ ନେଇ ଗଠିତ। ସମ୍ବେଦକ ରୋବୋଟ୍ ମାନଙ୍କୁ

ଆଲୋକ, ତାପମାତ୍ରା, ଗତିବିଧି, ଚାପ ଏବଂ ସେମାନଙ୍କ ଚାରିପାଖରେ ଥିବା ବସ୍ତୁଗୁଡ଼ିକ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବ। ନିୟନ୍ତ୍ରକମାନେ ରୋବର୍ଟର ମସ୍ତିଷ୍କ ଭାବରେ କାର୍ଯ୍ୟ କରିଥାନ୍ତି, ସୂଚନାର ବିଶେଷଜ୍ଞ କରିଥାନ୍ତି ଏବଂ ନିଷ୍ପତ୍ତି ନେଇଥାନ୍ତି। ମୋଟର ଏବଂ ହାଇଡ୍ରୋଲିକ୍ ସିଷ୍ଟମ ପରି ଆକ୍ୟୁଏଟର ରୋବର୍ଟ ମାନଙ୍କୁ ଗତି କରିବାକୁ ସକ୍ଷମ କରେ, ସଫ୍ଟୱେୟାର ନିର୍ଦ୍ଦେଶାବଳୀ ଏବଂ ଆଲଗୋରିଦିମ୍ ପ୍ରଦାନ କରେ ଯାହା ରୋବର୍ଟର ଆଚରଣକୁ ମାର୍ଗଦର୍ଶନ କରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, ମେସିନ୍ ଲର୍ଣ୍ଣିଂ ଏବଂ କମ୍ପ୍ୟୁଟର ଭିଜନ ଦ୍ୱାରା ଆଧୁନିକ ରୋବର୍ଟ ଅଧିକରୁ ଅଧିକ ପରିଚାଳିତ ହେଉଛି। ଏହା ପ୍ରଯୁକ୍ତି ବିଦ୍ୟା ରୋବର୍ଟ ମାନଙ୍କୁ ନମୁନା ଚିହ୍ନିବା, କଥାବାର୍ତ୍ତା ବୁଝିବା, ବସ୍ତୁ ଚିହ୍ନଟ କରିବା ଏବଂ ସଠିକତା ସହିତ ଜଟିଳ କାର୍ଯ୍ୟ ସମ୍ପାଦନ କରିବାକୁ ଅନୁମତି ଦିଏ। କେତେକ ରୋବର୍ଟ ଗୋଟିଏ ସ୍ଥାନରେ ସ୍ଥିର ହୋଇଥାଏ, ଯେପରିକି କାରଖାନା ଗୁଡ଼ିକରେ ରୋବୋଟିକ୍ ଅସ୍ତ୍ର ଅନ୍ୟମାନଙ୍କ ଭ୍ରମ୍ୟମାଣ, ଯେପରିକି ଡ୍ରୋନ୍, ଅଟୋନମସ୍ ଭେକିଲ୍ ଏବଂ ମାନବୀୟ ରୋବର୍ଟ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ 5G ଯୋଗାଯୋଗ ଭଳି ପ୍ରଯୁକ୍ତି ସହିତ ରୋବୋଟିକ୍ର ସମ୍ମାନୀୟ ଭବିଷ୍ୟତରେ ରୋବର୍ଟ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଭବିଷ୍ୟତରେ ରୋବର୍ଟ ଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟରୁ ଗୋଟିଏ ହେବ ଉତ୍ପାଦନ ଏବଂ ଶିଳ୍ପ କ୍ଷେତ୍ରରେ। ଇଣ୍ଡଷ୍ଟ୍ରିଆଲ ରୋବର୍ଟ ଗୁଡ଼ିକ ଦ୍ରୁତ ଗତିରେ ଏବଂ ନିର୍ଭୁଲତାର ସହ କାର୍ସ, ଇଲେକ୍ଟ୍ରୋନିକ୍ସ ଏବଂ ଉପଭୋକ୍ତା ସାମଗ୍ରୀ ଏକତ୍ର କରି ଉତ୍ପାଦନ ଲାଇନ୍ରେ ବିପ୍ଳବ ଆଣିସାରିଛନ୍ତି। ସେମାନେ ନିୟମିତ ଗୁଣବତ୍ତା ସହିତ ଉତ୍ପାଦକ ଗୁଡ଼ିକୁ ୱେଲ୍ଡ ପ୍ୟାଣ୍ଟ ପ୍ୟାକେଜ ଏବଂ ଯାଞ୍ଚ କରିପାରିବେ। ଭବିଷ୍ୟତରେ ସ୍ମାର୍ଟ କାରଖାନା ଗୁଡ଼ିକ ସହଯୋଗୀ ରୋବର୍ଟ କିମ୍ବା କୋବର୍ଟ ଉପରେ ଅତ୍ୟଧିକ ନିର୍ଭର କରିବେ ଯାହା ମାନବ ଶ୍ରମିକ ସହିତ ସୁରକ୍ଷା ଭାବରେ କାର୍ଯ୍ୟ କରେ। ଏହା ରୋବର୍ଟ ଗୁଡ଼ିକକୁ ପରିବର୍ତ୍ତିତ ଉତ୍ପାଦନ ଆବଶ୍ୟକତା ସହ ଖାପ ଖୁଆଇବା ଏବଂ ସଂଗ୍ରହ ପସନ୍ଦ ଅନୁଯାୟୀ ଉତ୍ପାଦକ ଗୁଡ଼ିକୁ କଷ୍ଟମାଇଜ କରିପାରେ। ସ୍ୱୟଂକ୍ରିୟକରଣ ଦ୍ୱାରା ଦକ୍ଷତା ବୃଦ୍ଧି ପାଇବ, ବର୍ଜ୍ୟବସ୍ତୁ ହ୍ରାସ ପାଇବ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ। ବିଷାକ୍ତ ରାସାୟନିକ ପଦାର୍ଥ, ଉଚ୍ଚ ତାପମାତ୍ରା ଏବଂ ଭାରି ଯନ୍ତ୍ରପାତି ସହିତ କାର୍ଯ୍ୟ କରିବା ଭଳି ବିପଜ୍ଜନକ କାର୍ଯ୍ୟକୁ ମଧ୍ୟ ରୋବର୍ଟ ପରିଚାଳନା କରିବ ଯାହାଦ୍ୱାରା କାର୍ଯ୍ୟସ୍ଥଳର ସୁରକ୍ଷାରେ ଉନ୍ନତି ହେବ। ଶିଳ୍ପ ଗୁଡ଼ିକ ଅଧିକ ସ୍ୱୟଂଚାଳିତ ହେବା ସହିତ ଉତ୍ପାଦନକାରୀମାନେ କମ୍ ସମୟରେ ଉନ୍ନତ ଉତ୍ପାଦନ କରିବାରେ ସମକ୍ଷ ହେବେ ଯାହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାରେ ଯୋଗଦାନ କରିବ। ସ୍ୱାସ୍ଥ୍ୟ ସେବା ହେଉଛି ଅନ୍ୟ ଏକ କ୍ଷେତ୍ରରେ ଯେଉଁଠାରେ ରୋବର୍ଟ ଭବିଷ୍ୟତରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ସର୍ବନିମ୍ନ ଆକ୍ରମଣକାରୀ ଅସ୍ତ୍ରୋପଚାର, ପୁନର୍ବାସ ଏବଂ ଡାକ୍ତରଖାନା ଲଜିଷ୍ଟିକ ପାଇଁ ମେଡିକାଲ ରୋବର୍ଟ ବ୍ୟବହାର ହୋଇସାରିଛି। ସର୍ଜିକାଲ ସିଷ୍ଟମ ଡାକ୍ତରମାନଙ୍କୁ ଅଧିକ ନିର୍ଭୁଲତା, ଛୋଟ ଛଦେନ ଏବଂ ଦ୍ରୁତ ରୋଗୀ ଆରୋଗ୍ୟ ସହିତ ଜଟିଳ ଅସ୍ତ୍ରୋପଚାର କରିବାରେ ସାହାଯ୍ୟ କରିବ। ପୁନର୍ବାସ ରୋବର୍ଟ ଶାରୀରିକ ବ୍ୟାୟାମକୁ ମାର୍ଗଦର୍ଶନ କରି ଷ୍ଟ୍ରୋକ, ଇଞ୍ଜୁରୀ କିମ୍ବା କ୍ଷମତାରୁ ସୁସ୍ଥ ହେଉଥିବା ରୋଗୀମାନଙ୍କୁ ସାହାଯ୍ୟ କରେ। ଡାକ୍ତରଖାନା ରୋବର୍ଟ ଔଷଧ ପରିବହନ କରନ୍ତି, କୋଠରୀ ଗୁଡ଼ିକୁ ଜୀବାଣୁମୁକ୍ତ କରନ୍ତି ଏବଂ ରୋଗୀଙ୍କ ବ୍ୟବସ୍ଥା ଉପରେ ନଜର ରଖନ୍ତି। ଭବିଷ୍ୟତରେ ରୋବର୍ଟ ଅଧିକ ବୁଦ୍ଧିମାନ ଏବଂ ସୁଲଭ ହେବ ଯାହା ଅଧିକ ଲୋକଙ୍କ ପାଇଁ ଉନ୍ନତି ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବ। ରୋବୋଟିକ୍ ଯନ୍ତ୍ର ନେଉଥିବା ବ୍ୟକ୍ତିମାନେ ବୟସ୍କ ବ୍ୟକ୍ତିମାନଙ୍କୁ ଚଳପ୍ରଚଳ କରିବାରେ, ଔଷଧ ଖାଇବାରେ ଏବଂ ପରିବାରର ସଦସ୍ୟଙ୍କ ସହିତ ଯୋଗାଯୋଗ କରିବାରେ ସାହାଯ୍ୟ କରନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପରିଚାଳିତ ଡାଇଗ୍ନୋସିସ୍ ରୋବର୍ଟ ଗୁଡ଼ିକ ଡାକ୍ତରୀ ପ୍ରତିଛବି ଗୁଡ଼ିକର ବିଶେଷଜ୍ଞ କରିପାରିବେ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟର ରୋଗୀଗୁଡ଼ିକୁ ଚିହ୍ନଟ କରିପାରିବେ। ମାନବ ଶରୀରର ଭିତରେ କାର୍ଯ୍ୟ କରିବାକୁ ସକ୍ଷମ ମାଇକ୍ରୋସ୍କୋପିକ ଏବଂ ନାନୋ ରୋବର୍ଟ ଦିନେ ସିଧାସଳଖ ରୋଗକ୍ରାନ୍ତ ଟିସୁକୁ ଔଷଧ ପହଞ୍ଚାଇ ପାରେ, କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ମରାମତି କରିପାରେ ଏବଂ କର୍କଟ ଏବଂ ହୃଦରୋଗୀ ଭଳି ବ୍ୟବସ୍ଥାର ଚିକିତ୍ସା କରିପାରେ। ଏହି ପ୍ରଗତି ରୋଗୀ ଫଳାଫଳକୁ ଉନ୍ନତ କରିବ ଏବଂ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ବୋଝ ହ୍ରାସ କରିବ। କୃଷି କ୍ଷେତ୍ରରେ ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାରେ ରୋବର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୃଷକମାନେ ଶ୍ରମ ଅଭାବ, ଜଳବାୟୁ ପରିବର୍ତ୍ତନ, କୀଟପତଙ୍ଗ ଏବଂ ମୃତ୍ତିକାର ଉର୍ବରତା ହ୍ରାସ ସମେତ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। କୃଷି ରୋବର୍ଟ, ଯାହାକୁ ଆଗ୍ରିବୋଟ୍ ମଧ୍ୟ କୁହାଯାଏ, ମଞ୍ଜି ରୋପଣ, ସାର ପ୍ରୟୋଗ, ରିମୁଭ୍ ୱିଡ୍ସ ଏବଂ ଫସଲ ଅମଳ ପାଇଁ ବିକଶିତ କରାଯାଉଛି। ଡ୍ରୋନ୍ ଗୁଡ଼ିକ ଫସଲ ସ୍ୱାସ୍ଥ୍ୟ ଉପରେ ନଜର ରଖିପାରିବେ, ଜଳସେଚନ ଆବଶ୍ୟକତାକୁ ଆକଳନ କରିପାରିବେ ଏବଂ ରୋଗ ପ୍ରତିଭାବ ଚିହ୍ନଟ କରିପାରିବେ। ସ୍ୱୟଂଶାସିତ ଟ୍ରାକ୍ଟର୍ସ ଏବଂ ଅମଳ ଯନ୍ତ୍ର ସର୍ବନିମ୍ନ ମାନବ ତତ୍ତ୍ୱବିଧାନରେ କାର୍ଯ୍ୟ କରିବ। ଭବିଷ୍ୟତରେ ରୋବର୍ଟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପରିଚାଳିତ ନିର୍ଭୁଲ କୃଷି କୃଷକମାନଙ୍କୁ ଜଳ, ସାର ଏବଂ କୀଟନାଶକ ଅଧିକ ଦକ୍ଷତାର ସହ ବ୍ୟବହାର କରିବାକୁ ଅନୁମତି ଦେବ ଯାହା ଖର୍ଚ୍ଚ ଏବଂ ପରିବେଶରେ ପ୍ରଭାବକୁ ହ୍ରାସ କରିବ। ସହରାଞ୍ଚଳରେ ଖାଦ୍ୟ ଉତ୍ପାଦନ ସକ୍ଷମ କରି ରୋବର୍ଟ ମଧ୍ୟ ଭର୍ଟିକାଲ ଚାଷ ଏବଂ ଗ୍ରୀନ ହାଉସ ଚାଷକୁ ସମର୍ଥନ କରିବ। ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି କରି କୃଷି ରୋବର୍ଟ ଖାଦ୍ୟ ସୁରକ୍ଷା ଏବଂ ପରିବେଶ ସଂରକ୍ଷଣର

ଯୋଗଦାନ କରିବ। ଘରୋଇ ଜୀବନରେ ରୋବଟ ଭୂମିକା ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ଆଜି ରୋବୋଟିକ୍ ଭାକ୍ୟୁମ୍ କ୍ଲିନର, ଲନ୍ସ ମାୱେର ଏବଂ ପୁଲ୍ କ୍ଲିନର ଅନେକ ଘରେ ସାଧାରଣ। ଭବିଷ୍ୟତରେ ଘରୋଇ

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଏଥିସହିତ ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ବୋଲି ମୁଁ ଆଶା ରଖିବି। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କ ସହ କିଛି ସମୟ ବିତାଇ ଆମେ ବହୁତ ଆନନ୍ଦିତ। ଏବେ ଆଜିର କାର୍ଯ୍ୟକ୍ରମକୁ ଏଠାରେ ସମାପ୍ତ କରୁଛି। ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

0: ରଖବାର୍ ଲାଗି ସରକାର ସବୁ ପ୍ରକାରର ଚେଷ୍ଟା କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆସ୍ଥାନୁ ମୂଲ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ନୂଆଦିଲ୍ଲୀଠାରେ ଭୂବନ୍ଦର ପରିଚାଳନା ବ୍ୟବସ୍ଥାର ଉଦ୍ଘାଟନ ସମାରୋହକେ ସମ୍ବୋଧିତ କରୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱନ ଗଲା 12 ବର୍ଷ ଭିତରେ ଦେଶ ଲଗାତାର ବିକାଶ ପଥରେ ଆଗ୍କେ ବଢ଼ୁଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଓଏଏସ୍ ସତ୍ୟବ୍ରତ ରାୟଙ୍କୁ ଓପିଏସ୍ସି ସଚିବ ଭାବେ ଆଉ ଓଏଏସ୍ ସଞ୍ଜୀବିତା ରାୟଙ୍କୁ ଓପିଏସ୍ସି ଅତିରିକ୍ତ ସଚିବ ଆଉ ପରୀକ୍ଷା ନିୟନ୍ତ୍ରକ ଭାବେ ଦାୟିତ୍ୱ ଦେବାର୍ ଲାଗି ସାଧାରଣ ପ୍ରଶାସନ ବିଭାଗ ତରଫୁ ବାହାରିଲା ବିଜ୍ଞପ୍ତି। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ବହୁତ ପରିମାଣରେ ଅସ୍ତ୍ରଶସ୍ତ୍ର ଆଉ ମାଓ ସାମଗ୍ରୀ ଜବତ କଲେ ସୁରକ୍ଷା ବାହିନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନ ପତ୍ର ରହିଛି କାଏମ। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଇଷ୍ଠାନୁ ହେଲା ମୂଲ। ମୋଦି ସରକାରଙ୍କର 12 ବର୍ଷର ପୂର୍ତ୍ତି ଉପଲକ୍ଷେ ଲୋକସେବା ଭବନଠାରେ ଆୟୋଜିତ ହୋଇଛି ସରକାରଙ୍କର ପ୍ରମୁଖ ଉପଲବ୍ଧି ଆଉ ସଫଳତା ବାବଦ ପ୍ରଦର୍ଶନୀ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇରେ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଚଳିତ ମାସର 3 ନମ୍ବର ହପ୍ତାଥି ମୂଲ ହେବା କାଉନ୍ସେଲିଂ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସାହିତ୍ୟିକା ଓ ଲୌହମାନବୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି ଓଡ଼ିଶା। ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧରେ ପଶ୍ଚିମବଙ୍ଗ ସରକାର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଧାମ ଶବ୍ଦ ବ୍ୟବହାରକେ ଆନୁଷ୍ଠାନିକ ଭାବେ ହଟାବାର୍ ଲାଗି କରିଛନ୍ ଘୋଷଣା। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାତି ବୌଦ୍ଧ ଜିଲ୍ଲାନ ସୌରଶକ୍ତିର ବହୁତରେ ପ୍ରସାର ଆଉ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାରକେ ତହକାବାର୍ ଲାଗି ମୂଲ ହେଇଛି ମଡେଲ ସୋଲାର ଭିଲେଜ ଚୟନ ପ୍ରକ୍ରିୟା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ମୂଲ ହେଇଥିବାର କ୍ରିକେଟରେ ଶ୍ରୀଲଙ୍କା ଏ ଦଲ ସାମ୍ନାଥି 278 ରନ୍ରେ ବିଜୟ ଲକ୍ଷ୍ୟ ରଖିଲା ଭାରତୀୟ ଏ ଦଲ। ଆଉ ଓଡ଼ିଶାକେ ଆଇବା 3-4 ଦିନ ଭିତରେ ମୌସୁମୀ ଛୁଇଁବା ବୋଲି ପାଣିପାଗ ବିଭାଗ କରିଛି ଅନୁମାନ। ଏଚନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 8 ବଜେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10ରେ ଶୁଣିବେ କିଶୋର ସଂସାର କାର୍ଯ୍ୟକ୍ରମ। ଏଥିରେ ଚାଲ ବୁଲିଯିବା ଧଉଳିର ଶାନ୍ତିସ୍ତୂପ, ଏ ସମ୍ପର୍କରେ କହିବେ ପ୍ରିୟଙ୍କା ଦାସ। ରାତି 7:25ରେ ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଚାଷୀଙ୍କ ସହ ସାକ୍ଷାତକାର, ସଫଳ ଚାଷୀ ବିନୋଦ କୁମାର ବିଶ୍ୱାଳଙ୍କ ସହିତ କଥାବାର୍ତ୍ତା ଶୁଣିବେ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଯଶରାଜ ଏବଂ ମାଳିନୀ ରାଜୁରକର। ସ୍ପଟଲାଇଟ୍ ଦିଲ୍ଲୀରୁ ରିଲେ କରି ଶୁଣାଇବୁ ଆକାଶବାଣୀ ରାତି 9:15ରେ ସ୍ପଟଲାଇଟ୍ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30ରେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିବେ, ପରିବେଷଣ କରିବେ ସୁରେଶ ଚନ୍ଦ୍ର କୁମୁରା ଏବଂ ସାଥୀ। ଶାସ୍ତ୍ରୀୟ ସଙ୍ଗୀତ ରାତି 10:02ରେ, ଏଥିରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ହରିଛି ହସ ଏବଂ ପରେ ପରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଶୋର ସଂସାର କାର୍ଯ୍ୟକ୍ରମ।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ସମାଜରେ ଝିଅମାନଙ୍କର ମହତ୍ତ୍ୱ ଅଧିକ, କାହିଁକି ନା ସେମାନଙ୍କ ବିନା ସମାଜର କଳ୍ପନା ଅସମ୍ଭବ। ସେମାନେ କେବଳ ଗୃହର ମେରୁଦଣ୍ଡ ନୁହନ୍ତି, ବରଂ ଜଣେ ଭଲ ମା, ଭଉଣୀ ଏବଂ ପତ୍ନୀ ଭାବରେ ପରିବାରକୁ ଏକାଠି ବାନ୍ଧି ରଖନ୍ତି। ଆଜିର ଝିଅମାନେ ସ୍ୱାବଲମ୍ବୀ ହେବା ସହ ଦେଶର ଅର୍ଥନୀତିରେ ମଧ୍ୟ ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଉଭୟ ପରିବାର ଏବଂ ବୃତ୍ତିଗତ କ୍ଷେତ୍ରକୁ ସନ୍ତୁଳିତ କରି ଉତ୍ତମ ନେତୃତ୍ୱ ନେଉଛନ୍ତି। ଝିଅ ହିଁ ପରିବାରର ସ୍ନେହ, ମମତା ଏବଂ ସଂସ୍କାରକୁ ଆଗକୁ ବଢ଼ାଇଥାଏ। ସାମାଜିକ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସମାନତା ପାଇଁ ଝିଅମାନଙ୍କର ଶିକ୍ଷା ଏବଂ ସଶକ୍ତିକରଣ ନିହାତି ଆବଶ୍ୟକ। ତେଣୁ ଆମ ଦେଶର ସରକାର ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଉଚ୍ଚ ଶିକ୍ଷା ଏବଂ ବିବାହ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆରମ୍ଭ କରିଛନ୍ତି ଏକ ଲୋକପ୍ରିୟ କ୍ଷୁଦ୍ର ସଞ୍ଚୟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା। 10 ବର୍ଷରୁ କମ୍ ବୟସର ଝିଅଙ୍କ ପାଇଁ ମାତାପିତା କିମ୍ବା ଆଇନଗତ ଅଭିଭାବକ ଏହି ଏକାଉଣ୍ଟ ଖୋଲିପାରିବେ। ଏକାଉଣ୍ଟ ଖୋଲିବା ତାରିଖରୁ 21 ବର୍ଷ ପର୍ଯ୍ୟନ୍ତ କିମ୍ବା ଝିଅର ବୟସ 18 ବର୍ଷ ପୂରିବା ପରେ ବାହାଘର ହେବା ପର୍ଯ୍ୟନ୍ତ ଏହା ଚାଲିଥାଏ। କେବଳ 15 ବର୍ଷ ପର୍ଯ୍ୟନ୍ତ ହିଁ ଟଙ୍କା ଜମା କରିବାକୁ ପଡ଼ିଥାଏ। ପରିବାରରେ ସର୍ବାଧିକ 2 ଜଣ ଝିଅଙ୍କ ପାଇଁ ଏହି ସୁବିଧା ମିଳିଥାଏ। ବାର୍ଷିକ ସର୍ବନିମ୍ନ 250 ଟଙ୍କାରୁ ଆରମ୍ଭ କରି ସର୍ବାଧିକ 1,50,000 ପର୍ଯ୍ୟନ୍ତ ଟଙ୍କା ଜମା କରାଯାଇପାରିବ। ସରକାରଙ୍କ ନିୟମ ଅନୁଯାୟୀ ଏଥିରେ ସେଭିଂ ଏକାଉଣ୍ଟ ଠାରୁ ବହୁ ଅଧିକ ଆକର୍ଷଣୀୟ ସୁଧ ମିଳିଥାଏ। ଝିଅର ଶିକ୍ଷା ପାଇଁ 18 ବର୍ଷ ବୟସ ପରେ ଏକାଉଣ୍ଟରେ ଥିବା ମୋଟ ରାଶିରୁ ଶତକଡ଼ା 50% ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିଥାଏ। ଏହି ଯୋଜନାରେ ଜମା ହୋଇଥିବା ଅର୍ଥ, ସୁଧ ଏବଂ ମେଚ୍ୟୁରିଟି ପରେ ମିଳୁଥିବା ସମସ୍ତ ଟଙ୍କା ଟିକସମୁକ୍ତ ହୋଇଥାଏ। ତାହେଲେ ପିଲାଏ, ଆସ ଏ ଯୋଜନା ବିଷୟରେ ଆମେ ସଚେତନ ହେବା, ଅନ୍ୟମାନଙ୍କୁ ଏ ବିଷୟରେ ସଚେତନ କରି ଆମ ପରିବାରର ଝିଅମାନଙ୍କୁ ଶିକ୍ଷିତ ଓ ସଶକ୍ତ କରିବା, ଏକ ସୁଦୃଢ଼ ଦେଶ ଗଠନ କରିବାରେ ସହଯୋଗ କରିବା। ଏହି ସୁଚିନ୍ତା ସହିତ କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଶିବରଞ୍ଜନୀ ଦାସ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ରଞ୍ଜିତ ଦାସ।

0: ପିଲାଏ, ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ 8 କିଲୋମିଟର ଦକ୍ଷିଣରେ ଦୟାନଦୀ କୂଳରେ ରହିଛି ପ୍ରମୁଖ ଐତିହାସିକ, ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନସ୍ଥଳୀ ଧଉଳିଗିରି ବା ଧଉଳି ପାହାଡ଼। ଏହି ସ୍ଥାନଟି ବିଶ୍ୱପ୍ରସିଦ୍ଧ କଳିଙ୍ଗ ଯୁଦ୍ଧର ମୁକ ସାକ୍ଷୀ। ଧଉଳି ପାହାଡ଼ର ଶୀର୍ଷରେ ଏକ ଚିତ୍ତାକର୍ଷକ ଧଳାରଙ୍ଗର ପିସ୍ ପାଗୋଡ଼ା ବା ଶାନ୍ତି ସ୍ତୂପ ଦେଖିବାକୁ ମିଳେ। ଏହା ବିଶ୍ୱଶାନ୍ତି ଏବଂ ଅହିଂସାର ପ୍ରତୀକ। ଏହାର ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ। ଏକଥା ଶୁଣି ତୁମେମାନେ ମଧ୍ୟ ଉତ୍ସୁକ ହେବଣି ଏ ସ୍ଥାନ ବିଷୟରେ ଜାଣିବାକୁ। ତାହେଲେ ଆସ ଆଜି ଚାଲ ବୁଲିଯିବା କ୍ରମରେ ଶୁଣିବା ଆଲୋଚନା ଧଉଳିର ସାଞ୍ଚି ସ୍ତୂପ। ତମ ପାଇଁ ଆଲୋଚନା କରୁଛନ୍ତି ଅପା ପ୍ରିୟଙ୍କା ଦାସ।
1: ପିଲାମାନେ, ତୁମମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଚାଲ ବୁଲିଯିବାରେ ତୁମମାନଙ୍କୁ ଅନେକ ଅନେକ ସ୍ନେହ ଓ ଶୁଭେଚ୍ଛା। ପିଲାଏ, ଭ୍ରମଣ ହେଉଛି ନିଜ ଘର କିମ୍ବା ନିଜ ଅଞ୍ଚଳରୁ ଅନ୍ୟ କୌଣସି ସ୍ଥାନକୁ ଦେଖିବା, ଜାଣିବା ଓ ଆନନ୍ଦ ଉପଭୋଗ କରିବା ପାଇଁ ଯିବା। ଭ୍ରମଣ ମାଧ୍ୟମରେ ଆମେ ନୂଆ ସ୍ଥାନ, ସେଠାର ଲୋକମାନଙ୍କ ସଂସ୍କୃତି, ଐତିହ୍ୟ ଓ ପ୍ରକୃତି ସମ୍ବନ୍ଧରେ ଅନେକ କଥା ଜାଣିପାରୁ। ଏହା ଆମ ମନକୁ ଖୁସି ଦେବା ସହିତ ଜ୍ଞାନ ମଧ୍ୟ ବଢ଼ାଏ। ଭ୍ରମଣ ମଣିଷର ଜୀବନରେ ବହୁତ ଉପକାରୀ। ଏହା ଆମ ମନକୁ ସତେଜତ ରଖେ। ତା ଛଡ଼ା ଛାତ୍ରଛାତ୍ରୀମାନେ ଭ୍ରମଣ କରିଲେ ପୁସ୍ତକରେ ପଢ଼ିଥିବା ଅନେକ କଥାଗୁଡ଼ିକୁ ପ୍ରାକୃତିକ ଭାବରେ ଦେଖି ବୁଝିପାରନ୍ତି, ଯଥା ଐତିହାସିକ ସ୍ଥାନ, ପାହାଡ଼, ସମୁଦ୍ର, ମନ୍ଦିର, ସଂଗ୍ରହାଳୟ ଇତ୍ୟାଦି। ଆଜି ଆମେ ଆସ ଆଲୋଚନା ମାଧ୍ୟମରେ ବୁଲିବାକୁ ଯିବା ଓଡ଼ିଶାର ଏକ ଐତିହାସିକ ଓ ଶାନ୍ତିର ପବିତ୍ର ସ୍ଥାନ ଧଉଳିର ଶାନ୍ତି ସ୍ତୂପ। ପିଲାଏ, ଭୁବନେଶ୍ୱର ସହରରୁ କିଛି ଦୂରରେ ଦୟାନଦୀ କୂଳରେ ଅବସ୍ଥିତ ସୁନ୍ଦର ସ୍ଥାନ ଆମକୁ ଶାନ୍ତି, ପ୍ରେମ ଓ ମାନବତାର ସନ୍ଦେଶ ଦେଇଥାଏ। ପିଲାମାନେ, ତୁମେ କେବେ ଧଳା ରଙ୍ଗର ଗୋଟିଏ ବଡ଼ ଗୋଲାକାର ସ୍ତୂପ ଦେଖିଛ କି? ଦୂରରୁ ଦେଖିଲେ ଯେପରି ଲାଗେ ମେଘ ମାଟିକୁ ଛୁଇଁ ଦେଇଛି, ସେହିପରି ଦେଖାଯାଏ ଧଉଳିର ଶାନ୍ତି ସ୍ତୂପ। ଏହାକୁ ଅନେକ ଧଉଳିର ସାଞ୍ଚି ସ୍ତୂପ ବୋଲି କୁହନ୍ତି। ଚାରିପଟେ ସବୁଜ ପାହାଡ଼, ନଦୀର ମନୋରମ ଦୃଶ୍ୟ, ଶାନ୍ତ ପରିବେଶ ମନକୁ ଖୁସି କରିଦିଏ। ଏବେ ଆସ ଜାଣିବା ଏହି ସ୍ଥାନର ଇତିହାସ। ବହୁ ବର୍ଷ ପୂର୍ବେ ଏଠାରେ ହୋଇଥିଲା ଭୟଙ୍କର କଳିଙ୍ଗ ଯୁଦ୍ଧ। ସମ୍ରାଟ ଅଶୋକ କଳିଙ୍ଗକୁ ଜିତିବା ପାଇଁ ଯୁଦ୍ଧ କରିଥିଲେ। ଯୁଦ୍ଧରେ ଅନେକ ଲୋକ ମୃତ୍ୟୁବରଣ କଲେ, ଅନେକ ଆହତ ହୋଇଥିଲେ। ଜାଣିଛ ପିଲାଏ, ଦୟାନଦୀର ପାଣି ରକ୍ତରେ ଲାଲ ହୋଇଯାଇଥିଲା ବୋଲି କୁହାଯାଏ। ଏହି ଭୟଙ୍କର ଦୃଶ୍ୟ ଦେଖି ସମ୍ରାଟ ଅଶୋକଙ୍କ ମନର ପରିବର୍ତ୍ତନ ହେଲା। ସିଏ ବୁଝିପାରିଲେ ଯେ ଯୁଦ୍ଧ କେବେ ଶାନ୍ତି ଆଣିପାରେ ନାହିଁ। ତାପରେ ସେ ହିଂସା ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କଲେ ଓ ସମସ୍ତଙ୍କୁ ଶାନ୍ତିର ବାର୍ତ୍ତା ଦେବା ପାଇଁ ଆରମ୍ଭ କଲେ। ହିଂସା ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କଲେ। ପିଲାମାନେ, ଏହି ଘଟଣା ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ। ରାଗ, ହିଂସା ଓ ଝଗଡ଼ା କେବେ ଭଲ ନୁହେଁ। ଭଲ ପାଇବା, ଦୟା ଓ କ୍ଷମା ମଣିଷକୁ ମହାନ କରେ। ତେଣୁ ତୁମେମାନେ ମଧ୍ୟ ଏହି କଥାଗୁଡ଼ିକୁ ପାଳନ କରିବା ଉଚିତ। ପିଲାମାନେ, ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ 8 କିଲୋମିଟର ଦୂରରେ ଧଉଳି ପାହାଡ଼ ଉପରେ ଧଉଳି ଶାନ୍ତି ସ୍ତୂପ ଅବସ୍ଥିତ। ଏହାର ନିର୍ମାଣ 1970 ଆରମ୍ଭରେ ହୋଇ 1971 ସମାପ୍ତ ହୋଇଥିଲା। କିଏ ନିର୍ମାଣ କରିଥିଲେ ଜାଣିଛ? ଧଉଳିର ଶାନ୍ତି ସ୍ତୂପ ଜାପାନର ବୌଦ୍ଧ ସଂଗଠନ ଓ ଭାରତର ସହଯୋଗରେ ନିର୍ମିତ ହୋଇଥିଲା। ଏହି ସ୍ତୂପଟି ଧଳା ରଙ୍ଗର ଗୋଲାକାର ଗମ୍ବୁଜ ଆକୃତିର। ଏହା ବୌଦ୍ଧ ସ୍ଥାପତ୍ୟ କଳାର ଏକ ସୁନ୍ଦର ଉଦାହରଣ। ସ୍ତୂପର ଚାରିପଟେ ଭଗବାନ ବୁଦ୍ଧଙ୍କ ଜୀବନ ଘଟଣାକୁ ଦର୍ଶାଉଥିବା ମୂର୍ତ୍ତି ରହିଛି। ଉପରେ ସୁବର୍ଣ୍ଣ ରଙ୍ଗର ଚୂଡ଼ା ଏହାର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଏଥର ଜାଣିବା ଏହାର ନିର୍ମାଣ ସାମଗ୍ରୀ ବିଷୟରେ। ଏହାର ନିର୍ମାଣରେ ସିମେଣ୍ଟ, ପଥର, କଂକ୍ରିଟ ଓ ମାର୍ବଲ ପରି ସାମଗ୍ରୀ ବ୍ୟବହୃତ ହୋଇଥିଲା। ମାର୍ବଲର ଧଳା ରଙ୍ଗ ଶାନ୍ତିର ପବିତ୍ରତା ପ୍ରତୀକ। ଜାଣିଛ ପିଲା, ଏହାକୁ ପିସ୍ ପଗୋଡ଼ା ମଧ୍ୟ କୁହାଯାଏ। ପାହାଡ଼ ଉପରେ ଥିବାରୁ ଏଠାରୁ ଦୟାନଦୀର ସୁନ୍ଦର ଦୃଶ୍ୟ ଦେଖାଯାଏ। ସ୍ତୂପଟିର ଧଳା ରଙ୍ଗ ଶାନ୍ତିର ପ୍ରତୀକ। ସ୍ତୂପର ଚାରିପଟେ ଭଗବାନ ବୁଦ୍ଧଙ୍କ ଜୀବନ ସମ୍ବନ୍ଧୀୟ ବଡ଼ ବଡ଼ ସୁନ୍ଦର ମୂର୍ତ୍ତି ଚିତ୍ର ଦେଖି ମନ ଖୁସି ହୋଇଯାଏ। କେଉଁଠି ବୁଦ୍ଧ ଧ୍ୟାନ କରୁଛନ୍ତି, କେଉଁଠି ଶିଷ୍ୟମାନଙ୍କୁ ଉପଦେଶ ଦେଉଛନ୍ତି, ଆଉ କେଉଁଠି ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି। ପିଲାମାନେ ଏହିସବୁ ଦୃଶ୍ୟ ଦେଖିଲେ ମନରେ ଶାନ୍ତି ମଧ୍ୟ ଜାଗୃତ ହୁଏ। ପିଲାମାନେ ତୁମେ ଜାଣ ଧଉଳିର ଅଶୋକଙ୍କ ଶିଳାଲେଖ ମଧ୍ୟ ଅଛି। ପାହାଡ଼ ଉପରେ ସମ୍ରାଟ ଅଶୋକ ନିଜ ବାର୍ତ୍ତା ଖୋଦାଇଥିଲେ, ସେଥିରେ ଲୋକମାନଙ୍କ ପାଇଁ ଭଲ କଥା ଲେଖାଯାଇଛି। ସମସ୍ତଙ୍କୁ ସମ୍ମାନ କର, ଦୟାଳୁ ହୁଅ, ଶାନ୍ତିରେ ରୁହ। ଏତେ ବର୍ଷ ପରେ ମଧ୍ୟ ସେହି ଲେଖା ଆମକୁ ଇତିହାସର କଥା କହୁଛି। ଧଉଳିର ପାହାଡ଼ର ଗୁମ୍ଫା ନିକଟରେ ଥିବା ଏହି ଶିଳାଲେଖ ଅଶୋକଙ୍କ ଚତୁର୍ଦ୍ଦଶ ଶିଳାଲେଖ। ଏଥିରେ କଳିଙ୍ଗ ଶାସନ ଏବଂ ପ୍ରଜାଙ୍କ ପ୍ରତି ତାଙ୍କର କଲ୍ୟାଣକାରୀ ବାର୍ତ୍ତା ମଧ୍ୟ ଉଲ୍ଲେଖ ଅଛି। ଏଠାରେ ଥିବା ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ବିଷୟରେ ମଧ୍ୟ ଲେଖିଯାଇଛନ୍ତି। ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏଇ ଶିଳାଲେଖ ଉପରେ ଅଛି, ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି। ଏହାର ବିଶେଷତା ହେଉଛି ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ୍ ବୁଦ୍ଧ ହିଁ ସୂଚାଏ। ଅଶୋକ ଏହି ଜାଗାର କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ଦେଖାଇଥିଲା ବୋଲି ବିଶ୍ୱାସ କରାଯାଏ। ତେବେ ଏହା ଏବେ ବି ସବୁ ଗବେଷକମାନଙ୍କ ପାଇଁ ଗ୍ରହଣଯୋଗ୍ୟ ହୋଇପାରିନାହିଁ। କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି। ସେ ବୌଦ୍ଧ ଧର୍ମରେ ନିଜକୁ ଦୀକ୍ଷିତ କରିବା ପାଇଁ ଅନେକ ବୁଦ୍ଧ ସ୍ତୂପ ସ୍ତମ୍ଭ ଗଢ଼ାଇଥିଲେ, ସେ ମଧ୍ୟରୁ ଏହା ଗୋଟିଏ। ସାଧାରଣ ଲୋକଙ୍କ ପାଇଁ ସେ ଦଣ୍ଡନୀତି ଲାଗୁ କରାଇଥିଲେ। 1970ରେ ଜାପାନ ବୁଦ୍ଧ ସଂଘ ଓ କଳିଙ୍ଗ ବୁଦ୍ଧ ସଂଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୂପ ତୋଳାଇ ଯାଇଥିଲେ, ଯାହା ଗବେଷକମାନଙ୍କ ପାଇଁ ଏକ ବିଶେଷ ଜାଗା। ଧଉଳିକୁ ଗଲେ ପାହାଡ଼ ଉପରୁ ଦୟା ନଦୀର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ସନ୍ଧ୍ୟାବେଳେ ସୂର୍ଯ୍ୟ ଅସ୍ତ ଯାଉଥିବା ସମୟରେ ସମଗ୍ର ପରିବେଶ ଅତ୍ୟନ୍ତ ମନୋହର ଲାଗେ। ପକ୍ଷୀମାନଙ୍କର କଳରବ ଓ ଥଣ୍ଡା ପବନ ମନକୁ ଆନନ୍ଦରେ ଭରିଦିଏ। ପ୍ରତିବର୍ଷ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏହି ଶାନ୍ତି ସ୍ତୂପର ଶାନ୍ତିମୟ ପରିବେଶକୁ ଉପଭୋଗ କରିବାକୁ ଆସିଥାନ୍ତି। ଧଉଳି ଶାନ୍ତି ସ୍ତୂପ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ଏହା ବିଶ୍ୱଙ୍କୁ ଶାନ୍ତି, ମୈତ୍ରୀ ଏବଂ ଅହିଂସାର ବାର୍ତ୍ତା ପ୍ରଦାନ କରିଥାଏ। ଏହା ଆମ ଓଡ଼ିଶାର ଗୌରବମୟ ବୌଦ୍ଧ ଇତିହାସକୁ ଆଜି ପର୍ଯ୍ୟନ୍ତ ଜାଗ୍ରତ ରଖିଛି ଏବଂ ଆଗକୁ ରଖିଥିବ ମଧ୍ୟ। ଏହାର ମନୋରମ ପରିବେଶ ଲାଗି ଅନେକ ପର୍ଯ୍ୟଟକ ଏଠାକୁ ଆସି ଫଟୋ ଉଠାନ୍ତି ଓ ଐତିହାସିକ ସମ୍ବନ୍ଧରେ ଜାଣନ୍ତି। ଆଉ କେତେକ ମତରେ ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ୱାକ୍ଷର ବହନ କରିଥିଲେ। ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା। ଅଶୋକଙ୍କ ଧର୍ମ ଅନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡ଼ରେ ପ୍ରିୟଦର୍ଶୀ ରାଜତ୍ୱର ମୁକସାକ୍ଷୀ ରୂପେ ବିଦ୍ୟମାନ ଶିଳହସ୍ତିକୁ ମହାଭାରତ ସମୟରେ ଅଶ୍ୱତ୍ଥାମା ହସ୍ତି ନାମରେ ପାହାଡ଼ଟିକୁ ଅଶ୍ୱତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି। ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୂହକୁ ପଞ୍ଚୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି। ଧଉଳି ମନ୍ଦିର ବିଷୟରେ ଏଥର କହୁଛି ପିଲା। ଶାନ୍ତି ସ୍ତୂପ ଠାରୁ ଅଳ୍ପ ଦୂରରେ ପାହାଡ଼ର ଅନ୍ୟ ଏକ ପାର୍ଶ୍ୱରେ ଏକ ପ୍ରାଚୀନ ଶିବ ମନ୍ଦିର ଅବସ୍ଥିତ। ଏହି ମନ୍ଦିରଟି ଧଉଳି ପାହାଡ଼ର ଧାର୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ବହନ କରିଥାଏ। ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ଏହି ମନ୍ଦିରର ବହୁତ ମାନ୍ୟତା ରହିଛି। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଏହି ମନ୍ଦିରଟି ବହୁ ପୁରାତନ ଅଟେ। ବିଶେଷ କରି ମହାଶିବରାତ୍ରି ପର୍ବ ସମୟରେ ଏହି ଶିବ ମନ୍ଦିରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳେ। ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ଦର୍ଶନ ଏବଂ ପୂଜା ଅର୍ଚ୍ଚନା କରିବା ପାଇଁ ପାହାଡ଼ ଉପରକୁ ଆସିଥାନ୍ତି। ଶାନ୍ତି ସ୍ତୂପର ବୌଦ୍ଧ ପରିବେଶ ଏବଂ ଶିବ ମନ୍ଦିରର ହିନ୍ଦୁ ପରମ୍ପରା ଧଉଳିକୁ ଧର୍ମ ନିରପେକ୍ଷତା ଏବଂ ଭାଇଚାରାର ଅନ୍ୟାନ୍ୟ ପ୍ରତୀକରେ ପରିଣତ କରିଛି। ବୌଦ୍ଧ ସ୍ତୂପ ଏବଂ ଶିବ ମନ୍ଦିର ଏକାଠି ଅବସ୍ଥିତ ହୋଇଥିବାରୁ ଏହା ଭାରତୀୟ ସଂସ୍କୃତିର ସହନଶୀଳତା ଏକ ଜ୍ୱଳନ୍ତ ଉଦାହରଣ। ବୌଦ୍ଧ ସନ୍ନ୍ୟାସୀ ଏବଂ ହିନ୍ଦୁ ଭକ୍ତ ଉଭୟ ଏହି ପବିତ୍ର ସ୍ଥାନକୁ ସମାନ ଭାବରେ ଆଦର କରନ୍ତି। ଧଉଳି ପାହାଡ଼କୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ଉଭୟ ଶାନ୍ତି ସ୍ତୂପ ଏବଂ ଶିବ ମନ୍ଦିର ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଲାଭ କରନ୍ତି। ପିଲାଏ, ଧଉଳିଗିରି ବର୍ତ୍ତମାନ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଓଡ଼ିଶା ପର୍ଯ୍ୟଟନ ବିଭାଗ, ଓଡ଼ିଶା ଟୁରିଜମ୍ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବହୁ ପଦକ୍ଷେପ ନିଆଯାଇଛି। ସନ୍ଧ୍ୟା ସମୟରେ ଧଉଳି ପାହାଡ଼ ଆୟୋଜିତ ହେଉଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ। ଏହା ମାଧ୍ୟମରେ କଳିଙ୍ଗ ଯୁଦ୍ଧ ଏବଂ ସମ୍ରାଟ ଅଶୋକଙ୍କ ଇତିହାସ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଥାଏ। ଭୁବନେଶ୍ୱରର ବିମାନ ବନ୍ଦର, ରେଳ ଷ୍ଟେସନ କିମ୍ବା ବସ୍ ଷ୍ଟାଣ୍ଡ ଠାରୁ ସହଜରେ ଟ୍ୟାକ୍ସି, ଅଟୋ କିମ୍ବା ବସ୍ ଯୋଗେ ଧଉଳି ପହଞ୍ଚି ହୁଏ। ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଏଠାକୁ ପରିଦର୍ଶନ କରିବା ପାଇଁ ସବୁଠାରୁ ଅନୁକୂଳ। ପିଲାମାନେ, ଶେଷରେ ତୁମ ପାଇଁ ମୋର ବାର୍ତ୍ତା, ଯେତେବେଳେ ଆମେ କୌଣସି ଐତିହାସିକ ସ୍ଥାନକୁ ଯାଉ, ସେଠାକୁ ସଫା ରଖିବା ଆମର କର୍ତ୍ତବ୍ୟ। ଏଠି ସେଠି କାଗଜ କିମ୍ବା ପ୍ଲାଷ୍ଟିକ୍ ଫିଙ୍ଗିବା ଭଲ ନୁହେଁ। ଆମ ଦେଶର ଐତିହ୍ୟକୁ ସମ୍ମାନ ଏବଂ ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏବେ ଚିନ୍ତା କର, ଯଦି ତୁମେ ଧଉଳି ଯାଅ ତେବେ କ'ଣ କରିବ? ପ୍ରଥମେ ସ୍ତୂପକୁ ଦେଖିବ।

0: ପରେ ଇତିହାସ ଜାଣିବ, ମନ୍ଦିରକୁ ଯିବ, ସୁନ୍ଦର ପରିବେଶକୁ ଉପଭୋଗ କରିବ ଓ ଶାନ୍ତିର ବାର୍ତ୍ତା ନିଜ ମନରେ ନେଇ ଘରକୁ ଫେରିବ। ପିଲାମାନେ, ଆଜିର ଏହି ଭ୍ରମଣରୁ ଆମେ କ'ଣ ଶିଖିଲୁ? ଯୁଦ୍ଧ ନୁହେଁ, ଶାନ୍ତି ସବୁଠାରୁ ବଡ଼। ଦୟା ଓ କ୍ଷମା ମଣିଷକୁ ମହାନ କରେ। ଆମ ଇତିହାସ ଓ ଐତିହ୍ୟକୁ ଭଲ ପାଇବା ଦରକାର। ସଫା ସୁତୁରା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେଣୁ ପିଲାମାନେ, ସୁଯୋଗ ମିଳିଲେ ନିଶ୍ଚୟ ଥରେ ଧଉଳିର ଶାନ୍ତି ସ୍ତୂପ ଘୁରି ଆସିବ। ସେଠାରେ ପରିବେଶ ତୁମ ମନକୁ ନୂଆ ଆନନ୍ଦ ଓ ଶାନ୍ତିରେ ଭରିଦେବ। ସମସ୍ତେ ଖୁସିରେ ରୁହ ପିଲାଏ, ଭଲ ପଢ଼ ଓ ସବୁଙ୍କୁ ଭଲ ପାଅ।
1: ଶୁଣିଲ ତ ପିଲାଏ, ଚାଲ ବୁଲିଯିବା କ୍ରମରେ ଆଲୋଚନା ଧଉଳିର ଶାନ୍ତି ସ୍ତୂପ। ତମ ପାଇଁ ଆଲୋଚନା କଲେ ଅପା ପ୍ରିୟଙ୍କା ଦାସ। ପିଲାଏ, ତୁମେମାନେ ମଧ୍ୟ ଓଡ଼ିଶାର ଇତିହାସ ଏବଂ ସଂସ୍କୃତିକୁ ଜାଣିବା ପାଇଁ ଏବଂ ଶାନ୍ତି ପ୍ରକୃତିର ଆନନ୍ଦ ନେବା ପାଇଁ ନିଶ୍ଚୟ ଥରେ ଧଉଳି ପାହାଡ଼ର ଶାନ୍ତି ସ୍ତୂପ ପରିଦର୍ଶନ କରିବ। ଏଥର କାର୍ଯ୍ୟକ୍ରମର ଶେଷ ଆଡ଼କୁ ଶୁଣିବା ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଶ୍ରୁତିସାଇ ତ୍ରିପାଠୀ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ କୃତିବାସ ନାୟକ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ସେବା, ସୁଶାସନ ଏବଂ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: आप ई कोर्ट प्लेटफॉर्म पे एक ऐप बनाई और वहाँ जैसे अपलोड करोगे मजिस्ट्रेट साहब का आदेश, तो वो ई प्रिजन प्लेटफॉर्म पे ऑटोमेटिकली आ जाएगा। तो जो जेल का सुपरिटेंडेंट है वो उसको देख लेगा कि ये कैदी कोर्ट से छूट गया और वो उसी दिन 5-10 मिनट में ही उस कैदी को छोड़ देगा। तो ये ईज ऑफ लिविंग नहीं है, ये रूल ऑफ लॉ का सम्मान नहीं है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର 12 ବର୍ଷ ଏବଂ ତୃତୀୟ ପାଳିର 2 ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଦେଶ ଆଜି 7-9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା, ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ୍ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50% ଅଧିକ ପ୍ରାୟ 267 GW ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକିରି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଦ୍ରୁତଗତିରେ ବଢ଼ି ଚାଲିଛି।
0: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା NTA ଦ୍ୱାରା ଆସନ୍ତା 21 ହେବାକୁ ଥିବା ପୁନଃ ନିଟ୍ UG ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି। ତ୍ରୁଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ

ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏ ନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSME ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ଜୁନ୍ ମାସରେ ଆରମ୍ଭ ହୋଇଥିବା PMSME ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ PMG ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ SIR ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି SIR କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ, ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଭାରତରେ ଗତ 12 ବର୍ଷ ମଧ୍ୟରେ ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସରଳ ଅନୁପାଳନଗତ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମ ସୃଷ୍ଟି କରାଯାଇପାରିଛି। ବ୍ୟବସାୟିକ କ୍ଷେତ୍ରକୁ ଗତିଶୀଳ କରିବା, ସ୍ୱଚ୍ଛତା ଏବଂ ବିଶ୍ୱାସ ଆଧାରିତ ଶାସନ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି, ଫଳରେ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟ କରିବାର ସହଜତା ଉନ୍ନତ ହୋଇପାରୁଛି। ବିଶ୍ୱବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟବସାୟିକ ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରୀୟ ମୂଲ୍ୟାଙ୍କନରେ ଏ କ୍ଷେତ୍ରରେ ଭାରତର ଅଗ୍ରଗତି ପ୍ରତିଫଳିତ ହେଉଛି। ଦେଶର ଆର୍ଥିକ ପ୍ରଦର୍ଶନ, ସ୍ଥିର ସରକାର ଏବଂ ବଜାର ଦକ୍ଷତା ବ୍ୟବସାୟ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛି। 2014 ବିଶ୍ୱସ୍ତରରେ 142ତମ ସ୍ଥାନରେ ଥିବା ଭାରତ 2025 ଉନ୍ନୀତ ହୋଇ 41 ପହଞ୍ଚିଛି। ସଶକ୍ତ ବ୍ୟବସାୟିକ ପରିବେଶ, ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ନିୟାମକ ସଂସ୍କାରକୁ ଏହା ପ୍ରତିଫଳନ କରୁଛି। ବିଶ୍ୱବ୍ୟାଙ୍କର ପରିଚାଳନା ପରିପକ୍ୱତା ସୂଚକାଙ୍କ ଅନୁଯାୟୀ 2020, 2022 ଏବଂ 2025 ଭାରତ ଗ୍ରୁପ୍ ଏ ର ପର୍ଯ୍ୟାୟରେ ଉନ୍ନୀତ ହୋଇଥିଲା। ସାର୍ବଜନୀନ କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ ପରିବର୍ତ୍ତନ ଯୋଗୁଁ ଭାରତ ଏହି ସଫଳତା ପାଇଛି। ଏ କ୍ଷେତ୍ରରେ ବିଶ୍ୱସ୍ତରରେ ସାର୍ବଜନୀନ ସେବା ପ୍ରଦାନ, ଡିଜିଟାଲ କ୍ଷେତ୍ରରେ ନାଗରିକଙ୍କୁ ପ୍ରୋତ୍ସାହନ, ସ୍ୱଚ୍ଛ ତଥା ସୁବ୍ୟବସ୍ଥିତ ପରିଚାଳନା ଏବଂ ନବସୃଜନଶୀଳ ଅଭ୍ୟାସକୁ ଗ୍ରହଣ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏପରିକି ବିଭିନ୍ନ ଦେଶରେ ଡିଜିଟାଲ ସରକାରୀ ଦୃଶ୍ୟପଟ ମୂଲ୍ୟାଙ୍କନ କରିବା ଲକ୍ଷ୍ୟ ନେଇ ଜାତିସଂଘ କରିଥିବା ଇ ସରକାର ସର୍ଭେରେ ଭାରତ ସାମଗ୍ରିକ ଭାବେ ଉଚ୍ଚ ସ୍କୋର ହାସଲ କରିଛି। ଉଚ୍ଚ ମାନ୍ୟତା ପାଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ଲାଇନ୍ ସେବା, ଟେଲିକମ୍ୟୁନିକେସନ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଆଦି ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ନିବେଶ ତଥା ଆନୁଷ୍ଠାନିକ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ ନେଇ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକ୍ରିୟାଗତ ପ୍ରତିବନ୍ଧକଗୁଡ଼ିକୁ ଏହା ହ୍ରାସ କରିବା ସହିତ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରକୁ ଅଧିକ ସହଯୋଗ ପ୍ରଦାନ କରିପାରୁଛି। 2016 ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରିବା ସହ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି କରିପାରିଛି। ଚାକିରି ଖୋଜୁଥିବା ଯୁବକ ବର୍ଗ ଏବେ ନିଯୁକ୍ତି ସୃଷ୍ଟିକାରୀ ଭାବେ ପରିଗଣିତ ହୋଇଛନ୍ତି। 2016 ଦେଶରେ ସ୍ୱୀକୃତିପ୍ରାପ୍ତ 502 ଷ୍ଟାର୍ଟଅପ୍ ରହିଥିବାବେଳେ ଗତ 3 ମାସ ସୁଦ୍ଧା 224,000 ଅଧିକ ହୋଇଛି। ଏ କ୍ଷେତ୍ରରେ 23,30,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯିବା ଦ୍ୱାରା ବ୍ୟବସାୟ କ୍ଷେତ୍ର ମଧ୍ୟ ଗତିଶୀଳ ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ନେଇ ରହିଥିବା ଆହ୍ୱାନଗୁଡ଼ିକ ପ୍ରତିହତ କରିବା ସହ ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ପ୍ରଶାସନିକ ଉତ୍ତରଦାୟିତ୍ୱ ଓ ଦକ୍ଷତା ବୃଦ୍ଧି ପାଇଛି। 19 ରାଜ୍ୟର ନାଗରିକ ଏବେ ଘରୁ ଡିଜିଟାଲ ସ୍ୱାକ୍ଷରିତ ଆଇନଗତ ଭାବେ ବୈଧ ଭୂମି ରେକର୍ଡ ପାଇବାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। 406 ଜିଲ୍ଲାର ବ୍ୟାଙ୍କଗୁଡ଼ିକ ଅନ୍ଲାଇନ୍ ମାଧ୍ୟମରେ ବନ୍ଧକ ଜମି ଯାଞ୍ଚ କରିବାର ସୁଯୋଗ ପାଇଥିବାରୁ ଋଣ ପ୍ରଦାନ ବେଶ୍ ସହଜ ଏବଂ ସମୟୋପଯୋଗୀ ହୋଇପାରିଛି। ଗୋଟିଏ ଦେଶ ଗୋଟିଏ ପଞ୍ଜୀକରଣ ବ୍ୟବସ୍ଥାକୁ ଜାତୀୟ ଜେନେରିକ ତଥ୍ୟ ପଞ୍ଜୀକରଣ ପ୍ରଣାଳୀ ଅଧିକ ସଶକ୍ତ କରିପାରିଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ୍ ୱିଣ୍ଡୋ ଡିଜିଟାଲ ପ୍ଲାଟଫର୍ମ ବ୍ୟବସାୟିକ ଆବଶ୍ୟକତାକୁ ଚିହ୍ନଟ, ଅନୁମୋଦନ ଆଦି ପ୍ରକ୍ରିୟାକୁ ଅଧିକ ସରଳ କରିପାରିଛି। ସମୟସୀମା ହ୍ରାସ ପାଇବା ସହ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଅନୁମତି ପ୍ରଦାନ ଅଧିକ ସଶକ୍ତ ହୋଇପାରିଛି। ଡିଜିଟାଲ ସାର୍ବଜନୀନ ବ୍ୟବସାୟିକ ପ୍ଲାଟଫର୍ମ, ବାଣିଜ୍ୟ ନେଟୱାର୍କ ଏବଂ ସମନ୍ୱିତ ପରିଚାଳନାଗତ ସଂସ୍କାର ମାଧ୍ୟମରେ ବ୍ୟବସାୟିକ କ୍ଷେତ୍ର ପାଇଁ ବଜାର ପ୍ରବେଶ ଅଧିକ ସହଜ ହୋଇପାରିଛି। ଦେଶବ୍ୟାପୀ କ୍ରେତା, ବିକ୍ରେତା, ନିର୍ମାତା ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। 2014 ଦେଶରେ ସମନ୍ୱିତ ଭିତ୍ତିଭୂମି ବିକାଶ, ଡିଜିଟାଲାଇଜେସନ୍ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିଚାଳନାଗତ ଇକୋସିଷ୍ଟମରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। 2021 ଅକ୍ଟୋବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। ବିଗତ ବର୍ଷଗୁଡ଼ିକରେ ଭାରତ ଅଧିକ ସ୍ୱଚ୍ଛ ଏବଂ ସୁବିଧାଜନକ ବ୍ୟବସାୟିକ ପରିବେଶ ସୃଷ୍ଟି କରିପାରିଛି। ସରଳୀକୃତ ନିୟମାବଳୀ, ଡିଜିଟାଲ ପରିବର୍ତ୍ତନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ବଜାର ପ୍ରବେଶରେ ଉନ୍ନତି ତଥା ଅନୁପାଳନ ବୋଝକୁ ହ୍ରାସ କରିପାରିଛି। ବ୍ୟବସାୟ କରିବାର ସହଜତା, ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନର ମିଳିତ ଶକ୍ତିକୁ ଏହି ସଫଳତା ପ୍ରତିପାଦନ କରୁଛି। ବିଶ୍ୱସ୍ତରରେ ଭାରତ ଏକ ପ୍ରତିଯୋଗିତାମୂଳକ ନିବେଶ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ତା ପୂର୍ବରୁ ଏହି ବିଜ୍ଞାପନ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ସିଘାକେ ପହଞ୍ଚିଛି, କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କଲେ ସମ୍ବୋଧନ। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଷ୍ଠାନୁ ହେଲା ମୂଲ। ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ ଦେଶବାସୀ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ଓଡ଼ିଶା ପହଞ୍ଚିବା, ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦ୍ର ସରକାରଙ୍କର 12 ବର୍ଷର ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 3 ନମ୍ବର ପାଲିର 2 ବର୍ଷର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ ସମ୍ବୋଧନ କରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ କହିଛନ୍, କେନ୍ଦ୍ର ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ସିଘାକେ ପହଞ୍ଚିଛି। ଆଇବାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଣତାନ୍ତ୍ରିକ ଶାସନ ମୁଖ୍ୟ ଭାବେ ସବୁନୁ ଐତକା 4,399 ଦିନ ସେବା କରିକି ଜାତୀୟ କୀର୍ତ୍ତିମାନ ସ୍ଥାପନା କରିବେ। ତାଙ୍କ ନେତୃତ୍ୱତି ଭାରତ ଫ୍ରଜାଇଲ 5 ବାହାରି କରି 7.7% ଅଭିବୃଦ୍ଧି ସାଙ୍ଗେ ପୃଥିବୀର ସବୁନୁ ଦ୍ରୁତ ଅର୍ଥନୀତି ହୋଇଛି। 20 କୋଟିନୁ ଅତକା ମାହାଲିଆ ଟିକାକରଣ ଆଉ ଭ୍ୟାକ୍ସିନ୍ ମୈତ୍ରୀ ଲାଗି ଭାରତ ବିଶ୍ୱବନ୍ଧୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସବ୍କା ସାଥ ସବ୍କା ବିକାଶ ମନ୍ତ୍ରଥି 2036 ତକ ସମୃଦ୍ଧ ଓଡ଼ିଶା ଗଠନ ଲାଗି ଆମେ ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ସେବା ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2 ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ଗଲା 12 ବର୍ଷରେ ଦେଶ ସବୁ କ୍ଷେତ୍ରତି ବିକାଶ କରିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ ସମ୍ବୋଧନ କରିକି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍, ଦେଶ ବିକଶିତ ଭାରତ ପଛେ ଆଗ୍କେ ବଢ଼ୁଛି। 2014 ଆଗରୁ ଇନ୍ଦିରା ଆବାସ ଯୋଜନାଟି ଆର୍ଥିକ ସାହାଯ୍ୟ କମ୍ ରହିବାର ସହିତ କମ୍ ଲକ୍ଷ୍ୟ ପୂରା କରାଯାଉଥିଲା। ଯୋଜନା ଅଧୀନତି ହିତାଧିକାରୀମାନଙ୍କୁ 3 କିସ୍ତି ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ଋତୁରୁ ଏ ଯୋଜନାର ଗତି ଆଉ ଅନୁଦାନ ବଢ଼ବାର ଉପରେ ଜୋର ଦେଇଥିଲେ। ପିଏମ୍ ଆବାସ ଭାବେ ଏ ଯୋଜନାର ବ୍ୟାପକ ପରିବର୍ତ୍ତନ କରାଯାଇଛି। ଯୋଜନାଟି ଜିଓ ଟେଗିଂ ବ୍ୟବସ୍ଥା କରାଯାଇକରି ଏହା ତକ ଦେଶର 4 କୋଟି ଗରିବକୁ ଘର ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଭି ଜୋର ଦେଇଛନ୍। ଆଘର ନିର୍ମଲ ଗାଁ ଯୋଜନାକେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାଟି ବଦଳେଇକରି ଦେଶେ 10 କୋଟି ଶୌଚାଳୟ ତିଆର ଲକ୍ଷ୍ୟ ରଖିଥିଲେ। 12 ବର୍ଷରେ ସରକାର ଇ ଲକ୍ଷ୍ୟ ପୂରା କରିପାରିଛନ୍। ବିଜୁଳି ଉକିଆନୁ ବଞ୍ଚିତ ଥିବା 18,000 ଗାଁକେ 1,000 ଦିନେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ଜରିଏ ହିତାଧିକାରୀମାନଙ୍କୁ ସାହାଯ୍ୟ ଟଙ୍କା ଦେଇକରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କାର ହେରଫେରକେ ଅଟକାଇ ପାରିଛନ୍। ପିଏମ୍ କିଷାନ ଯୋଜନାଟି 11 କୋଟି ଚାଷୀ ଲାଭ ପାଇଛନ୍। ଏ ଯୋଜନା ଅଧୀନତି 4 କୋଟିନୁ ଅତକା ଟଙ୍କା କୃଷକମାନଙ୍କର ବ୍ୟାଙ୍କ ଖାତାକେ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରଟି 2014 ଆଗନୁ 2,00,000 କୋଟି ଟଙ୍କା ବ୍ୟୟବରତ ହେଉଥିଲା, ଯେନ୍ଟା ଇହାଦେ ବଢ଼ିକରି 12,00,000 କୋଟି ଟଙ୍କାନୁ ଅତକା ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଆଉ ପରିବେଶକେ ସ୍ୱଚ୍ଛ ଆଉ ସନ୍ତୁଳିତ ରଖବାର କ୍ଷେତ୍ରଟି କାମ କରବାର ଆଉ ଦୂରଦୃଷ୍ଟିକେ ଜୋର ଦେଇକରି 32 ଅତକା ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦେଇଛନ୍। ଶାରୀରିକ ସୁସ୍ଥତା ଉପରେ ଜୋର ଦେଇକରି ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରିବାର ଲାଗି ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି ସମ୍ପନ୍ନ କାମକେ ସ୍ୱୀକୃତି ଦେଇକରି ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସାରା ପୃଥିବୀ ପାଳନ କରୁଛି, ଯେନ୍ଟା ଆମର ଲାଗି ଗର୍ବର ବିଷୟ ଆଏ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଷ୍ଠାନୁ ମୂଲିଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ କୈନ୍ଦ୍ରିକ ସହରୀ ଶାସନକେ ବରକସ କରବାର ଆଉ ସହରୀ ବିକାଶତି ଲୁକର ଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ନେଇକରି ଆଷ୍ଠାନୁ 21 ତକ ସାରା ରାଜ୍ୟ ଏହି କାର୍ଯ୍ୟକ୍ରମ ଚାଲବା। ଇତି ସଚେତନତା ଶୋଭାଯାତ୍ରା, ୱାର୍ଡ ସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ବାଗିର ଭିନ୍ ଭିନ୍ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କର ତରଫୁ ଦାଖଲ ହୋଇଥିବା 4 ସେଟ୍ ନାମାଙ୍କନପତ୍ର କାଏମ ରହିଥିବାର ସୂଚନା ମିଳିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଝାଡ଼ଖଣ୍ଡ ସହିତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସ ବିର୍ସା ମୁଣ୍ଡା ଜଲ ଜଙ୍ଗଲ ଆଉ ଜମିନର ସୁରକ୍ଷା ଲାଗି ବ୍ରିଟିଶ ଶାସନ ବିରୋଧୀ ଲଢ଼ିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକଠାଣିଆ କରିକି ସାଂସ୍କୃତିକ ଐତିହ୍ୟ ଆଉ ସୁରକ୍ଷା ଲାଗି ଭଗବାନ ବିର୍ସା ମୁଣ୍ଡାଙ୍କର ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛେ। ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ସମାଜର ସବୁ ବର୍ଗର ଲୋକମାନେ ତାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିକି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ସାମାଜିକ ଗଣମାଧ୍ୟମଟି କହିଛନ୍, ଭଗବାନ ବିର୍ସା ମୁଣ୍ଡାଙ୍କର ଦେଶ ଲାଗି ସର୍ବୋଚ୍ଚ ବଳିଦାନ ସବୁ ପିଢ଼ିକେ ଦେଶପ୍ରେମର ବାର୍ତ୍ତା ଦେଉଥିବା। ରାଜ୍ୟପାଳ ଡକ୍ଟର ହରିବାବୁ କମମପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ନ୍ୟାୟ ସମ୍ମାନ ଆଉ ଆଦିବାସୀ ସମୁଦାୟ ଅଧିକାର ଲାଗି ତାଙ୍କର ଅଦମ୍ୟ ସଂଘର୍ଷ ଆଜି ଭିଲ୍ ଆଇବା ପିଢ଼ିମାନଙ୍କୁ ପ୍ରେରଣା ଦେଇଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ଜନଜାତି ଜନନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ଆଦର୍ଶ ଜନଜାତିଙ୍କର ସମ୍ପ୍ରଦାୟର ସହିତ ଦେଶର ଜୁଆନ ପିଢ଼ିଙ୍କ ଲାଗି ଗର୍ବ ଓ ପ୍ରେରଣାର ଉତ୍ସ ଏ। ଓଡ଼ିଶା ବିଧାନସଭା ପରିସରର ଭଗବାନ ବିର୍ସା ମୁଣ୍ଡାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ଅଲଗା ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହିକରି ବିର୍ସା ମୁଣ୍ଡାଙ୍କର ଅବଦାନକେ ସୋର କରିଥିଲେ। ଓଡ଼ିଶାର ପହିଲା ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମ ପୋଷ୍ଟି ଓଡ଼ିଶାର ବିକାଶତି ନନ୍ଦିନୀ ଶତପଥୀଙ୍କର ବହୁତ ଅବଦାନ ରହିଛି ବୋଲି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମଟି ଆଗର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଆଉ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ଓଡ଼ିଆ ସିନେମା ମେହେର ମୁଣ୍ଡାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍। ଇ ବାବଦ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଓଡ଼ିଶାର ହସ୍ତତନ୍ତ ବୁଣାକାର ସମ୍ପ୍ରଦାୟଙ୍କର ଜୀବନ ସଂଘର୍ଷ ଆଉ ସଫଳତା ଉପରେ ଇ ସିନେମା ତିଆରି ହୋଇଛି। ଗଲା 15 ତାରିଖ ଦିନ ରାଇଜେ ଇ ସିନେମା ମୁକ୍ତିଲାଭ କରିଥିଲା। ଓଡ଼ିଶାର ମହାନ ପାରମ୍ପରିକ ଐତିହ୍ୟ ଆଉ କାରିଗରୀ କୌଶଳକେ ଇ ଚଳଚ୍ଚିତ୍ର ଜରିଆରେ ପ୍ରଦର୍ଶିତ କରାଯାଇଥିବାନୁ ମୁଖ୍ୟମନ୍ତ୍ରୀ ଇଟାକେ କରମୁକ୍ତ କରବାର୍ ଲାଗି ନିଷ୍ପତ୍ତି ନେଇଛନ୍। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସିର ସଚିବ ଭାବେ ଓଏଏସ୍ ଅଧିକାରୀ ସତ୍ୟବ୍ରତ ରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେନ୍ତା ଓଏଏସ୍ ଅଧିକାରୀ ସଞ୍ଜୀବିତା ରାୟଙ୍କୁ ଓପିଏସ୍ସିର ଅତିରିକ୍ତ ସଚିବ ଆଉ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ଧାମନୁ ଧାମ ଶବ୍ଦ ହଟାଯିବା ବୋଲି ଘୋଷଣା କରିଛନ୍। ଇତାର ବଦଲେ ଇତାର ନାଁ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ରଖାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଚିଠି ପାଇବା ଋତୁରୁ ଏହି ନିଷ୍ପତ୍ତି ନିଆଯାଇଛି। ନାଁ ପରିବର୍ତ୍ତନ ଲାଗି ଖୁବ୍ ଜଲ୍ଦି କ୍ୟାବିନେଟ୍ରେ ପ୍ରସ୍ତାବ

ପୁରସ୍କାର ଦିଆଯିବା ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ତିନି ଦିନ ଭିତରେ ରାଜ୍ୟର କିଛିଟା ଇଲାକାକେ ପହଞ୍ଚିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରନୁ ବାଦଲ ଓଡ଼ିଶା ଦେଇକରି ଅଲଗା ରାଜ୍ୟକେ ଯାଉଥିବାରୁ ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ମୁଲେଇଛେ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଇଛନ୍। ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ଆଗକେ ବଢ଼ବାର୍ତି ଅତ୍କା ସାହାଯ୍ୟ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟ ଆଇବା ଏଗାର ତାରିଖନୁ ବର୍ଷାର ପରିମାଣ ବଢ଼ବା ଆଉ ବାର ତାରିଖ ଦକ୍ଷିଣ ଓଡ଼ିଶାର କେତେଟା ଜିଲ୍ଲାନ ଜବର ବର୍ଷା ହେବାର ସମ୍ଭାବନା ଅଛି। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ଶିଘାକେ ପହଞ୍ଚିଛି କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କର ବାର ବଛର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କଲେ ସମ୍ବୋଧନ। ରାଜ୍ୟର ସବୁ ପୌରାଞ୍ଚଳନ ତେରଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଇଷ୍ଠାନୁ ହେଲା ମୂଲ। ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ ଦେଶବାସୀ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ତିନି ଦିନ ଭିତରେ ଓଡ଼ିଶା ପହଞ୍ଚିବା ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ କିଛି ସମୟ ମଧ୍ୟରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜିରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ

0: ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ପ୍ରଧାନମନ୍ତ୍ରୀ ଭାବେ ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂହ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସୁସମ୍ମନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମନରେଗାରୁ ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ ଭିଭିଜି ରାମଜୀକୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଆବାସୀ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, ଭିଭିଜି ରାମଜୀ ଯୋଜନା ଆସନ୍ତା ମାସ 1 ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। 26ଟି ରାଜ୍ୟ ପାଇଁ ଏହି ଯୋଜନାରେ ବଜେଟ୍ ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ରାଜ୍ୟର ଆବଣ୍ଟନ ହ୍ରାସ କରାଯାଏ ନାହିଁ, ବରଂ ଗତ ବର୍ଷ ତୁଳନାରେ ବଜେଟ୍ ଆବଣ୍ଟନ 40% ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରତିଷ୍ଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି।
1: ସଭି ରାଜ୍ୟ କି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଲିଖା ହେ ଉନକି ପହିଲେ ବି ସହଯୋଗ ରହା ହେ ଇସ୍ ବାତ ଥୋଡ଼ା ଔର ଭି ଧ୍ୟାନ ଦିଆ ଯାଏ। ଇସ୍ ବିଚ୍ ମେ ଅନେକ ରାଜ୍ୟ କି ମୁଖ୍ୟମନ୍ତ୍ରୀ ଅପନେ ରାଜ୍ୟ କି ଡିଜି ଓର ଚିଫ୍ ସେକ୍ରେଟରୀ କି ଉପସ୍ଥିତି ମେ ଡିଷ୍ଟ୍ରିକ୍ଟ କଲେକ୍ଟର କି ମିଟିଙ୍ଗ, ଏସ୍ପି କି ମିଟିଙ୍ଗ ରାଉଣ୍ଡ ଶୁରୁ କିଏ ହେ। ଇସ୍ମେ ଏମିତି ହେ କି ଡିଜି ସ୍ୱୟଂ ବି ୟହାଁ ସେ ଅନଲାଇନ୍ ଜୁଡ଼ତେ ହେ। ଅନେକ ରାଜ୍ୟ କି ମିଟିଙ୍ଗ ହୋଗି, ଆଜ ଜୈସେ ବିହାର କି ମିଟିଙ୍ଗ ଥା। ଆନେ ବାଲେ ଦିନ ମେ ଭାରତ ସରକାର କି ଗୃହ ସଚିବ ବି ଉସପେ ଏକ ଉଚ୍ଚସ୍ତରୀୟ ମିଟିଙ୍ଗ ଦେନେ ବାଲେ ହେ।
0: ମନ୍ତ୍ରୀ କହିଛନ୍ତି, ଏହି ପ୍ରକ୍ରିୟାରେ ଜଡ଼ିତ ଆହ୍ୱାନର ମୁକାବିଲା ପାଇଁ ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସମେତ ସମସ୍ତ ସାଇବର ସୁରକ୍ଷା ସମ୍ବଳକୁ ନିୟୋଜିତ କରାଯାଇଛି। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାର ଅଭିଯୁକ୍ତ ମନୀଷା ୱାଘମାରେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପରେ ଦିଲ୍ଲୀର ରାଉସ ଆଭେନ୍ୟୁ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଏଲ୍ପିଏମ୍ଏସ୍ ବିନିମୟକୁ ଉଦ୍ଘାଟନ କରିଛନ୍ତି। ଏହା ଭାରତର ସ୍ଥଳ ସୀମାରେ କାର୍ଗୋ ପ୍ରକ୍ରିୟାକରଣ ଏବଂ ଯାତ୍ରୀମାନଙ୍କ ଯାତାୟତକୁ ଡିଜିଟାଲାଇଜ୍ ତଥା ସୁବ୍ୟବସ୍ଥିତ କରିବ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଏକ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ସୀମା ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମଞ୍ଚ ବିକଶିତ ଭାରତ 2047 ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି। ଏହା ବାଣିଜ୍ୟ ସୁବିଧା, ଯୋଗାଯୋଗ ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ।
2: हमारी स्मार्ट बॉर्डर की संकल्पना में लैंड पोर्ट अथॉरिटी का बहुत बड़ा योगदान आने वाले दिनों में। ये जो लैंड पोर्ट मैनेजमेंट सिस्टम और स्मार्ट बॉर्डर की संकल्पना, ये दो मिलकर एक प्रकार से अभेद और सुरक्षित बॉर्डर का निर्माण करेंगे, इसमें मेरे मन में कम से कम कोई शंका नहीं है।
0: ଶ୍ରୀ ଶାହା ଗୁରୁତ୍ୱାରୋପ କରି କହିଥିଲେ ସରକାର ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଏବଂ ଦକ୍ଷ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ବିଶ୍ୱବ୍ୟାପୀ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜି ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ 21 ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ବ୍ରିକ୍ସରେ ଅଧ୍ୟକ୍ଷତା କରୁଥିବା ଭାରତ ଏହି କୃଷି ସମ୍ମିଳନୀର ଆୟୋଜନ କରୁଛି। ସମ୍ମିଳନୀର ପ୍ରଥମ ଦିନରେ ଆଜି କୃଷି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ସମ୍ପର୍କିତ ବିଭିନ୍ନ ଆହ୍ୱାନଗୁଡ଼ିକର କାରଣ ଉପରେ ଆଲୋଚନା କରାଯାଇଥିଲା। ସମଗ୍ର ବିଶ୍ୱର କୃଷକମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପରିବର୍ତ୍ତନଶୀଳ ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ କିପରି କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି ଏବଂ ଏହାର ମୁକାବିଲା ପାଇଁ କିଭଳି ଭାବେ ଅଧିକ ସହନଶୀଳ କୃଷି ପ୍ରଣାଳୀ ପ୍ରସ୍ତୁତ କରିବା ନେଇ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର କୃଷି ବିଶେଷଜ୍ଞମାନେ ନିଜ ନିଜର ମତାମତ ରଖିଥିଲେ। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ବାଣିଜ୍ୟ, ଜଳବାୟୁ, ଅନୁକୂଳ କୃଷି ଅଭ୍ୟାସ ଏବଂ କୃଷି କ୍ଷେତ୍ରରେ ନବସୃଜନ ଉପରେ ବ୍ୟାପକ ଆଲୋଚନା ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି କରିବା ଏବଂ ସହଭାଗିତା ମାଧ୍ୟମରେ ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଗତ 10 ବର୍ଷ ମଧ୍ୟରେ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSMA ମାଧ୍ୟମରେ ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ଉତ୍ସବର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ଏହା କହିଛନ୍ତି। ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ନଡ୍ଡା କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ମାତୃମୃତ୍ୟୁ ହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କୁଏତ୍ର ଅମୀର ଶେଖ୍ ମେସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଯଥାଶୀଘ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଲାଗି ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତିର ଆହ୍ୱାନକୁ ଦୋହରାଇଥିଲେ। କୁଏତରେ ରହୁଥିବା ଭାରତୀୟମାନଙ୍କ ନିରନ୍ତର କଲ୍ୟାଣ ଓ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ କୁଏତର ଅମୀରଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶରେ ଜଳ ସଂରକ୍ଷଣ ଏବଂ ଜଳର ସଠିକ୍ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ସମେତ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ନମାମି ଗଙ୍ଗେ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନଃଭରଣକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଜଳପଞ୍ଚାୟତ ଓ ଜନଭାଗିଦାରୀ ଭଳି ପ୍ରମୁଖ ଯୋଜନାକୁ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଥିଲେ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କରିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ବୋଲା ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ଦେଇଥିଲେ। ଭାରତ 50 ରନ୍ରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଏ ଦଳ 48.5 ଓଭରରେ ସମସ୍ତ ୱିକେଟ୍ ହରାଇ 276 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ଦାମ୍ବୋଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଶ୍ରମିକ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପଞ୍ଜିକୃତ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଆଇନ ଅନ୍ତର୍ଗତ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ଶିକ୍ଷାଗତ ମୃତ୍ୟୁକାଳୀନ ଅନ୍ତ୍ୟେଷ୍ଟିକ୍ରିୟା ବିବାହ ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି ବୋଲି ମାଲକାନଗିରିର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସୂଚନା ଦେଇଛନ୍ତି।
5: ଏହି ସହାୟତା ପାଇବାକୁ ହେଲେ ଶ୍ରମିକ ଭାଇ ଭଉଣୀମାନଙ୍କୁ ଯେକୌଣସି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ଆବେଦନ କରିବାକୁ ପଡ଼ିଥାଏ। ଏହାପରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ 78,000 ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ସମସ୍ତଙ୍କୁ ବିଭାଗ ପକ୍ଷରୁ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ମୋଟ 549 ଜଣ ହିତାଧିକାରୀଙ୍କୁ 2,74,39,400 ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 72 ଜଣ ହିତାଧିକାରୀଙ୍କୁ 2,07,00,000 ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଅଛି। ଏହା ବ୍ୟତୀତ 66 ଜଣ ହିତାଧିକାରୀଙ୍କୁ 33,00,000 ବିବାହ ସହାୟତା ପ୍ରଦାନ କରାଯାଇଥିବା ବେଳେ 72 ଜଣ ହିତାଧିକାରୀଙ୍କୁ 3,60,000 ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ପ୍ରଦାନ କରାଯାଇଅଛି। ଏଥିସହ 46 ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ 293 ଜଣ ହିତାଧିକାରୀଙ୍କୁ 26,19,400 ଶିକ୍ଷାଗତ ସହାୟତା ପ୍ରଦାନ କରାଯାଇଅଛି। ଜିଲ୍ଲାର ଯେଉଁ ଶ୍ରମିକ ଭାଇ ଭଉଣୀମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି ସେମାନେ ନିଜକୁ ପଞ୍ଜୀକରଣ କରି ସରକାରଙ୍କର ଏହି ଯୋଜନାର ଲାଭ ଉଠାନ୍ତୁ।
4: ଜିଲ୍ଲାରେ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଗତ 21 ତାରିଖରେ କୋରୁକୁଣ୍ଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ଛେଳି ପାଳନ, ବ୍ରଏଲର ଫାର୍ମିଂ, ହାଚେରୀ, ଗୋଖାଦ୍ୟ ଉଦ୍ୟୋଗ ଏବଂ MKUY ଗୋପାଳନ ୟୁନିଟ୍ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି, ବଜାର ସଂଯୋଗୀକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପୁଲିସ୍ ସାଲେରୀ ପ୍ୟାକେଜ୍ ଅନ୍ତର୍ଗତ ମୃତ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ SBIର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗ ଦେଇଥିଲେ। 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରକୁ 10,00,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ 3 ପରିବାରକୁ 2,00,000 ଲେଖାଏଁ ବୀମା ସହାୟତା ମିଳିଛି। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ 549 ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି ଏବଂ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜୁନ୍ 28 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ବିକଶିତ ଓଡ଼ିଶା ଭିଜନ 2036-2047 ଅନ୍ତର୍ଗତ ମଡେଲ ଭିଲେଜ୍ ମିଶନ ଓ ସେତୁ ଯୋଜନାର ମିଳିତ ସମୀକ୍ଷା ବୈଠକ ମାଲକାନଗିରିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ 111 ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ସ୍ୱାଭିମାନ ଅଞ୍ଚଳରେ ରାସ୍ତା, ସେତୁ, ପାନୀୟ ଜଳ, ସେଚନ, ଶିକ୍ଷା ଓ ବିଦ୍ୟୁତ୍ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା 15 ଜୁନ୍ ସୁଦ୍ଧା ବେସ୍ ଲାଇନ୍ ସର୍ଭେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଚିତ୍ରକୋଣ୍ଡା ଡ୍ୟାମ୍ରୁ ଡୋରାଘାଟ ଗ୍ରାମ ପର୍ଯ୍ୟନ୍ତ 4 କିଲୋମିଟର ଦୈର୍ଘ୍ୟର ଟ୍ରେକିଂ ରୁଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଡିଏଫ୍ଓ ସାଇ କିରଣ ଡିଏନ୍ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ କରାଯାଇଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଦାୟିତ୍ୱରେ ମୁଁ ସୁଇଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏ ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ପରିବେଶ ସଂରକ୍ଷଣ ଦିଗରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଙ୍ଗାନଦୀ ଏବଂ ତା'ର ଉପନଦୀମାନଙ୍କର ସଫେଇ ଏବଂ ତା'ର ପରିବେଶରେ ସୁଧାର ଆଣିବା ପାଇଁ 2014 ମସିହାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ମୋଟ 524 ପରିଯୋଜନାଗୁଡ଼ିକୁ ମଞ୍ଜୁର କରାଯାଇଥିଲା, ଯେଉଁଥିରୁ 355 ପରିଯୋଜନାଗୁଡ଼ିକ ପୂରଣ ହୋଇସାରିଛି। ଆକାଶବାଣୀ ସହିତ କଥାବାର୍ତ୍ତା ସମୟରେ ସୌରଭ ଗୁପ୍ତା କହିଲେ କି ଏହି ଯୋଜନା କାରଣରୁ ଗଙ୍ଗା ନଦୀର ସ୍ୱଚ୍ଛତା ଉପରେ ଉଲ୍ଲେଖନୀୟ ଉନ୍ନତି ଆସିଛି।
1: ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଗଙ୍ଗା ନଦୀକୁ ସ୍ୱଚ୍ଛ ଏବଂ ଏହାର ପୁନରୁଦ୍ଧାର ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ଅବଶିଷ୍ଟ ଜଳର ପ୍ରବନ୍ଧନ, ନଦୀକୂଳମାନଙ୍କର ଉପଚାର, ବୃକ୍ଷରୋପଣ, ଜୈବ ବିବିଧତାର ସଂରକ୍ଷଣ ଏବଂ ଜନତାଙ୍କ ଅଂଶଗ୍ରହଣଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।
0: ଦେଶରେ ଜଙ୍ଗଲମାନଙ୍କର ସଂରକ୍ଷଣ ଏବଂ ପ୍ରସାର ନିମନ୍ତେ 2015 ଗ୍ରୀନ୍ ଇଣ୍ଡିଆ ମିଶନ ଯୋଜନାର ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସମୟରେ ଭାରତର ଅରଣ୍ୟ କ୍ଷେତ୍ର 8 ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ହୋଇସାରିଛି, ଯାହାକି ଭାରତର ମୋଟ ଭୌଗୋଳିକ କ୍ଷେତ୍ରର 25% ଅଟେ। ସେହିଠାରେ ମୋଟ ଅରଣ୍ୟ କ୍ଷେତ୍ର ତୁଳନାରେ ବର୍ତ୍ତମାନ ଭାରତ 9ମ ସ୍ଥାନ ଗ୍ରହଣ କରିଛି। ଏହାଛଡ଼ା 2024 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ୍ ମା କେ ନାମ ଯୋଜନା ଆରମ୍ଭ କରିଥିଲେ, ଯାହାକି ଦୁନିଆର ସର୍ବବୃହତ ଜନସାଧାରଣଙ୍କ ଅଂଶଗୃହୀତ ପରିବେଶ ଅଭିଯାନ ଭାବେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ଡିସେମ୍ବର 2024 ପର୍ଯ୍ୟନ୍ତ 262 କୋଟିରୁ ଅଧିକ ବୃକ୍ଷରୋପଣ ହୋଇସାରିଛି। ଆକାଶବାଣୀ ସହ କଥାବାର୍ତ୍ତା ସମୟରେ ହରିୟାଣାର ଅଶୋକ ଭାରଦ୍ୱାଜ କହିଲେ ଯେ ସେମାନେ ଏହି ଅଭିଯାନ ମାଧ୍ୟମରେ ତାଙ୍କ ଜିଲ୍ଲାରେ ଅନେକ ବୃକ୍ଷରୋପଣ କରିସାରିଛନ୍ତି।
2: ଆମେମାନେ ଯେଉଁ ସବୁ ବୃକ୍ଷରୋପଣ କରିଛୁ ତାର ସଂରକ୍ଷଣ ମଧ୍ୟ ଜରୁରୀ, ଏବଂ ମୁଁ ଆଉ ଆମ ସହଯୋଗୀମାନେ ନିୟମିତ ଭାବେ ଗଛଗୁଡ଼ିକୁ ପାଣି, ସାର ଏବଂ ସୁରକ୍ଷା ପ୍ରଦାନ କରୁଛୁ, ଯାହାଫଳରେ ଗଛଗୁଡ଼ିକ ବଞ୍ଚି ରହିପାରିବ।
0: ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଇବା ପାଇଁ 2022 ମସିହାରେ ମିଶନ ଲାଇଫ୍ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆଦରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ତାଛଡ଼ା ଭାରତ 2005 ମସିହାରେ ସ୍ତର ତୁଳନାରେ କାର୍ବନ ନିର୍ଗମନକୁ 33-35% ହ୍ରାସ କରିବାର ଲକ୍ଷ୍ୟକୁ ଧାର୍ଯ୍ୟ ସମୟର 11 ବର୍ଷ ପୂର୍ବରୁ ହିଁ ହାସଲ କରିସାରିଛି। 2015 ମସିହାରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ସୌର ମହାମିଳନ ଭାରତର ଏକ ବଡ଼ ସଫଳତା, ଯାହାକି ସ୍ୱଚ୍ଛ ଶକ୍ତିର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିସାରିଛି। ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଚାପ ଭଳି ସମସ୍ୟାର ସମ୍ମୁଖୀନ ହେଉଛି, ସେତେବେଳେ ଭାରତ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଅବିରତ ଆଗକୁ ବଢ଼ୁଛି।

0: କରସୁଁ ଆମର ହିସାବରେ, ଆଉ ଆଦାୟ ହେଲା ବେଲକେ ଯଦି 40 KG ହେଉଛେ ବୋଲେ 1560 600 ଟଙ୍କା ପର୍ଯ୍ୟନ୍ତ ଗୋଟେ ଗଛ ଆମକୁ ଦେସି।
1: ଆଜ୍ଞା, ତ ଏଇଟା ତ ଭଲ ଯେନ୍ତା କରେ ଲାଭଟେ ଦଉଛି ଚାଷୀମାନଙ୍କୁ ଯେନ୍ଟା ଆପଣ କହିଲେ। ଏଇଟାକେ ଯେନ୍ କହିଲେ ଆପଣ ପୁଟଲ ଗଲା, କୁନ୍ଦୁରୁ ଗଲା, ତାପରେ କଦେଲ ବି ଗଲା, ତାର୍ ସାଙ୍ଗେ ସାଙ୍ଗେ ଆପଣ ମାନେ ପିଜୁଳି ଚାଷ ବି କରିଛନ୍ ବୋଇଲେ, ତ ଇଟା ଯେନ୍ ଚାଷ୍ଟା କରିଛନ୍ ଇଟା କେନ୍ତା କରି କରିଛନ୍? ଫଲ ଚାଷ ଯେନ୍ଟା ଅଛେ, ଫଲ ଭିତରେ ଆମ୍ ଯିବା, ପିଜୁଳି ଯିବା, କଦଳୀ ଯିବା, ତ ପିଜୁଳି ଆଉ ଆମ୍ ଚାଷ କେନ୍ତା କରି କରିଛନ୍ ସେ ବାବଦ ଟିକେ କହୁନ୍।
0: ଆଜ୍ଞା, ଏଇଟା ଆମେ ଯେତେବେଳେ କଦଳୀ ଚାଷ କରିଥିଲୁ, କଦଳୀ ଚାଷରେ ବିଭିନ୍ନ ପ୍ରକାର କଦଳୀ ଗଛ କିଛି ମରିଯାଏସି କିମ୍ବା ମରିଯାଇଥିବା ବେଳେ ସେ ଭିତରେ କାଣା ଦମା କହିକିରି ଭାବିଲୁ, ସେଥିରେ ଅମୃତଭଣ୍ଡା ଥରେ ଦେଇ ଦେଖିଲୁ, କିନ୍ତୁ ଅମୃତଭଣ୍ଡା ବଦଳରେ ଯେତେବେଳେ ପିଜୁଳି ଗଛ ଦିଆଗଲା, ମାନେ ପିଜୁଳିରେ ଗୋଟେ ଭଲ ଭେରାଇଟି ଆମେ ସିଲେକ୍ସନ୍ କରିବା କଥା, ଆମର ଭିଏନ୍ଆର୍ ଭେରାଇଟି ହେଲା, ଥାଇ 7 ଭେରାଇଟି ହେଲା, ବିଭିନ୍ନ ଭଲ ଭେରାଇଟିର ଯଦି ପିଜୁଳି ଗଛ ସେନେ ଲଗା ହେବା, ବହୁତ କମ୍ ସମୟରେ ମାନେ ବର୍ଷେ ଭିତରେ ସେ ତାର ଫ୍ରୁଟିଂ ଆସିଯାଇସି, ଏବଂ ପିଜୁଳିଟା ବି ହାରାହାରି 100 ଟଙ୍କା KG ପ୍ରତି ଆମେ ତାର ପାଇପାରସୁଁ। ତ ପିଜୁଳି ଚାଷ୍ଟା ଗୋଟେ ଲାଭଜନକ ଫସଲ ହେବାକେ ଯାଉଛେ, ଆଉ ମାର୍କେଟରେ ବି ତାର ଚାହିଦା ବେଶୀ ଅଛେ।
1: ଆଜ୍ଞା, ତ ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ମାନେ ପିଜୁଳି ଚାଷ କଲେ, ତ ଯେତେବେଳେ ବି ଜଣେ ପିଜୁଳି ଚାଷ୍ଟେ ଚାଷୀଟେ କରବା କି ଆମ୍ ଚାଷ୍ଟେ, ତ ଗଛ ତ ଲଗାବା ବାଧ୍ୟ, ତ ସେଇଟା କେତେ ହିସାବରେ ଲଗାବା, କେତେ ଦୂରିଆ ଲଗାବା, ତ ଏଇ ବାବଦରେ ଟିକେ କହୁନ୍।
0: ଆଜ୍ଞା, ଯେତିକି ଗଛ ଆମର ବିଭିନ୍ନ ପ୍ରକାର ଗଛ ଯେନ୍ ପନିପରିବା କିମ୍ବା ଫଳ ଗଛ ଲଗଉଛୁଁ, ତାର ଡିଷ୍ଟାନ୍ସକେ ଠିକ୍ ମେଣ୍ଟେନ୍ କରବାରଟା ହଉଛେ ଗୋଟେ ଭଲ ଚାଷୀର ଲକ୍ଷଣ। ଯଦି ଆମେ ହାଇ ଡେନ୍ସିଟି ଏଛେନ୍ ଆସିଲାନ ସେଟା ନାଇଁ ବି ଯଦି କରୁଛୁଁ ବୋଲେ ଗୋଟେ ଠିକ୍ ବ୍ୟବଧାନରେ ଲଗାବାରଟା, ଯେନ୍ତା ଆମ୍ବ ଗଛ 15 ଫୁଟ ମିନିମମ୍ ତାର ଗଛରୁ ଗଛ ଡିଷ୍ଟାନ୍ସ ଥିବାର କଥା, ଆଗ ସେଟା 25 ଫୁଟ ଥିଲା, କିନ୍ତୁ ଧୀରେ ଧୀରେ ଟେକ୍ନିକ୍ ବଦଲିଲାନ ସେଇ ହିସାବରେ ଆମେ ଆମ୍ବ ଗଛକେ 15 ଫୁଟରେ ବି ଲଗେଇ ପାର୍ମା, ଆଉ ଗଛରୁ ଗଛ 10 ଫୁଟରେ ଲଗେଇ ପାର୍ମା, ଆଉ ସେଇ ହିସାବରେ ଲଗେଇଲେ ଆମେ ଆମ୍ବ ପ୍ରତିବର୍ଷ ଭଲ ଆଦାୟ କରିପାର୍ମା, ଆମ୍ବରେ ବି ଆମର ପ୍ରଫିଟ୍ ହେଇପାର୍ବା।
1: ତ ଏଇଟା ତ ଲଗାବାରଟା କହିଲେ, ଯତନ ପାତନ କେନ୍ତା କେନ୍ତା କରୁଛନ୍, ତ ସେ ବାବଦରେ ଟିକେ କହୁନ୍।
0: ଆଜ୍ଞା, ଆମେ ଯତ୍ନଟା ଆଗ ପୁରୁଣା କାଳରେ ଯେନ୍ତା ଆମର ପୂର୍ବପୁରୁଷମାନେ ଯେକୌଣସି ଚାଷ୍ କଲେ ତାର ରକ୍ଷଣାବେକ୍ଷଣ କରବାର୍ ଲାଗି, ତାକେ ସଫା ସୁତୁରା ରଖବାର୍ ଲାଗି ସେମାନେ ଯତ୍ନବାନ ଥିଲେ। ଆଜି ବି ଆମକୁ ଯଦି ମଲ୍ଚିଂ କରିଦେମା ବେଲେ ଗଛର ଯତ୍ନ ନେବାରଟା ସୁବିଧା ହେଇଯାସି, ଡ୍ରିପ୍ କରିଦେମା ବେଲେ ପାଣି ଦେବାର ସୁବିଧା ହେଇଯାସି, ଡ୍ରିପ୍ରେ ଆମେ ସାର ବି ଦେଇପାର୍ମା। ତ ଆମର ସେ ଯେନ୍ ଗଛ ତଲେ ଯେତିକି ଅସୁବିଧା ହେଉଥିଲା, ବିଭିନ୍ନ ପ୍ରକାର କୀଟପତଙ୍ଗ ଲାଗୁଥିଲେ, ସେଟା ନା ଲାଗନ୍, ଆମକୁ ଲେବର୍ ଖର୍ଚ୍ଚ ଟିକେ କମିଯିବା, ଏବଂ ପ୍ରତ୍ୟେକ ଦିନ ସେ ଗୋଟେ ଗଛ ଯେତ୍କି ତାର ସାର ଦରକାର ପଡ଼୍ସି, ଯେତ୍କି ପାଣି ଦରକାର ପଡ଼୍ସି, ସେତ୍କି ସେ ଯଦି ପାଇବା ବେଲେ ସେ ହୃଷ୍ଟପୃଷ୍ଟ ହେଇକିରି ବଢ଼୍ସି, ଏବଂ ତାର ପ୍ରତ୍ୟେକ ଦିନର ହିସାବ ଆମେ ଯଦି ସେ ବାହାରକେ ଯାଇକିରି ଦେଖ୍ମା ବେଲେ ସେ ଗଛ ହିଁ ବତେଇଦେବା ଯେ ସେ କେତେ ଠିକ୍ ଅଛେ, ଏବଂ ତାର ଫଳ ଦେବା କେତେ ଲାଭ ଆମକୁ ଦେବା।
1: ତ ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ଆମେ ଯଦି ମଲ୍ଚିଂ କର୍ମା, ଯେନ୍ଟାକି ଆବରଣଟେ କର୍ମା, ସେଟା ଜରି ହଉ କିମ୍ବା ପୁଆଲରେ ହଉ, ଜୈବିକ ପଦ୍ଧତିରେ କଲେ ପୁଆଲରେ କର୍ମା, ଆଉ ଯଦି ଆମେ ଜରି ଘିନିକରି ଯଦି ପଲିଥିନ୍ ଘରି ଘିନିକରି ଯଦି ତାହାକେ ମଲ୍ଚିଂ ବି କରୁଛୁ ଖର୍ଚ୍ଚା କରିକରି ବେଲେ ବି ସେଟା ଠିକ୍ ହେ। ଆଉ ଗଛ୍ଟା ଯେତେ ଆମେ ଡ୍ରିପ୍ ଇରିଗେସନ୍ ଯଦି କରୁଛୁ, ତ ଡ୍ରିପ୍ ମାଧ୍ୟମରେ ଯଦି ପାଣି ଦେମା ବେଲେ କାଣା ହେବା, ଏକରେ ଆଜ୍ଞା ଯେନ୍ଟା କହିଲେ ଯେ ଯାହାକି ଆମେ ପେନ୍ ବୋଲାବାର୍ ଲାଗି ଦେତା, ସେ ପଇସା ବି ବଞ୍ଚିଲା, ଆଉ ନିଜର ହିସାବରେ ନିଜେ ଯାଇକରି ଆରାମସେ ଜଳସେଚନ କରିପାର୍ମା। ତ ଆଉ ଗୋଟେ କଥା କହୁନ୍, ଯେତେବେଳେ ବି ଆପଣ ଇ ଚାଷ ମାନେ କରୁଛନ୍, ପୋଟଲ ଚାଷ କରୁଛନ୍, କୁନ୍ଦୁରୁ ଚାଷ କରୁଛନ୍, ତାର୍ପରେ ଆପଣଙ୍କର ଆସିଲା ଯେ ଅମୃତଭଣ୍ଡା ଚାଷ କରୁଛନ୍, ପିଜୁଳି ଆସିଲା କି ମାନେ ବରକୋଳି ଆସିଲା କି ଆମ୍ବ ଆସିଲା, ତ ଇ ଯେନ୍ ଚାଷ୍ଟା କରୁଛନ୍, ତ ଏଇଟା ଜୈବିକ ପଦ୍ଧତିରେ କରୁଛନ୍ କି ଆମର ଏଇ ରାସାୟନିକ ପଦ୍ଧତିରେ କରୁଛନ୍?
0: କହିବାକେ ଗଲେ ଜୈବିକ ପଦ୍ଧତି ଆଏ, କିନ୍ତୁ ସେଥିରେ କିଛି ପରିମାଣରେ ଆମେ ସାର ବି ବ୍ୟବହାର କରୁଛୁଁ, ଯେହେତୁ ଆମ ଅଞ୍ଚଳରେ ଖତ ବର୍ତ୍ତମାନ ମିଲ୍ବାରଟା ବହୁତ କମିଗଲାଣ। ଲୋକ ଆଗ ଯେନ୍ତା ଗାଈ ରଖୁଥିଲେ, ଏଛେନ୍ ଗାଈର ସଂଖ୍ୟା ବି କମିଗଲାଣ, ତ ସେ ସବୁକେ ଦୃଷ୍ଟିକେ ରଖିକିରି ଆମେ ଚାଷବାସ କଲାବେଳେ କିଛି ସାର ନିଶ୍ଚିତ ଭାବରେ ବ୍ୟବହାର କରୁଛୁଁ, ଏବଂ ସାର ଯଦି ଠିକ୍ ପରିମାଣରେ ବ୍ୟବହାର ନା ହୁଏ ବୋଲେ ଗଛର ଯେନ୍ ଦେବାର ଲାଭଟା ବି କମିଯିବାର ଚାନ୍ସ ଥିସି, ତ ଆମେ ସେତ୍କି ରିସ୍କ ନେବାର ଲାଗି ନାଇଁ ଚାହିଁବାର। ଆଉ ଆଗ୍କେ ଯଦି ଜୈବିକ ଚାଷ ପୂର୍ଣ୍ଣ ମାତ୍ରାରେ କରବାକେ ହେଲେ ସରକାରୀ ସହାୟତା ବି ଆମକୁ ଦରକାର ପଡ଼ିପାରେ, ତ ସରକାରୀ ସହାୟତା ମିଳିଲେ ନିଶ୍ଚିତ ଭାବରେ ଜୈବିକ ଚାଷ କରବାରଟା ଭଲ୍ ହେ। ଜୈବିକ ଚାଷ ଦ୍ୱାରା ଆମର ସ୍ୱାସ୍ଥ୍ୟ ଠିକ୍ ରହିବା, ଏବଂ ଆମର୍ ଆଉ ଗୋଟେ ଜିନିଷ୍ ମୁଇଁ ଆମର୍ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇ ଦେବାର୍ ଲାଗି ଚାହିଁମି ଯେ ଡ୍ରିପ୍ ଇରିଗେସନ୍ ବା ବୁନ୍ଦା ଜଳସେଚନରେ ଗୋଟେ ଗଛ ଯେତିକି ପରିମାଣର ଆବଶ୍ୟକତା ଥିସି ସେତିକି ପାନ୍ ନେସି, କିନ୍ତୁ ଆମେ ଡ୍ରେନ୍ରେ କିମ୍ବା ନାଲାରେ ଯେନ୍ ଦେସୁଁ ପାନ୍, ସେ ପାନ୍ଟା ସେହି ଦିନ ଲେଖ ସେ ଗଛ ଯାର ଆବଶ୍ୟକତା କରୁଥିବାରୁ ବେଶୀ ପରିମାଣରେ ପଳେଇ ଆସି, ବୋଲେ ସେ ଗଛ ସେଦିନ ଠିକ୍ ତାର ଶ୍ୱସନ କ୍ରିୟା ନା କରିପାରେ। ତ ଡ୍ରିପ୍ ଇରିଗେସନ୍ରେ ଗଛ ହୃଷ୍ଟପୃଷ୍ଟ ଭାବେ ବଢ଼ବାର ଗୋଟେ ଅନ୍ୟ କାରଣ ବି ହେ। ଆଉ ଆମେ ଜୈବିକ ପଦ୍ଧତିରେ ଏଇଟା ଇଏ କରବାର ଲାଗି ହେଲେ ଆମ ଅଞ୍ଚଳରେ ଗୋ ସମ୍ପଦକେ ବା ଖତ ଗୋବର ଏସବୁ ଜିନିଷ୍କେ ଆମେ ବଢ଼ାବାକେ ପଡ଼ବା। ଆଉ ଆମର ମାଟି ବି ଅମ୍ଳୀୟ ହେଇ ବସଲାନ, ଅମ୍ଳୀୟ ହେଇଯାଉଛେ, ତ ତାକେ କ୍ଷାରିୟ କରବାର ଲାଗି ଖତ ଗୋଟେ ମୁଖ୍ୟ ଭୂମିକା ନିର୍ବାହ କରସି।
1: ଆଜ୍ଞା, ସେଇଟା ତ ବଢ଼ିଆ କଥାଟେ କହିଲେ ଯେ ମାନେ ଆମେ ଗୋ ସମ୍ପଦକେ ଯଦି ବି ବଢ଼ାମା ବେଲେ ସେ ତାର୍ ସାଙ୍ଗେ ସାଙ୍ଗେ ଆମକୁ ଖତ ବି ମିଲ୍ବା, ଗୋବର ଖତ ବି ମିଲ୍ବା। ତ ଆପଣ ଯେତେବେଲେ ବି ଚାଷ୍ଟେ କରୁଛନ୍, ସୁବିଧା ଅସୁବିଧା ତ ଲାଗି ରହିଛେ, ତ ଅସୁବିଧା କାଁ କାଣା ହେଉଛେ ସେ ବାବରେ ଟିକେ କହୁନ୍।
0: ଯଦି ଜଣେ ଚାଷୀ ଗୋଟେ ଗାଈ ରଖୁଛେ ବେଲେ ତାର ପାର୍ ଡେ ପ୍ରତ୍ୟେକ ଦିନ କ୍ଷୀରର ଚାହିଦା, ଯଦି ଯେତ୍କି ବେଶୀ ଦେଉଥିବା ଗାଈ ସେତ୍କି ଗୁରସ୍ ଦୁଧିଆଳି ଗାଈ ତାହାକେ ଦରକାର। ଆଉ ଆମର ଓଡ଼ିଶାରେ ବର୍ତ୍ତମାନ ଦୁଧିଆଳି ଗାଈ ନାଇଁ ମିଲ୍ବାର। ଦୁଧିଆଳି ଗାଈ ଯଦି ଆମେ କିଣିବା ବେଲେ ସେଥିର୍ଲାଗି ଆମକୁ ମହାରାଷ୍ଟ୍ର ଆଉ ପଞ୍ଜାବ ହରିୟାଣା ଉପରେ ନିର୍ଭର କରିବାକୁ ପଡ଼ୁଛେ, ଏବଂ ସେନେ 20 ଲିଟରରୁ ଉପରେ ଗାଈର ଦାମ 125,000। ଏ ପରିସ୍ଥିତିରେ ଭଲ ଗାଈଟେ ପାଇବାର ଲାଗିଲେ କୃଷକଠାନେ କୌଣସି ଉପାୟ ନାଇଁନ।
1: ତ ଏଇଟା ଯେନ୍ଟା ତ କହିଲେ ବଢ଼ିଆ କଥାଟେ କହିଲେ ଯେ ଆମେ ଆମର ଅସୁବିଧା ଯେନ୍ଟା ସୃଷ୍ଟି ହେଉଛେ ସେଟା ହିଁ କହିମା। ଗୋଟେ ଜିନିଷ ହେ ଯେ ଚାଷୀ ଯେତେବେଳେ ବି ଅସୁବିଧାଟେ ପାଉଛେ, ଯେନ୍ ଅସୁବିଧାଟେ ପାଉଛେ ସେ ତାର ସମାଧାନ କେନ୍ତାକରି କରବା, ତ ସେଟା ଆମର ଚାଷୀ ଭାଇମାନେ ସେଥିର ବାଟ ଖୋଜିବାର କଥା। ଆଉ ଗୋଟେ ମାନେ କଥାଟେ ମୁଇଁ ନୁ କହିମି ଯେ ଯେତେବେଳେ ବି ଆମେ ଗୋଟେ ଛୋଟଟେ ଗାଈ ରଖୁ, ଯଦି ଆମର ହେ ସମୟ ଯଦି ଏନ୍ତା ହେବା ଯେ ଦୁଧିଆଳି ଗାଈ ପାଇବାର ଲାଗି ଆମକୁ ଇହାଦେ ଆମକର ସରକାରଙ୍କର ଯେନ୍ ଯୋଜନା ଅଛେ, ତ ସେ ଯୋଜନାକେ ନେଇକରି ଯଦି ବି କର୍ମା ବେଲେ ବି ହେବା। ତାର୍ ସାଙ୍ଗେ ସାଙ୍ଗେ ଆମେ ଇହାଦେ ଦେଶୀ ଗାଈ ପଟେ ଯଦି ବି ରଖ୍ମା ବେଲେ ବି ଆମର ଚାଷୀ ଗୋଟେ ଉନ୍ନତି କରିପାର୍ବା, ଆଉ ଦେଶୀ ନୁ ତାହାକେ ଶଙ୍କର ଜାତୀୟ କରିକରି ତାର ଶଙ୍କର ଜାତୀୟ ବାଛୁରୀଟେ ସେ ଆନିପାର୍ବା। ଇହାଦେ ସରକାରଙ୍କର ବିଭିନ୍ନ ଯୋଜନା ଥି, ଖାଲି ମାଈ ବାଛୁରୀ କେନ୍ତାକରି ଜନ୍ମ ହେବା ସେଥିର ବି ଯୋଜନା ବି ଅଛେ। ଆଉ ଆମେ ଚାଷୀ ଭାଇମାନେ ସେନ୍ତା କରବାର କଥା ଯଦି ଭଲ ଦୁଧିଆଳି ଗାଈଟେ ପାଇମା। ତ ସେସ୍କେ ଆପଣ ଆମର ଚାଷୀ ଭାଇ ବୋନମାନଙ୍କୁ କାଣା କହିବେ ସେଟା ଟିକେ କହୁନ୍।
0: ନିଶ୍ଚିତ ଭାବରେ ମୁଇଁ ଗୋଟେ ଜିନିଷ ଆଉ ମନେ ପକେଇ ଦେବାର ଲାଗି ଚାହିଁମି ଯେ ଆମର ଏ ଅଞ୍ଚଳଟା ହୀରାକୁଦ ବୁଡ଼ି ଅଞ୍ଚଳ ଭାବରେ ନାମିତ। ଆଉ ଏ ହୀରାକୁଦ ବୁଡ଼ି ଅଞ୍ଚଳଟା ଆମର ଓଡ଼ିଶାରେ ସବୁଠାରୁ ବେଶୀ ଗୋ ଖାଦ୍ୟରେ ଭରପୁର ହେ, ମାନେ ଖରାଦିନେ ବି ସେନେ ଦୁବ୍ଲା ଲଟାର ବହୁତ ଭଣ୍ଡାର ଅଛେ, ବର୍ଷା ଦିନେ ତ ଆପଣ କହିଲେ ସବୁ ଇରେ ବି ଘାସ ଥିସି, ଏତ୍କି ପରିମାଣରେ ଗୋ ଖାଦ୍ୟ ମିଳୁଛେ, ଗାଈକେ ଖାଇବାର ଲାଗି ଅସୁବିଧା ନା ହୁଏ। ତଥାପି ବି ଆମକୁ ଯେନ୍ କେତେ ଗୁଡ଼ିଏ ଅସୁବିଧା ଆମର ପାଖେ ଅଛେ ସେଟା ପ୍ରତି ଯଦି ଆମର କୃଷକ ଭାଇମାନେ ଯତ୍ନବାନ ହେବେ ମାନେ ନିଶ୍ଚିତ ଭାବରେ ଗାଈ ଚାଷ କରିକିରି ଉନ୍ନତି ଲାଭ କରିବେ। ତ ମୁଇଁ ଆଜିର ଦିନରେ କୃଷକ ବନ୍ଧୁମାନଙ୍କୁ ମୋର ଭାଇମାନଙ୍କୁ ଏଇଟା କହିବାର ଲାଗି ଚାହିଁମି ଯେ ଆମେ ନିରୁତ୍ସାହିତ ନା ହେବାର କଥା, ଏବଂ ନିଜକେ ଏତେ ହତୋତ୍ସାହିତ ନା ଭାବିକିରି କେନ୍ତା କଲେ ଆମେ ଉନ୍ନତି କରମା, ପ୍ରତ୍ୟେକ ଦିନର ଆମର ହିସାବ କରବାର କଥା, କେନ୍ ହିସାବରେ ଆମେ ଗରିବ ନୁ ଗରିବ ହେଉଛୁ ଆଉ ତାକେ ଜାଣବାର କଥା, ଏବଂ ଆମର ଦୈନନ୍ଦିନ ହିସାବ ବିବରଣୀ ରଖିକିରି ଯଦି ଆମେ ଚାଷ କର୍ମା ଏବଂ ଉନ୍ନତ ପଦ୍ଧତି ଯଦି ଆମେ ଅନୁସରଣ କର୍ମା ବୋଲେ ନିଶ୍ଚିତ ସକ୍ସେସ ହେମା, ସଫଲ ହେମା ବୋଲି ମୋର ଆଶା।
1: ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଆମେ ଚାଷୀ ଭାଇମାନେ ନିରୁତ୍ସାହିତ ନେଇକରି କେନ୍ତାକରି ଦୁଇ ପଇସା ଆତ୍କା ଲାଭ ପାଇପାର୍ମା, କେନ୍ ହିସାବରେ ଚାଷ କଲେ ଆମେ ଲାଭ ପାଇମା, ଆଉ ତାର୍ ସାଙ୍ଗେ ସାଙ୍ଗେ ଉତ୍ସାହିତ ହିସାବରେ ଚାଷ କର୍ମା, ତ ସେଟା କହିଲେ। ତ ଯାହା ହଉ ଆମର ବୈଠକିକେ ଆପଣ ଆସିଲେ, ଆଉ ଗୋଟେ ଚାଷୀ ହିସାବରେ ଆମର ଚାଷୀ ଭାଇମାନଙ୍କୁ କେନ୍ କେନ୍ ଚାଷ କରିଛନ୍, କେନ୍ତା କରି ଚାଷ କରବାର କଥା, ଆଉ ଭବିଷ୍ୟତକେ ବି କେନ୍ତା କରି ଆମର ଚାଷୀ ଭାଇମାନେ ଚାଷ କରିକରି ଉନ୍ନତି କରିବେ ସେ ବାବଦରେ ଏତେ କଥା କହିଲେ, ସେଥିଲାଗି ଆପଣଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ। ଆଜ୍ଞା, ଜୁହାର
0: ଜୁହାର।
2: ଶୁଣିଲୁ ତ?
3: ହଁ ଗୋ।
2: ନାଇଁ କେତେ ବଢ଼ିଆ କଥା କହିଲେ, ଶେଷ ଯେନ୍ ପଦେ କହିଲେ ନାଇଁ କେଁ, ଆମର ଯେନ୍ ଉନ୍ନତ ପ୍ରଣାଳୀ ସବୁ ଅଛେ, ଯେନ୍ତା ଆମେ ଆଗ୍କେ ଆଗ୍କେ ବଢ଼ୁଛୁ, ଆମର ନୂଆ ନୂଆ ପ୍ରଣାଳୀମାନେ ସବୁ ବାହାରୁଛେ ନାଇଁ କେଁ, ସେଟାକେ ଆମେ ଯଦି ଅପ୍ନାମା ବେଲେ ନାଇଁ କେଁ ନିଶ୍ଚୟ ଉନ୍ନତି କରିପାର୍ମା ବୋଲି।
3: କେତେ ରକମର ଜିନିଷ ଅଛେ ଦୁନିଆଥି, କେତେ ରକମର କଥା ଜାଣି ହେଲା।
2: ଏଇ ଚାଷୀ ଭାଇମାନଙ୍କର କଥା ଶୁଣିକରି ତ ଟିକେ ପ୍ରେରଣା ମିଳ୍ସି ଗା। ଯେ ଶୁନ୍ ତ, ବୈଠକିକେ ଆସିଛୁ ଆର୍ ଏନ୍ତା ସୁଖା ସୁଖା ପଲେଇ ଯିମା ବୋଲୁଛୁ?
3: ନାଇଁ ନାଇଁ ନାଇଁ ମୁଇଁ ଆଘନୁ ରଖିଛେ ଗୀତ ପଦେ ତମର ପସନ୍ଦ
2: ହେଟା ବୋଲୁଥିଲି ଗୀତ ଗୁତା ଶୁନମା କେଁ ବୋଲୁଥିଲି
3: ବେଲେ ସୁନାମି ତମର ପସନ୍ଦର ସେ ଗୀତଟା ସେ ଗୀତ କେ

0: ଭଲ ଗୀତ ପଦେ ସୁନାନ
1: ତମର ପସନ୍ଦର ଗୀତ ବାଛି କରି ଆନିଥିଲି।
0: ଯା ହଉ, ମୋର କଥା ମୋର ବହେନ ନାଇଁ ଜାଣବାର୍, କିଏ ଜାଣବା କହ
1: ହଏ
0: ତ। ଯେ ଶୁନ ତ, ଆର୍ ଗୋଟେ କଥା ମୋର ମନ ଭିତରେ ଅଛେ ଯେ, କାଣା କହ ପଚରା, ତୁ ଚୁପଚାପ ତୁନ ମୁ ନେଇକରି ବସୁ ନା,
1: କାଣା
0: ମତେ
1: ଯେ
0: ଭଲ ନି
1: କହ,
0: ଲାଗିଗା।
1: କାଣା ଯେ କହ, ଶୁନମା ବୋଲଛେ।
0: ଜିମା କାଁ ବୋଲଛେ?
1: ଆଦେ ଘଡ଼ି ଦେଖୁଛେ, ସମିଆ ହେଲା ନ।
0: ହେଟା ତ କହୁଛେ,
1: ହଁ
0: ଚୁପଚାପ ହେଇକରି ବସିଲୁ ଯେ, ଚାଲ ଜିମା।
1: ଆର୍ ପଦେ କଥା କହିଲ ବୋଲେ ମୁଇଁ କାଣା କହିବ କାଁ ବୋଲି
0: ନାଇଁ ନାଇଁ
1: ଡାକିଛେ।
0: ନାଇଁ ଚାଲ ଜିମା, ଯାଉ ଯାଉ।
1: ଚାଲ ଚାଲ ଜିମା।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶ ସବୁ କ୍ଷେତ୍ରଥି ବିକାଶ କରିଛେ। ଭୁବନେଶ୍ୱର ଲୋକସେବା ଭବନ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘାୱାଲ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 3 ପାଲିର 2 ପୂର୍ତ୍ତି ଅବସରରେ ଗଣମାଧ୍ୟମକେ ସମ୍ବୋଧନ କରି କହିଲେ କେନ୍ଦ୍ର ରାଜ୍ୟ ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ପହଞ୍ଚିଛେ ବିକାଶର ନୂଆ ଶିଘାକେ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାନୁ ମୂଲ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ନୂଆଦିଲ୍ଲୀଠାରେ ଆଜି ସ୍ଥଳ

0: ବନ୍ଦର ପରିଚାଳନା ବ୍ୟବସ୍ଥାର ଏଲ୍ପିଏମ୍ଏସ୍ର ଶୁଭାରମ୍ଭ କରିବାକୁ ଯାଉଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଓଡ଼ିଶା ଛତିଶଗଡ଼ ସୀମା ମାଲକାନଗିରି ଜିଲ୍ଲା ମାଥିଲି ଥାନାର ଜଙ୍ଗଲନ ସୁରକ୍ଷା ବାହିନୀ ଜବତ କଲେ ଖୋବ୍ ଅସ୍ତ୍ରଶସ୍ତ୍ର ଆର୍ ମାଓ ସାମଗ୍ରୀ। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫୁ ଭୂମି ବ୍ୟାଙ୍କ ଯୋଜନାକେ ରାଜ୍ୟ କ୍ୟାବିନେଟ୍ କରିଛେ ଅନୁମୋଦନ। ହୀରାକୁଦ ସହିତ ରାଜ୍ୟର ଭିନ୍ ଭିନ୍ ଜରୁରୀ ପର୍ଯ୍ୟଟନସ୍ଥଳୀ ହେବା ଏଥି ସାମିଲ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ତରଫୁ ଆଇବା 21 ତାରିଖ ଫେରଘା ହେବାର୍କେ ଥିବାର ନିଟ୍ UG ପରୀକ୍ଷା ପ୍ରସ୍ତୁତିର କରିଛନ୍ ସମୀକ୍ଷା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEEରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଚଳିତ ମାସ 3 ନମ୍ବର ହପ୍ତାହନୁ ମୂଲ ହେବା କାଉନ୍ସିଲିଂ। ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଜଣାଲେ ଶ୍ରଦ୍ଧାଞ୍ଜଳି। ନୂଆଦିଲ୍ଲୀନ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା। ରାଇଜେ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା 10 ନମ୍ବର ଦିନେ 2,30,00,000 ଭୋଟରଙ୍କୁ ବଣ୍ଟାଯାଇଛି ପରିଗଣନା ଫର୍ମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କଲେ। ନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ହୋତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ମେହେର ମୁଣ୍ଡାକେ। ବୌଦ୍ଧ ଜିଲ୍ଲାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଥି ସୌରଶକ୍ତିର ଖୁବ୍ ପ୍ରସାର ଆଉ ଅକ୍ଷୟ ଶକ୍ତି ବ୍ୟବହାର ତହକାବାର ଲାଗି ମଡେଲ ସୋଲାର ଭିଲେଜ ବାଛିବାର ପ୍ରକ୍ରିୟା ହୋଇଛି ମୂଲ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ରାଜ୍ୟର କେତେଟା ଇଲାକାକେ ପହଞ୍ଚିବ ବୋଲି ସୂଚନା ଦେଲେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏସ୍ନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଆକାଶବାଣୀ ସମ୍ବଲପୁର। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ତଥା ଦେଶରେ କୃଷି କ୍ଷେତ୍ରରେ ଲାଗୁ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ସ୍ୱତନ୍ତ୍ର ଆଲୋଚନା ଶୁଣନ୍ତୁ କୃଷି ବିଜ୍ଞାନ କେନ୍ଦ୍ର ସମ୍ବଲପୁରର ବୈଜ୍ଞାନିକ ଡକ୍ଟର ଅନନ୍ୟା ଜେନାଙ୍କ ସହିତ। ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ସୁପ୍ରୀତି ମିଶ୍ର। କାର୍ଯ୍ୟକ୍ରମ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଆକାଶବାଣୀ ସମ୍ବଲପୁର କେନ୍ଦ୍ର।
2: ଶ୍ରୋତାବନ୍ଧୁ ନମସ୍କାର। ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପ୍ରସ୍ତୁତ ଏହି ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଭାରତ ଏକ କୃଷି ପ୍ରଧାନ ଦେଶ ଭାବେ ପରିଚିତ ଏବଂ ଦେଶର ଅର୍ଥନୀତି, ଖାଦ୍ୟ ସୁରକ୍ଷା ତଥା ଗ୍ରାମୀଣ ବିକାଶରେ କୃଷି କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷକମାନଙ୍କ ଆୟ ବୃଦ୍ଧି, ଆଧୁନିକ କୃଷି ପଦ୍ଧତିର ପ୍ରସାର, ସିଞ୍ଚାଇ ସୁବିଧାର ବିକାଶ, କୃଷି ଋଣ ଏବଂ ବୀମା ବ୍ୟବସ୍ଥାର ସୁଦୃଢ଼ୀକରଣ, କୃଷି ବଜାରର ସଂସ୍କାର ଏବଂ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ପରି ବିଭିନ୍ନ କ୍ଷେତ୍ରରେ ଗତ କିଛି ବର୍ଷ ଧରି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜିର ଏହି ଆଲୋଚନାରେ ଆମେ ସରକାରଙ୍କ 12 ବର୍ଷର ଯାତ୍ରାରେ କୃଷି କ୍ଷେତ୍ରରେ ହୋଇଥିବା ଉନ୍ନତି, କୃଷକ କଲ୍ୟାଣମୂଳକ ଯୋଜନାଗୁଡ଼ିକର ପ୍ରଭାବ, କୃଷି ଭିତ୍ତିଭୂମିର ବିକାଶ ଏବଂ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ଆଲୋଚନା କରିବା। ଏଥିପାଇଁ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କୃଷି ବିଜ୍ଞାନ କେନ୍ଦ୍ର ସମ୍ବଲପୁରର ବୈଜ୍ଞାନିକ ଡକ୍ଟର ଅନନ୍ୟା ଜେନା। ମ୍ୟାଡାମ୍, ଆପଣଙ୍କୁ ଆକାଶବାଣୀ ଷ୍ଟୁଡିଓକୁ ଅନେକ ଅନେକ ସ୍ୱାଗତ। ମ୍ୟାଡାମ୍ ନମସ୍କାର।
3: ନମସ୍କାର
2: ମ୍ୟାଡାମ୍। କୃଷି କ୍ଷେତ୍ର ତ ସରକାର ଗୁଡ଼ାଏ ପଦକ୍ଷେପ ନେଉଛନ୍ତି, ତାହେଲେ ପ୍ରଥମେ ଆମେ ଜାଣିବାକୁ ଚାହିଁବୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଏ ବିଷୟରେ ଆମ ଶ୍ରୋତାମାନଙ୍କୁ କିଛି କୁହନ୍ତୁ।
3: ଦେଖନ୍ତୁ, ପ୍ରଥମେ ତ ମୁଁ କହିବି କି ଚାଷୀଙ୍କ ବିକାଶ ହିଁ ଦେଶର ପ୍ରଗତି।
2: ଆଜ୍ଞା।
3: ତେଣୁ ସେଥିରେ ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି, ଯେଉଁଥିରେ ଚାଷୀ ଭାଇମାନେ ତାର ବିଭିନ୍ନ ପ୍ରକାର ସୁଫଳକୁ ଉପଲବ୍ଧି କରିପାରିବେ। ପ୍ରଥମେ ଆମେ କିଏ ଜାଣିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା PM କିଷାନ ଯୋଜନା ଉପରେ।
2: ଆଜ୍ଞା।
3: ଏହି ଯୋଜନା 2018 ଆରମ୍ଭ ହୋଇଥିଲା। ଏହା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ କେନ୍ଦ୍ରୀୟ ଯୋଜନା।
2: ଆଚ୍ଛା।
3: ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଚାଷୀ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ବିହନ, ସାର ଏବଂ କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ସହଜରେ କିଣିପାରିବେ।
2: ମ୍ୟାଡାମ୍, କିଷାନ ସମ୍ମାନ ନିଧି ଆପଣ କହିଲେ ଚାଷରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ, ଏସବୁ ଜିନିଷ ସେମାନେ ସହଜରେ କିଣିପାରିବେ, ଏଥିରେ ଚାଷୀମାନଙ୍କୁ କେଉଁ ହିସାବରେ ସହାୟତା ମିଳିଥାଏ ଆଉ କିଭଳି ଭାବରେ ଏଥିରେ ପଞ୍ଜୀକରଣ କିମ୍ବା ଏଥିପାଇଁ ଯୋଗ୍ୟତା ସବୁ କ'ଣ ରହିଥାଏ ବୋଲି ଆପଣ ଭାବୁଛନ୍ତି?
3: ଯେଉଁ ଚାଷୀମାନେ PM କିଷାନ ଯୋଜନାର ଲାଭ ନେବା ପାଇଁ ଚାହୁଁଛନ୍ତି, ସେଥିରେ ସେମାନେ ବର୍ଷକରେ ପାଖାପାଖି 6,000 ଟଙ୍କାର ଆର୍ଥିକ ସହାୟତା ପାଇପାରିବେ। ତେବେ ଏହା କିସ୍ତି ହିସାବରେ ମିଳିଥାଏ, 3 ସମାନ କିସ୍ତିରେ ମିଳିବ। ପ୍ରତ୍ୟେକ ଥର ଆପଣ 2,000 ଟଙ୍କା ଲେଖା ପାଇବେ, ଆଉ ଗୋଟେ ବର୍ଷରେ ଆପଣ ବର୍ଷ ଶେଷ ବେଳକୁ 6,000 ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ।
2: ଆଚ୍ଛା।
3: ଆଉ ଏହା ସିଧାସଳଖ ସରକାର ଆପଣଙ୍କର ବ୍ୟାଙ୍କ

0: ବ୍ୟାଙ୍କ ଖାତାକୁ ଆସିଯାଇଥାଏ
1: ଆସିଯିବା ଯାହାକୁ ଆମେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର
0: ଡିବିଟି ଜରିଆରେ
1: ଆଜ୍ଞା ବସ୍ ସେଥିରେ ଆପଣ ସିଧାସଳଖ ଆପଣଙ୍କ ଆକାଉଣ୍ଟରେ ପାଇପାରିବେ
0: ଚାଷୀମାନେ ବିନା ବାଟମାରଣାରେ ସେ ସମ୍ମାନ ନିଧି ଯେଉଁ ଯେଉଁ ତାଙ୍କ ଅର୍ଥରାଶି ଅଛି ସେମାନେ ସିଧାସଳଖ ପାଇପାରୁଛନ୍ତି
1: ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଇଯିବେ
0: ଆସିଯାଉଛି
1: ତେବେ ଏଥିପାଇଁ ଆମେ ପ୍ରାଥମିକତା ଭାବରେ କ୍ଷୁଦ୍ର ଚାଷୀ ଯେଉଁମାନେ ନାମମାତ୍ର ଚାଷୀ ଅଛନ୍ତି ସେମାନଙ୍କୁ ହିଁ ଆମେ ଚାହୁଁ କି ସେମାନେ ଯୋଜନାର ଲାଭ ନେଇପାରନ୍ତୁ ତ ସେଥିପାଇଁ ଆବେଦନକାରୀ ଯେଉଁମାନେ ଅଛନ୍ତି ତାଙ୍କୁ କେତେଟା ଜିନିଷ ଦେଖିବାକୁ ପଡ଼ିବ ଯେମିତିକି ତାଙ୍କ ନାଁରେ ତାଙ୍କର ନିଜସ୍ୱ ଜମିଟା ରହିଥିବା ଦରକାର
0: ଜମିପଟା ଅଛି ନା
1: ରହିଥିବା ଦରକାର ତାପରେ ତାଙ୍କର ଯେଉଁ ଆଧାର କାର୍ଡଟା ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ଲିଙ୍କ ରହିଥିବା ଦରକାର ବର୍ତ୍ତମାନ ଆମର ଆଗକୁ 23ତମ କିସ୍ତିର ରାଶି ଆସିବାର ଅଛି ତେଣୁ ସେଥିରେ ଆପଣ ଯେଉଁ ଚାଷୀମାନେ କେୱାଇସି ଅପଡେଟ୍ କରିନାହାନ୍ତି ଇ କେୱାଇସି କରିନାହାନ୍ତି ସେମାନଙ୍କୁ ଆମେ ଅନୁରୋଧ କରିବୁ କି ସେଟାକୁ ସେମାନେ ଅପଡେଟ୍ କରିଦିଅନ୍ତୁ ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ଲିଙ୍କ କରିଦିଅନ୍ତୁ ତାଦ୍ୱାରା 23ତମ ରାଶି ଯେଉଁ ଆସିବ ସେଟା ସେ କିସ୍ତିଟା ଆପଣ ପାଇପାରିବେ ନହେଲେ ଆପଣ ସେ କିସ୍ତିକୁ ପାଇପାରିବେ ନାହିଁ
0: ତାହେଲେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଯେଉଁମାନେ କି ଆମେ କହିବା ଗରିବୀ ରେଖା ତଳେ ରହିଛନ୍ତି ସେମାନଙ୍କ ପାଇଁ ସୁବିଧା ପାଇଁ ଏଇଟା କେନ୍ଦ୍ର ସରକାରଙ୍କର ଗୋଟେ ବହୁତ ସୁନ୍ଦର ଯୋଜନା ବୋଲି ଆମେ କହିପାରିବା ନିହାତି
1: ସେମାନେ ଏଥିରେ ଯୋଜନାର ସୁଫଳ ପାଇପାରିବେ ଆଉ ଚାଷ କ୍ଷେତ୍ରରେ ସେମାନେ ତାଙ୍କର ଯେଉଁ ଆବଶ୍ୟକ ଜିନିଷ କିଣିକି ସେମାନେ ଚାଷରେ ଉନ୍ନତି
0: କରିପାରିବେ ବହୁତ ସୁନ୍ଦର ଯୋଜନାଟି ନିହାତି ଭାବରେ ମ୍ୟାଡ଼ାମ ଏଇ ଯୋଜନାକୁ ଆବେଦନ କରିବାକୁ ହେଲେ ଚାଷୀ କିମ୍ବା ଯେମିତି ଆପଣ କହିଲେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ସେମାନଙ୍କୁ କ'ଣ କ'ଣ ଦଲିଲ ଦେବାକୁ ପଡ଼ିଥାଏ
1: ଦେଖନ୍ତୁ ଫାର୍ଷ୍ଟ ତ ଆପଣଙ୍କ ନାଁରେ ଆପଣଙ୍କର ଆଧାର କାର୍ଡ ଥିବା ଦରକାର ତାପରେ ଆପଣଙ୍କର ଯେଉଁ ଜମି ପଟ୍ଟା ଯେଉଁ ଆପଣଙ୍କର ଲ୍ୟାଣ୍ଡ ଓନରସିପ୍ ରେକର୍ଡ ଖାତାୟନ ଯାହା କୁହାଯାଉଛି ସେଟା ଆପଣଙ୍କ ପାଖରେ ଥିବା ଦରକାର ତାପରେ ଆପଣଙ୍କର ନିଜର ଗୋଟେ ପାସବୁକ୍ ଥିବା କଥା ଯେଉଁଥିରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର IFSC କୋଡ଼ ସେସବୁ ଥିବ ଆଉ ତା ସହିତ ଆପଣଙ୍କ ନିଜ ନାଁରେ ଗୋଟେ ମୋବାଇଲ ନମ୍ବର ବି ଥିବା ଦରକାର ଯେଉଁଠିକି ବିଭିନ୍ନ ସମୟରେ OTP ଆସିବ ଯେତେବେଳେ ଆପଣଙ୍କର ପଇସାଟା ଆକାଉଣ୍ଟକୁ ଆସିବ ସେ ମେସେଜଟା ଆସିବ
0: ଜାଣିପାରିବେ କି
1: ଆପଣଙ୍କର ମୋବାଇଲ ନମ୍ବରଟେ ବି ଥିବା ଦରକାର ଏତିକି ଜିନିଷ ଥିଲେ ଆପଣ ତାପରେ ଆବେଦନ କରିବା ପାଇଁ ଯୋଗ୍ୟ ହେବେ
0: ଶ୍ରୋତାମାନେ ଏହି ସମୟରେ ନିହାତି ଭାବରେ ଜାଣି ରଖିବା ଦରକାର କି ଏସବୁ ଜିନିଷ ହେଲେ ଆପଣ ଏଇ କିଷାନ ସମ୍ମାନ ନିଧି ଯୋଜନାର ଲାଭ ନିହାତି ଭାବରେ ପାଇପାରିବେ ଏଇ ଯୋଜନା ପାଇଁ ନୂତନ ପଞ୍ଜୀକରଣ ଯେଉଁମାନେ କରିବାକୁ ଚାହିଁବେ ମ୍ୟାଡ଼ାମ ସେମାନଙ୍କୁ କ'ଣ ସବୁ କରିବାକୁ ମାନେ ଯେମିତି ଯୁବଚାଷୀ ହେଲେ ସେମାନେ ତ ଜାଣିନଥିବେ ଯଦି ତାହେଲେ ସେମାନଙ୍କୁ କ'ଣ କ'ଣ ପଦକ୍ଷେପ ନେବାକୁ ପଡ଼ିବ କିମ୍ବା କ'ଣ ଆବଶ୍ୟକତା ତାଙ୍କ ପଞ୍ଜୀକରଣ ପାଇଁ ହେବ ବୋଲି ଆପଣ କହୁଛନ୍ତି
1: ଯେଉଁ ଆମର ଚାଷୀ ଭାଇମାନେ ଏପର୍ଯ୍ୟନ୍ତ ଯୋଜନାର ସୁଫଳ ପାଇନାହାନ୍ତି ଲାଭ ଉଠେଇ ନାହାନ୍ତି ମୁଁ ତାଙ୍କୁ ଅନୁରୋଧ କରିବି ଆପଣ ତୁରନ୍ତ ଯାଇକି ପଞ୍ଜୀକରଣ କରନ୍ତୁ କାରଣ ଏଇଟା କରିବା ବହୁତ ସହଜ ଉପାୟ ଯାହା ଆପଣଙ୍କର ପାଖାପାଖି ଯେଉଁ ଗୋଟେ ଜନସେବା କେନ୍ଦ୍ର ଥିବ ବା କମନ୍ ସର୍ଭିସ୍ ସେଣ୍ଟର ଯାହା କୁହାଯାଉଛି ଆପଣ ସେଠିକି ଯିବେ ସେଇ କମନ୍ ସର୍ଭିସ୍ ସେଣ୍ଟର ଯାଇକି ଆପଣ କ'ଣ କରିବେ ନା ସେଥିରେ PM କିଷାନର ଗୋଟେ ୱେବସାଇଟ୍ ମଧ୍ୟ ରହୁଛି ଯାହାକୁ ଆପଣ www.pmkisan.government.in ବୋଲି କହୁଛନ୍ତି ସେହି ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ଆପଣ ଆବେଦନ କରିବେ ତାର ଗୋଟେ ଫାର୍ମର କର୍ଣ୍ଣର ରହୁଛି ସେ ୱେବସାଇଟ୍ ଖୋଲିଲେ ଆପଣ ଜାଣିପାରିବେ ସେଥିରେ ଯେଉଁମାନେ ନୂଆ ଚାଷୀ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି ସେଥିରେ ଗୋଟେ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ ଗୋଟେ ଟ୍ୟାବ୍ ରହିବ ତ ସେଥିରେ ଆପଣ କ୍ଲିକ୍ କରିଦେବେ କ୍ଲିକ୍ କଲା ପରେ ଆପଣଙ୍କର ଆଧାର ନମ୍ବର ଆପଣ କେଉଁ ରାଜ୍ୟରୁ ଆବେଦନ କରୁଛନ୍ତି ସେଟାକୁ ସିଲେକ୍ଟ କରିବେ ଆପଣଙ୍କ ରାଜ୍ୟଟାକୁ ଚୟନ କରିବାକୁ ପଡ଼ିବ ତାପରେ ସେ ଫର୍ମ ଆପଣ ପୂରଣ କରିଦେବେ କଲା ପରେ କ'ଣ ହବ ଆପଣଙ୍କର ନେକ୍ସଟ ଆପଣଙ୍କର ଯେଉଁ ଲ୍ୟାଣ୍ଡ ରେକର୍ଡ ବା ଜମି ବିବରଣୀ ଅଛି ସେଟାକୁ ଅପଲୋଡ କରିବା ପାଇଁ ସେମାନେ ମାଗିବେ ସେଟାକୁ ଆପଣ ଅପଲୋଡ କରିବେ ଏତିକି କଲା ପରେ ଆପଣ ତାପରେ ପଞ୍ଜୀକୃତ
0: ହେଇଯିବେ
1: ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ମୁଁ କହିବାକୁ ଚାହିଁବି ଯେଉଁଟା ଜାଣିବା କଥା ଚାଷୀ ଯେତେବେଳେ ଆପଣ ପଞ୍ଜୀକୃତ ହେଇସାରିଲେଣି ତାପରେ ଯେତେବେଳେ କିସ୍ତି ପାଇବାର ସମୟ ଆସିବ ଆପଣଙ୍କର ଗୋଟେ ବେନିଫିସିଆରୀ ଲିଷ୍ଟ ରହିବ ସେଇ ଯେଉଁ ଲିଷ୍ଟରେ ଆପଣ ଦେଖିବେ ଆପଣଙ୍କ ନାଁ ଅଛି କି ନାହିଁ
0: ଆଚ୍ଛା
1: ଯଦି ଆପଣଙ୍କ ନାଁ ଅଛି ତାହେଲେ ଜାଣିଗଲେ ସେଟା ଅପଲୋଡ
0: ହେଲେ ମ୍ୟାଡ଼ାମ ସେ ଲିଷ୍ଟ ଆପଣଙ୍କ କଥା ଯେଉଁ କଥା କହିଲେ ସେଟା ଚାଷୀମାନେ କୋଉଠୁ ଦେଖିପାରିବେ
1: ସେଟା ଆପଣ ୱେବସାଇଟ ମାଧ୍ୟମରେ ପାଇଯିବେ
0: ସେଇ ଆପଣ ଯେଉଁ ୱେବସାଇଟର ନାଁଟା କହିଲେ ସେଥିରେ
1: ପାଇଯିବେ www.pmkisan.government.in
0: ତାହେଲେ ଏଟା ସମୟ ସମୟରେ ତାକୁ ଅପଡେଟ୍ ମଧ୍ୟ କରା ହଉଥାଏ ଏଇ ଲିଷ୍ଟଟାକୁ
1: ଯେତେବେଳେ ନୂଆ ଚାଷୀ ଆଡ୍ ହେଇଯାଉଛନ୍ତି ପଞ୍ଜୀକରଣ କରୁଛନ୍ତି ପୁଣି ଲିଷ୍ଟଟା ବଢ଼ିଯାଉଛି ତ ସେଥିରେ ଆପଣ ଆପଣଙ୍କ ନାଁଟା ପାଇଯିବେ ଯଦି ଆପଣ ବେନିଫିସିଆରୀ ଲିଷ୍ଟରେ ଅଛନ୍ତି ତାହେଲେ ଆପଣଙ୍କ କିସ୍ତି ଆପଣଙ୍କ ଖାତାରେ ମିଳିଯିବ ବଟ୍ ଆଉ ଗୋଟେ ବି ଜିନିଷ ହଉଛି କିସ୍ତି ଆପଣଙ୍କ ଖାତାରେ ପଡ଼ିଲା ପରେ ବି ଚାଷୀମାନେ ଟିକେ ବ୍ୟସ୍ତ ହୁଅନ୍ତି ପାଇଲେ କି ନାହିଁ ପଇସା ଆସିଲା କି ନାହିଁ ତ ଦେଖନ୍ତୁ ଫାର୍ଷ୍ଟ ତ ଆପଣଙ୍କର ମୋବାଇଲକୁ ହିଁ ମେସେଜ ମାଧ୍ୟମରେ ଆସିଯିବ ଯଦି ନ ଆସୁଛି ତାହେଲେ ଆପଣ ନିଜେ ଯାଇକି ଆପଣଙ୍କର ଏଟିଏମ୍କୁ ଯାଇକି ଆପଣ ଏଟିଏମ୍ କାର୍ଡ ମାଧ୍ୟମରେ ଚେକ୍ କରିଦେବେ
0: ବ୍ୟାଙ୍କକୁ ଯାଇ ମଧ୍ୟ
1: ବ୍ୟାଙ୍କକୁ ଯାଇକି ବି ଯଦି କିଛି ସମସ୍ୟା ଅଛି ବ୍ୟାଙ୍କ ବି ଆପଣଙ୍କୁ ସାହାଯ୍ୟ କରିବ କି ମୁଁ ଏଇ ଯୋଜନାର ମାନେ ପାଇବାର ଯୋଗ୍ୟ କିନ୍ତୁ ମୋ ଖାତାକୁ ପଇସା ଆସିନି ବ୍ୟାଙ୍କ ବି ଆପଣଙ୍କୁ
0: ସାହାଯ୍ୟ କରିପାରିବ ତାହେଲେ ଏ ପଞ୍ଜୀକରଣ କରିବାର ତ ସମସ୍ତେ ସକ୍ଷମ ନଥାନ୍ତି ତାହେଲେ ସହାୟତା ପାଇଁ ଚାଷୀ କାହାକୁ ଯୋଗାଯୋଗ କରିପାରିବେ
1: ଫାର୍ଷ୍ଟ ତ ମୁଁ କହିବି ଆପଣ ଯେଉଁ ଆମର ଅଫିସିଆଲ ୱେବସାଇଟ୍ ଅଛି ଡବ୍ଲ୍ୟୁ

0: 26 ଆପଣ ଏଇ ଦୁଇଟା ନମ୍ବର ବ୍ୟବହାର କରିକି ଆପଣ ସହାୟତା ପାଇପାରିବେ, ଆଉ ଯାହା ବି ଅସୁବିଧା ହେଉଛି ଆପଣ ସେଥିପାଇଁ ସାଙ୍ଗେ ସାଙ୍ଗେ ଯୋଗାଯୋଗ କରନ୍ତୁ,
1: ସହାୟତା ମଧ୍ୟ ତୁରନ୍ତ ମିଳିଯାଇଥାଏ ଚାଷୀମାନଙ୍କୁ। ଏଇଠି ଆଶ୍ୱସ୍ତି ଦେବା କଥା କି ଶ୍ରୋତାମାନେ, ଆମ ଚାଷୀ ଭାଇ ଭଉଣୀମାନେ ଶୁଣି ରଖିବା, ମନେ ରଖିବା ଦରକାର କି ମ୍ୟାଡ଼ାମ ଯେଉଁ ହେଲ୍ପଲାଇନ୍ ନମ୍ବରଟି ଦେଲେ ତାରି ସହାୟତାରେ ଆମେ ଆମର ଯାହା ବି ସମସ୍ୟା ଥିବ ଆମେ
0: ସମାଧାନ
1: କରିପାରିବା। ତ ଏଥିଲା କିଷାନ ସମ୍ମାନ ନିଧି ଯୋଜନା। ଆଗକୁ ବି ବହୁତ ଗୁଡ଼ାଏ ଯୋଜନା କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଚାଷୀମାନଙ୍କ ଉନ୍ନତି ପାଇଁ କରିଛନ୍ତି, ସେ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ମୂଳ ଲକ୍ଷ୍ୟ ବିଷୟରେ ଆମ ଶ୍ରୋତାମାନଙ୍କୁ ଟିକେ କହିଦିଅନ୍ତୁ।
0: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ତାର ଯେଉଁ ଗୋଟେ ଟ୍ୟାଗ୍ ଅଛି ମୁଁ କହି ରଖୁଛି, ଚାଷୀ ଭାଇଙ୍କ ସୁରକ୍ଷା କବଚ, ସୁରକ୍ଷିତ ଚାଷ, ସମୃଦ୍ଧ କୃଷକ।
1: ଆଚ୍ଛା,
0: ତେଣୁ ଆମର ଏଇ ଯୋଜନାର ଲକ୍ଷ୍ୟ ରହୁଛି କି ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ହେଉଛି, ଯେମିତିକି ଆମର ବନ୍ୟା ବାତ୍ୟା ହେଲା, ମରୁଡ଼ି ହେଲା, କିମ୍ବା କିଛି ବଡ଼ ମାନେ ରୋଗ ପୋକ ସମସ୍ୟା ବି ହୋଇଗଲା, ତ ସେ ସମୟରେ ଯେତେବେଳେ ଫସଲ ନଷ୍ଟ ହେଉଛି, ଚାଷୀମାନେ ତାଙ୍କର ଯେଉଁ ବର୍ଷ ସାରାର ପରିଶ୍ରମ କରୁଛନ୍ତି ତାର ଫଳ ପାଇପାରୁନାହାନ୍ତି, ତ ସେହି ସମୟରେ ଚାଷୀଙ୍କ ଆର୍ଥିକ ସହାୟତା ଦେଇକି ତାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ, କେମିତି ଚାଷୀମାନେ ପୁଣି ଥରେ ନିଜ ମାନେ ଅଣ୍ଟାଟା ଯେଉଁ ଭାଙ୍ଗି ଯାଇଥିବ ପୁଣି ସଳଖକି ଠିଆ ହେବେ, ପୁଣି ଚାଷ କରିପାରିବେ, ସେଥିପାଇଁ ହିଁ ଆମେ ଏଥିରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛୁ।
1: ଆଚ୍ଛା, ତାହେଲେ ଏଇ ଫସଲ ବୀମା ଯୋଜନା ମୋଟାମୋଟି ଭାବରେ ଯେମିତି ବିପର୍ଯ୍ୟୟ ହେଉଛି, କ୍ଷତିଗ୍ରସ୍ତ ହେଉଛନ୍ତି, ସେମାନଙ୍କୁ ସୁବିଧା ଦେବା ପାଇଁ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି।
0: ଆଜ୍ଞା,
1: ଚାଷୀମାନଙ୍କ ପାଇଁ ଏଥିରେ କ'ଣ କ'ଣ ସୁବିଧା ରହିଛି?
0: ଦେଖନ୍ତୁ, ସରକାର ଚାଷୀମାନଙ୍କ ଉପରୁ କେମିତି ପ୍ରିମିୟମ୍ର ବୋଝଟା କମେଇବ ସେଥିପାଇଁ ବହୁତ କମ୍ ଟଙ୍କାର ପ୍ରିମିୟମ୍ ଧାର୍ଯ୍ୟ କରିଛନ୍ତି, ଯେମିତିକି ଯେଉଁମାନେ ଖରିଫ ଫସଲ କରୁଛନ୍ତି ତାଙ୍କ ପାଇଁ ଯେଉଁ ଆପଣଙ୍କର ବୀମା ରାଶିରେ ମାତ୍ର 2% ପ୍ରିମିୟମ୍ ରହିବ, ଯେଉଁମାନେ ରବି ଫସଲ କରୁଛନ୍ତି ତାଙ୍କ ପାଇଁ ବୀମା ରାଶିର ପାଖାପାଖି 1.5% ମାତ୍ର ପ୍ରିମିୟମ୍ ରହିବ, ଆଉ ଯେଉଁମାନେ ଉଦ୍ୟାନ କୃଷି କରୁଛନ୍ତି ମାନେ ଆପଣଙ୍କ ହର୍ଟିକଲଚରାଲ କ୍ରପ୍ ରହିଲା କି କମର୍ସିଆଲ ଆପଣଙ୍କର ବାଣିଜ୍ୟିକ କୃଷି କରୁଛନ୍ତି ତାଙ୍କ ପାଇଁ 5% ରହିବ ଆପଣଙ୍କର ପ୍ରିମିୟମ୍
1: ରାଶିଟା,
0: ଆଉ ଯାହା ବାକି ଅବଶିଷ୍ଟ ପ୍ରିମିୟମ୍ ରହିଲା ତାକୁ ଆମର କେନ୍ଦ୍ର ସରକାର ରାଜ୍ୟ ସରକାର ପ୍ରଦାନ କରିବେ।
1: ଆଚ୍ଛା, କିଛିଟା ଆମେ ନିଜେ ଦଉଛେ ଚାଷୀମାନେ,
0: ଯେଉଁଟାକି ବହୁତ ଖୁବ୍ କମ୍ ପରିମାଣ।
1: ଆଜ୍ଞା, ଆଉ ବାକି ତକ ସରକାର ନିଜେ ବହନ କରୁଛନ୍ତି, ତାହେଲେ ବହୁତ ସୁବିଧା ଜିନିଷଟେ ଏଇଟା ନିହାତି ଭାବରେ। ମ୍ୟାଡ଼ାମ, କେଉଁ କେଉଁ କ୍ଷତି, ଯେମିତି ଆପଣ କହିଲେ କି ମରୁଡ଼ି ହେଉଛି, ବାତ୍ୟା ହେଇଗଲା, ବର୍ଷା ହେଇଗଲା, ଗୁଡ଼ାଏ ଏବେ ତ ସମୟରେ ସବୁ ଜିନିଷ ହେଇଯାଉଛି, ପାଣିପାଗର ଯେମିତି ରହିଛି ଅବସ୍ଥା ଏବେ, ତାହେଲେ କେଉଁ କେଉଁ କ୍ଷତି ପାଇଁ ବୀମା ଟଙ୍କା ମିଳିଥାଏ ଚାଷୀମାନଙ୍କୁ?
0: ଦେଖନ୍ତୁ, ଆପଣଙ୍କର ଯଦି ପ୍ରାକୃତିକ ବିପର୍ଯ୍ୟୟ ହେଉଛି ଯେଉଁଥିରେ କି ଆପଣ ବିହନ ବି ବୁଣି ପାରିଲେନି, ରୋପଣ କରିପାରିଲେନି, ସେଇଟା ବି ଆପଣଙ୍କର କଭର୍ ହେଇପାରିବ। ତାକୁ ଛାଡ଼ିକି ଯଦି ଖରାପ ପାଗ ରହୁଛି ତ ଆପଣଙ୍କର ଜମିରେ ଫସଲ ଅଛି କିନ୍ତୁ ଫସଲ ନଷ୍ଟ ହୋଇଗଲା,
1: ଅମଳ କରିକି
0: ଆଣିପାରିଲେନି, ସେଥିରେ ବି ଆପଣ କଭର୍ କରିପାରିବେ। ଆଉ ଫସଲ ଯେତେବେଳେ ଅମଳ କରିସାରିଲେଣି, କଲା ପରେ ଖଳାରେ ଯେତେବେଳେ ଫସଲ ଅଛି ତାର 14 ଦିନ ମଧ୍ୟରେ ଯଦି ବାତ୍ୟା ହେଲା କିମ୍ବା ଅଦିନିଆ ବର୍ଷା ହେଲା ସେଥିରେ ଯଦି ଫସଲ ନଷ୍ଟ ହେଉଛି ସେଥିପାଇଁ ମଧ୍ୟ ଆପଣଙ୍କ ପାଇଁ ସୁବିଧା ରହିଛି।
1: ଅମଳ ପରେ ବି ତାହେଲେ ସୁବିଧା, ଏମିତି ନାହିଁ କି କ୍ଷେତ ଭିତରେ ଅଛି ନଷ୍ଟ ହେଇଗଲା ସେଥିପାଇଁ ସରକାର ଦଉଛନ୍ତି? ଆଜ୍ଞା,
0: ଆପଣଙ୍କର ପୁରା ଫସଲର ପୁରା ସୁରକ୍ଷା ଦିଆଯିବ, ଆପଣଙ୍କର ବିହନ ବୁଣାଠୁ ଆରମ୍ଭ କରି ଜମିରେ ଯେତେବେଳେ ଗଛ ରହିଛି ତାପରେ ଅମଳ ହେବା ପରେ ମଧ୍ୟ ଯଦି କିଛି କ୍ଷତି ହେଉଛି ସେ ସବୁ ପାଇଁ କଭରେଜ୍ ଦିଆହେଇଛି। ଆଉ ମଧ୍ୟ ଯଦି କେତେଟା ମାନେ ସ୍ଥାନୀୟ ବିପର୍ଯ୍ୟୟ ଥାଏ, ଯେମିତିକି ଗୋଟେ ଶିଳାବୃଷ୍ଟି ହେଲା କି ଭୂସ୍ଖଳନ ହେଲା କି ଜଳ ମାଡ଼ିଯାଇଛି ଜମି ଉପରେ ଅଦିନିଆ, ତ ସେସବୁ ପାଇଁ ମଧ୍ୟ ଆପଣ ବୀମା ରାଶିରେ କଭର୍ ପାଇପାରିବେ।
1: ତାହେଲେ ତ ଏଥିରେ ବହୁତ ଗୁଡ଼ିଏ ସୁବିଧା ନିହାତି ଭାବରେ ଅଛି, ତାହେଲେ ଚାଷୀମାନେ ଏଥିପାଇଁ ଆବେଦନ କେମିତି କରିପାରିବେ, ତାର ପ୍ରକ୍ରିୟା କ'ଣ, କ'ଣ କ'ଣ ଦସ୍ତାବିଜ ଯିବା ପାଇଁ ଦରକାର ହେବ ଟିକେ ଶ୍ରୋତାମାନଙ୍କୁ କହିଦିଅନ୍ତୁ।
0: ଦେଖନ୍ତୁ, ଆବେଦନ କରିବା ସମୟରେ ଚାଷୀମାନେ ପ୍ରଥମେ ତ ନିଜର ଆଧାର କାର୍ଡ଼ ନିଜ ପାଖରେ ଥିବା ଦରକାର, ଆଉ ଯେମିତି ରହିଲା ଜମି ପଟ୍ଟା ଖାତାୟନ ସେଇଟା ରଖିଥିବା ଦରକାର, ଆଉ ବ୍ୟାଙ୍କ ପାସ୍ବୁକ୍ର ପ୍ରଥମ ପୃଷ୍ଠାର ଫଟୋକପି ତାକୁ ନେଇକି ଯିବେ, ଯେଉଁଥିରେ କି ଆପଣଙ୍କର ଆକାଉଣ୍ଟ ଡିଟେଲ୍ସଟା ମିଳିଯିବ
1: ରହିଥିବ,
0: ଆଉ ଆଧାର ସାଙ୍ଗରେ ସଂଯୋଗ ହୋଇ ରହିଥିବା ମୋବାଇଲ ନମ୍ବର ନେଇକି ଯିବେ, ତା ସହିତ ଆପଣଙ୍କର ଫସଲ ବୁଣିବା ସମୟର ପ୍ରମାଣପତ୍ର ଯାହାକୁ ଆମେ ସେଲ୍ଫ ଡିକ୍ଲାରେସନ୍ କହୁଛୁ ବା କଲ୍ଟିଭେସନ୍ ସାର୍ଟିଫିକେଟ୍ କହୁଛୁ, ତ ସେଇ ଯେଉଁ ପ୍ରମାଣପତ୍ରଟା ବି ଆପଣଙ୍କୁ ନେଇକି ଯିବାକୁ ପଡ଼ିବ, ତାପରେ ଆପଣ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଅନଲାଇନ୍ ଅଫ୍ଲାଇନ୍ 2 ପ୍ରକାର ସୁବିଧା ଦିଆଯାଇଛି। ଅଫ୍ଲାଇନ୍ ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ଆପଣଙ୍କର ପାଖରେ ଯେଉଁ ଜନସେବା କେନ୍ଦ୍ର ଅଛି ବା କମନ୍ ସର୍ଭିସ୍ ସେଣ୍ଟର ଅଛି ସେଠି ଯାଇ, କିମ୍ବା ଆପଣଙ୍କର ସମବାୟ ସମିତି ଯେଉଁ ପ୍ୟାକ୍ସ ସବୁ ରହୁଛି ତା ମାଧ୍ୟମରେ ହେଲା, କିମ୍ବା ଆପଣ ଡାଇରେକ୍ଟ ମଧ୍ୟ ବ୍ୟାଙ୍କ ଶାଖାକୁ ଯାଇକି ବି ଆବେଦନ କରିପାରିବେ। ଆଉ ଯଦି ଆପଣ ଅନଲାଇନ୍ରେ ଆବେଦନ କରିବାକୁ ଚାହୁଁଛନ୍ତି, ଆପଣ ନିଜେ ସରକାରୀ ପୋର୍ଟାଲ ରହୁଛି ଆମର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା PMFBY, ସେ ଅଫିସିଆଲ ୱେବସାଇଟ୍କୁ ଯାଇକି ମଧ୍ୟ ସିଧାସଳଖ ପଞ୍ଜୀକରଣ କରିପାରିବେ।
1: ତାହେଲେ ମ୍ୟାଡ଼ାମ୍ ଏଇଟା ତ ହେଲା ପଞ୍ଜୀକରଣରେ କ'ଣ କ'ଣ ଦରକାର। ଆମେ ମୁଖ୍ୟତଃ ଦେଖିବାକୁ ପାଇଲେ ରବି ଚାଷ ଏବଂ ଖରିଫ ଋତୁ ଦୁଇ ପ୍ରକାର ଫସଲ।

0: ଏଇଠି ହେଇଥାଏ, ତ ଏଇଟା ପ୍ରତି ଫସଲ ପାଇଁ ଅଲଗା ଅଲଗା କରିବାକୁ ପଡ଼େ ନା ବର୍ଷ ଯାକ ପାଇଁ ଗୋଟେ ଥର କରିଦେଲେ ସେଇଟା ହେଇଯାଏ?
1: ଦେଖନ୍ତୁ, ପଞ୍ଜୀକରଣଟା ଆପଣ ଥରେ କଲେ ହେବ, କିନ୍ତୁ ତା'ର ସୁଫଳଟା ଆପଣ ଫସଲ ହିସାବରେ ପାଇବେ।
0: ଆଚ୍ଛା।
1: ଯେମିତିକି ଆପଣ ଦେଖନ୍ତୁ, ଖରିଫ ଫସଲ ପାଇଁ 2% ରହିଛି ପ୍ରିମିୟମ୍, ରବି ଫସଲ ପାଇଁ 1.5% ରହିଛି, ତେଣୁ ଫସଲ ହିସାବରେ ଆପଣଙ୍କ ଅଲଗା ଅଲଗା ପ୍ରିମିୟମ୍ କଭରେଜ୍ ରହିବ।
0: ରହିଥାଏ। ଆଚ୍ଛା, ଫସଲ ନଷ୍ଟ ହେଇଗଲେ ଚାଷୀ କେମିତି ଏହି ଯୋଜନା ମାଧ୍ୟମରେ ସହାୟତା ପାଇଥାନ୍ତି କିମ୍ବା କୋଉ ଆକାରରେ ତାଙ୍କୁ ସହାୟତା ସରକାର ଦେଇଥାନ୍ତି?
1: ଦେଖନ୍ତୁ, ଯଦି ଆପଣଙ୍କ ଫସଲ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନଷ୍ଟ ହୁଏ, ତାହେଲେ ଆପଣ 72 ଘଣ୍ଟା ମାଧ୍ୟମରେ ଯଦି ଚାହିଁବେ, ଯେଉଁ ବୀମା କମ୍ପାନୀ ଅଛି ସେମାନଙ୍କ ଟୋଲ୍ ଫ୍ରି ନମ୍ବର ରହୁଛି, ସେଥିରେ ଆପଣ ଯୋଗାଯୋଗ କରିପାରିବେ, କିମ୍ବା ଆପଣଙ୍କର ସ୍ଥାନୀୟ କୃଷି ଅଧିକାରୀ ଯିଏ ଥିବେ ତାଙ୍କୁ ଯୋଗାଯୋଗ କରିପାରିବେ। ଯଦି VAW ଯେଉଁମାନେ ରହୁଛନ୍ତି, ଓଭରସିୟର ରହୁଛନ୍ତି, ତାଙ୍କୁ ଯୋଗାଯୋଗ କରିପାରିବେ।
0: ଆଜ୍ଞା।
1: ଆଉ ମଧ୍ୟ ସରକାରଙ୍କ ତରଫରୁ ଗୋଟେ କ୍ରପ୍ ଇନ୍ସୁରାନ୍ସ ଆପ୍ ବି ରହୁଛି, ତା ମାଧ୍ୟମରେ ମଧ୍ୟ ଆପଣ ଯୋଗାଯୋଗ କରିକି ଆପଣଙ୍କର ଯାହା ବି ସମସ୍ୟା ରହିଛି ଆପଣ ତୁରନ୍ତ ତାଙ୍କୁ ଜଣାଇ ପାରିବେ,
0: ଜଣେଇକି ତାର ସମାଧାନ ବାଟ
1: ସମାଧାନ
0: ମଧ୍ୟ
1: ବାଟକୁ
0: ବାହାରି ପାରିବ।
1: ପାଇପାରିବେ।
0: ଆଜ୍ଞା, ଆଗକୁ ଆଉ ଗୋଟେ ଯୋଜନା ବିଷୟରେ ଆମେ କଥା ହେବା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା। ଏଇ ଯୋଜନାର ମୂଳ ଲକ୍ଷ୍ୟ କ'ଣ? ଏହା କିପରି କ'ଣ ଉଦ୍ଦେଶ୍ୟ ନେଇକରି ଆରମ୍ଭ ହୋଇଥିଲା?
1: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଯେଉଁ PMKSY ଯୋଜନା ରହିଛି, ଏହାଦ୍ୱାରା କ'ଣ ହେଉଛି କି ଆମେ ଚାଷୀମାନଙ୍କୁ ଜଳସେଚନର ସୁବିଧା ଯୋଗାଇ ଦେଇପାରିବା, ଜଳ ସଂରକ୍ଷଣ କରିବାଟା ଏହାର ମୂଳ ଲକ୍ଷ୍ୟ।
0: ଆଚ୍ଛା।
1: ଯେଉଁ କୁହାଯାଉଛି ପ୍ରତି ବୁନ୍ଦା ଗୋଟେ ଅଧିକ ଫସଲ, ପର୍ ଡ୍ରପ୍ ମୋର୍ କ୍ରପ୍, ଏଇଟା ହିଁ ତା'ର ଟ୍ୟାଗଲାଇନ୍। ତେଣୁ ଆପଣ ଦେଖନ୍ତୁ, ଏହାଦ୍ୱାରା ଚାଷୀମାନେ ଚାଷ କରିବା ପାଇଁ ଜଳ ପାଇପାରିବେ, ଜଳର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ କରିକି ଜଳର ଅପଚୟକୁ ଆମେ ରୋକିପାରିବା।
0: ରୋକିପାରିବା।
1: ଆଉ ତା ବ୍ୟତୀତ ଆଉ ଗୋଟେ ମୁଖ୍ୟ ଜିନିଷ ହେଉଛି, ଯେଉଁ କ୍ଷୁଦ୍ର ଜଳସେଚନର ଯାହା ଯନ୍ତ୍ରାଂଶ ରହୁଛି, ଯେମିତିକି ଆପଣଙ୍କର ଡ୍ରିପ୍ ଇରିଗେସନ୍ ରହିଲା, ସ୍ପ୍ରିଙ୍କ୍ଲର୍ ଇରିଗେସନ୍ ରହିବା ରହିଲା, ତାକୁ ତା'ର ବ୍ୟବହାରକୁ କେମିତି ଚାଷୀ ଅଧିକ ପରିମାଣରେ କରିବେ, ସେଥିପାଇଁ ଚାଷୀଙ୍କୁ ମଧ୍ୟ ଏଇ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାହେଉଛି,
0: ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥାଏ।
1: ପ୍ରୋତ୍ସାହିତ ବି କରାହେଉଛି।
0: ଆଜ୍ଞା ଆଜ୍ଞା। ଯେମିତି ଜଳ ସଙ୍କଟ ଧୀରେ ଧୀରେ ବଢ଼ି ଚାଲିଛି ପୃଥିବୀରେ, ତ ଏଥିପାଇଁ ଏଇ କୃଷି ସିଞ୍ଚାଇ ଯୋଜନା ନିହାତି ଭାବରେ ବହୁତ ଫଳପ୍ରଦ ହେବ। ଚାଷୀମାନଙ୍କ ପାଇଁ ଏଥିରେ କ'ଣ ସବସିଡି ବ୍ୟବସ୍ଥା ରହିଛି?
1: ଯେଉଁ ଚାଷୀମାନେ ଡ୍ରିପ୍ ଇରିଗେସନ୍ ବା ସ୍ପ୍ରିଙ୍କ୍ଲର୍ ଇରିଗେସନ୍ କରିକି ଜଳସେଚନ କରିବା ପାଇଁ ଚାହୁଁଛନ୍ତି, ତାଙ୍କ ପାଇଁ ପାଖାପାଖି 50%ରୁ 80% ପର୍ଯ୍ୟନ୍ତ ଆର୍ଥିକ ସହାୟତା ବା ସବସିଡି ପ୍ରଦାନ କରିବାର ବ୍ୟବସ୍ଥା ରହିଛି।
0: ମ୍ୟାଡ଼ାମ, ଆଗକୁ ଆମେ କଥା ହେବା, ଏହି ଯୋଜନାର ସୁଫଳ ପାଇବା ପାଇଁ ଚାଷୀମାନେ ଯେମିତି ଆଗ ଯୋଜନା ଗୁଡ଼ିକରେ ଆବେଦନର ଆପଣ ପ୍ରୋସିଜିଓର ତାର ବତେଇଥିଲେ, ତ ଏହି ଯୋଜନା କୃଷି ସିଞ୍ଚାଇ ଯୋଜନା ପାଇଁ ଚାଷୀମାନେ କେଉଁଭଳି ଭାବରେ ଆବେଦନ କରିପାରିବେ, ଏଥିପାଇଁ କ'ଣ କ'ଣ ସବୁ କାଗଜପତ୍ର ଦରକାର ହେବ ଆମ ଚାଷୀ ଭାଇମାନଙ୍କୁ?
1: ଯେଉଁ ଚାଷୀମାନେ ଏହି ଯୋଜନାର ସୁଫଳ ନେବା ପାଇଁ ଚାହୁଁଛନ୍ତି, ସେମାନେ ନିକଟସ୍ଥ ଜିଲ୍ଲା କୃଷି ଅଧିକାରୀ, ଆପଣଙ୍କର ଯେଉଁ CDO ରହୁଛନ୍ତି, ଚିଫ୍ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସର, କିମ୍ବା ଆପଣଙ୍କର ବ୍ଲକ୍ କୃଷି ଅଧିକାରୀ ଯେଉଁମାନେ ବାଓ ବା ବ୍ଲକ୍ ଏଗ୍ରିକଲଚର ଅଫିସର ରହୁଛନ୍ତି, କିମ୍ବା ଆପଣଙ୍କର ସ୍ଥାନୀୟ ଯେଉଁ DEO ରହୁଛନ୍ତି, ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର, ସେମାନଙ୍କ ସହିତ ଯୋଗାଯୋଗ କରିପାରିବେ। ଏହା
0: ଆଜ୍ଞା।
1: ବ୍ୟତୀତ ଅଧିକ ସୂଚନା କିମ୍ବା ଅନଲାଇନ୍ ପଞ୍ଜୀକରଣ ପାଇଁ ଆପଣ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଫିସିଆଲ୍ ୱେବସାଇଟ୍କୁ ମଧ୍ୟ ଭିଜିଟ୍ କରିକି ସେଥିରେ ମଧ୍ୟ ଆପଣ ଯାହା ଯାହା ଜାଣିବାକୁ
0: ତାର
1: ଚାହୁଁଛନ୍ତି
0: ତଥ୍ୟ
1: ଜାଣିପାରିବେ,
0: ମିଳିପାରିବ ଆମକୁ?
1: ଆବେଦନ କରିପାରିବେ।
0: ଆଜ୍ଞା। ଆଉ ଗୋଟେ ସୁନ୍ଦର ଯୋଜନା ବିଷୟରେ ଆମେ କଥା ହେବା, ପ୍ରଧାନମନ୍ତ୍ରୀ କୁସୁମ ଯୋଜନା।
1: ଆଜ୍ଞା।
0: ଏ ବିଷୟରେ ଆମ ଶ୍ରୋତା ବନ୍ଧୁ ଏବଂ ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଶୁଣୁଛନ୍ତି ଏବେ ଆମ କାର୍ଯ୍ୟକ୍ରମ, ତାଙ୍କୁ ଟିକେ କୁସୁମ ଯୋଜନା ବିଷୟରେ ସବିଶେଷ ତଥ୍ୟ ଟିକେ ଦିଅନ୍ତୁ।
1: ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ବା PM କୁସୁମ ଯୋଜନା, ତା'ର ଗୋଟେ ସୁନ୍ଦର ଟ୍ୟାଗଲାଇନ୍ ଅଛି, ସୌରଶକ୍ତି ଆପଣେଇବା ଚାଷୀ ଭାଇଙ୍କ ଆୟ ବଢ଼େଇବା, ଯେଉଁଟାକି ବର୍ତ୍ତମାନ ବହୁତ ଦରକାର। ଆପଣ ଦେଖୁଛନ୍ତି ପେଟ୍ରୋଲ ଦର ବଢ଼ିଯାଉଛି,
0: ଆଜ୍ଞା,
1: ଇଲେକ୍ଟ୍ରିସିଟି ଦର ବଢ଼ିଯାଉଛି, ଧୀରେ ଧୀରେ ସମସ୍ତେ ସବୁ ଜିନିଷରେ ସୌରଶକ୍ତିର ବ୍ୟବହାର କରିବା ପାଇଁ ଚାହୁଁଛନ୍ତି, ତ ସେଥିପାଇଁ ସରକାରଙ୍କ ତରଫରୁ ଏଇଟା ଗୋଟେ ଅଭିନବ ପ୍ରୟାସ। ଆଉ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ହେଉଛି ଭାରତ ସରକାରଙ୍କ ଏକ ଜନକଲ୍ୟାଣକାରୀ ଯୋଜନା, ଯାହା ମାଧ୍ୟମରେ ଆମର ଚାଷୀ ଭାଇମାନଙ୍କୁ ଚାଷ ଜମିରେ ସୋଲାର ପାଣି ପମ୍ପ ବସାଇବା ପାଇଁ 60% ପର୍ଯ୍ୟନ୍ତ ସବସିଡ଼ି ବା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
0: ଆଜ୍ଞା।
1: ଆଉ ଏହି ଯୋଜନା ଦ୍ୱାରା ଚାଷୀମାନେ ମାଗଣାରେ ସୌରଶକ୍ତି ବ୍ୟବହାର କରି ଜଳସେଚନ କରିପାରିବେ, ଚାଷ କରିପାରିବେ ଏବଂ ନିଜର ଆୟକୁ ବୃଦ୍ଧି କରିପାରିବେ।
0: ମ୍ୟାଡ଼ାମ, ଏଇ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ମୁଖ୍ୟ ଉଦ୍ଦେଶ୍ୟଟା କ'ଣ ଏବଂ ଏହାର ତିନୋଟି ଭାଗ କ'ଣ କ'ଣ ରହିଛି?
1: ଦେଖନ୍ତୁ, ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ପ୍ରଥମେ ତ ଡିଜେଲ ଓ ବିଦ୍ୟୁତ ଖର୍ଚ୍ଚରୁ ମୁକ୍ତି, ଚାଷ ପାଇଁ ମହଙ୍ଗା ଡିଜେଲ ଆଉ ବିଦ୍ୟୁତ ବିଲ୍ରୁ ଚାଷୀଙ୍କୁ ମୁକ୍ତି ମିଳିବ। ତାପରେ ଦିନବେଳେ ଜଳସେଚନ କରିପାରିବେ, ଯେମିତିକି ବିଦ୍ୟୁତ କାଟର ଚିନ୍ତା ନଥାଇ ସେମାନେ ଦିନ ସମୟରେ ମଧ୍ୟ ସହଜରେ ଜଳସେଚନ କରିପାରିବେ। ଆଉ ଅତିରିକ୍ତ ଆୟ ରହିବ, ଯେମିତିକି ସୋଲାର ପ୍ଲାଣ୍ଟରୁ ବଳକା ବିଦ୍ୟୁତ ସରକାରଙ୍କୁ ବିକ୍ରି କରି ସରକାରଙ୍କ ପାଇଁ ମଧ୍ୟ ସୁବିଧା, ସେ ଅତିରିକ୍ତ ଆୟରୁ ସେ କିଛି ରୋଜଗାର ମଧ୍ୟ ପାଇପାରିବେ।
0: ସରକାର ମଧ୍ୟ ବିଦ୍ୟୁତ ପାଇଲେ ଏବଂ
1: ଚାଷୀ
0: ମଧ୍ୟ
1: ମଧ୍ୟ ପାଇଲେ,
0: ଆର୍ଥିକ
1: ଆଉ ବିଦ୍ୟୁତ ଶକ୍ତିର ଅପଚୟ ବି ହେଲାନି, ଚାଷୀ ବି ମାଗଣାରେ ବିଦ୍ୟୁତ
0: ପାଇପାରିଲେ, ନିଜ କାମ ବି ହେଲା, ତା ସହିତ ଆୟ ମଧ୍ୟ ତାର ବୃଦ୍ଧି
1: ହେଇପାରିଲା,
0: ହେଲା
1: ସରକାରଙ୍କର ମଧ୍ୟ ଆୟ ବୃଦ୍ଧି ହେଲା। ଆଉ ଏହାର ଯେଉଁ 3 କମ୍ପୋନେଣ୍ଟ ବା ଭାଗ ବିଷୟରେ ଆପଣ ପଚାରୁଥିଲେ, କମ୍ପୋନେଣ୍ଟ ଏ ଗୋଟେ ରହୁଛି ଯେଉଁଥିରେ କି ମାନେ ଚାଷୀ ଯେଉଁମାନେ ଚାଷ କରୁଛନ୍ତି ନିଜର ପଡ଼ିଆ ବା ଅନୁପଯୁକ୍ତ ଜମିରେ 500 କିଲୋୱାଟ୍ରୁ 2 ମେଗାୱାଟ୍ ପର୍ଯ୍ୟନ୍ତ ଗ୍ରିଡ୍ କନେକ୍ସନ୍ ସୋଲାର ପ୍ଲାଣ୍ଟର ସ୍ଥାପନା କରିପାରିବେ, ଏଇଟା କମ୍ପୋନେଣ୍ଟ ଏ। ଆଉ କମ୍ପୋନେଣ୍ଟ ବିରେ କୁହାଯାଉଛି ଯେ ବିଦ୍ୟୁତ ସଂଯୋଗ ନଥିବା ଅଞ୍ଚଳରେ ଚାଷ ପାଇଁ ଷ୍ଟାଣ୍ଡ ଏଲୋନ୍ ସୋଲାର ପମ୍ପ ଯେଉଁଟାକି 2 HP ରୁ 7.5 HP ପର୍ଯ୍ୟନ୍ତ ରହୁଛି ତାକୁ ସ୍ଥାପନ କରିପାରିବେ। ତାପରେ ଆପଣଙ୍କର କମ୍ପୋନେଣ୍ଟ ସି ଯେଉଁଟା ରହୁଛି ତୃତୀୟ ଭାଗଟା, ସେଥିରେ ପୂର୍ବରୁ ଯେଉଁ ବିଦ୍ୟୁତ ଚାଳିତ ପମ୍ପ ବ୍ୟବହାର କରାଯାଉଥିଲା ସେଥିରେ ଚାଷୀଙ୍କ ପାଇଁ ସୋଲାରାଇଜେସନ୍ କରିବାର ବ୍ୟବସ୍ଥା ବି ରହିଛି। ଯଦି ଆପଣ ଆଗରୁ କରିନଥିଲେ ଆପଣଙ୍କ ବିଦ୍ୟୁତ ପମ୍ପରେ, ଯେହେତୁ ବିଦ୍ୟୁତ ପମ୍ପ ବ୍ୟବହାର କରୁଥିଲେ, ଆପଣ ବର୍ତ୍ତମାନ ସେ ପୁରୁଣା ପମ୍ପରେ ବି ସୋଲାରାଇଜେସନ୍ କରିପାରିବେ,
0: ତାକୁ କନଭର୍ଟ କରିକି
1: କରିପାରିବେ।
0: ଆଜ୍ଞା, ଏଇଟା ତ ଥିଲା ବୈଷୟିକ କ୍ଷେତ୍ରର ତାର ଯାହା ବି ଦରକାର, କିନ୍ତୁ ଆମେ ଯଦି ଦେଖିବା ଏହା ପାଇଁ ଆବେଦନ କରିବା ପାଇଁ ଯୋଗ୍ୟତା କିଛି ଦରକାର କି, ଆଉ ଯଦି ଅଛି ତାହେଲେ କ'ଣ କ'ଣ କାଗଜପତ୍ର କିମ୍ବା କେଉଁ ପୋର୍ଟାଲରେ ଯାଇ ତାକୁ ଚାଷୀମାନେ ପଞ୍ଜୀକରଣ କରିପାରିବେ, ସେ ବିଷୟରେ ଆମେ ଶ୍ରୋତାମାନଙ୍କୁ ଟିକେ କୁହନ୍ତୁ।
1: ଆଚ୍ଛା, ଆପଣ ଏହି ଯୋଜନାର ସୁଫଳ ପାଇବା ପାଇଁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ତ ଆପଣ ଓଡ଼ିଶାର ଜଣେ ଚାଷୀ ହୋଇଥିବା କଥା, ଆପଣଙ୍କର ଆଧାର କାର୍ଡ଼ ରହିଥିବା କଥା, ଜମିର ପଟ୍ଟା ରହିଥିବା ଦରକାର, ଆଉ ନିଜ ନାମରେ ଯେଉଁ ଜମିଟା ଚାଷ କରୁଛନ୍ତି ସେଇଟା ବୈଧ ଥିବା ଦରକାର। ଆଉ ବ୍ୟକ୍ତିଗତ ଚାଷୀଙ୍କ ସହ ଯେଉଁମାନେ ସ୍ୱୟଂ ସହାୟକ ଗୋଷ୍ଠୀ SHG ରହୁଛନ୍ତି କି ଆମର ବର୍ତ୍ତମାନ ଯେଉଁ FPO ସବୁ ରହୁଛନ୍ତି, କୃଷକ ଉତ୍ପାଦକ ସଂଘ ଯାହାକୁ କହୁଛୁ, ସମବାୟ ସମିତି, ଏମାନେ ବି ଏହି ଯୋଜନାର ଲାଭ ଉଠାଇ ପାରିବେ।
0: ଆଜ୍ଞା,
1: ଆଉ ଆର ଆବଶ୍ୟକ କାଗଜପତ୍ର ଯଦି କହିବା, ଆଧାର କାର୍ଡ଼ ଦରକାର, ଜମି ପଟ୍ଟା ଦରକାର, ବ୍ୟାଙ୍କ ପାସବୁକ୍ ଦରକାର, କାରଣ ଏକାଉଣ୍ଟ ଯେଉଁଟା ଡିଟେଲ ରହିବ, ଆଉ ଗୋଟେ ପାସପୋର୍ଟ ସାଇଜ୍ ଫଟୋ ଦରକାର, ତା ସାଙ୍ଗରେ ଆପଣଙ୍କର ଗୋଟେ ମୋବାଇଲ ନମ୍ବର ଥିବ ଯେଉଁଟାକି ଆଧାର କାର୍ଡ଼ ସାଙ୍ଗେ ଲିଙ୍କ
0: ହେଇକି ଥିବ, ଯେଉଁଥିରେ ଯାହା ବି ଦରକାରୀ ମେସେଜ୍ ଆସିଲେ ଚାଷୀମାନେ ଅବଗତ ହେଇପାରିବେ ସେ ବିଷୟରେ। ଏଇଥିପାଇଁ ଯଦି କିଛି ବୈଷୟିକ ତ୍ରୁଟି ହୁଏ କିମ୍ବା ତାଙ୍କର କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତାହେଲେ ସହାୟତା ପାଇଁ ଚାଷୀମାନେ ଏଥିପାଇଁ କ'ଣ କାହାକୁ ଆବେଦନ କରିପାରିବେ?
1: ଦେଖନ୍ତୁ, ପ୍ରଥମତଃ ଆମର କେନ୍ଦ୍ରୀୟ ସରକାରଙ୍କର ନ୍ୟାସନାଲ PM କୁସୁମ ପୋର୍ଟାଲ ଗୋଟେ ରହିଛି, ସେଠି ଆପଣ ଯାଇ ଭିଜିଟ୍ କରିକି ନିଜର ଯାହା ସମସ୍ୟା ଆପଣ ସେ ତା ମାଧ୍ୟମରେ ସମାଧାନ ପାଇପାରିବେ। ଆଉ ଓଡ଼ିଶାରେ ମଧ୍ୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓରେଡ଼ା ରହିଛି, ସେଇ ୱେବସାଇଟ୍କୁ ଭିଜିଟ୍ କରି ମଧ୍ୟ ଆପଣଙ୍କର ସମସ୍ୟାର ସମାଧାନ ହେଇପାରିବ। ସର୍ବପ୍ରଥମେ ମୁଁ କହିବି, ଆପଣ ଯେତେବେଳେ ଫାର୍ମର ରେଜିଷ୍ଟ୍ରେସନ କରୁଛନ୍ତି ସେତେବେଳେ ଆପଣଙ୍କର ସବୁ ବିବରଣୀକୁ ସଠିକ୍ ଭାବେ ଦିଅନ୍ତୁ, ଆଉ ଯେତେବେଳେ ଦଲିଲ ଅପଲୋଡ଼ ବା ଆପଣଙ୍କର ଯେଉଁ ଜମି ପଟ୍ଟା ହେଲା, ଆଧାର କାର୍ଡ଼ର ସ୍କାନ୍ କପି ଯେତେବେଳେ ଅପଲୋଡ଼ ବି କରୁଛନ୍ତି ସେସବୁ ବି ଭଲସେ ଦେଖିକି ଟିକେ ଆପଣ ସବମିଟ୍ କରିବେ। ଆଉ ଅଫଲାଇନ୍ରେ ଯଦି ଆପଣ କିଛି ସହାୟତା ପାଇବାକୁ ଚାହୁଁଛନ୍ତି ସେଥିପାଇଁ ଆମର ଯେଉଁ ପାଖରେ ଜନସେବା କେନ୍ଦ୍ର ରହୁଛି, କମନ୍ ସର୍ଭିସ୍ ସେଣ୍ଟର ରହୁଛି, କିମ୍ବା ଆମର ଜିଲ୍ଲା କୃଷି ଅଧିକାରୀଙ୍କ ଅଫିସ୍ ହେଲା, ଓରେଡ଼ାର ଯେଉଁଟା କାର୍ଯ୍ୟାଳୟ ଅଛି ରାଜ୍ୟସ୍ତରରେ, ସେଠିକି ଯୋଗାଯୋଗ କରି ମଧ୍ୟ ଆପଣ କିଛି ସମସ୍ୟା ହେଲେ
0: ସହାୟତା ତୁରନ୍ତ ମିଳିଯାଏ। ମ୍ୟାଡ଼ାମ୍, ଏଥିପାଇଁ କିଛି ହେଲ୍ପଲାଇନ୍ ନମ୍ବର କି ୱେବସାଇଟ୍ ସେମିତି କିଛି ଅଛି ନା ନାହିଁ, ଆପଣ ଯେଉଁଭଳିଆ କହିଲେ ସେଭଳିଆ ସେମାନେ ସହାୟତା ପାଇପାରିବେ?
1: ପ୍ରଥମେ ତ ଆପଣ ଓରେଡ଼ା ସାଇଟ୍କୁ ଯାଇକି ଆପଣ ସହାୟତା ପାଇପାରିବେ, ଆଉ ମଧ୍ୟ ଯେଉଁ ଆପଣଙ୍କର ଲୋକାଲରେ TPWDL ରହୁଛି, TPCODL, TPSODL ରହୁଛି, ସେଥିରେ ବି PM କୁସୁମ ପାଇଁ ଗୋଟେ ସ୍ୱତନ୍ତ୍ର ସେଲ୍ ରହୁଛି, ତେଣୁ ସେଠି ଯାଇ ମଧ୍ୟ ଆପଣ ସହାୟତା ପାଇପାରିବେ
0: ବହୁତ ସୁନ୍ଦର। ମ୍ୟାଡ଼ାମ୍, ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଯେମିତି ଆପଣ ଆମେ କଥା ହଉଥିଲେ ଏବେ, ସେଥିରେ ବି କ'ଣ ସବସିଡ଼ିର ବ୍ୟବସ୍ଥା ରହିଛି କି, ମାନେ ଚାଷୀମାନେ କ'ଣ କିଛି ଆର୍ଥିକ ସହାୟତା ପାଇପାରିବେ କି ସରକାରଙ୍କ ତରଫରୁ?
1: ଓଡ଼ିଶାର ଯେଉଁମାନେ ଚାଷୀ ରହୁଛନ୍ତି ସେମାନେ କେନ୍ଦ୍ର ରାଜ୍ୟ ସରକାର ମିଶି ତାଙ୍କ ପାଇଁ ବ୍ୟାପକ ସବସିଡ଼ି ପ୍ରଦାନ କରୁଛନ୍ତି PM କୁସୁମ ଯୋଜନା ମାଧ୍ୟମରେ। ପ୍ରଥମତଃ କେନ୍ଦ୍ର ସରକାରଙ୍କ ଅଂଶଧନ ରହୁଛି 30% ସବସିଡ଼ି, ଆଉ ଯଦି ରାଜ୍ୟ ସରକାର ଦେଖିବା ତାଙ୍କ ଅଂଶଧନ ବି 30% ସବସିଡ଼ି ରହୁଛି,
0: ମାନେ ମୋଟାମୋଟି 60% ସରକାରଙ୍କ ତରଫରୁ ସବସିଡ଼ି ଆକାରରେ ମିଳିଯାଉଛି।
1: ତାପରେ ଚାଷୀର ନିଜସ୍ୱ ଦେୟ ରହିଲା 40%, ତେଣୁ ଏଥିପାଇଁ ବ୍ୟାଙ୍କରୁ 30% ପର୍ଯ୍ୟନ୍ତ ସହଜ ଋଣ ସୁବିଧା ମଧ୍ୟ ଉପଲବ୍ଧ ଅଛି।
0: ଆଚ୍ଛା,
1: ତେଣୁ ଚାଷୀଙ୍କୁ ମାନେ ପ୍ରାରମ୍ଭିକ ଭାବେ ମାତ୍ର
0: 10% ଦେବାକୁ ପଡେ।
1: ଆଉ ଦେଖନ୍ତୁ, ଯେଉଁମାନେ ଅନୁସୂଚିତ ଜାତିର ଅଛନ୍ତି, ଜନଜାତି ଅଛନ୍ତି, SST ଯେଉଁମାନେ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଅତିରିକ୍ତ ରିହାତି ବ୍ୟବସ୍ଥା ବି ରହିଛି।
0: ଗୁଡ଼ାଏ ସୁବିଧା ତାହେଲେ ସରକାରଙ୍କ ତରଫରୁ ଏ ବିଷୟରେ ଆମକୁ ମିଳିପାରୁଛି, ଆଉ ସମସ୍ତେ ଏହାର ସୁବିଧା ନିହାତି ଭାବରେ ଉଠାଇବା ବହୁତ ଦରକାର ବୋଲି ଆମେ କହିପାରିବା। ଯେମିତି ଆମେ କହୁଥିଲେ ମ୍ୟାଡ଼ାମ୍, ପ୍ରଯୁକ୍ତି ବିଦ୍ୟା ଏବେ ବହୁତ ଆଗକୁ ଯାଇସାରିଲାଣି, ତାହେଲେ ନମୋ ଡ୍ରୋନ୍ ଦିଦି ଗୋଟେ ଯୋଜନା ରହିଛି ସରକାରଙ୍କର, ସେ ବିଷୟରେ ଟିକେ ଆମକୁ କୁହନ୍ତୁ।
1: ନମୋ ଡ୍ରୋନ୍ ଦିଦି ଯୋଜନା ଯେଉଁ ରହିଛି, କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ଗୋଟେ ନୂତନ ସୂର୍ଯ୍ୟୋଦୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣ ଦେଖନ୍ତୁ, ଏହାର ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ରହୁଛି, ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେଉଁ SHG ସବୁ ରହୁଛି, ସେମାନଙ୍କ ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ସେମାନଙ୍କୁ ଯୋଡ଼ିବା, ଆଧୁନିକ କୃଷି ପ୍ରଣାଳୀରେ ଡ୍ରୋନ୍ର ବ୍ୟବହାର କରିବା, ତା'ର ବ୍ୟବହାର କରିକି ଆମେ ବିଲରେ କୀଟନାଶକ ହେଲା ଯେଉଁ ତରଳ ସାର ରହୁଛି ତା'ର ସିଞ୍ଚନ କରିବା,
0: ସିଞ୍ଚନ କରିହେବ,
1: ଆଉ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବାର୍ଷିକ ଅତିକମ୍ରେ 1,00,000 ଟଙ୍କାର ଅତିରିକ୍ତ ଆୟ ସୃଷ୍ଟି କରିବାର ବ୍ୟବସ୍ଥା କରାଯାଇଛି।
0: ଆଚ୍ଛା,
1: ଆଉ ତାକୁ ଛାଡ଼ିକି ଦେଖନ୍ତୁ ସ୍ୱାସ୍ଥ୍ୟର ସମସ୍ୟା ରହେ କୀଟନାଶକର ବା ସାରର ସବୁବେଳେ ସଂସ୍ପର୍ଶରେ ଆସିବା ଯୋଗୁଁ, ତ ସେଇ ଯେଉଁ ହାତରେ କୀଟନାଶକର ସିଞ୍ଚନ ନ ହେଉ ଆଉ ଡ୍ରୋନ୍ ସାହାଯ୍ୟରେ ସିଞ୍ଚନ, ତାଦ୍ୱାରା କ'ଣ ହେବ କି ଯେଉଁମାନେ ସିଞ୍ଚନ କରୁଛନ୍ତି ଆମର ଚାଷୀ ଭାଇ ଭଉଣୀମାନେ ସ୍ୱାସ୍ଥ୍ୟଗତ
0: ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ତାଙ୍କର ଡାଇରେକ୍ଟ କଣ୍ଟାକ୍ଟରେ ସେମାନେ ନ ଆସିଲେ, ଡ୍ରୋନ୍ ସାହାଯ୍ୟରେ ସିଞ୍ଚାଇ କରିଦେଲେ, ତାହେଲେ ଫସଲ ବି ହାନି ହେଲା ନାହିଁ ଆଉ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେଲା ନାହିଁ। ମ୍ୟାଡ଼ାମ୍, ଏଇ ଡ୍ରୋନ୍ ପ୍ୟାକେଜ୍ରେ କ'ଣ ସବୁ ରହିଛି?
1: ଡ୍ରୋନ୍ ଆଉ ଏହାର ଯେଉଁ ଆବଶ୍ୟକ ସରଞ୍ଜାମ ରହୁଛି ସେଟାକୁ କିଣିବା ପାଇଁ ଆମର ଯେଉଁ ମହିଳା SHG ସବୁ ରହୁଛି ସେମାନଙ୍କୁ ସର୍ବାଧିକ 8,00,000 ପର୍ଯ୍ୟନ୍ତ ବା 80% ପର୍ଯ୍ୟନ୍ତ
0: ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି,
1: ଆଉ ତା ସହିତ ସହଜ ଋଣ ସୁବିଧା ଅଛି। ଯେମିତିକି ଦେଖନ୍ତୁ ବାକି ଯେଉଁ 20% ଅର୍ଥ ରହିଲା ତାକୁ ଆପଣ ଏଗ୍ରିକଲଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ ମାଧ୍ୟମରେ ବି 30% ସରଳ ସୁଧ ହାରରେ ଋଣ ପାଇପାରିବେ।
0: ଆଚ୍ଛା, ଏଥିପାଇଁ ଯୋଗ୍ୟତା ସବୁ କ'ଣ ରହିବ ଏବଂ ଚୟନ ପ୍ରକ୍ରିୟା କେମିତି ବଛା ହୁଅନ୍ତି, କାହାକୁ ମିଳିବ ସହାୟତା, କିମ୍ବା କେଉଁମାନେ ଆବେଦନ କରିପାରିବେ ଏଇ ଯୋଜନା ପାଇଁ?
1: ଆଚ୍ଛା, ଆବେଦନ ଯେଉଁମାନେ କରୁଛନ୍ତି ପ୍ରଥମେ ତ ସେ ଜଣେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ହୋଇଥିବା ଆବଶ୍ୟକ। ଆଉ ଦୁଇରେ ଚୟନ ପ୍ରକ୍ରିୟା ଜିଲ୍ଲାର କୃଷି ଚାହିଦା ଏବଂ କ୍ଲଷ୍ଟର ଲେବୁଲ ଫେଡେରେସନ ଯେଉଁ ରହୁଛି CLF ତା ମାଧ୍ୟମରେ କରାଯାଏ। ଆଉ ଏଥିରେ ବହୁତ ସୁବିଧା ଅଛି, ଯେମିତିକି ଦେଖନ୍ତୁ ଗୋଟେ ଡ୍ରୋନ୍ ପ୍ୟାକେଜ୍ରେ ମୁଖ୍ୟ ଡ୍ରୋନ୍ ଯେଉଁ ରହୁଛି ତା'ର ତରଳ ସାର ଏବଂ କୀଟନାଶକ ସ୍ପ୍ରେ କରିବା ସିଷ୍ଟମ୍ ଥିବା ମାନେ ଆଧୁନିକ ଡ୍ରୋନ୍ ଆପଣଙ୍କୁ ମିଳିଯିବ, ଯେଉଁଟାକୁ ମୁଖ୍ୟ ଡ୍ରୋନ୍ କୁହାଯାଉଛି। ସରଞ୍ଜାମ କହିଲେ 4 ଅତିରିକ୍ତ ବ୍ୟାଟେରୀ ସେଟ୍, ଗୋଟେ ଫାଷ୍ଟ ଚାର୍ଜର କରୁଥିବା ଗୋଟେ ଚାର୍ଜର ନୋଜଲ ସେଟ୍, ଆଉ ଅତିରିକ୍ତ ଗୋଟେ ପ୍ରୋପେଲର ସେଟ୍ ବି ଆପଣଙ୍କୁ ମିଳିବ। ଆଉ ରହିଲା ଏସବୁ ପରେ ଗୋଟେ ତାଲିମର ବି ଆବଶ୍ୟକତା ଥାଏ, କାରଣ ଆମ ଚାଷୀମାନେ
0: କରିପାରିବେନି,
1: ଡ୍ରୋନ୍ ସହିତ ଏତେ ସେମାନେ ଜଡ଼ିତ ନୁହନ୍ତି, ଡ୍ରୋନ୍ର ବ୍ୟବହାର ଏତେ କରିନାହାନ୍ତି। ତେଣୁ ଯଦି ସ୍ୱୟଂ ସହାୟକ ଗୋଷ୍ଠୀ ଜଣେ ତା'ର ସଦସ୍ୟ ଡ୍ରୋନ୍ର ବ୍ୟବହାର କରିବା ପାଇଁ ଚାହୁଁଛନ୍ତି, ତ ସେଇ ସମୟରେ ସେ ସଦସ୍ୟାଙ୍କୁ 15 ଦିନର ପାଇଲଟ ତାଲିମ ଏବଂ ଅନ୍ୟ ଜଣଙ୍କ ଡ୍ରୋନ୍ ଆସିଷ୍ଟାଣ୍ଟ ବା ରକ୍ଷଣାବେକ୍ଷଣର ତାଲିମ ମଧ୍ୟ ଦିଆଯିବ।
0: ଏଇ ତାଲିମଟା କେଉଁଠି ଦିଆ ହୁଏ ତାହେଲେ?
1: ଏଇ ତାଲିମଟା ସରକାର ତା'ର ବ୍ୟବସ୍ଥା କରୁଛନ୍ତି, ଯେତେବେଳେ ଜଣେ SHG ଗ୍ରୁପ୍ର ମହିଳା ଏଥିପାଇଁ ଆବେଦନ କରିବେ ତାଙ୍କ ଗ୍ରୁପ୍ର ଉନ୍ନତି ପାଇଁ, ଯେମିତି ଡ୍ରୋନ୍ ସାହାଯ୍ୟରେ କ'ଣ ସେମାନେ ଫସଲର ମାନେ କେମିତି କୀଟନାଶକର ସିଞ୍ଚନ କରିବେ, କେମିତି ସାରର ସିଞ୍ଚନ କରିବେ, ସେସବୁକୁ ସମାଧାନ କରିବା ପାଇଁ
0: ତାଙ୍କୁ ବତାଯାଏ,
1: ତ ତାଙ୍କୁ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେ ଯେତେବେଳେ ଫର୍ମ ଫିଲ୍ଅପ୍ କରିଦେବେ, ଆବେଦନ କରିବେ, ତାପରେ ତାଲିମର ବ୍ୟବସ୍ଥା ସରକାର
0: ନିଜେ କରିବେ। ମ୍ୟାଡ଼ାମ୍, ଏଇଥିପାଇଁ ସହାୟତା ପାଇଁ ମାନେ ଏଇ ଯୋଜନାରେ କ'ଣ ଯଦି ତ୍ରୁଟି ରହିଲା, କିମ୍ବା ଯେମିତି ଏଇଟା ଗୋଟେ ବଡ଼ ଜିନିଷ ଚାଷୀମାନଙ୍କ ପାଇଁ ଡ୍ରୋନ୍ ଉଡ଼େଇବା, ଏଇଟା ନିହାତି ଭାବରେ ବହୁତ ବଡ଼ କଥା, ତାହେଲେ ଏଥିପାଇଁ ସହାୟତା ଯଦି ଦରକାର ହୁଏ ତାହେଲେ କାହାକୁ ସେମାନେ ଯୋଗାଯୋଗ କରିପାରିବେ?
1: ଯଦି ଚାଷୀ ଏଥିରେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କିଛି ପରାମର୍ଶ ଚାହୁଁଛନ୍ତି, ତାହେଲେ ଗୋଟେ ଅଫିସିଆଲ ୱେବସାଇଟ୍ ରହୁଛି ଆମର ନମୋ ଡ୍ରୋନ୍ ଦିଦି ଅଫିସିଆଲ ପୋର୍ଟାଲ, ତ ଏଇ ଯେଉଁ ପୋର୍ଟାଲ ସାହାଯ୍ୟରେ ବା ଆଉ ଗୋଟେ ରହୁଛି ଆପଣଙ୍କର ଲଖପତି ଦିଦି ପୋର୍ଟାଲ, ସେଇ ପୋର୍ଟାଲକୁ ଆପଣ ପରିଦର୍ଶନ କରନ୍ତୁ, ସେଥିରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ ପାଇଯିବେ। ଆଉ ମଧ୍ୟ ଯେଉଁ ନିକଟସ୍ଥ ଆମର ଜୀବିକା ମିଶନ ରହୁଛି, OLM ଅଫିସ ଯେଉଁଟା କହୁଛୁ, ଓଡ଼ିଶା ଲାଇଭଲିହୁଡ଼ ମିଶନ ହେଲା, ସେସବୁ ଅଫିସକୁ ଯାଇକି ହଉ କିମ୍ବା ଆପଣଙ୍କର କୃଷି ବିଭାଗର ଅଧିକାରୀ ଯିଏ ଥିବେ ତାଙ୍କୁ ପରାମର୍ଶ କରିକି ତାଙ୍କ ଅଫିସକୁ ଯାଇକି ମଧ୍ୟ ଯୋଗାଯୋଗ କରି ଆପଣ ଆପଣଙ୍କର ସମସ୍ୟାର ସମାଧାନ ପାଇପାରିବେ।
0: ଆଉ ଏଇଟା ପାଇଁ କିଛି ଯୋଗ୍ୟତା ସେମିତି ଦରକାର ନା କେହି ବି କରିପାରିବେ?
1: ନାଇଁ, ଏଥିପାଇଁ ଆପଣ ସର୍ବପ୍ରଥମେ ଗୋଟେ ସେଲ୍ଫ ହେଲ୍ପ ଗ୍ରୁପ୍ ବା SHG ସଦସ୍ୟ ହେବା ନିହାତି ଦରକାର,
0: ଜରୁରୀ। ଏଇଟା କେବଳ ମହିଳାମାନଙ୍କ ପାଇଁ ପ୍ରଯୁଜ୍ୟ?
1: ଆଜ୍ଞା, ଏଇଟା
0: ମହିଳାମାନେ ହିଁ ଏଇ ଯୋଜନା
1: ମହିଳା ସଦସ୍ୟମାନେ ତାର ପଞ୍ଜୀକରଣ କରିକି ତାର ସୁଫଳ ପାଇପାରିବେ।
0: ଆଜ୍ଞା, ବହୁତ ସୁନ୍ଦର କଥା ମ୍ୟାଡ଼ାମ୍। ପରିଶେଷରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ବହୁମୁଖୀ ଯୋଜନା ବିଷୟରେ, ଚାଷ ଏବଂ ଚାଷୀର ଉନ୍ନତି ପାଇଁ କ'ଣ ସବୁ ରହିଛି, ମୋଟାମୋଟି ଭାବରେ ଟିକେ ଆମ ଶ୍ରୋତାମାନଙ୍କୁ କହିଦିଅନ୍ତୁ।
1: ଆମେ ତ କେତେଗୁଡ଼ିଏ ଯୋଜନା ବିଷୟରେ ବର୍ତ୍ତମାନ କଥା ହେଲେ, ଯେମିତିକି ଆପଣଙ୍କର PM କିଷାନ ଯୋଜନା ହେଲା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସଞ୍ଚୟ ଯୋଜନା, ତାକୁ ଛାଡ଼ିକି ମଧ୍ୟ ଆଉ ବି ଚାଷବାସରେ ଉନ୍ନତି ପାଇଁ ଗୋଟେ ଆପଣଙ୍କର ରହୁଛି ଡାଲି ଚାଷରେ ଆତ୍ମନିର୍ଭରତା ଯୋଜନା ଗୋଟେ ରହୁଛି, ତା'ର ସୁବିଧା ମଧ୍ୟ ଚାଷୀ ପାଇପାରିବେ। ଏମିତି ବହୁତ ଗୁଡ଼ିଏ ଯୋଜନା ଅଛି, ଆଗକୁ ମଧ୍ୟ ବହୁତ ଯୋଜନା ହେବ ଆଉ ତା'ର ସିଧାସଳଖ ସୁଫଳଟା ଚାଷୀ ପାଇପାରିବେ। ଆମେ ଆଶା ରଖିବୁ କି ଯେଉଁ ଚାଷୀମାନେ ଏଥିରେ ପଞ୍ଜୀକୃତ ହେଇନାହାନ୍ତି ଏପର୍ଯ୍ୟନ୍ତ, ସେମାନେ ପଞ୍ଜୀକୃତ ହୁଅନ୍ତୁ। ଆଗକୁ ଆମର ଯେଉଁ PM କିଷାନର 23ତମ କିସ୍ତି ବି ଆସିବାର ଅଛି, ତାର ଲାଭ ଉଠାନ୍ତୁ, କାରଣ ଯଦି ଚାଷୀ ତାର ଲାଭ ଉଠେଇବେ ତାହେଲେ ହିଁ ଏସବୁ ଯୋଜନାର ପ୍ରକୃତ ସୁଫଳ ଆମେ ପାଇପାରିବୁ ବୋଲି ଆଶା କରୁଛୁ।
0: ବହୁତ ସୁନ୍ଦର। କୃଷି କ୍ଷେତ୍ରର ଅଗ୍ରଗତି କେବଳ କୃଷକଙ୍କ ଜୀବନ ଜୀବିକାକୁ ସୁଦୃଢ଼ କରେ ନାହିଁ, ବରଂ ଦେଶର ସାମଗ୍ରିକ ଅର୍ଥନୈତିକ ଉନ୍ନତିକୁ ମଧ୍ୟ ଗତି ପ୍ରଦାନ କରେ। ଆଜିର ଏହି ଆଲୋଚନାରେ ଆମେ କୃଷି କ୍ଷେତ୍ରରେ ହୋଇଥିବା ବିଭିନ୍ନ ପଦକ୍ଷେପ, କୃଷକ କଲ୍ୟାଣମୂଳକ ଯୋଜନା ଏବଂ ସେଗୁଡ଼ିକର ପ୍ରଭାବ ସମ୍ପର୍କରେ ଜାଣିବାର ସୁଯୋଗ ପାଇଲୁ। ଏହି ସମସ୍ତ ପ୍ରୟାସ ଭାରତୀୟ କୃଷିକୁ ଅଧିକ ଆଧୁନିକ, ସ୍ଥାୟୀ ଏବଂ ଆତ୍ମନିର୍ଭର କରିବା ଦିଗରେ ସହାୟକ ହୋଇଛି। ଏହିସବୁ ବିଷୟରେ ନିଜର ମୂଲ୍ୟବାନ ମତାମତ ଏବଂ ସୂଚନା ରଖିଥିବାରୁ ଆମର ଅତିଥିଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ।
0: ଶ୍ରୋତାବନ୍ଧୁ, ଆପଣମାନଙ୍କୁ ମଧ୍ୟ ଏହି ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମ ଶୁଣିଥିବାରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ଶୁଣୁଥିଲେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ତଥା ଦେଶରେ କୃଷି କ୍ଷେତ୍ରରେ ଲାଗୁ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ କୃଷି ବିଜ୍ଞାନ କେନ୍ଦ୍ର ସମ୍ବଲପୁରର ବୈଜ୍ଞାନିକ ଡକ୍ଟର ଅନନ୍ୟା ଜେନାଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସୁପ୍ରୀତି ମିଶ୍ର। କାର୍ଯ୍ୟକ୍ରମ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ ସମ୍ବଲପୁର କେନ୍ଦ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ପ୍ରଥମେ ଶୁଣନ୍ତୁ ପଣ୍ଡିତ ଯଶରାଜ ପରିବେଷଣ କରିଥିବା କଣ୍ଠ ସଙ୍ଗୀତ, ରାଗ ଶଙ୍କରା।

ଏଥରର କଣ୍ଠ ସଙ୍ଗୀତ ପରିବେଷଣ କରିଛନ୍ତି ମାଳିନୀ। ରାଜୁରକର, ରାଗ କେଦାର।

ಘನ ಪ್ರಚಂಡ ಪವನ ವಿಘ್ನೇಶ್ವರ ಪಾತ್ ସମସ୍ତ ବିପଦର ବିନାଶକର୍ତ୍ତା ଗଣେଶ ଠାକୁର ଆକାଶବାଣୀ କର୍ମକର୍ତ୍ତାମାନଙ୍କର ସମସ୍ତ କଳାକାରମାନଙ୍କର ତଥା ବିଶ୍ୱବାସୀଙ୍କର ମଙ୍ଗଳ ବିଧାୟକ ହୁଅନ୍ତୁ ବୋଲ ଆନନ୍ଦ ସାର ଶ୍ରୋତାବର୍ଗ ଆଜି ଆମେ ଦେବୀ ଭାଗବତରୁ ବ୍ରାହ୍ମଣ କାବ୍ୟ ବା ବଶିଷ୍ଠ ମାରଣା ଯଜ୍ଞ ବିଷୟଟି ଆଲୋଚନା କରିବା ଲେଖକ ହେଉଛନ୍ତି ମଞ୍ଜୁଳ କବି କୃଷ୍ଣ ପ୍ରସାଦ ବସୁ ପୂର୍ବାଭାସରେ ସ୍ୱରଚନାରୁ କେଇଟି ପଦ ହେ କର୍ଣ୍ଣ ଡେରି ଶୁଣ ଗୋବିନ୍ଦେ ଏ ବ୍ରାହ୍ମଣ ଚରିତ

ପଣ୍ଡିତବର୍ଗେ ରାଜା ବିଶ୍ୱାମିତ୍ର ରଥ ଗଜ ଅଶ୍ୱ ସମସ୍ତ ସହିତ ନିଘଞ୍ଚ ବନରେ ପ୍ରବେଶ କଲେ। ଗ୍ରୀଷ୍ମ ଋତୁର ବର୍ଣ୍ଣନା ଦେଇ ମହାକବି କାଳିଦାସ କହିଲେ ଋତୁ ସଂହାର କାବ୍ୟରେ, ପ୍ରଚଣ୍ଡ ସୂର୍ଯ୍ୟ ସ୍ପୃହଣୀୟ ଚନ୍ଦ୍ରମା ସଦା ବଗାହ କ୍ଷତବାରି ସଞ୍ଚୟ ଦିନାନ୍ତରମ୍ୟ ଉପଶାନ୍ତ ମନ୍ମଥୌ ନିଦାଘ କାଳ ସମୁପାଗତ ପ୍ରିୟେ। ପ୍ରଚଣ୍ଡ ରୌଦ୍ର ତାପ ସହ୍ୟ କରି ନପାରି ବନରେ ଭ୍ରମଣ କରୁଥିବା ବେଳେ ବନ ଦୃଶ୍ୟକୁ ବର୍ଣ୍ଣନା କରି କହି ଭଞ୍ଜ କହିଲେ, ମାଳ ଚମକରେ ଏ ବହ ନିର୍ଝର।

ସେହି ନିଘଞ୍ଚ ବନରେ ଝର ଝର ହୋଇ ଝରଣା ଝରୁଛି। ବୃହତ ଭାନୁ କହିଲେ ଅଗ୍ନି, ଭାନୁ କହିଲେ ସୂର୍ଯ୍ୟ, ଭାନୁ କହିଲେ କିରଣ। ଏ ଅଗ୍ନି ସମାନ ସୂର୍ଯ୍ୟ କିରଣ ଆଉ ଜଣାପଡ଼ୁ ନାହିଁ। ଆନନ୍ଦରେ ଭ୍ରମଣ କରୁଥିବା ବେଳେ ଗୋଟିଏ ଘଟଣା ଘଟିଗଲା। ପ୍ରଚଣ୍ଡ ପବନ ସହିତ ବର୍ଷା ମାଡ଼ି ଆସିଲା।

ସତରେ କଣ ଭଗବାନ ତାଙ୍କ ଡାକ ଶୁଣିଲେ? ଏ ଜଟା କୌପିନ ପରିଧାନ ଜଣେ କେତପୋଧନ, ଠାରିଲେ ଆସ ଏହି ସ୍ଥାନେ ରାଜା ହେଉ କଲ୍ୟାଣ। ଅଦୂରରେ ଡାକୁଛନ୍ତି ଋଷି ବଶିଷ୍ଠ, ଆସ ଆସ ରାଜା ବିଶ୍ୱାମିତ୍ର, ଏ ଆଶ୍ରମକୁ ଚାଲି ଆସ। ଏ ଆଶ୍ରମ ହେଉଛି କେଉଁଠି? ଅଯୋଧ୍ୟା ରାଜ୍ୟର କୁଳଗୁରୁ ବଶିଷ୍ଠ ଋଷିଙ୍କର ଆଶ୍ରମ ଅଯୋଧ୍ୟା କଟକର ନିକଟରେ। ବିଶ୍ୱାମିତ୍ର ବଶିଷ୍ଠଙ୍କ ଆଶ୍ରମରେ ଯାଇ ପ୍ରବେଶ କଲେ। ସମସ୍ତ ଆଇ ସୈନ୍ୟ ସାମନ୍ତ ଯାଇ ସମସ୍ତେ ପହଞ୍ଚିଲେ, ଦେଖିଦେଲେ ଯାହା, ଆଶ୍ଚର୍ଯ୍ୟ ହେଲେ ବିଶ୍ୱାମିତ୍ର। ରାଗ ହେଉଛି ରାମକେରି, ହେ ନିତ୍ୟ ବସନ୍ତ

ପଣ୍ଡିତ ବର୍ଗେ ସେଇ ଆଶ୍ରମର ଏ ସୁନ୍ଦର ଜିନିଷ ଦେଖି ଆଶ୍ଚର୍ଯ୍ୟ ହେଲେ ବିଶ୍ୱାମିତ୍ର। ଅବସନ୍ତରେ ବସନ୍ତ ପ୍ରବାହିତ ହେଉଛି, ଶୁକସାରୀ ମାନଙ୍କର ସ୍ୱାଗତ ସ୍ୱାଗତ ଭାଷଣ, ବ୍ରହ୍ମଚାରୀ ମାନଙ୍କର ଓଙ୍କାର ଧ୍ୱନି, ହଜାର ହଜାର ସୈନ୍ୟ ସାମନ୍ତଙ୍କୁ ରାଜକୀୟ ଖାଦ୍ୟପେୟ ଶଯ୍ୟା ଏସବୁ ଦେବା ସତ୍ତ୍ୱେ ଋଷି ଆଶ୍ଚର୍ଯ୍ୟ ହେଲେ। ରାଜନ ପୁଛିଲେ, ବୋଲନ୍ତୁ କାହିଁକି ମନ୍ତ୍ର ବଳେ ବାସବ ଦୁର୍ଲଭ ସମ୍ପଦ ପ୍ରାପ୍ତ।

0: ବିଶ୍ୱାମିତ୍ର ପଚାରିଲେ ବିଶ୍ୱାମିତ୍ର
1: ଏସବୁ ପାଇଲ କୋଉଠୁ?
0: ଏସବୁ ମୋର ନୁହେଁ, ହେ ଆଶ୍ରମେ।

0: ସବୁ ନନ୍ଦିନୀ ଗାଈଙ୍କର କୃପା। ମୋ କାମଧେନୁ ନନ୍ଦିନୀ ଦ୍ଵାରା କିଛି ହେଲେ ଅସମ୍ଭବ ନୁହେଁ। କଣ ବିଶ୍ୱାମୀ, ଅସମ୍ଭବ ଅସମ୍ଭବ, ଏ କାମଧେନୁ ମୁଁ ତୁମକୁ ଦେଇପାରିବି ନାହିଁ। କାହିଁକି ଇଏ ତ ପୃଥିବୀ ସମ୍ଭବା ନୁହନ୍ତି। ହେ ବଶିଷ୍ଠ ବୋଲନ୍ତି, ପୃଥି ସ ସେ କି ପୃଥି ସମ୍ଭବା,
1: ପୃଥି ସମ୍ଭବା, ପୃଥି ସମ୍ଭବା, ପୃଥି ସମ୍ଭବା,
0: ଏ ତପ ଫଳେ ଲବ୍ଧ ସମ୍ପଦ ନନ୍ଦିନୀ ଅପାର୍ଥିବା, ସେ ଅପାର୍ଥିବା,
1: ସେ ଅପାର୍ଥିବା,
0: ଏ ଦେୟ ନୁହେଁ ସେ ତ ଅମ୍ବିକା ମଧ୍ୟ ନେଇ ରଖିବା,
1: ନେଇ ରଖିବା, ନେଇ ରଖିବା, ନେଇ ରଖିବା,
0: ହା ମାୟା ବଳେ ନୁହେଁ ସମ୍ପଦ ପଶୁ ବଳେ ବାନ୍ଧିବା, ରହ ସେ ଦେଇ ନୁହନ୍ତି, ସେ ଆଇ ତପସ୍ୟା ବଳରେ ହିଁ ଆଇ କୃପା କରନ୍ତି। ବିଶ୍ୱାମିତ୍ର ବିଚାର କଲେ ଏପରି ବଶିଷ୍ଠ ଦେବେ ନାହିଁ। ସୈନ୍ୟଗଣ, ଆରେ ନନ୍ଦିନୀ ଗାଈକୁ ବନ୍ଦିନୀ କରି ନେଇ ଆସ। ଏ ଆଦେଶ ପାଇକେ ପଶିଲେ ଗୋଶାଳାରେ ବାନ୍ଧିଲେ। ଏ ନନ୍ଦିନୀ କି ଓଟାରି ନେଲେ, ନାନା ଛନ୍ଦେ ଛନ୍ଦିଲେ। ବଶିଷ୍ଠ ଡାକିଲେ, ମା ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ତୁମେ ନିଜେ ନିଜର ରକ୍ଷାକାରିଣୀ ହୁଅ। ବଶିଷ୍ଠଙ୍କ କାକୁତି ଶୁଣି ନନ୍ଦିନୀ ଗାଈ କ୍ରୋଧରେ ଗର୍ଜନ କଲେ। ହେ ନନ୍ଦିନୀ କ୍ରୋଧରେ

ଶତ ଶତ ସୈନ୍ୟ ବାହାରି ରାଜା ସୈନ୍ୟଙ୍କୁ ନିପାତ କଲେ ଏବଂ ନନ୍ଦିନୀ ଗାନି ଏପରି ଭାବରେ ଛାଟିଲେ ରାଜାଙ୍କୁ। ରାଜା ଯାଇ ନିଜ ଗୃହର ଦ୍ୱାର ଦେଶରେ ଅଚେତ ଅବସ୍ଥାରେ ପଡ଼ିଲେ। ସଜ୍ଞା ପାଇ।

ବିଶ୍ୱାମିତ୍ରକୁ ଧିକ୍କାର ମନେ କଲେ, ସାମାନ୍ୟ ଗୋଟେ ବ୍ରାହ୍ମଣ ବଶିଷ୍ଠ ହସ୍ତରେ, ଗୋଟେ ଗାଭୀ ହସ୍ତରେ ମୋର ଏତେ ଅପମାନ ହେଲା, ନିଶ୍ଚୟ ତପସ୍ୟା କରିବି, ତପସ୍ୟା ବଳରେ ମୁଁ ମଧ୍ୟ ସେପରି କାମଧେନୁ ହାସଲ କରିବି। ଏହା କହି ଋଷି ବିଶ୍ୱାମିତ୍ର, ରାଜା ବିଶ୍ୱାମିତ୍ର ଚାଲିଗଲେ ହିମାଳୟର ସାନ ଦେଶରେ ତପସ୍ୟା କରିବା ନିମନ୍ତେ। ଆଜ୍ଞା, ଏହି ସମୟରେ ଘଟଣାଟିଏ ଘଟିଲା କାନ୍ୟକୁବ୍ଜ ରାଜ୍ୟର ନିକଟବର୍ତ୍ତୀ ରାଜ୍ୟ ଅଯୋଧ୍ୟା କଟକରେ। ରାଗ ପଡୁଛି ଧନାଶ୍ରୀ। ହେ କାନ୍ୟକୁବ୍ଜ ଦେଶେ ଅଯୋଧ୍ୟା ପ୍ରଦେଶେ ସ୍ଥିଲେ ରାଜା ଦେବବ୍ରତ, ହେ ଅନପତ୍ୟ ଥାଇ ଶିବ ଦୁର୍ଗା ଧ୍ୟାଇ ପାଇଲେ ଏକ ପତ୍ୟ, ସେ ନାମ ସେ ସତ୍ୟବ୍ରତ ସର୍ବଗୁଣ ଧାମ, ସେ ରୂପେ ତେଜ ପୁଞ୍ଜ ଅଭିରାମ, ସେ ହେ ନବ ତରୁଣୀ ମୋ ବୟସ ହୋଇଲେ ବାଳାର୍କ ବନ୍ନୀ ସୁଷମ, ସେ ନବ ତରୁଣୀ ମୋ ହେଲେ ନାମ, ସେ ଶ୍ରୋତା ବନ୍ଧୁଗଣ ବୁଝିବା ହୁଅନ୍ତୁ, ସେତେବେଳେ ଅଯୋଧ୍ୟା କଟକର ରାଜା ଥିଲେ ସତ୍ୟବ୍ରତ। ତୁଳସୀଦାସ କହନ୍ତି, ରଘୁକୁଲ ରୀତି ଜେବ ଚାଲି ଆଇ ପ୍ରାଣ ଜାହି ଓରେ ବଚନ ଜାହି। ମହାକବି କାଳିଦାସ କହନ୍ତି, ଅଯୋଧ୍ୟା ରାଜବଂଶର ପରମ୍ପରା ଥିଲା କିପରି, ତ୍ୟାଗୟା ସମୁତାର୍ଥାନା ସତ୍ୟୟାମିତ ଭାଷିତ ଯଶ ସେ ବିଜିଗି ଶୁଣା ପ୍ରୟାଂ ଗୃହ ମେଧିନା ଶୈଶବେ ବିଦ୍ୟାଧ୍ୟାୟନା ଯୌବନେ ବିଷୟିଣୀନା ବାର୍ଦ୍ଧକ୍ୟେ ମୁନିବୃତ୍ତିନା ଯୋଗନାନ୍ତେ ତନୁତ୍ୟଜ। ଅଯୋଧ୍ୟା କଟକର ରାଜାମାନେ ଥିଲେ ନ୍ୟାୟବନ୍ତ, ବେଦ ବିଚାର ଅନୁଯାୟୀ ସେ କାଳ ଅତିବାହିତ କରୁଥିଲେ। ସେପରି ସମ୍ଭୂତ ଅର୍ଥକୁ ସେ କର ରୂପରେ ଯାହା ଆୟ କରୁଥିଲେ, ସେ ପୁଣି ଦାନ ରୂପରେ ତ୍ୟାଗ କରୁଥିଲେ। ଇଏ ଶୈଶବ କାଳରେ ବିଦ୍ୟାଧ୍ୟୟନ, ଯୌବନ କାଳରେ ବିଷୟ ବାସନା, ବାର୍ଦ୍ଧକ୍ୟ ସମୟରେ ଯୋଗ ଧ୍ୟାନ ପୂର୍ବକ ତନୁ ତ୍ୟାଗ। କିନ୍ତୁ ଏ ପରମ୍ପରାକୁ ଭାଙ୍ଗି ଦେଲେ ଆଜି ଦେବବ୍ରତ। ସେ ରାଜପୁତ୍ର ହୋଇ ମଧ୍ୟ ବ୍ରାହ୍ମଣୀ କନ୍ୟାକୁ ହରଣ କରିବା ସତ୍ତ୍ୱେ, ବଳାତ୍କାର କରିବା ସତ୍ତ୍ୱେ ବଶିଷ୍ଠ ନିକଟରୁ ପାଇଲେ ଅଭିଶାପ। କହିଲେ, ଚାଣ୍ଡାଳ ନଗରରେ ଯାଇ ବାସ କର, ପୁଣି ନନ୍ଦିନୀ ଗାଈଙ୍କର ଅବସ୍ଥାକୁ ମୃଗ ମାରିବାକୁ ଯାଇ ମାରିଦେବା ସତ୍ତ୍ୱେ ବଶିଷ୍ଠଙ୍କ ଅଭିଶାପରେ ରାଜପୁତ୍ର ଦେବବ୍ରତ ହେଲେ ତ୍ରିଶଙ୍କୁ। ତିନୋଟି ସିଂହ ଧାରଣ କରି ବିକଳାଙ୍ଗ ଶରୀରରେ ଚାଣ୍ଡାଳ ନଗରରେ ବାସ କରିଛନ୍ତି ଅଯୋଧ୍ୟାର ରାଜପୁତ୍ର। ଏଣେ ଦୁର୍ଭିକ୍ଷ ପଡ଼ିଲା ଆଜି ଅଯୋଧ୍ୟା ଏବଂ କାନ୍ୟକୁବ୍ଜରେ। ହେ ନୀତିହୀନ ରାଜା ଗତିହୀନ ପ୍ରଜା ବୃଷ୍ଟିହୀନ ହେଲା ଧରା, ହେ ଦୁର୍ଭିକ୍ଷ ମଳକ ବ୍ୟାପୀ ଦୁହେଁ ଯାକ ଶିରିହୀନ ହେଲା ପରା, ସେ କାହିଁ ସେ କାହିଁ ଜଳ ବିନ୍ଦୁ ଚଡ଼ା ଘରେ ନାହିଁ, ସେ ପଶୁପକ୍ଷୀ ତୃଣହୀନ ମହି, ସେ ଆରେ କେବଳ ନନ୍ଦିନୀ କାମଧେନୁ ଯୋଗୁ ଅଯୋଧ୍ୟାକୁ ନବା ଧରି, ସେ ରହ ଯେତେ ଦୁର୍ଭିକ୍ଷ ପଡ଼ିଲେ ସୁଦ୍ଧା ଅଯୋଧ୍ୟା କଟକୁ ବାଧେ ନାହିଁ, କାହିଁ କାମଧେନୁ ନନ୍ଦିନୀ ପାଇଁ ପ୍ରଜାମାନଙ୍କର କୌଣସି ଅମଙ୍ଗଳ ନାହିଁ। କିନ୍ତୁ କାନ୍ୟକୁବ୍ଜ ରାଜ୍ୟ ରାଜା ବିଶ୍ୱାମିତ୍ର ଛାଡ଼ି ତପସ୍ୟା କରିବାକୁ ଯାଇଥିବାରୁ ପ୍ରଜାମାନେ ଅରାଜକ ହୋଇ ଦୁର୍ଭିକ୍ଷ ସମୟରେ ଯିଏ ଯୁଆଡ଼େ ପଳାୟନ କଲେ। ପଣ୍ଡିତ ବର୍ଗେ ବୁଝିବାକୁ ହୁଅନ୍ତୁ, ତିନି ପୁତ୍ରଙ୍କୁ ଘେନି ବିଶ୍ୱାମିତ୍ରଙ୍କର ରାଣୀ ମଧ୍ୟ ରାଜ୍ୟ ଛାଡ଼ି ପଳାୟନ କଲେ। ହେ ତିନି ପୁତ୍ର ହେନି

ପ୍ରତିଫଳ ଦେଖ ଦେଉଛି କିପରି ଏ ସତ ଋଷି ପୁତ୍ର ହାଣି ପକାଇଲେ ଧରି ଛିନ୍ନ ମୁଣ୍ଡ ଯଜ୍ଞ କୁଣ୍ଡେ ନିକ୍ଷେପ କରିଲେ ପଇସା ଚିକଟ ହାସ୍ୟ ହସି ଚାଲିଗଲେ ଶହେ ପୁତ୍ରଙ୍କୁ ମାରିଦେବି ସ୍ୱାମିତ୍ର ଚାଲି ଯାଉଛନ୍ତି ବଶିଷ୍ଠ ଡାକିଲେ ତୁମେ ବ୍ରାହ୍ମଣ ହେଇନି ହେଇନି ହେଇନି ବ୍ରାହ୍ମଣର ଲକ୍ଷଣ କ'ଣ ମନୁଶ୍ରୁତି କହେ ଅଧ୍ୟୟନ ଅଧ୍ୟାପନ ଯଜନଂ ଯାଜନସ୍ ତଥା ଦାନ ପ୍ରତିଗ୍ରହଶ୍ଚୈବ ବ୍ରାହ୍ମଣାନାଂ ଅକଳ୍ପୟେତ୍ ଭଗବତ୍ ଗୀତା କହେ ଅହିଂସା ସତ୍ୟମସ୍ତେୟ ତ୍ୟାଗ ଶାନ୍ତିର ପୈଶୁନଂ ଦୟାଭୂତେ ସଲୋଳୁପଂ ମାର୍ଦ୍ଧବ ହୀର ଚାପଳଂ ତେଜ ଧୃତି କ୍ଷମା ଶୌଚ ମଦ୍ରୋହ ନାତିମାନିତା ଭବନ୍ତି ସମ୍ପଦଂ ଦୈବୀମଭିଜାତସ୍ୟ ଭାରତ ବ୍ରାହ୍ମଣ ପଢ଼ିବ ପଢ଼ାଇବ ଯଜ୍ଞ କରିବ ଯଜ୍ଞ କରାଇବ ଦାନ ଦେବ ଦାନ ଗ୍ରହଣ କରିବ କିନ୍ତୁ ଜୀବହିଂସା କେବେ କରିବ ନାହିଁ ସଦ୍ଗୁରୁ ଅର୍ଜୁନ କହନ୍ତି ହେ ତ୍ୟାଗ ଯେ

ତ୍ୟାଗ ସଂଯମ ସାଧନା ସେବା ସତ୍ୟ ପ୍ରେମ କ୍ଷମା ବିନା ମାନବ ମାନବ ନୁହେଁ ବ୍ରାହ୍ମଣ କେବେ ବ୍ରାହ୍ମଣ ନୁହେଁ କ୍ରୋଧରେ ଜର୍ଜରିତ ହୋଇ ବିଶ୍ୱାମିତ୍ର କହିଲେ ଠିକ ଅଛି ତାହେଲେ ମୁଁ ଗୋଟେ ଯଜ୍ଞ କରିବି ତୁମେ ସେ ଯଜ୍ଞରେ ହେବ ମୋର ପୁରୋଧା ସେ ଯଜ୍ଞ ହେବ ବଶିଷ୍ଠ ମାରଣା ଯଜ୍ଞ ତଥାସ୍ତୁ ବୋଲିନ ଯେ ବଶିଷ୍ଠ କହିଦେଲେ ଯଜ୍ଞ ପାଇଁ ବିଶ୍ୱାମିତ୍ର ନିମନ୍ତ୍ରଣ କଲେ ସ୍ୱର୍ଗମର୍ତ୍ତ ପାତଳ ତିନି ପୁର ନିମନ୍ତ୍ରଣ କରିଦେଲେ ଯଜ୍ଞ ଆରମ୍ଭ ହେଲା ବଶିଷ୍ଠ ଆହୁତି ପ୍ରଦାନ କରୁଛନ୍ତି ତିନି ଗୋଟି ଆହୁତି ପ୍ରଦାନ କଲେ ବଶିଷ୍ଠଙ୍କ ଶିର ଆଜି ଯଜ୍ଞରେ ପଡିବ ତଥାପି ଆଇ ତାଙ୍କ ମନରେ ଦୁଃଖ ନାହିଁ ବିଚାର କରୁଛନ୍ତି ମୁଁ ବ୍ରାହ୍ମଣ ମୁଁ ଯଜ୍ଞ କରିବି କାତରରେ ସମସ୍ତେ ଆଇ ଅଶ୍ରୁଧାର ବର୍ଜନ କଲେ ରାଗ ପଡୁଛି ଶଙ୍କରାଭରଣ ହେ କାତରେ ପ୍ରତିନ

ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣିଲେ। ପରିବେଷଣ କଲେ କୁମୁଦିନୀ ପଟେଲ ଏବଂ ସାଥୀ। ସେମାନେ ହେଲେ ଧନେଶ୍ୱର ପାଣ୍ଡେ, ଶଙ୍କର ଠାକୁର, ମୁନୁବାବୁ ନାଥ ଏବଂ କଳ୍ପନା ମାଝୀ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। କେନ୍ଦ୍ର ଆଉ ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ସିଘାକେ ପହଞ୍ଚିଛେ କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କଲେ ସମ୍ବୋଧନ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାନୁ ମୂଳ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ପ୍ରଧାନମନ୍ତ୍ରୀ ମାତୃତ୍ୱ ଅଭିଯାନର 10 ବର୍ଷର ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଉତ୍ସବ ମୂଲ ସାଙ୍ଗେ 75 ଟଙ୍କାର ଗୋଟିଏ ସ୍ମାରକୀ ମୁଦ୍ରା ଆଉ 5 ଟଙ୍କାର ଡାକ ଟିକେଟ୍ କରିଛନ୍ ଜାରି। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାନୁ ହେଲା ମୂଲ। ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ ବାଗିର କାର୍ଯ୍ୟକ୍ରମମାନ କରାଯିବା ଆୟୋଜନ। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନ ପତ୍ର ରହିଛି କାୟମ। ଝାଡ଼ଖଣ୍ଡ ସହିତ ସାରା ଦେଶେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଜନାଉଛନ୍ ଶ୍ରଦ୍ଧାଞ୍ଜଳି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା NTA ତରଫୁ ଆଇବା 21 ତାରିଖ ଫେର୍ ହେବାର୍କେ ଥିବା ନିଟ୍ UG ପରୀକ୍ଷା ଲାଗି ପ୍ରସ୍ତୁତିର କରିଛନ୍ ସମୀକ୍ଷା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀନ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ LPMS ବିନିମୟକେ କରିଛନ୍ ଉଦ୍ଘାଟନ। ଭାରତର ସ୍ଥଳ ସୀମାଥି କାର୍ଗୋ ପ୍ରକ୍ରିୟାକରଣ ଆଉ ଯାତ୍ରୀମାନଙ୍କର ଯିବା ଆସବାର୍କେ କରବା ଡିଜିଟାଲାଇଜ ଆଉ ସୁବ୍ୟବସ୍ଥିତ। ସ୍ୱତନ୍ତ୍ର ସଘନ ସଂଶୋଧନର 11 ନମ୍ବର ଦିନେ ଓଡ଼ିଶାର 87.66% ପରିଗଣନା ଫର୍ମ 2.92 କୋଟିନୁ ଅତକା ଭୋଟରଙ୍କୁ କରାଯାଇଛେ ବଣ୍ଟନ। ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ସମୀକ୍ଷା କରିଛନ୍ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ। ରାଜ୍ୟ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା DCAକେ 639 ଟଙ୍କାରୁ 650 ଟଙ୍କାକେ ବଢ଼ାଲେ ମୁଖ୍ୟମନ୍ତ୍ରୀ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ଟି ଭାରତ ଏ ଦଳ ଶ୍ରୀଲଙ୍କାକେ 8 ରନ୍ରେ କରିଛେ ପରାସ୍ତ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ଆଜି ଏଥିରେ କଣ୍ଠ ସଙ୍ଗୀତ ପରିବେଷଣ କରିଛନ୍ତି ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ରାଗ ହେମନ୍ତ, ବିଲମ୍ବିତ ଖୟାଲ, ତବଲା ସଙ୍ଗତ କରିଛନ୍ତି ସୁବାସ କମତ, ହାରମୋନିୟମ ବିଶ୍ୱନାଥ କନକରେ।

ଶାସ୍ତ୍ରୀୟ ସଙ୍ଗୀତ ଶୁଣୁଥିଲେ। ଆଜି ଏଥିରେ କଣ୍ଠ ସଙ୍ଗୀତ ପରିବେଷଣ କଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ରାଗ ହେମନ୍ତ ପିଲମିତ ଖୟାଲ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଥାଚିତ୍ର କ୍ୟା ଦିଲ୍ ନେ କହା, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସଞ୍ଜୟ ଛେଲ, ସଙ୍ଗୀତ ହିମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ଅକେଲେ ହମ୍ ଅକେଲେ ତୁମ୍, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ, ସଙ୍ଗୀତ ଅନୁ ମଲ୍ଲିକ।

ଏଥର ଶୁଣନ୍ତୁ ଆର୍ଯ୍ୟୁ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଅନୁ ମଲ୍ଲିକ।

ଏଥର ଶୁଣନ୍ତୁ ନକଲି ନବାବ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ମହମ୍ମଦ ରଫି ଏବଂ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ରାଜା ମେହେଦି ଅଲ୍ଲୀ ଖାଁ, ସଙ୍ଗୀତ ବାବୁଲ।

ଏଥର ଶୁଣନ୍ତୁ ବେସରମ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ ଏବଂ ଶ୍ରେୟା ଘୋଷାଲ, ଗୀତ ରଚନା କରିଛନ୍ତି ରାଜୀବ ବର୍ଣ୍ଣୱାଲ, ସଙ୍ଗୀତ ଲଲିତ ପଣ୍ଡିତ।